ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶତାବ୍ଦ ଆଶ୍ୱିନ 14 ଦିନ 2026 ମସିହା ସେପ୍ଟେମ୍ବର ମାସର 27 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତର ଶୁଭେଚ୍ଛା ଏବଂ ଶୁଭ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିକାର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

0: ମନୁଷ୍ୟର ଲକ୍ଷ୍ୟ ହେଉଛି ନିଜ ଭିତରେ ଥିବା ଦିବ୍ୟତାକୁ ପ୍ରକାଶ କରିବା, କହିଛନ୍ତି ସ୍ୱାମୀ ବିବେକାନନ୍ଦ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ପ୍ରାତଃ 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं मुकेश कुमार।

ମୃଦୁ ମଳୟର କୋମଳ ଆଭା। ହଁ, ଇଏ ତ ମାଙ୍କ ଆସିବାର ସମୟ। ତେବେ ଆସନ୍ତୁ ନା ଏହି ପୁଣ୍ୟ ସକାଳରେ ସେହି କରୁଣାମୟୀଙ୍କ ଚରଣାର ବିନ୍ଦରେ ପ୍ରଣିପାତ କରି ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ସଂସ୍କୃତରେ ବନ୍ଦନା। ପୁରାତନ ରଚନାରୁ ଶିଳ୍ପୀ ହେଲେ ଜଗନ୍ନାଥ ପାଣିଗ୍ରାହୀ।

ସବୁଜ ଅରଣ୍ୟ ମଧ୍ୟରେ ବିରାଜିତ ପ୍ରଭୁ ଦାରୁବ୍ରହ୍ମ, ବିଶ୍ୱାବସୀଙ୍କ ଗଭୀର ଭକ୍ତିରେ ତୁମେ ବନ୍ଧା, ସେଥିପାଇଁ ତ ତୁମେ ଭକ୍ତଙ୍କର ପ୍ରିୟ ପ୍ରଭୁ ନୀଳମାଧବ। ଆସ ପ୍ରଭୁ, ଭକ୍ତଙ୍କ ହୃଦୟରେ ନିବାସ କର। ଭକ୍ତଟିଏ ଆଜି ଗଭୀର ନିବେଦନ କରୁଛି। ଏଥର ଶିଳ୍ପୀ ଭିକାରୀ ଚରଣ ବଳଙ୍କ କଣ୍ଠରେ ଶୁଣନ୍ତୁ ଅଶୋକ ମିଶ୍ରଙ୍କ ରଚନା।

ସାରା ସଂସାରର ଚିନ୍ତାକୁ ଆଦରି ନେଇଛ ବୋଲି ତୁମେ ଚିନ୍ତାମଣି, ଦୀନବନ୍ଧୁ ହୋଇ ଭକ୍ତର ଦୁଃଖକୁ ତୁମେ ନ ଶୁଣିବ ତ ଆଉ କିଏ ଶୁଣିବ ପ୍ରଭୁ? ଏଥର ଶିଳ୍ପୀ ଇତିଶ୍ରୀ ଦାସଙ୍କ କଣ୍ଠରେ ଶୁଣନ୍ତୁ ଏକ ପୁରାତନ ରଚନା।

ଆଶା ଓ ଆକାଂକ୍ଷାର ସିନ୍ଦୁରାକୁ ନେଇ ପୂର୍ବ କୋଣରୁ ଛୁଟି ଆସନ୍ତି ଆଦିତ୍ୟ। ପ୍ରତିଟି ଦିବସରେ ସାହସର ଉର୍ଜା ଭରି ଦିଅନ୍ତି। ଆସନ୍ତୁ ସେହି ଦିନରାଜକୁ ପ୍ରଣିପାତ ଜଣାଇ ଆରମ୍ଭ କରିବା ଆଜିର ଦିନ। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏହି ବାର୍ତ୍ତା ସହିତ କାର୍ଯ୍ୟକ୍ରମର ଶେଷ ଗୀତଟି ଭେଟି ଦେଉଛୁ। ଶିଳ୍ପୀ ଅଲେଖ ଚନ୍ଦ୍ର ସାମଲଙ୍କ କଣ୍ଠରେ ବାବାଜୀ ଚରଣ ସ୍ୱାଇଁଙ୍କ ରଚନାରୁ।

ଦେଲୁ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଏଥିରେ ଶୁଣନ୍ତୁ 151ତମ ଭାଗ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 151ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଭେଟି ଦେଉଛୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ଅଶୋକ ମିଶ୍ର।
1: ସ୍ୱାମୀ ଆଉ ସ୍ତ୍ରୀଙ୍କ ଭିତରେ ଭୟଙ୍କର ଝଗଡ଼ା ହେଲା। ସ୍ୱାମୀ ଜମିରୁ ଫେରି ସ୍ତ୍ରୀ ଉପରେ ଭୀଷଣ ବିରକ୍ତ ହେଲା, କାହିଁକିନା ସେ ଯାଏ ରୋଷେଇ ସରିନଥାଏ। ଅତଏବ ସେଇ କଥା ଦେଖି ସ୍ୱାମୀର ଭୀଷଣ କ୍ରୋଧ ହେଲା। ସ୍ୱାମୀ ପଚାରିଲା, ରନ୍ଧା ସରିନି କାହିଁକି ଏ ଯାଏ? ସ୍ତ୍ରୀ କହିଲା, କଞ୍ଚା କାଠଗୁଡ଼ା କେଉଁଠୁ ଆଣିଛୁ? ଚୁଲିରେ ଦେଲେ କାଠ ପଛପଟୁ ସିଁ ସିଁ ହିଁ ପାଣି ବାହାରୁଛି, କାଠରେ ନିଆଁ ଲାଗିଲେ ତ ରନ୍ଧା ହେବ? ଧୂଆଁରେ ଆଖି ଫୁଟିଗଲାଣି ମୋର, ଫୁଙ୍କନଳାରେ ଯେତେ ଫୁଙ୍କିଲେ ବି କାଠରେ ନିଆଁ ଧରୁନି, ରାନ୍ଧିବି କେମିତି? ସ୍ତ୍ରୀ କଥା ଶୁଣି ସ୍ୱାମୀ ଆହୁରି ରାଗିଲା, କହିଲା, ମୁଁ ବି ତ ସେମିତି 50 ହଇରାଣ ହରକତ ହେଇ ଜମିରେ ଚାଷ କରୁଛି, କେତେ ମେହନତ ସେଇଠି, ବାସନ ଦିଖଣ୍ଡ ମାଜୁଛୁ, ପାଣି ଦି ଚାରିଗରିଆ ଆଣୁଛୁ, ହେଁ ପରିବା ଦୁଇଟା କାଟୁଛୁ, ଚୁଲି ଜଳେଇ ଦୁଇଟା କ'ଣ ଫୁଟେଇ ଦେଉଛୁ, ତାପରେ ସାଇ ପଡ଼ିଶା ଲୋକଙ୍କ ଘରେ ଯାଇ ହାଜର ସେଇଠି ଯାଇକିରି ଭଟର ଭଟର ହେଉଛୁ, ଇଏ ତ ତୋ କାମ, ଗୋଟିଏ ଫୁଟକିରେ ମୁଁ ତୋର ସବୁ କାମ ଘଣ୍ଟାଏ ଭିତରେ ସାରିଦେବି, ହେଲେ ତୋ 7 ଜନ୍ମରେ ତୁ ମୋ କାମ କେବେ ବି କରିପାରିବୁନି। ସ୍ୱାମୀର ଏଭଳି କଥା ଶୁଣି ସ୍ତ୍ରୀ କହିଲା, ହଁ ମ, ମୁଁ ବି ତୋ କାମ ଜାଣିଛି, କ'ଣ ତୁ କରୁଛୁ କହିଲୁ? ହଁ, ବଳଦ ଦୁଇଟାକୁ ଅଡ଼େଇ ନେଉଛୁ, ହିଡ଼ ଉପରେ ଯାଇ ବସୁଛୁ, ଯେଉଁ ଅନ୍ୟ ଲୋକ ସେଠିକି ହଳ କରିବାକୁ ଆସୁଛନ୍ତି ତାଙ୍କ ସାଥିରେ ଗପୁଛୁ, ତାପରେ ଲଙ୍ଗଳ ଧରି 2-4 ସିଆର ପକେଇ ଦେଇ ଆସୁଛୁ ଜମିରେ। ମୁଁ ବି ଗୋଟିଏ ଫୁଟକିରେ ତୋ କାମ କରିଦେବି, ଏଥର ତୁ ଘରେ ରୋଷେଇବାସେଇ କର, ମୁଁ ଯିବି ଜମି କାମକୁ। ମୁଁ ଫେରିଲା ବେଳକୁ କିନ୍ତୁ ରାନ୍ଧି ବାଢ଼ି ତୁ ଥୋଇଥିବୁ, ମୁଁ ଆସିଲେ ଗାଧେଇବି, ତାପରେ ଖାଇବି। ସ୍ୱାମୀ ସ୍ତ୍ରୀର କଥା ଶୁଣି ତମତମ ହେଇ କହିଲା, ଠିକ ଅଛି, ରାଜି ତୋ କଥାରେ, କାଲିଠୁ ମୁଁ ରୋଷେଇବାସ କରିବି, ତୁ ଯା ବିଲରେ କାମ କରିବୁ, କିନ୍ତୁ ମନେ ରଖିଥା ତଳ କିଆରିଟା ପୁରା ଚଷିବୁ, ତାପରେ ଆସିବୁ କାଲି। ଦିହେଁ ଜିଦିବାଦରେ ରହିଲେ ସେଦିନ, ଖିଆପିଆ କଲେ ନାହିଁ। ତା ପରଦିନ ସକାଳ ଯାଏ, ସକାଳ ହେଲା, ସ୍ତ୍ରୀ ହଳ ନେଇଗଲା ଜମି ଚଷିବାକୁ, ଆଉ ସ୍ୱାମୀ ଘର କାମ ଆରମ୍ଭ କଲା, ଗୁହାଳ ସଫା କାମ ଆରମ୍ଭ କଲା। କେଉଁଠି ଛାଞ୍ଚୁଣୀ ଅଛି ସେ କେବେ ଦେଖିନଥିଲା ସେ କଥା, ଗୋବର ଫିଙ୍ଗା ଝୁଡ଼ି ସେ ଖୋଜି ଖୋଜି ବିଲକୁଲ ପାଇଲାନି, ଅତଏବ ସେ କାମ ବନ୍ଦ କଲା। ତାପରେ ଘର ଓଳେଇବା ପାଇଁ ଛାଞ୍ଚୁଣୀ ତାକୁ ମିଳିଲାନି, ଅତଏବ ଘର ଓଳେଇ ପାରିଲାନି। ଚୁଲି ଲିପି ବାହାରିଲା, ହେଲେ ଲିପିବା ପାଇଁ ଗୋଟେ କନା ଲୁଣ୍ଡା ଥାଏ, ସେ କନା ଲୁଣ୍ଡା ଯେତେ ଖୋଜିଲା ଘର ଯାକ ସେ ଆଉ ପାଇଲାନି। ବାସନ ଯଥା କଥା ମାଜିଲା, ବାସ ୟା ଭିତରେ ହେଇଗଲା 11:00। ଗାଧୁଆ ପାଧୁଆ ସରିଲା ବେଳକୁ 11:30 ରୋଷେଇ ଆରମ୍ଭ କଲା। ପଡ଼ିଶା ଘରୁ ଚଟୁଏ ନିଆଁ ଆଣି ଚୁଲିରେ ପକେଇ କାଠ ଦିଖଣ୍ଡ ଚୁଲିରେ ଭର୍ତ୍ତି କରି ଫୁଙ୍କୁଛି ଯେ ଫୁଙ୍କୁଛି ଯେ ଫୁଙ୍କୁଛି ଯେ ଫୁଙ୍କୁଛି, ଚୁଲିଟା ଖାଲି କୁହୁଳୁଛି ସିନା, ନିଆଁ ବିଲକୁଲ ଲାଗୁନି, ଆଖିରୁ ପାଣି ତାର ବୁହି ପଡ଼ୁଛି, ନାକରୁ ବି ପାଣି ନିଗିଡ଼ି ଯାଉଛି। ଚୁଲି ଜଳିଲେ ତା ଉପରେ ଭାତ ପାଣି ବସେଇବ ବୋଲି ଭାବି ଭାବି ହେଇଗଲା 12:00, ତଥାପି ଭାତ ପାଣି ବସି ପାରିଲାନି ଚୁଲି ଉପରେ। ଏବେ ଟିକିଏ ସେପଟ ଘଟଣା, ମାନେ ସ୍ତ୍ରୀର କଥା ଦେଖିବା, ସିଏ ସେଇଠି ବିଲରେ ଯାଇ କ'ଣ କଲା? ବଳଦ ଦୁଇଟାଙ୍କ କାନ୍ଧରେ ଜୁଆଳି ପକେଇ ନଙ୍ଗଳଟାକୁ ନିଜ କାନ୍ଧରେ ପକେଇ ଚାଲିଲା ବିଲ ଆଡ଼କୁ ସ୍ତ୍ରୀ। ନଙ୍ଗଳଟା ଇଡ଼ି ଓଜନିଆ ଇଡ଼ି ବୋଝ ହେଇଥିବ ବୋଲି ତାର ଧାରଣା ହିଁ ନଥିଲା ପୂର୍ବରୁ, ଖୁବ୍ ଓଜନ ଲାଗିଲା ନଙ୍ଗଳଟା। ଏଣେ ବଳଦ ଦୁଇଟା ଯାକ ତା ବୋଲୁ ହାକ ବିଲକୁଲ ମାନିଲେ ନାହିଁ, କାରଣ ତାଙ୍କୁ କେମିତି କ'ଣ କହି ଅଡ଼େଇ ନେବାକୁ ହୁଏ ସେ ବିଷୟରେ ଆକୁ ଜଣାନଥିଲା ପୂର୍ବରୁ। ବଡ଼ କଷ୍ଟେ ମଷ୍ଟେ ଜମି ଯାଏ ସେ ବଳଦ ଦୁଇଟାଙ୍କୁ ଅଡ଼େଇକିରି ନେଲା, ନଙ୍ଗଳ ଲଗେଇ ଚଷିବା ଆରମ୍ଭ କଲା। ଆରମ୍ଭ କଲା ବେଳକୁ ବଳଦଙ୍କୁ ଯାଅ ଯାଅ ବୋଲି କହିବା ଜାଗାରେ କ'ଣଟେ କହି ପକେଇଲା କେଜାଣି, ଦୁଇ ବଳଦ ପ୍ରାଣ ଭୟରେ ସେଇଠୁ ନଙ୍ଗଳ ଫଙ୍ଗଳ ସାଥିରେ ଏମିତି ଦୌଡ଼ିଲେ ଯେ ସେ କଥା ନ ଦେଖିଲା ଲୋକ ବିଶ୍ୱାସ କରିପାରିବନି। ସେମାନେ ନଙ୍ଗଳ ୟା ହାତରୁ, ମାନେ ସ୍ତ୍ରୀ ହାତରୁ ଛଡ଼େଇ ଧାଇଁଥିଲେ, ତେଣୁ ସ୍ତ୍ରୀ ସେଇ ଝଟକାରେ ବିଲରେ ପୁରା ଚିତପଟାଙ୍ଗ କାଦୁଅ ଲଟପଟ ହେଇ ବଳଦ

0: ପଛରେ ଧାଇଁ ଧାଇଁ ଅନେକ ସମୟ ପରେ ବିଫଳ ମନୋରଥ ଭାବରେ ମାନେ ବଳଦଙ୍କୁ ସାଥିରେ ନ ନେଇ ଘରେ ଯାଇ ପହଞ୍ଚିଲା। ସେତିକି ବେଳକୁ ସ୍ୱାମୀ ମହୋଦୟ କାଠ ଫାଳିଆରେ କ୍ରୋଧରେ ଚୁଲି ଫୁଲିକୁ ଧ୍ୱଂସ କରି ଭାଙ୍ଗି ହାଣ୍ଡି କୁଣ୍ଡିକୁ ଗୁଣ୍ଡ କରି ବାସନ କୁସନ ଚେପା କରି ତମ ତମ ହି ବସିଛନ୍ତି। ଦିହେଁ ଦିହିଁକି ଅନେଇ ଦେଲେ ଟିକେ, ତାପରେ ଦିହେଁ ଏକା ସାଥିରେ କହିଲେ, ଯା କାମ ତାର, ତୋ କାମ ମୁଁ କରିପାରିବିନି, ମୋ କାମକୁ ବି ତୁ ପାରିବୁନି। ଆଜ୍ଞା, ଯିଏ ଯେଉଁଥିରେ ସିଦ୍ଧ ହସ୍ତ ସିଏ ହିଁ ସେଇ କାମଟା କରିପାରେ। ଆଉ କେହି ସେ କଥା ପାଇଁ କାତି ବାନ୍ଧିଲେ ବି ସେ ସେଇ କାମଟି କରିପାରେ ନା। ତେଣୁ ଯା କାମଟା ତାକୁ ହିଁ ଦେବେ ବନ୍ଧୁ, ହେଲେ ସେ କାମଟି ଠିକ୍ ଭାବରେ ହେବ। ଏଇ କଥାଟିକି ମନେ ରଖିଥିବେ ଏବଂ ଅନୁରୂପ ଆଚରଣ ମଧ୍ୟ କରିବାର ଚେଷ୍ଟା କରିବି ବନ୍ଧୁ ଜୀବନରେ। ବାସ୍ ଆଜି ପାଇଁ ଏତିକି। ଯଦି କିଛି କହୁ କହୁ ଭୁଲ କହି ପକାଇଛି ଆପଣଙ୍କୁ, ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା, ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କାର୍ଯ୍ୟକ୍ରମରେ ଶୁଣିବା ବାଇଗଣ ଚାଷ ବିଷୟରେ। ଆମ ରାଜ୍ୟରେ ବାଇଗଣ ଚାଷ ବର୍ଷସାରା କରାଯାଉଛି। ଏଥିପାଇଁ ନିଗିଡ଼ା ଉର୍ବର, ଦରସା ଏବଂ ଅମ୍ଳତା 5.5-6.5 ଥିବା ମାଟିରେ ଅଧିକ ଅମଳ ହୋଇଥାଏ। ପୂର୍ବ ବର୍ଷ ଲଙ୍କା, ବାଇଗଣ, ସିମଳା ଲଙ୍କା, ଆଳୁ କିମ୍ବା ବିଲାତି ବାଇଗଣ ହୋଇଥିବା ଜମିରେ ଫସଲ ପର୍ଯ୍ୟାୟ ଅନୁସରଣ କରିବା। ଏହି ବାଇଗଣ ଚାଷ କରିବା ପାଇଁ କିସମଗୁଡ଼ିକ ସବୁଜ ଧଳା, ଯାହାକି ଉନ୍ନତ କିସମ, ରୟାଲ ଗ୍ରୀନ, ମହାରଥୀ, ଶଙ୍କର କିସମ, ହର୍ଷିତା ପ୍ରୀତି, ଗ୍ରୀନ ମତି, ସବୁଜ କିସମ ହେଲା ଆର୍କା ସିରିସ, ପୂର୍ଣ୍ଣିମା, ବିଲ 925 ଆଉ ରଭିନା। ବାଇଗଣୀ କିସମ PPL ମୁକ୍ତ କେସି, ସେଥିପାଇଁ ଶଙ୍କର କିସମ ଛାୟା, କାଜଲ, ସୁମୋ, ପୁଷା ହାଇବ୍ରିଡ୍ 9, ପୁଷା ଅନମୋଲ। ବାଇଗଣୀ ଧଳା, ବାଇଗଣୀ ଧଳା କିସମ ପାଇଁ ଶଙ୍କର କିସମ ହେଲା କାମିନୀ, ମହିନୀ, କଲ୍ୟାଣ। ଝାଉଁଳା ରୋଗ ସହଣୀ କିସମ ଉତ୍କଳ ତାରିଣୀ, ଉତ୍କଳ ମୁଧୁରୀ, ଉତ୍କଳ କେଶରୀ, ପିଙ୍କି, ସ୍ୱର୍ଣ୍ଣଶ୍ରୀ, ଛାୟା, ହର୍ଷିତା, ପୂର୍ଣ୍ଣିମା, ମହାରଥୀ, ସୁଧା, ଏହିପରି ବାଇଗଣ ଚାଷ ପାଇଁ ବିଭିନ୍ନ କିସମ ରହିଛି। ଏଥିପାଇଁ ବିହନ ଏକର ପ୍ରତି ଉନ୍ନତ କିସମ 200 ଗ୍ରାମ ବିହନ ଦରକାର। ବିହନ ବିଶୋଧନ, ସାଧାରଣତଃ 1 କିଲୋଗ୍ରାମ ବିହନ ପାଇଁ 1.5 ଗ୍ରାମ କାର୍ବକ୍ସିନ, 37.5% ଏବଂ ଥିରମ 37.5% ଏବଂ କାର୍ବନଡିଜମ 1 ଗ୍ରାମ ଏବଂ ଥିରମ 1.5 ଗ୍ରାମ ଫିମ୍ପିନାଶକ ଆବଶ୍ୟକ। ଚାରା ରୋପଣ, ଏଥିପାଇଁ ଚାରା ରୋପଣ ତ ନିହାତି ଆବଶ୍ୟକ। କିସମ ଓ ଋତୁ ଅନୁସାରେ ଧାଡ଼ିକୁ ଧାଡ଼ି 60-75 cm ଏବଂ ଗଛକୁ ଗଛ 40-75 cm ବ୍ୟବଧାନରେ କରାଯାଇଥାଏ। ସାର ପ୍ରୟୋଗ, ଯବକ୍ଷାରଜାନ, ଫସ୍ଫରସ୍ ଏବଂ ପଟାସିୟମ ଆବଶ୍ୟକ। ଯବକ୍ଷାରଜାନକୁ 3 ଥର ତୃତୀୟ ଥର ସାର ଦେବାର 15 ଦିନ ପରଠାରୁ 7-10 ଦିନ ବ୍ୟବଧାନରେ 3-4 ଥରରେ ସ୍ପ୍ରେ କରିବା। ଏହା ବ୍ୟତୀତ ଚାରା ଲଗାଇବାର 30-40-60 ଏବଂ 60-75 ଦିନରେ ମିଶ୍ରିତ ଅଣୁସାର ସ୍ପ୍ରେ କରିବା ଉଚିତ। ଚାରା ଲଗାଇବାର 10 ଦିନ ମଧ୍ୟରେ ଖାଲି ଥିବା ସ୍ଥାନରେ ନୂତନ ଚାରା ଲଗାଇବା। ସାର ପ୍ରୟୋଗ ସମୟରେ କଡ଼ାକଷା କରି ଅନାବନା ଗଛ ସବୁ ସଫା କରିବା। ହୁଡ଼ା ଦେଇ 7-10 ଦିନ ବ୍ୟବଧାନରେ ଜଳସେଚନ କରିବା। ରାସାୟନିକ ତୃଣନାଶକ ପେଣ୍ଡି ମେଥାଲିନ୍ ଲଗାଇବା ପୂର୍ବରୁ ମାଟିରେ ଦେଇ 25 ଦିନରେ କଡ଼ାକଷା କରି ଆଉ ଥରେ ସିଞ୍ଚନ କଲେ ଅନାବନା ଗଛ କମ୍ ଖର୍ଚ୍ଚରେ ନିୟନ୍ତ୍ରଣ ହୋଇଥାଏ। ଛାଦୀକରଣ କଲେ ଅଧିକ ଉପକାର ମିଳିଥାଏ। ଅନ୍ତଃ ଫସଲ ହିସାବରେ ମୂଳା ଲଗାଇବା। 2-4D କିମ୍ବା NAA ପ୍ରଥମ ଫୁଲ ଫୁଟିବା ପରଠାରୁ 60-70 ଦିନ ଯାଏ 1 ସପ୍ତାହ ବ୍ୟବଧାନରେ ସିଞ୍ଚନ କଲେ ବାଇଗଣରେ ମଞ୍ଜି କମ୍ ହୋଇ ଶୀଘ୍ର ଓ ଅଧିକ ଅମଳ ହୁଏ। କିସମ ଅନୁସାରେ ଚାରା ଲଗାଇବାର 45-60 ଦିନରେ ପ୍ରଥମ ଅମଳ ଆସିଥାଏ। ଫୁଲ ଫୁଟିବାଠାରୁ 20-25 ଦିନରେ ଫଳ ସମ୍ପୂର୍ଣ୍ଣ ଆକାର, କଅଁଳ ଏବଂ ଆକର୍ଷଣୀୟ ରଙ୍ଗ ଥିବା ସମୟରେ ଅମଳ କରାଯାଏ। ହାତରେ ନ ଛିଣ୍ଡାଇ ଧାରୁଆ ଛୁରୀ କିମ୍ବା ଦା ଦ୍ୱାରା କାଟିଲେ ଡାଳ ଭାଙ୍ଗି ନଥାଏ। ଅମଳ ପରେ ଫଳରେ ପାଣି ଛିଞ୍ଚିବା ଦରକାର।

0: ଏକର ପ୍ରତି ସହଜ କିସମଗୁଡ଼ିକ 100-125 କ୍ୱିଣ୍ଟାଲ, ବିଳମ୍ବ କିସମଗୁଡ଼ିକ 140-200 କ୍ୱିଣ୍ଟାଲ ଅମଳ ଦେଇଥାଏ।
1: ବାଇଗଣ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଚ୍ଚ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି କନ୍ଧ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ହେମଲତା ହନ୍ତାଲ ଏବଂ ସାଥୀମାନେ। ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର।
2: କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅଞ୍ଚଳରେ କୁଭିକନ୍ଧ ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ସେମାନେ ମଧ୍ୟ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ନାଚ କରିଥାନ୍ତି ଏବଂ ଗୀତ ମଧ୍ୟ ଗାଇଥାନ୍ତି। ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ପ୍ରଥମେ ଶୁଣିବା କୁଭିକନ୍ଧ ସମ୍ପ୍ରଦାୟର ଡାଆ ଅର୍ଥାତ୍ ଯୁବତୀ ଏବଂ ଧାଙ୍ଗଡ଼ା ଅର୍ଥାତ୍ ଯୁବକମାନେ ଚିହ୍ନା ପରିଚୟ ହେବା ସମୟର ଗୀତ। ପରିବେଷଣ କରିଛନ୍ତି ବଣ୍ଡାଗୁଡ଼ା ଗ୍ରାମର ହେମଲତା ହନ୍ତାଳ ଏବଂ ସାଥୀ।

ଉଗଲା ମାଗିବା କହନ୍ତି। ଏଥିରୁ ଯାହା ପଇସା ମିଳେ ସେଥିରେ ସେମାନେ ଲନ୍ଦା କିଣି ଆଣି ପିଅନ୍ତି ଓ ମିଳିଥିବା ଚାଉଳ ତଥା ପନିପରିବାରେ ଗାଁର ସବୁ ଲୋକ ମିଶି ଭୋଜି କରନ୍ତି ଓ ମନ ଖୁସିରେ ଗୀତ ଗାଆନ୍ତି, ନାଚନ୍ତି। ଏଥର କୁଭିକନ୍ଧ ଭାଇ ଭଉଣୀମାନଙ୍କର ଦୁର୍ଲା ଗୀତ ଆସନ୍ତୁ ଶୁଣିବା।

ଆଜି ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଭେଟିଦେଲୁ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କଲେ ହେମଲତା ହନ୍ତାଳ ଏବଂ ସାଥୀମାନେ, ଉପସ୍ଥାପନା କଲେ ଅଶୋକ ମିଶ୍ର। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ପ୍ରାତଃ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ। ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପ୍ରସାରଣ ଶୁଣିବେ ଆଜି ରାତି 8ଟାରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25ରେ ରହିଛି ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ଆଜି ଏଥିରେ ମୁଁ ଯେବେ ଛୋଟ ଥିଲି କ୍ରମରେ ଶୁଣିବେ ରାମଚନ୍ଦ୍ର ପଣ୍ଡାଙ୍କ ସହ ସାକ୍ଷାତକାର। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30ରେ। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ କୁନ୍ତି ବେହେରା। ସକାଳ 9ଟାରେ ରହିଛି ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ। ପୂର୍ବାହ୍ନ 10:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଦିନ 1:05ରେ ରହିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ 1:20ରେ ଘର ଘରଣୀ କାର୍ଯ୍ୟକ୍ରମରେ ଶୁଣିବେ ପର୍ଯ୍ୟଟନ ସ୍ଥଳ ସ୍ୱଚ୍ଛତା କ୍ଷେତ୍ରରେ ନାରୀ। ପରେ ପ୍ରତିକ୍ରିୟାରେ ଶୁଣିବେ ବାଲ୍ୟ ବିବାହ ମହିଳାଙ୍କ ଭବିଷ୍ୟତ ପାଇଁ ଏକ ବାଧା କି। ଅପରାହ୍ନ 5ଟାରେ ଭେଟିଦେବୁ ଯୁବବାଣୀ କାର୍ଯ୍ୟକ୍ରମ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପୁଣି ଥରେ କହି ରଖୁଛୁ ଆଜି ଦିନ 11ଟାରେ ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ସମ୍ବୋଧନ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ 7:05ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10ରେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 138ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହା ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର

0: ସମ୍ପ୍ରସାରଣ କରାଯିବ। ରାଜ୍ୟର ବନ୍ୟା ପ୍ରଭାବିତ ଗଞ୍ଜାମ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ନେଇ ଆଜି ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମୀକ୍ଷା କରିବେ। ପରେ କୋରାପୁଟର କୋଟପାଡ଼ ଅଞ୍ଚଳ ଗସ୍ତରେ ଯାଇ ବନ୍ୟା ପ୍ରଭାବିତ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଏହି ଗସ୍ତରେ ଯିବେ। ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ଅବପାତ ସକ୍ରିୟ ରହିଛି। ଆଜି ସୁଦ୍ଧା ଏହା ଦୁର୍ବଳ ହୋଇ ଏକ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ସାଳନ୍ଦୀ, ବୁଢ଼ାବଳଙ୍ଗ, ଜଳକା ସମେତ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ କେନ୍ଦୁଝର ଜିଲ୍ଲା ପ୍ରଭାବିତ ହୋଇଛି। ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି
1: 395 ରିଲିଫ୍ ସେଣ୍ଟର 10 ଜିଲ୍ଲାରେ ବର୍ତ୍ତମାନ ଖୋଲା ହୋଇଛି। ଏଥିରେ ଜନସଂଖ୍ୟା ପ୍ରଭାବିତ ହୋଇଛନ୍ତି 73,085 ଲୋକ ପ୍ରଭାବିତ ହୋଇଛନ୍ତି। 80 ବ୍ଲକ ପ୍ରଭାବିତ ହୋଇଛି, 325 ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି, 1,071 ଗାଁ ପ୍ରଭାବିତ ହୋଇଛି, 10 ସହରାଞ୍ଚଳର 49 ୱାର୍ଡ ପ୍ରଭାବିତ ହୋଇଛି, 40,329 ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବିଭିନ୍ନ ରିଲିଫ୍ ସେଣ୍ଟରମାନଙ୍କୁ।
0: ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ 20 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ସକାଳ 6 ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 628.19 ଫୁଟ ରହିଥିଲା। ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ସରକାରୀ ତଥା ଗ୍ରାମ୍ୟ ବ୍ୟାଙ୍କ ଖୋଲା ରହିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତାକାଲିଠାରୁ ବୁଧବାର ପର୍ଯ୍ୟନ୍ତ ବ୍ୟାଙ୍କ ସଂଘ ମିଳିତ ମଞ୍ଚ ପକ୍ଷରୁ ତିନିଦିନିଆ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ ଗତକାଲିଠାରୁ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯାଇଛନ୍ତି। ଭବାନୀପାଟଣା ନିକଟସ୍ଥ ରିସିଗା ଏସ୍ଏନ୍ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ମତ ବିନିମୟ କରିଛନ୍ତି। ଆଶ୍ୱିନ କୃଷ୍ଣ ପ୍ରତିପଦା ଅବସରରେ ଆଜିଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯାଉଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି 15 ପର୍ଯ୍ୟନ୍ତ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀର ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଲାଗି ଭିଡ଼ ପରିଲକ୍ଷିତ ହେଉଛି। କଟକ ଜିଲ୍ଲା ଗ୍ରାମାଞ୍ଚଳଗୁଡ଼ିକରେ ଚଳିତ ବର୍ଷର ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ ନେତାଜୀ ସଂସ୍କୃତି ଭବନଠାରେ ଆୟୋଜିତ ବୈଠକରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ବିଭିନ୍ନ ଗ୍ରାମାଞ୍ଚଳ ପୂଜା କମିଟିର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ପର୍ଯ୍ୟଟନର ବିକାଶରୁ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇଆସୁଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରାଇବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅବସରରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ବିକାଶ ପାଇଁ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ ଖଣ୍ଡଗିରି ଓ ଉଦୟଗିରି ଆଲୋକ ଓ ଶବ୍ଦ ପ୍ରଦର୍ଶନୀର ମଧ୍ୟ ଲୋକାର୍ପଣ ହେବ। କଳାହାଣ୍ଡି ଜିଲ୍ଲା ବିଦ୍ୟାଳୟସ୍ତରୀୟ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ 150 ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। 37ତମ ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 କଳାହାଣ୍ଡି ଜିଲ୍ଲାର କ୍ରୀଡ଼ାବିତ୍ ରେଶ୍ମା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 16 କମ୍ ବାଳିକା ବର୍ଗ ହାଇଜମ୍ପ ପ୍ରତିଯୋଗିତାରେ ସେ ଏହି ସଫଳତା ପାଇଛନ୍ତି। ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଏଥିପାଇଁ ରେଶ୍ମାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଗତ 22-24 ତାରିଖ ପର୍ଯ୍ୟନ୍ତ ବିହାରର ପାଟନାଠାରେ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ନବଜାତ ଶିଶୁଙ୍କ ସ୍ନାୟୁ ରୋଗ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବନଜ କୁମାର ରାୟ।
3: ଜନ୍ମ ପରେ ଶିଶୁଟି ଯେତେବେଳେ ହାତ ଗୋଡ଼ ହଲାଇ କୁଆଁ କୁଆଁ ହୋଇ କାନ୍ଦେ, ସେତେବେଳେ ପିତାମାତା, ପରିବାର, ବନ୍ଧୁବାନ୍ଧବ ସମସ୍ତଙ୍କ ମୁହଁରେ ଖେଳିଯାଏ ହସ ଆଉ ଖୁସିର ଆନନ୍ଦ। ମାତ୍ର ବେଳେବେଳେ ଶିଶୁଟିଏ ଜନ୍ମ ନିଏ, ହାତ ଗୋଡ଼ ହଲାଏ ନାହିଁ କିମ୍ବା କାନ୍ଦେ ନାହିଁ, ସେତେବେଳେ ଉପୁଜେ ବିଭିନ୍ନ ସମସ୍ୟା। ତେବେ ଆସନ୍ତୁ

0: ବର୍ତ୍ତମାନ ଜାଣିବା ଏହି ସମସ୍ୟା ବିଷୟରେ। ଆପଣମାନେ ଜାଣି ରଖନ୍ତୁ, ଏହି ସମସ୍ୟା ସ୍ନାୟୁ ଜନିତ। ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ବା ମେଡିକାଲ ଭାଷାରେ ନ୍ୟୁରାଲ ଟ୍ୟୁବ୍ ଡିଫେକ୍ଟ ହେଉଛି ଭାରତ ତଥା ବିଶ୍ୱରେ ଶିଶୁ ମୃତ୍ୟୁ ବା ବିକଳାଙ୍ଗତାର ପ୍ରମୁଖ କାରଣ। ସାରା ବିଶ୍ୱରେ 1000 ଜନ୍ମିତ ଶିଶୁରେ ଜଣେ ଏହାର ଶିକାର ହେଉଥିଲା ବେଳେ ଭାରତରେ ଏହାର ସଂଖ୍ୟା 4 ଅଛି। ଏହା ମଧ୍ୟ ଶିଶୁମାନଙ୍କର ମୁଖ୍ୟ ଜନ୍ମଗତ ବୈଷମ୍ୟ ରୋଗ। ଏହି ସମସ୍ୟା ହୁଏ କାହିଁକି? ଗର୍ଭାବସ୍ଥାରେ ମା ଯଦି କିଛି ଅପକାରୀ ଔଷଧ ସେବନ କରିଥାଏ, ରଞ୍ଜନ ରଶ୍ମି କରିଥାଏ ବା ଟକ୍ସୋପ୍ଲାଜମା, ରୁବେଲା ଆଦି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ, ତେବେ ଶିଶୁଙ୍କଠାରେ ଏହି ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ଫୋଲିକ୍ ଏସିଡ୍ ଭିଟାମିନ୍ ଅଭାବରେ ଶିଶୁ ଏହି ରୋଗର ଶିକାର ହୋଇଥାନ୍ତି। ଗର୍ଭାବସ୍ଥାରେ ଡାଇବେଟିସ୍ ବା ମଧୁମେହ ବାତ ରୋଗ ଥିଲେ ମଧ୍ୟ ଏପରି ଘଟିଥାଏ। ଗର୍ଭଧାରଣର 1 ମାସ ଭିତରେ ଶିଶୁର ମସ୍ତିଷ୍କ ସୁଷୁମ୍ନାକାଣ୍ଡ ତିଆରି ହୋଇଥାଏ। ଏହି ସମୟରେ ଯଦି କିଛି ଅସୁବିଧା ହୁଏ ଶିଶୁମାନଙ୍କଠାରେ ସ୍ନାୟୁ ରୋଗ ଦେଖାଦିଏ। ଏହି ରୋଗ ମୁଖ୍ୟତଃ 2 ପ୍ରକାରର, ଖୋଲା ବା ଆବରଣ ବିହୀନ ସ୍ନାୟୁ ରୋଗ ଏବଂ ଆବରଣ ଯୁକ୍ତ ସ୍ନାୟୁ ରୋଗ। ରୋଗର ପ୍ରକାର ଅନୁଯାୟୀ ଜନ୍ମଜାତ ଶିଶୁଠାରେ ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ଶିଶୁ ବେଳେବେଳେ କାନ୍ଦି ନଥାଏ, ହାତ ଗୋଡ଼ ହଲାଇ ନଥାଏ, ମେରୁଦଣ୍ଡ ହାଡ଼ର କିଛି ଅଂଶ ତିଆରି ହୋଇନଥାଏ ଏବଂ ସେହି ବାଟ ଦେଇ ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ବାହାରକୁ ବାହାରି ଆସିଥାଏ। ଯେହେତୁ ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡ ଓ ଏଥିରୁ ନିର୍ଗତ ସ୍ନାୟୁମାନ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ କରିଥାନ୍ତି, ଏସବୁର ସଠିକ୍ ବିକାଶ ନହେଲେ ହାତ ଗୋଡ଼ର ମାଂସପେଶୀ କାମ କରିନଥାଏ। ମଳଦ୍ୱାର ବା ପରିସ୍ରା ଦ୍ୱାର ଠିକ୍ ରୂପେ କାମ ନ କରି ଶିଶୁଟି ସବୁବେଳେ ଅଳ୍ପ ଅଳ୍ପ ଝାଡ଼ା ପରିସ୍ରା କରୁଥାଏ ନିୟନ୍ତ୍ରଣ ବିହୀନ ଅବସ୍ଥାରେ। ଏଭଳି ଶିଶୁ ଜନ୍ମ ନେଲେ ପିତାମାତା, ଧାଇ, ଆଶା, ଅଙ୍ଗନବାଡ଼ି କର୍ମୀ, ସେବିକା ବା ଅଭିଭାବକମାନେ ତୁରନ୍ତ ଶିଶୁକୁ ଡାକ୍ତରଖାନା ନେଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଯଦି ଆବରଣ ଯୁକ୍ତ ସ୍ନାୟୁ ରୋଗ ଥାଏ ତେବେ ତାହାକୁ ସଙ୍ଗେ ସଙ୍ଗେ ଅପରେସନ୍ କରାନଯାଇ 6 ମାସରୁ 1 ବର୍ଷ ଭିତରେ ଅପରେସନ୍ କରାଯାଇଥାଏ। ଆବରଣ ବିହୀନ ସ୍ନାୟୁ ରୋଗ ଥିଲେ 3-4 ଦିନ ଭିତରେ ଶିଶୁଟି ସାମାନ୍ୟ ସୁସ୍ଥତା ଲାଭ କରିବା ପରେ ଅପରେସନ୍ କରାଯାଇଥାଏ। ଅପରେସନ୍ ପରେ 50% ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ସବଳ ନିରୋଗ ରହୁଥିଲା ବେଳେ 30% ଶିଶୁ ଅସ୍ତ୍ରୋପଚାର ପରେ ମଧ୍ୟ ବସିବା ଚାଲିବା ଠିକ୍ ଭାବେ କରିପାରନ୍ତି ନାହିଁ, ଝାଡ଼ା ପରିସ୍ରାର ନିୟନ୍ତ୍ରଣ ରହେ ନାହିଁ। ସେ କ୍ଷେତ୍ରରେ ସେମାନଙ୍କୁ ରିହାବିଲିଟେସନ୍ ସେଣ୍ଟର ବା ଦିବ୍ୟାଙ୍ଗ ସହାୟତା କେନ୍ଦ୍ରକୁ ପଠାଯାଇଥାଏ, ଯେଉଁଠି ସେମାନଙ୍କୁ ଆଶାବାଡ଼ି, ଠେଲାଗାଡ଼ି ଏବଂ ଫିଜିଓଥେରାପିର ତାଲିମ ଦିଆଯାଇଥାଏ। ଜୀବନସାରା ଏହା କରିବାକୁ ପଡ଼ିଥାଏ। 20% ଶିଶୁ ଅପରେସନ୍ ପୂର୍ବରୁ ବା ପରେ ମସ୍ତିଷ୍କ ଜ୍ୱର, ବିଭିନ୍ନ ସଂକ୍ରମଣ ଓ ଅନ୍ୟାନ୍ୟ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ଏଭଳି ଏକ ଜଟିଳ ଶିଶୁ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନଥିଲା ବେଳେ ଏହି ରୋଗ ପାଇଁ ନିରାକରଣ ବ୍ୟବସ୍ଥା ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ଗର୍ଭାବସ୍ଥାର 3 ମାସ ପୂର୍ବରୁ ଏବଂ ଗର୍ଭାବସ୍ଥାର ପ୍ରଥମ 3 ମାସ ସମୟରେ ଫୋଲିକ୍ ଏସିଡ୍ 400 μ/γ୍ର ଗୋଟିଏ ଲେଖା ବଟିକା ପ୍ରତିଦିନ ମା ମାନେ ଖାଇବା ଉଚିତ, ଯାହା ସମସ୍ତ ସରକାରୀ ଡାକ୍ତରଖାନା ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳିଥାଏ। ଯଦି ପ୍ରଥମ ପିଲା ଏହି ରୋଗରେ ସଂକ୍ରମିତ ହୋଇଥାଏ ତେବେ ଦ୍ୱିତୀୟ ପିଲା 3-4 ବର୍ଷ ପରେ କରିବା ଉଚିତ। ଏହା ସହିତ ଡାକ୍ତରଙ୍କ ପରାମର୍ଶ ନେଇ ମା ମାନେ 4 mg ଗୋଟିଏ ଲେଖା ଫୋଲିକ୍ ଏସିଡ୍ର ବଟିକା ପୂର୍ବପରି ଖାଇବା ଦରକାର। ଗର୍ଭାବସ୍ଥାର 3 ମାସ ଏବଂ 5 ମାସରେ ଅଲ୍ଟ୍ରାସାଉଣ୍ଡ କରିବା ଦ୍ୱାରା ଶିଶୁଟି ଏହି ରୋଗର ଶିକାର ହୋଇଛି କି ନାହିଁ ଜଣାପଡ଼ିଥାଏ। ଯଦି ଏହି ରୋଗ ଜଟିଳ ଥାଏ ତେବେ ଗର୍ଭ ନଷ୍ଟ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଏ। ସବୁ ବାପା ମା ଅଭିଭାବକମାନଙ୍କୁ ପରାମର୍ଶ, ସେମାନେ ଏହି ରୋଗ ବିଷୟରେ ଜାଣନ୍ତୁ। ମା ମାନେ ଗର୍ଭାବସ୍ଥାର ପ୍ରଥମ 3 ମାସରେ ନିଶ୍ଚୟ ଡାକ୍ତରୀ ପରୀକ୍ଷା କରାନ୍ତୁ, ଫୋଲିକ୍ ଏସିଡ୍ ବଟିକା ସେବନ କରନ୍ତୁ ଏବଂ ଜନ୍ମ ପରେ ଶିଶୁଙ୍କୁ ଡାକ୍ତରଖାନା ନେଇ ଶିଶୁ ଶଲ୍ୟ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ବନଜ କୁମାର ରାୟ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସୀମାପାର ଆତଙ୍କବାଦ ବିଶ୍ୱ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଗ୍ରାହକଙ୍କ ସୁବିଧା ପାଇଁ ଆଜି ଖୋଲା ରହିବ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଓଡ଼ିଶା ସମେତ ସାତଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଏବଂ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଖେଳାଯିବ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ କେରଳମ୍ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ପୂର୍ବାହ୍ନରେ ଥିରୁଅନନ୍ତପୁରମ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଅମୃତାନନ୍ଦମୟୀ ମଠ ପରିଦର୍ଶନ କରିବେ। ପରେ ଶ୍ରୀ ରାଧାକୃଷ୍ଣନ ଅମୃତାନନ୍ଦମୟୀ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଅପରାହ୍ନରେ ବଳରାମପୁର ଗସ୍ତ କରିବେ। ଉପରାଷ୍ଟ୍ରପତି ଏସ୍ୟୁଟି ଏକାଡେମୀର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବର୍ତ୍ତମାନର ସଂଘର୍ଷମୂଳକ ପରିସ୍ଥିତି ମଧ୍ୟରେ ସମସ୍ତ ପକ୍ଷ ସଂଯମତା ରକ୍ଷା କରିବା ସହ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ। ଜାତିସଂଘ ମହାସଭାକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର ଶକ୍ତି ଏବଂ ବାଣିଜ୍ୟ ଶୃଙ୍ଖଳ ଜାରି ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ରୁଷ, ୟୁକ୍ରେନ୍ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ବିଶ୍ୱ ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଦ୍ଧ ପରିସ୍ଥିତି ସମାପ୍ତି ଆହ୍ୱାନକୁ ଦୋହରାଇବା ସହ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପରୁ ନିଜକୁ ସୁରକ୍ଷିତ ରଖିବା ଓ ଏହାର ମୁକାବିଲା ଲାଗି ଭାରତର ସମ୍ପୂର୍ଣ୍ଣ ଅଧିକାର ରହିଛି। ସୀମାପାର ଆତଙ୍କବାଦ ବିଶ୍ୱ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି। ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଣ ଉପରେ ପ୍ରତିବନ୍ଧକ ଜାରି କରିବା ଆବଶ୍ୟକତା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ। ସାବରମତୀ ରେଳ ନିର୍ମାଣ କାରଖାନାରେ ନବନିର୍ମିତ ୱାଗନ 12 ପରିଚାଳନା କେନ୍ଦ୍ରକୁ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଶାହା ଉଚ୍ଚଶକ୍ତି ସମ୍ପନ୍ନ ୱାଗନ 12 ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ର ଶୁଭାରମ୍ଭ କରିବେ। ପରେ ଶ୍ରୀ ଶାହା ସାବରମତୀ ରେଳ ଷ୍ଟେସନ ଯାଇ ବିଭିନ୍ନ ପୁନଃ ବିକଶିତ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଥମ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଶକ୍ତି ସମ୍ପନ୍ନ ଡେମୋ ଟ୍ରେନ୍ର ଶୁଭାରମ୍ଭ କରିବେ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଦେଶ ଅଗ୍ରସର ହେଉଛି। ସରକାର ସେବା ଏବଂ ସୁଶାସନ ନୀତି ଦ୍ୱାରା ପରିଚାଳିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଜରିଆରେ ଦେଶର ନାଗରିକମାନଙ୍କ ଆର୍ଥିକ ତଥା ସାମାଜିକ ବିକାଶ ଲାଗି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ସ୍ୱାବଲମ୍ବୀ ହେବା ସହ ଦେଶର ଆର୍ଥିକ ଅଗ୍ରସର ଦିଗରେ ସହାୟକ ହୋଇଛି। ଦେଶର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଛୋଟ ବ୍ୟବସାୟୀ ଏବଂ ସ୍ୱରୋଜଗାରୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ଶିଶୁ, କିଶୋର ଏବଂ ତରୁଣ ବର୍ଗର ବ୍ୟବସାୟର ବିକାଶ ପାଇଁ ଋଣ ବ୍ୟବସ୍ଥା ରହିଛି। ଏହାର ଉଦ୍ଦେଶ୍ୟ ହେଉଛି ଯୁବ ଉଦ୍ୟୋଗୀମାନଙ୍କୁ ସ୍ୱରୋଜଗାରର ସୁଯୋଗ ପ୍ରଦାନ କରିବା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ମୁଦ୍ରା ଯୋଜନା ହମାରେ ଦେଶ କେ କରୋଡୋ ନୌଜବାନ ଉସମେ ଭି ହମାରି ବେଟିଆଁ କରୋଡୋ କରୋଡୋ ଲୋ ମୁଦ୍ରା ସେ ଲୋନ ଲେକର କେ ଅପନା ଖୁଦ କା କାରବାର କର ରହେ।
2: ମୁଦ୍ରା ଯୋଜନା ମେରେ ଦେଶ କେ ନୌଜବାନୋ କୋ ଅପନେ ପୈରୋ ପର ଖଡେ ରହନେ କି ହିମ୍ମତ ଔର ଉନକା ହୌସଲା ବୁଲନ୍ଦ ହୋତା ଚଲେ। ମୈଁ 10 ଲୋକୋ କୋ ରୋଜି ରୋଟି ଦୁଙ୍ଗା ଜିସକେ ମିଜାଜ ପୈଦା କରନା।
0: ମୁଦ୍ରା ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା 19 କୋଟିରୁ ଅଧିକ ଋଣ ଜରିଆରେ 262 କୋଟିରୁ ଅଧିକ ଟଙ୍କା ଋଣ ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗ୍ରାହକମାନଙ୍କ ସୁବିଧା ନିମନ୍ତେ ଆଜି ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ମିଳିତ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ଦାବି ନେଇ ଆସନ୍ତାକାଲିଠାରୁ ବୁଧବାର ପର୍ଯ୍ୟନ୍ତ ପ୍ରସ୍ତାବିତ ଧର୍ମଘଟ ଦୃଷ୍ଟିରୁ ଆଜି ସମସ୍ତ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ଏଟିଏମ୍ ଏବଂ କରେନ୍ସି ଚେଷ୍ଟଗୁଡ଼ିକ ଯଥାରୀତି କାର୍ଯ୍ୟ କରିବ। ଧର୍ମଘଟ ଜାରି ରହିବା 3 ଦିନ। ଏଟିଏମ୍ କାରବାର କ୍ଷେତ୍ରକୁ ଦେୟମୁକ୍ତ କରିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ମଧ୍ୟ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ

0: ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପିଏମ୍ ସ୍ୱନିଧି ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2020 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାରେ ରାସ୍ତାକଡ଼ର ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ପ୍ରଦାନ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯେଉଁମାନେ ପୂର୍ବରୁ କୌଣସି ପ୍ରକାର ଋଣ ପାଇନଥିଲେ ସେମାନଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଯାଇ ନିଜ ବ୍ୟବସାୟ କରିବା ଲାଗି ଋଣ ଦିଆଯାଇଥିଲା। ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: ପିଏମ୍ ସ୍ୱନିଧି ଇସ୍କେ ତହତ ପହଲେ ପହଲି ବାର ଜବ ଆପ ଲୋନ ଲେନେ ଯାତେ ହେଁ ତୋ 10,000 ରୁପିଆ ଦେତେ ହେଁ ଅଗର ଆପ ଉସକୋ ସମୟ ପର ଚୁକାତେ ହେଁ ତୋ ବ୍ୟାଙ୍କ ଖୁଦ ଆପକୋ 20,000 କି ଅଫର କରତା ହେ ଅର ୟେ ପୈସା ଭି ସମୟ ପର ଚୁକାନେ ପର ଅର ଡିଜିଟାଲ ଲେନଦେନ କରନେ ପର 50,000 ରୁପିଏ ତକ କି ମଦଦ ବ୍ୟାଙ୍କୋଁ ସେ ସୁନିଶ୍ଚିତ ହୋ ଜାତେ ହେ। ଅର ଆଜ ଆପନେ ୟହାଁ ଦେଖା କୁଛ ଲୋଗ ବୋ ଥେ ଜିନକୋ 50,000 ୱାଲି କିସ୍ତ ମିଲି ହେ, ୟାନି ଛୋଟେ କାରୋବାର କୋ ବିସ୍ତାର ଦେନେ ମେ ପିଏମ୍ ସ୍ୱନିଧି ଯୋଜନା ସେ ବହୁତ ବଡ଼ି ମଦଦ ମିଲି।
0: ଏହି ଯୋଜନାର ଲକ୍ଷ୍ୟ ଥିଲା ରାସ୍ତାକଡ଼ର ବିକ୍ରେତାମାନଙ୍କୁ ସେମାନଙ୍କ ବ୍ୟବସାୟ ବୃଦ୍ଧି କରିବା ତଥା ସେମାନଙ୍କ ଉଦ୍ୟୋଗର ସମ୍ପ୍ରସାରଣ କରିବା ଦିଗରେ ବନ୍ଧକ ବିହୀନ ଆର୍ଥିକ ସହାୟତା ଯୋଗାଇଦେବା। ଚଳିତ ବର୍ଷ ସୁଦ୍ଧା ଦେଶର 78,00,000 ଅଧିକ ବିକ୍ରେତା 19,171 କୋଟି ଟଙ୍କା ଋଣ ନେଇ ବ୍ୟବସାୟ କରୁଛନ୍ତି। ଏହି ଯୋଜନାରେ ଋଣ ପରିଶୋଧ ପ୍ରକ୍ରିୟା ମଧ୍ୟ ଅଧିକ ସହଜ ଥିଲା। ଯୋଜନାରେ ପ୍ରାୟ 30,00,000 ବିକ୍ରେତା ଦ୍ୱିତୀୟ ପର୍ଯ୍ୟାୟ ଏବଂ 8,50,000 ବିକ୍ରେତା ତୃତୀୟ ପର୍ଯ୍ୟାୟ ଋଣ ପାଇସାରିଛନ୍ତି। ସଫଳ ଭାବେ ଋଣ ପରିଶୋଧ କରିବା ଦ୍ୱାରା ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବ୍ୟବସାୟୀମାନେ ଅଧିକ ପରିମାଣର ଋଣ ପାଇପାରୁଛନ୍ତି। ଆୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। 2023-2025 ମଧ୍ୟରେ ବାର୍ଷିକ ବ୍ୟବସାୟିକ ଆୟ 20% ବୃଦ୍ଧି ପାଇଛି। ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ତଥା ପର୍ଯ୍ୟଟନ କ୍ଷେତ୍ରରେ ଆର୍ଥିକ ବିକାଶକୁ ଗୁରୁତ୍ୱ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପର୍ଯ୍ୟଟନର ନୂତନ ରୂପରେ ବିକାଶ ନିମନ୍ତେ ଡିଜିଟାଲ ଏଜେଣ୍ଡା ଓ କୃତ୍ରିମ ବୁଦ୍ଧିମତାର ବ୍ୟବହାର। ଭବିଷ୍ୟତର ପର୍ଯ୍ୟଟନକୁ ବିକଶିତ କରିବା ନିମନ୍ତେ ଜ୍ଞାନକୌଶଳର ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ଚଣ୍ଡିଗଡ଼ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଦେଶର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ଆଜି ପ୍ରଥମ ମ୍ୟାଚ୍ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ହେବ। ତିରୁବନନ୍ତପୁରମ୍ସ୍ଥିତ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଆଜି ଅପରାହ୍ନ 2 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ ଖେଳିବା ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସାମିଲ କରାଯାଇଛି। ସୁମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେଇଥିବା ବେଳେ ସାଇ ହୋପ୍ ୱେଷ୍ଟଇଣ୍ଡିଜ୍ ଦଳର ନେତୃତ୍ୱ ନେଉଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 30 ଦିନ ଗୁଆହାଟୀରେ ଏବଂ ତୃତୀୟ ମ୍ୟାଚ୍ ଅକ୍ଟୋବର 3 ଦିନ ନୂଆ ଚଣ୍ଡିଗଡ଼ଠାରେ ଖେଳାଯିବ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସୀମାପାର ଆତଙ୍କବାଦ ବିଶ୍ୱ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଗ୍ରାହକଙ୍କ ସୁବିଧା ପାଇଁ ଆଜି ଖୋଲା ରହିବ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଓଡ଼ିଶା ସମେତ 7 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଖେଳାଯିବ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: ଶୁଣିଲେ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଭେଟି ଦେଉଛୁ ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଟିକି ରାଇଜ।

0: ନମସ୍କାର ପିଲାମାନେ,
1: କଥାରେ ଅଛି ପିଲାମାନେ, ଆମର ଯେତେବେଳେ ଛୁଟି ହୁଏ ସେଇ ସମୟରେ କିଏ ତ ଅଜା ଘରକୁ ଯାଅ, ମାମୁଁ ଘରକୁ ଯାଅ, ଖୁଡ଼ିଙ୍କ ଘରକୁ ଯାଅ, ଏମିତି ବୁଲିବା ପାଇଁ ଯାଅ। କିନ୍ତୁ ତୁମେମାନେ ଯୋଉ ବହିରେ ପଢୁଛ ନନ୍ଦନକାନନ, ସେଇଠି ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ସମସ୍ତେ ରହନ୍ତି ନା, ଦେଖିବା ପାଇଁ ଭାରି ଭଲ ଲାଗିବ, ଜୀବନ୍ତ। ସେଇ ଜାଗାକୁ ଗଲେ କେତେ ଭଲ ଲାଗିବ। ତମେ ଚିତ୍ର ଦେଖୁଛ କୋଣାର୍କ ମନ୍ଦିରର, ଯାଇକି ତମେ ଯଦି ନିଜେ ଆଖିରେ ଦେଖିଲେ କେତେ ଭଲ ଲାଗିବ। ଗପ ଶୁଣିଛ କୋଣାର୍କ ମନ୍ଦିର କେମିତି 1200 ବଢ଼େଇ ତିଆରି କରିଥିଲେ ସତ କଥା, କିନ୍ତୁ ଗୋଟେ କୁନି ପିଲାଟି ଧରମାତା ନା, ହଁ ସିଏ କୋଣାର୍କ ମନ୍ଦିରର ଚୂଳ ତିଆରି କରିଥିଲା। କୋଣାର୍କ ମନ୍ଦିର ଦେଖିଲେ ଏସବୁ ତୁମକୁ ମନେ ପଡ଼ିଯିବ।
2: ହଁ ପିଲାମାନେ, ବିଭିନ୍ନ ସ୍ଥାନ ବିଷୟରେ ତମେ ଯେତେବେଳେ ଶୁଣ, ଯେମିତିକି ଅପା ଏବେ କହିଲେ କୋଣାର୍କ ମନ୍ଦିରର କଥା, 1200 ବଢ଼େଇ ଯୋଉଠି ମୁଣ୍ଡି ମାରିପାରିଲେନି, ଧର୍ମପଦ ମୁଣ୍ଡି ମାରିପାରିଲା, ଯାହାକି ଆଜି ଇତିହାସରେ ରହିଯାଇଛି। କିନ୍ତୁ ତମେ ଯଦି ବହିରେ ପଢୁଥିବ କି ତମର ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍କୁଲରେ ବା ଶ୍ରେଣୀରେ କହୁଥିବେ, ସେତେବେଳେ ଗୋଟେ ମନରେ ଆସୁଥିବ ଯେ ପ୍ରକୃତରେ ଯଦି ଆମେ ଦେଖିବା କେତେ ଭଲ ଲାଗିବ। ଯେମିତିକି ଆମ ଅଞ୍ଚଳରେ ରହିଛି ଗୁପ୍ତେଶ୍ୱର, ମାଛକୁଣ୍ଡ ହେଲା, କୋରାପୁଟର ଶାବର ଶ୍ରୀକ୍ଷେତ୍ର ହେଲା, ନନ୍ଦପୁରର 32 ସିଂହାସନ ହେଲା, କୋଲାବ ଜଳଭଣ୍ଡାର ହେଲା, ଏମିତି ଆମ ଅଞ୍ଚଳରେ ବି ଅନେକ ଦର୍ଶନୀୟ ସ୍ଥାନ ସବୁ ରହିଛି। ପିଲାମାନେ ଛୁଟି ହେଲେ ବାପା ମା ତମମାନଙ୍କୁ ବୁଲେଇ ନେଇଥାନ୍ତି, ଏଥିପାଇଁ ଯେ ତମମାନେ ବହିରେ ଯାହା ପଢୁଛ ତାକୁ ଯଦି ତମେ ଆଖିରେ ଦେଖିବ ଯେମିତିକି ଅପା କହିଲେ, ତାହାଫଳରେ ତମେ ସେହି ବିଷୟରେ ଅଧିକ ଜ୍ଞାନ ହାସଲ କରିପାରିବ। କୁହାଯାଏ ପିଲାମାନେ, ପଢ଼ିବାଠାରୁ ନିଜ ଆଖିରେ ଦେଖିବା ସବୁଠାରୁ ଅଧିକ ମନେ ରହେ। ତେଣୁ ପ୍ରତିବର୍ଷ ଆମର ଏଇ ଯେଉଁ ପର୍ଯ୍ୟଟନ ସ୍ଥଳୀ ସବୁ ରହିଛି, ତାର ସୁରକ୍ଷା ପାଇଁ, ତାର ଯେମିତି ଆମେ ସବୁ ଯତ୍ନ କରିପାରିବା ବା ଆମେ ଯାଇ ଦେଖିପାରିବା ବୁଲିପାରିବା, ସେଥିପାଇଁ ଗୋଟେ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ପିଲାମାନେ ଆମେ ଯେତେବେଳେ ବି ଯେଉଁ ସ୍ଥାନକୁ ଯାଉଛୁ ବୁଲିବା ପାଇଁ, ସେହି ସ୍ଥାନକୁ ଆମେ ଯତ୍ନ ସହିତ ବୁଲିବା, କେଉଁଠି ଆମେ ଅଳିଆ ଆବର୍ଜନା ପକାଇବା ନାହିଁ, ଆଉ ବିଶେଷ କରି ତମମାନେ ଛୋଟ ଛୋଟ ପିଲାମାନେ କେଉଁଠି ଯାଇକି ଟିକେ ଗାରେଇ ଦେବା, ତେଣୁକରି ଏହିସବୁ ଜାଗାକୁ ଗଲାବେଳେ ଆମେ ସବୁ ସାବଧାନତାର ସହିତ ଯିବା, ଏବଂ ଯେମିତିକି ସେହି ସ୍ଥାନଟି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବ ତାହା ପ୍ରତି ମଧ୍ୟ ଆମେ ସଚେତନ ହେବା।
1: ହଁ ପିଲାମାନେ, ଆଉ ସବୁଠୁ ସୁନ୍ଦର ଜିଲ୍ଲା କୋଉଟା ଜାଣିଛ? ଆମ କୋରାପୁଟ ଜିଲ୍ଲା। ଆମ କୋରାପୁଟ ଜିଲ୍ଲାକୁ ଦେଖିବା ପାଇଁ ବାହାରରୁ ପର୍ଯ୍ୟଟକମାନେ ଆସନ୍ତି। ଆମର ଏଇଟା ଗୋଟେ ପର୍ଯ୍ୟଟନ ସ୍ଥଳୀ ହେଇଗଲାଣି ପିଲାମାନେ, କାହିଁକି ମନ୍ଦିର ଯେମିତି ସୁନ୍ଦର, ଜଙ୍ଗଲ ଯେମିତି ସୁନ୍ଦର, ପାହାଡ଼ ଯେମିତି ସୁନ୍ଦର, ପାହାଡ଼ରୁ ଝରଣା ଝରୁଛି। ହଁ ପିଲାମାନେ, ଆମ କୋରାପୁଟ ଜିଲ୍ଲାର ଇତିହାସ ବହୁତ ସୁନ୍ଦର ରହିଛି। ତାହେଲେ ଚାଲ ପିଲାମାନେ ଗୋଟେ ସୁନ୍ଦର ଗୀତଟିଏ ଶୁଣି ନବା।

0: ହଁ ପିଲାମାନେ, ଯାହା କୋରାପୁଟରେ ଅଛି ବା ଆମ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହିଛି, ତାହା ହୁଏତ ଆମ ଓଡ଼ିଶାରେ କେଉଁଠି ବି ନାହିଁ। ଯେମିତିକି ଓଡ଼ିଶାର ସବୁଠାରୁ ଉଚ୍ଚତମ ଶୃଙ୍ଗ ଅଛି ଦେଓମାଳି, ଆଉ ମାଛକୁଣ୍ଡ ହେଲା, କୋଲାବ ଜଳଭଣ୍ଡାର ହେଲା, ଇନ୍ଦ୍ରାବତୀ ହେଲା, ରାୟଗଡ଼ାର ମାଝିଘରିଆଣୀ ମନ୍ଦିର ହେଲା, କି ଆମର ଗୁପ୍ତେଶ୍ୱର ପୀଠ ହେଲା। ଏସବୁ ସ୍ଥାନ ବୁଲିଗଲେ ପିଲାମାନେ ତମେ ଜାଣିପାରିବ ପ୍ରକୃତରେ ଏତେ ସୁନ୍ଦର ସ୍ଥାନ ଗୁଡ଼ିକ।
1: ତାପରେ ବଡ଼ ଭାଇ, ଏଇ ଯୋଉ ଗୁପ୍ତେଶ୍ୱର କଥା ଆପଣ କହିଲେ, ମୁଁ ଯେତେବେଳେ ଛୋଟ ଥିଲି ମୋ ଜେଜେମା ଗୁପ୍ତେଶ୍ୱରଙ୍କ ବିଷୟରେ କହିଥିଲେ, ସେ କେମିତି ସେଇଠି ପ୍ରକଟିତ ହୋଇଥିଲେ।
0: ପିଲାମାନେ, ଅପା ଯେମିତି ତାଙ୍କର ଜେଜେମା ଆଉ ଜେଜେବାପାଙ୍କଠାରୁ ଶୁଣିଥିଲେ କିଛି କଥା ଯାହାକି ତାଙ୍କୁ ଆଜି ପର୍ଯ୍ୟନ୍ତ ମନେ ରହିଯାଇଛି। ପ୍ରକୃତରେ ପିଲାମାନେ ଜେଜେମା ହୁଅନ୍ତୁ କି ଅଜା ହୁଅନ୍ତୁ କି ଆଈ ହୁଅନ୍ତୁ କି ଜେଜେବାପା ହୁଅନ୍ତୁ, ସେମାନେ ପୁରୁଣା ଦିନର କଥାକୁ ମନେ ରଖିଥାନ୍ତି ଏବଂ ଯାହା ବି କୁହନ୍ତି ତାହା ସବୁ ସତ କଥା। ତେଣୁ ପିଲାମାନେ, ଆମର ଏହି ଟିକିରାଇଜ କାର୍ଯ୍ୟକ୍ରମରେ ଆମେ, ମୁଁ ଯେବେ ଛୋଟ ଥିଲି, ଏହି କ୍ରମରେ ଜେଜେବାପା ହୁଅନ୍ତୁ କି ଅଜା ହୁଅନ୍ତୁ କି ଜେଜେମା ହୁଅନ୍ତୁ କି ଆଈ ହୁଅନ୍ତୁ, ତାଙ୍କୁ ଆମେ ଡାକିଥାଉ ଏବଂ ତାଙ୍କର ସବୁ ପିଲାଦିନର କଥା ଶୁଣିବାକୁ ତମମାନଙ୍କୁ କହିଥାଉ। ତେବେ ଆଜି ଆସ, ମୁଁ ଯେବେ ଛୋଟ ଥିଲି ଏ କ୍ରମରେ ଶୁଣିବା। ଜଣେ ଅଜା ଆମ ପାଖରେ ଅଛନ୍ତି, ଅପା ତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି, ତମମାନେ ବି ପ୍ରସ୍ତୁତ ହୋଇଯାଅ। କାରଣ ଅପା ଅଜାଙ୍କୁ ଏଇଭଳିଆ ସବୁ କଥା ପଚାରିବେ, ତମମାନେ ଟିକେ ଟିକେ ହସୁଥିବ, ଟିକେ ଆଶ୍ଚର୍ଯ୍ୟ ଅନୁଥିବ, ଆଉ ଆରେ ସତରେ କି ଏମିତି ବି ଭାବିବ। ଚାଲ ପିଲାମାନେ, ଡେରି କରିବାନି, ଅଜାଙ୍କର କଥା ଶୁଣିବା।

0: ପିଲାମାନେ ଆମ ଗହଣରେ ଆଜି ଜଣେ ଅଜା ଆସିକି ବସି ପଡିଲେଣି। ଆମେ ଆପଣଙ୍କୁ ଟିକିରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆପଣଙ୍କୁ ଆମେ ନମସ୍କାର କରୁଛୁ।
1: ଧନ୍ୟବାଦ
0: ଅଜା। ଆପଣଙ୍କର ବର୍ତ୍ତମାନ ଆମେ ପରିଚୟ ଜାଣିବୁ, ତାପରେ ଅଜାଙ୍କ ସହିତ ଆମେ ବହୁତ କିଛି ଗପ କରିବୁ।
1: ମୋ ନାଁ ରମେଶ ଚନ୍ଦ୍ର ପଣ୍ଡା। ବର୍ତ୍ତମାନ ମୁଁ ସରକାରୀ ଚାକିରିରୁ ଅବସର ଗ୍ରହଣ କରିସାରିଛି। ବର୍ତ୍ତମାନ ମୁଁ ମୋର ନିଜର ଗୋଟେ କନସଲଟାନ୍ସି ଫାର୍ମ କରିଛି। ଯେହେତୁ ସମୟ କେବେ ଫେରେନି, ସମୟର ପ୍ରକୃତ ମୂଲ୍ୟ ଯିଏ ଜାଣିଥିବ ସେ କେବେ ସମୟକୁ ବରବାଦ କରିବ, ତେଣୁ ମୁଁ ବି ମୁଁ ମୋର ପ୍ରଫେସନାଲ ଏଇ ଯୋଉ ଇଞ୍ଜିନିୟରିଂ କନସଲଟାନ୍ସି ସେଲ୍ ଖୋଲିଛି, ସେଇଥିରେ ମୋର ସମୟ ବି ପାର ହଉଛି, ମାନସିକ ସ୍ତରରେ ମୋର ବହୁତ ସନ୍ତୁଳନ ରହୁଛି, ସ୍ୱାସ୍ଥ୍ୟ ବି ମୋର ଠିକ।
0: ଅଜା, ଯେତେବେଳେ ସମୟ କଥା କହିଛନ୍ତି, ପ୍ରକୃତରେ ସମୟକୁ ଆମେ ଟିକେ ଯଦି ପଛକୁ ନେଇଯିବା, ଆଜି ଆମ କୁନି କୁନି ପିଲାମାନଙ୍କ ପାଖରେ ଆପଣ ବସିଛନ୍ତି, ଯଦି ଆପଣଙ୍କର ଛୋଟବେଳର କଥା ଆମେ ଟିକେ ଆଜି ଜାଣିବୁ। ଆପଣଙ୍କର ବୟସ ଅନୁସାରେ ବେଳେ ବେଳେ ନାତି ନାତୁଣୀ ମାନଙ୍କ ସହିତ ଆପଣଙ୍କର ଛୋଟବେଳର କଥା ନିଶ୍ଚିତ ଭାବେ କହୁଥିବେ, ତେଣୁ କରିକି ଆମେ ଆଜି ସେଇ ଅତୀତର ସ୍ମୃତିକୁ ଟିକେ ବୁଝିବା ଆଉ ଜାଣିବା।

0: ଅଜା ଆପଣଙ୍କର ନିଜ ଘର କୋଉଠି?
1: ମୋର ନିଜ ଜନ୍ମସ୍ଥାନ ହେଲା ରାୟଗଡ଼ା, ବର୍ତ୍ତମାନ ସେଟା ରାୟଗଡ଼ା ଜିଲ୍ଲା ରାୟଗଡ଼ା ସହର। ମୁଁ ଯେତେ 1960 ମସିହାରେ ମୋର ଜନ୍ମ, 3 ବର୍ଷ ବୟସରୁ କଣ ସବୁ ଘଟିଛି ମୋର ଯଦି ପଚାରିବେ ମୁଁ ଗୋଟେ ଗୋଟେ କହିବି।
0: ଅଜା ଆପଣଙ୍କର ସେଇ ଛୋଟବେଳର କଥା ଆମେ ଚୁପଚାପ ମନ ଦେଇକି ଶୁଣୁଛୁ, ଆପଣ ନିଶ୍ଚିତ ଭାବେ କୁହନ୍ତୁ ଯେ ଛୋଟବେଳେ ଆପଣଙ୍କର ରାୟଗଡ଼ା ସହର କେମିତି ଥିଲା, ରାସ୍ତାଘାଟ କେମିତି ଥିଲା, ବିଜୁଳି ଥିଲା କି ନାହିଁ, ଆପଣଙ୍କର ଛୋଟବେଳର ଜୀବନରେ କଣ ସଂଘର୍ଷ ଆସିଛି ଯୋଉଟାରୁ କି ପିଲାମାନେ ବହୁତ କିଛି ଆଜି ଶିଖିପାରିବେ ଆଉ ଜାଣିପାରିବେ।
1: ମୁଁ ଜାଣିବାରେ ରାୟଗଡ଼ା ସହର ସେତେବେଳେ ଅତି ଛୋଟ ସହର ଥିଲା, ସେତେବେଳେ ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ଏସବୁର କିଛି ପ୍ରଚୁର ବ୍ୟବସ୍ଥା ନଥିଲା। ସବୁବେଳେ ପାଣି ପାଇଁ ଅସୁବିଧା ଆମେ ସମ୍ମୁଖୀନ କରୁଥିଲୁ, ପିଇବା ପାଣି, ବିଜୁଳି ବି ପ୍ରଚୁର ଭାବେ ଉପଲବ୍ଧ ନଥିଲା। ସେତେବେଳେ ଆମେ ଲଣ୍ଠନ, ଯୋଉଟା ଆପଣଙ୍କର କିରୋସିନରେ ଜାଳି ତାକୁ ଲାନ୍ତର କୁହାଯାଏ, ସେଇଟା ବ୍ୟବହାର କରୁଥିଲୁ। ଆଉ ରାସ୍ତାଘାଟ ବି ଏତେ ପ୍ରଚୁର ପରିମାଣରେ ନଥିଲା। ପରବର୍ତ୍ତୀ ସମୟରେ ଆସ୍ତେ ଆସ୍ତେ ଆସ୍ତେ ସହରଟା ଡେଭଲପ କରିଗଲା। କିନ୍ତୁ ଏତିକି ମୁଁ କହିବି, ରାୟଗଡ଼ା ଛୋଟ ସହର ହେଲେ ବି ସେଠି ରେଳ ପ୍ରକଳ୍ପ ଥିଲା, ରେଳ ଲାଇନ ଥିଲା। ଆମେ ପିଲାବେଳୁ ରେଳ ଲାଇନ, ରେଳଗାଡ଼ି ଦେଖିଛୁ। ବସ୍ର ବ୍ୟବସ୍ଥା ଏତେ ନଥିଲା, ଗୋଟେ ଦୁଇଟା କାଁ ଭାଁ ବସ୍ ଚାଲିଥିଲା। ସ୍କୁଲ କଥା ଯଦି କହିବେ, ସ୍କୁଲ ବି ଆମର ଏତେ ମାତ୍ରାରେ ନଥିଲା, ଗୋଟେ ଦୁଇଟା ୟୁପି ସ୍କୁଲ ଥିଲା, ଗୋଟେ ଏମ୍ଇ ସ୍କୁଲ ଥିଲା, ଗୋଟେ ହାଇସ୍କୁଲ, ଗୋଟେ ଗାର୍ଲସ ହାଇସ୍କୁଲ। ମୁଁ ଜାଣିବାରେ ସ୍କୁଲ ଗୁଡାକ ବି ଏତେ ସଫିଷ୍ଟିକେଟେଡ୍ ନଥିଲା। ଆଜିକାଲି ତ ସ୍କୁଲ ଗୁଡାକ ଭଲ ବିଲ୍ଡିଂରେ ଚାଲୁଛି। ମୁଁ ଯୋଉ ସ୍କୁଲରେ ପାଠ ପଢୁଥିଲି, ଗୋଟେ ଛଣ କୋଡ଼ିଆ ସ୍କୁଲ, ବର୍ଷରେ 6 ମାସ ପାଠ ପଢା ହଉଥିଲା, ଆଉ 6 ମାସ ବର୍ଷା ଦିନେ ଭାଙ୍ଗି ଯାଉଥିଲା। ସେ ଆମେ ଗୋଟେ ରାମ ମନ୍ଦିର ବୋଲି ଗୋଟେ ମନ୍ଦିରଟେ ଥିଲା, ସେଇଠି ଆମେ ବସିକି ପାଠ ପଢୁଥିଲୁ ବାରଣ୍ଡା। ତ ଏଇଭଳି ପରିସ୍ଥିତି ସମ୍ମୁଖୀନ କରିଛୁ ଆମେ। ଆଜିକାଲି ପିଲାମାନେ ତ ସେଗୁଡାକ ସମ୍ମୁଖୀନ କରୁନାହାନ୍ତି, ସେମାନଙ୍କୁ କରିବାକୁ ବି ପଡୁନି।
0: ଆପଣଙ୍କ ଛୋଟବେଳେ ଯେତେବେଳେ ସ୍କୁଲର କୌଣସି ପ୍ରକାରର ସୁବିଧା ନଥିଲା, ଆପଣମାନେ ସେଇ ଛଣ କୁଡ଼ିଆ ଘରେ ବସିକି ପଢୁଥିଲେ, ବର୍ଷା ଦିନରେ ଯେତେବେଳେ ବର୍ଷା ହୁଏ, ଆପଣ କହିଲେ ଘରଟି ଭୁଶୁଳି ଯାଏ, ସ୍କୁଲଟି ଯେତେବେଳେ ଭାଙ୍ଗି ଯାଏ, ଆପଣଙ୍କ ମନ କେମିତି ହୁଏ?
1: କିଛି ହଉନଥିଲା, କାହିଁକି ନା ସ୍କୁଲର ବିଲ୍ଡିଂ ଉପରେ ଆମର କୌଣସି କନସେନଟ୍ରେସନ ନଥିଲା। ସ୍କୁଲ ଛଣ ହଉ କି ବିଲ୍ଡିଂ ହଉ କି ଟିଣ ହଉ କି ଛପର ହଉ, ଯିଏ ପଢଉଥିଲେ ଆମକୁ ସିଏ ଠିକ ପ୍ରପର ୱେରେ ପଢଉଥିଲେ। ଆମେ ସବୁବେଳେ ସେଇ ଜିନିଷଟାକୁ ଫୋକସ କରୁଥିଲୁ ଯେ ଆମେ ପାଠ ପଢିବାକୁ ଯାଉଥିଲୁ, ଆମକୁ ଯିଏ ପାଠ ପଢଉଥିଲେ ସିଏ ଆମକୁ ପ୍ରପର ୱେରେ ପାଠ ପଢଉଛନ୍ତି କି ନାହିଁ, ଏଇ ଦୁଇଟା ଜିନିଷ ଉପରେ ଆମର ସବୁବେଳେ ଫୋକସ ରହୁଥିଲା, କନସେନଟ୍ରେସନ ରହୁଥିଲା। ବିଲ୍ଡିଂ ଉପରେ ଆମର କୌଣସି ଫୋକସ ରହୁନଥିଲା। ସେ ଛଣ କୁଡ଼ିଆ ହଉ କି ବର୍ଷା ପାଣିରେ ଆମେ କୋଉ ମନ୍ଦିର ବାରଣ୍ଡାରେ ପଢୁଥିଲୁ, ଆମେ ସେଗୁଡାକ ଏତେ ନଜରରେ ନଉନଥିଲୁ। ଆମର ପାଠ ପଢା ପ୍ରତି ହିଁ ଆମର ଧ୍ୟାନ ରହୁଥିଲା।
0: ଆଚ୍ଛା, ଆଉ ଗୋଟେ କଥା, ଆପଣ ଯୋଉ ବର୍ତ୍ତମାନ ଦେଖୁଛନ୍ତି ଛୋଟ ପିଲାମାନେ ସବୁ କେତେ ବଡ ବଡ ବେଗରେ କେତେ ପ୍ରକାରର ବହି ଧରିକି ଯାଉଛନ୍ତି, ଯେମିତି ଲାଗୁଛି ଅଣ୍ଟାଟି ତାଙ୍କର ନଇ ପଡିଛି କି କାଳେ କଣ ହେଇଯିବ କି। ଆପଣଙ୍କ ସମୟରେ ପାଠପଢା କେତେ ବିଷୟବସ୍ତୁ ଥିଲା, ଆଉ କୋଉ ବିଷୟବସ୍ତୁଟା ଆପଣଙ୍କୁ ବହୁତ ଭଲ ଲାଗୁଥିଲା ପାଠ ପଢିବା ପାଇଁ?
1: ପାଠ ଯେ ପଢିବା ପାଇଁ ବହି ଗୁଡାକ ସବୁ ନେଇକି ଗଲେ ଜଣେ ପାଠ ପଢିବ ସେଇଟା ନୁହଁ, ଯିଏ ପାଠ ପଢଉଛନ୍ତି ଯଦି ମନ ଧ୍ୟାନ ଦେଇକି ତାକୁ ଶୁଣିବେ ତାହେଲେ ବହିର ଆବଶ୍ୟକତା ନଥାଏ। ପାର୍ଟିକୁଲାରଲି ସ୍କୁଲ ଭିତରେ ଘରକୁ ଆସିକି ଯଦି ଆମେ ସେ ବହିକୁ ଓଲଟେଇବା ଯେ ଟିଚର ଯାହା ପଢେଇଥିଲେ ଆମେ କଣ ଶୁଣିଥିଲୁ ଆଉ ବହିରେ କଣ ଲେଖା ଅଛି, ତାପରେ ତାର ସମରିଟାକୁ ଆମେ ଗ୍ରାସ୍ କରୁଥିଲୁ। ଆମେ ଆକ୍ଚୁଆଲି ସେ

0: ସେକେଣ୍ଡ ଥିଙ୍ଗ, ସେତେବେଳେ ଆମକୁ ଟିଚର ମାନେ ବ୍ଲାକବୋର୍ଡରେ ଲେଖିବା ପାଇଁ କହୁଥିଲେ, ଧର ଗୋଟେ ପ୍ରଶ୍ନ ଲେଖିଥିଲେ ତା ଉତ୍ତରଟାକୁ ତମେ ବ୍ଲାକବୋର୍ଡରେ କର ଲେଖ, ଗୋଟେ ଗୋଟେ ପିଲାଙ୍କୁ ଡାକି। ସେଭଳିଆ କରିବା ଦ୍ୱାରା କଣ କି ଆମର ଧ୍ୟାନଟା ସବୁବେଳେ ପାଠ ପ୍ରତି ରହୁଥିଲା। କାଳେ ଯଦି ଆମେ ଯଦି ପାଠ ପ୍ରତି ନ ରହିବ ତାହେଲେ ଆମେ ଠିକ ଭାବରେ ଶୁଣିନଥିବୁ କି ବୁଝିନଥିବୁ। ଯେତେବେଳେ ସାର୍ ଆମକୁ ବ୍ଲାକବୋର୍ଡରେ ଲେଖିବାକୁ କୁହନ୍ତି କି ନହେଲେ ହୋମୱାର୍କ ଦିଅନ୍ତି, ତାହେଲେ ଆମେ ଠିକ ଜିନିଷଟା ରିଫ୍ଲେକ୍ଟ କରିପାରିବୁନି, ତ ଗାଳି ଶୁଣିବାକୁ ପଡୁଥିଲା।
1: କେତେବେଳେ କେମିତି ଗାଳି ଶୁଣିକି ମାଡ଼ ଖାଇଛନ୍ତି କି ନାହିଁ?
0: ମାଡ଼ ନିଶ୍ଚିତ ଖାଇଛି। ପିଲା ଯଦି ମାଡ଼ ନ ଖାଇଛି ମାନେ ସ୍କୁଲ କ୍ୟାରିୟରରେ, ପାର୍ଟିକୁଲାରଲି ୟୁପି ସ୍କୁଲ କ୍ୟାରିୟରରେ, ସ୍କୁଲରେ ଯଦି ସେ ଟିଚର ପାଖରେ ତାର ଡର ଭୟ ରହିବନି, ଅଲଟିମେଟଲି ସେ ଘରକୁ ଆସିଲେ ବି ତାର ପ୍ୟାରେଣ୍ଟସ ମାନଙ୍କ ପ୍ରତି ବି ତାର ଭୟ ରହିବ। ତା ଅର୍ଥ ନୁହଁ ଯେ ସେ ଗାଈ ଗୋରୁଙ୍କୁ ବାଡ଼େଇଲା ଭଳିଆ ନୁହଁ, ଜଷ୍ଟ ଟିକେ ପନିସମେଣ୍ଟ। ଆଜିକାଲି ତ ସ୍କୁଲ ଗୁଡାକରେ ନାହିଁ ସେଗୁଡାକ, ମୁଁ ଯାହା ଦେଖୁଛି। ସେକେଣ୍ଡ ଥିଙ୍ଗ, ଆଜିକାଲି ଆପଣ ଯୋଉଟା କହିଲେ ଯେ ପିଲା ବ୍ୟାଗରେ ବହି ବହି ନଉଛନ୍ତି, ମୁଁ ଭାବୁନି ଯେ ଏତେ ବହିକି ନବା କିଛି ଆବଶ୍ୟକତା ନାହିଁ।
1: ଆଚ୍ଛା, ଆପଣଙ୍କ ବେଳକୁ ଯଦି ବିଜୁଳି ଆଲୁଅ ଥାନ୍ତା, ରାସ୍ତାଘାଟ ଥାନ୍ତା, ଆପଣ ଭାବୁଛନ୍ତି କି ଆଉ ଟିକେ ଭଲ ପାଠ ଆପଣଙ୍କର ହେଇଥାନ୍ତା?
0: ନା ନା, ସେଇଟା ହଉଛି ଆପଣମାନଙ୍କ ସମସ୍ତଙ୍କର ଭ୍ରାନ୍ତ ଧାରଣା। ବିଜୁଳି ଆଲୁଅ ତ କେତେବେଳେ ଦରକାର ପଡେ, ରାତିରେ ଅନ୍ଧାର ହେଲେ ବିଜୁଳି ଆଲୁଅ ଦରକାର। ଆମେ ସକାଳ 6ଟାରୁ ଉଠୁଥିଲୁ ଏର୍ଲି ମର୍ଣ୍ଣିଂ, ସନ୍ଧ୍ୟା 6ଟାରେ ଆମକୁ ସଫିସିଏଣ୍ଟ ସମୟ ମିଳୁଥିଲା ପଡ଼ିବା। 6ଟା ପରେ ଲାନ୍ତର ଯାହାର ଥିଲା ସେତେବେଳେ ବିଜୁଳି, ଇଏ ଟ୍ୟୁବଲାଇଟ ଫ୍ୟୁବଲାଇଟ ନଥିଲା, ସେଥିପାଇଁ ଆପଣଙ୍କ 40 ୱାଟ କିମ୍ବା 60 ୱାଟର ବଲ୍ ଗୁଡା ଲାଗୁ, ଲାନ୍ତରେ ବି ପାଠ ପଢ଼ିହବ। ଆପଣଙ୍କର ବିଜୁଳି ଆଲୁଅରେ ଥିଲେ ଜଣେ ପାଠ ପଢ଼ିପାରିବ, ଦୀପରେ ବି ପଢ଼ିପାରିବନି, ଏଇଟା କିଛି କମ୍ପାରିଜନ କରିବା କଥା ନୁହଁ। ଜଣେ ଯଦି ପଢ଼ିବାକୁ ଚାହୁଁଛି, ଜଣଙ୍କର ଇଣ୍ଟରେଷ୍ଟ ଯଦି ଅଛି, ସେ ଅନ୍ଧାରରେ ବି ପଢ଼ିପାରିବ, ଉଜ୍ଜଳ ବି ପଢ଼ିପାରିବ।

0: ବର୍ତ୍ତମାନ ତ ଦେଖୁଛନ୍ତି ଗୋଟେ ଛୋଟ ଛୋଟ ପିଲାମାନଙ୍କ ହାତରେ ମୋବାଇଲ, ସେମାନେ ସେଥିରେ କେତେ ପ୍ରକାର ଖେଳ ଖେଳୁଛନ୍ତି, କେତେ ସୁନ୍ଦର କଣ୍ଢେଇ ସବୁ ବାହାରିକି ଉଆଁ କରିକି ଗୀତ ଗାଉଛନ୍ତି, ହାତ ଓହ୍ଲାଉଛନ୍ତି, ପିଲାମାନେ ଗୁଡାଏ ଜିନିଷ ଶିଖିପାରୁଛନ୍ତି, ଜାଣିପାରୁଛନ୍ତି। ଆପଣଙ୍କ ବେଳକୁ ତ ସେମିତି କିଛି ସୁବିଧା ସୁଯୋଗ ନଥିଲା, ଟେଲିଭିଜନ ବି ନଥିଲା ବୋଧେ।
1: ଭଲ କଥା ଯେ କହିଲେ, ଯେହେତୁ ସେତେବେଳେ ଆମର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏତେ ଗ୍ରୋ କରିନଥିଲା, ମୁଁ ଯେତେବେଳେ ଫାର୍ଷ୍ଟ ଟାଇମ ପାଇଁ ମୋ ଉପର ଭାଇ ବୁର୍ଲା ଇଞ୍ଜିନିୟରିଂ କଲେଜରେ ପଢୁଥିଲେ ଇଞ୍ଜିନିୟରିଂ, ସିଏ ମଥରେ ନେଇଥିଲେ, ତାଙ୍କ ହଷ୍ଟେଲ ରହିଥିଲି ଦୁଇ ଦିନ ଖଣ୍ଡେ, ସେଇଟା ଟିଭି ମୁଁ ଫାର୍ଷ୍ଟ ଟାଇମ୍ ଦେଖିଲି। ମୁଁ ସେଇଟା ମୋ ଭାଇ ପଚାରିଲି, ମୁଁ ସେଇଟା ଖେଳ ହଉଛି, ଏଇଟା କେମିତି ଦେଖାଯାଉଛି? ସାଇନ୍ସ ବି ଏତେ ଟେକ୍ନୋଲୋଜି ଏତେ ଡେଭଲପ କରିନଥିଲା, ସୁତରାଂ ଆମର ବି ମାନସିକ ସ୍ତରରେ ସାଇନ୍ସଟା ଏତେ ଡେଭଲପ କରିନଥିଲା, ଖାଲି ଆମର ପାଠ ପଢୁଥିଲୁ ଜାଣୁଥିଲୁ, କିନ୍ତୁ ପ୍ରାକ୍ଟିକାଲ ଜିନିଷଟା ଆମେ କିଛି ଜାଣୁନଥିଲୁ, ଟେକ୍ନୋଲୋଜି ଉପରେ ଆମର କୌଣସି ନଲେଜ ବି ଏତେ ନଥିଲା।
0: ଆପଣ କଣ ସବୁ ଖେଳାଖେଳି କରୁଥିଲେ ସେ ସମୟରେ?
1: ମୁଁ ସବୁ ପ୍ରକାର ଖେଳୁଛି, କୌଣସି ପାର୍ଟିକୁଲାର ଗୋଟେ ଖେଳରେ ମୁଁ ପରଫେକ୍ଟ ନଥିଲେ ବି ମୁଁ ସବୁ ଖେଳ ଖେଳୁଥିଲି, ରନିଂ ରେସ୍ ଏଗୁଡାକ ସବୁ ଥିଲା।

0: ଆଉ ଅଜା ବେଳେ ବେଳେ ବାପା ମାଙ୍କୁ ମିଛ କଥା କହିକି ଲୁଚିଛନ୍ତି, ଭୟ କରିଛନ୍ତି, କିମ୍ବା ମାଡ ଖାଇକି ସେଦିନଠୁ ଶପଥ ନେଇଛନ୍ତି ଯେ ଏଇଭଳିଆ କାମ ମୁଁ କରିବିନି, କଣ ସେମିତି କିଛି ମନେ ଅଛି କି?
1: ମିଛ କଥା କହୁଥିଲୁ କାହିଁକିନା ଖେଳିବା ମନବୃତ୍ତି ଥିଲା ସବୁବେଳେ। ଆମେ ସନ୍ଧ୍ୟା ଉପରଓଳି 4:30 ହେଇଗଲେ ହାଇସ୍କୁଲ ବିରାଟ ବଡ଼ ପଡ଼ିଆ ଆମର ସେଠି ପ୍ଲେ ଗ୍ରାଉଣ୍ଡ ଥିଲା, ଆମେ ସେଠି ଖେଳା ଖେଳି କରୁଥିଲୁ। ବେଳେବେଳେ କ'ଣ କି ଯେ ସ୍କୁଲ ଯେତେବେଳେ ଭେକେସନ୍ ଛୁଟି ହେଇଯାଏ ପିଲାମାନେ କ'ଣ ଆମେ ସବୁ ଗ୍ରୁପ୍ ହେଇଛି, ଦିନରେ ବି ଆମେ ହୋଲ୍ ଡେ ଆମେ ଖେଳୁଥାଉ। କ'ଣ ଯେକୌଣସି ଖେଳ ହଉ, ଗିଲିବାଡ଼ି ହଉ କି କ୍ରିକେଟ କି ଯାହା କିଛି ଖେଳ, ଘରେ ଯଦି ପଚାରେ କୁଆଡ଼େ ସେ ସାଙ୍ଗ ଘରକୁ ଯାଇଥିଲି, ସେଠି ପଢୁଥିଲି କି ଇଏ ମୁଁ କରୁଥିଲି ସମ କରୁଥିଲି, ଏଇଆ ଆମେ ସବୁ ମିଛ କଥା କହୁଥିଲୁ। ଥରେ ଅଧେ ବି ଧରା ପଡ଼ିଥିଲୁ, ଗ୍ରାଉଣ୍ଡରେ ଧରା ପଡ଼ିଥିଲୁ, ବି ପ୍ରାକ୍ଟିକାଲି ଫିଜିକାଲି ଧରା ପଡ଼ିଥିଲୁ, ଗାଳି ଶୁଣୁଥିଲୁ, ମାଡ଼ ଖାଇଥିଲୁ। ସେଇଥିରେ ମା ବାପା କୁହନ୍ତି ଯେ ଖରାବେଳେ ଯାଇକି ଖେଳାଖେଳି କରନି, କାଳେ ଖରାରେ ମାନେ ଦେହ ଜାଉଁଳି ଯିବ, ଇଏ ହବ ସିଏ ହବ, ଏହା ସବୁ ମନା କରନ୍ତି। ଆମେ ସେଇଥିରେ ବି ଓହରି ଯାଉ, କେବଳ ସନ୍ଧ୍ୟାରେ ଖେଳିବାକୁ ଯାଉ।
0: ପ୍ରତ୍ୟେକଙ୍କ ଘରେ ପନିପରିବା ବାଡ଼ିରେ ଲାଗେ, ଅଗଣାରେ ଫୁଲ ଗଛ ଲାଗେ, ଆଉ ନିଶ୍ଚିତ ଭାବେ ସମସ୍ତଙ୍କ ଘରେ ଗାଈ ରଖନ୍ତି ପିଲାମାନଙ୍କୁ ଶୁଦ୍ଧ କ୍ଷୀର ଦେବା ପାଇଁ। ଆପଣଙ୍କ ଘରେ ସେମିତି କିଛି ଥିଲେ କି?
1: ଭଲ କଥା ଯେ ଆପଣ ମାନେ ମନ ପକେଇଦେଲେ ସ୍ମୃତିଟାକୁ। ଆମ ଘରେ ଆମେ 5 ଭାଇ 3 ଭଉଣୀ ବୁଝିଲେ, ଘରେ ମାଡ଼ରେ ପନିପରିବା ଲାଗେ। ଗୋଟେ ଗୋଟେ ଭାଇ କି ଧର ଆମର ବାଇଗଣ ଲାଗିଲା, ବାଇଗଣ ଲାଗିଲା ମାନେ 10 କିଆରି ହେଇଥିବ, ଆମ 5 ଭାଇକି ଜଣ ଜଣଙ୍କୁ 2 କିଆରି ମାନେ ହିଡ଼ର ଦାୟିତ୍ୱ ଦିଆଯାଏ। ତାକୁ ଖୋସାଖୋସି କରିବା, ପାଣି ଦେବା କରିବା, ସେଭଳିଆ ସବୁ ପ୍ରକାର ଗଛ ମାନେ ବଗିଚାରେ ଆମର ପନିପରିବା ସିଜନରେ ଆମେ କିଣୁନଥିଲୁ। ବହୁତ ପ୍ରକାରୁ ଝୁଡ଼ଙ୍ଗ, ଝଟା, ବାଇଗଣ, ସବୁ କଦଳୀ ଗଛ ବି ଆପଣଙ୍କର 2-3 ପ୍ରକାର ଆମର କଦଳୀ ଗଛ, ପାଚିଲା କଦଳୀ ଖାଉଥିଲୁ, କଞ୍ଚା କଦଳୀ ଆପଣ ତରକାରୀ ହଉଥିଲା, ଆମେ ବିଲକୁଲ କିଣୁନଥିଲୁ। ଫୁଲକୋବି କ'ଣ, ଇଏ ଆପଣଙ୍କର ବନ୍ଧାକୋବି, ଇଏ ଗଣ୍ଠିକୋବି ଆମେ ଜାଣିନଥିଲୁ। ମୋର ଗୋଟେ ସାଙ୍ଗ ଥିଲା, ତା ଫାଦର ଏଗ୍ରିକଲଚର ଅଫିସରେ କାମ କରୁଥିଲେ, ତାଙ୍କ ଘରକୁ ଯିବା ଆସିବା କରି ମୁଁ ତାପରେ ଜାଣିଲି ଯେ ନା ଏଗୁଡା ବିହନ ପକେଇ ତାକୁ ତଳି କରିକି ଟମାଟୋ ଲଗାଯାଉଛି, ଫୁଲକୋବି ଲଗାଯାଉଛି, ସେଇଠୁ ତାଙ୍କ ଘରକୁ ମାଗି ଆଣି ମାନେ ବାଡ଼ ବଗିଚା ଉପରେ ମୋର ବହୁତ ଭଲ ଧ୍ୟାନ ଥିଲା। ଗାଈ କଥା କହୁଛନ୍ତି, ଗାଈ କଥା 6th କ୍ଲାସ୍ ପଢୁଥିଲି, ସେତେବେଳେ ତ କ୍ଷୀର ଏତେ ମିଳୁନଥିଲା, ଯିଏ ଯାହାର ଗାଈ ରଖୁଥିଲେ କିମ୍ବା ମଇଁଷି ରଖୁଥିଲେ ସେଇଥିରୁ ହିଁ କ୍ଷୀର ପାଉଥିଲେ। ବାବା ଯେତେବେଳେ ଆଣିଲେ ପ୍ରଥମେ ସେ ଲୋକ ଗୋଟେ ଗୌଡ଼ ଆସୁଥିଲା, ସିଏ ତାର କ୍ଷୀର ବାହାର କରିବା, ବେଳେବେଳେ କ'ଣ ସେ ଗୌଡ଼ ସିଏ ଗୋଟେ ଜାଗାରେ ଚାକିରି କରୁଥିଲା ଗଭର୍ଣ୍ଣମେଣ୍ଟ ଇଏରେ, ସିଏ ତାର ସୁବିଧା ଦେଖିକି କେବେ 3ଟା ବେଳେ ପଳେଇ ଆସିବ, କେବେ ରାତି 7ଟାରେ, କେବେ 8ଟାରେ, ଟାଇମ୍ ଯେତେବେଳେ ଡେଭିଏଟ୍ ହବ ଏଇଟା ମନେ ରଖିଥାନ୍ତୁ। ଗାଈ ଯେତିକି ପରିମାଣର କ୍ଷୀର ଦେବା କଥା ସେତିକି ପରିମାଣ କ୍ଷୀର ଦେବ ନାହିଁ, ତାର ଗୋଟେ ପାର୍ଟିକୁଲାର ଟାଇମିଂ ଫିକ୍ସ କରିବାକୁ ପଡିବ ଯେ 5ଟାରୁ 6ଟା କି ନହେଲେ 6ଟାରୁ 7ଟା। ସିଏ ଯେତେବେଳେ ଏଭଳିଆ କରିଲା ମୁଁ ସବୁବେଳେ ମାର୍କ କରୁଥିଲି ସେ କ୍ଷୀରଟା କେମିତି ଦଉଛି, ଏମିତି ହେଇ ତା ପରବର୍ତ୍ତୀ ସମୟରେ ସେ ଯୋଉଦିନ ନ ଆସେ ମୁଁ ତାପରେ କ୍ଷୀର ଦୋଇବା ଶିଖିଲି।
0: କେତେ ବୟସ ହେଇଥିଲା ଆପଣଙ୍କୁ?
1: ମୁଁ 7th କିମ୍ବା 8th ପାଠ ପଢୁଛି, ସେଇଥିରୁ ମୁଁ କହିଲି ଆମର ସବୁ ବଡ଼ ଜାତି ସିନ୍ଧି ଜାତିର ଗାଈ, ଜର୍ସି ଜାତିର ଗାଈ ଥିଲା, ଗୋଟେ ଗୋଟେ ଗାଈ 7 ଲିଟର ଆଉ 7.5 ଲିଟର କ୍ଷୀର ଦଉଥିଲି, ସେଗୁଡାକୁ ମୁଁ ଦୋଇକି ନେଇକି ଭେଟନେରୀ ଅଫିସରେ ହୋଟେଲ ଗୁଡାକରେ ନେଇକି ବିକ୍ରି କରୁଥିଲୁ। ସେତେବେଳେ କ୍ଷୀର ଲିଟର 2 ଟଙ୍କା ଥିଲା, ବେଳେବେଳେ ଯେତେବେଳେ ହୋଟେଲ ବାଲା ମନା କରିଦେବେ ନାଇଁ ଆଜି ଆମର ବେଶୀ କ୍ଷୀର ହେଇଗଲା ନେଇଯା, ସେଦିନ ମୁଁ ଟିକେ ମନ ଦୁଃଖ ହେଇଯାଏ, ମୁଁ କ୍ଷୀର ନେଇକି ଯିବି କୁଆଡେ। ସେକେଣ୍ଡ ଥିଙ୍ଗ ଗାଈ ମାନଙ୍କ ପାଇଁ ଘାସ, ଘାସ ବେଳେବେଳେ ସେ ଆଣିକି ଦଉଥାଏ ଘାସ, ସିଏ ବେଳେବେଳେ ଆଣେନି। ମୁଁ ତାପରେ କଣ କରେ ନା ମୁଁ ନିଜେ ସାଇକେଲରେ ଅକା ଗୋଟେ ବାନ୍ଧି ଦିଏ, ଆଉ ଆପଣଙ୍କର ଘାସ କାଟିବା ଗାଁ ସେ ନେଇକି ମୁଁ ଯାଏ। ଆମର ସେଠି ଆଖୁବାଡ କପାବାଡ ରାୟଗଡ଼ା ତ ଆପଣଙ୍କର ସୁଗାର ଫ୍ୟାକ୍ଟ୍ରି ଥିଲା, ଆପଣ ଜାଣିଥିବେ, ସେ ଆଖୁବାଡ ଭିତରେ ପଶି ମୁଁ ଘାସ କାଟି ଜାଣେ ନିଜେ ଆଣିକି ଗାଈମାନଙ୍କୁ ଦିଏ। ଗାଈମାନଙ୍କୁ ଆଜିକାଲି ଯେମିତି ମା ମାନେ ଛୁଆର ଯେମିତି ଯତ୍ନ ନେଉଛନ୍ତି, ମୁଁ ସେତେବେଳେ ଗାଈମାନଙ୍କୁ ସେଇଭଳିଆ ଯତ୍ନ ନେଉଛି। ଖରାଦିନେ ସେମାନଙ୍କୁ ଗାଧେଇ ଦେଉଛି, ଶୀତ ଦିନେ ସେମାନଙ୍କୁ ଅଖାରେ ଡ୍ରେସ୍ ଭଳିଆ ତିଆରି କରିକି ସେମାନଙ୍କୁ ଘୋଡ଼େଇ ଦେଉଥିଲି, କାଳେ ବି ଥଣ୍ଡା ହେଇଛି, ଏଇଭଳିଆ ସବୁ ଆମର ଚାଲିଥିଲା। ଆଜିକାଲି ତ ପିଲା ଗାଈ ତ ଆଜିକାଲି ଦେଖାଯାଉନାହାନ୍ତି, ଆଉ ପିଲା ଗାଈ ସେବା କରିବେ କୁଆଡେ?
0: ନିଶ୍ଚିତ ଭାବେ ଅଜା, ଏମିତି ତ ବହୁତ ଗୁଡିଏ କଥା ରହିଛି। ପିଲାମାନେ ଗୋଟିଏ କଥା ଅଜାଙ୍କଠୁ ଆମେ ଶିଖିବା ଯେ ଆମେ ଯେକୌଣସି କାମ କରିବାକୁ କେବେ ପଛେଇ ଯିବାନି। ପିଲାମାନେ ଏଇ ଯୋଉ

0: ସୁନ୍ଦର କଥା। ତମେ ମୋବାଇଲରେ ସମୟ ନ ଦେଇକି ତମେ ଯଦି ଅଜାଙ୍କ ପାଖରେ ବସିବ, ଦେଖ ଆଜି ଆମେ କେତେ କଥା ଆମେ ଜାଣିଲେ। ଅଜା, ନିଶ୍ଚିତ ଭାବେ ଆମେ କହିବା ଯେ ସମୟଟା ବହୁତ ମୂଲ୍ୟବାନ। ଆପଣଙ୍କ ଗହଣରେ ଅନେକ ରହିଛନ୍ତି ନାତି ନାତୁଣୀ ମାନେ, ଆପଣ ବର୍ତ୍ତମାନ ସମୟରେ ସେମାନଙ୍କୁ କଣ ଉପଦେଶ ଦେବାକୁ ଚାହିଁବେ? ଯେଉଁ ଉପଦେଶର ମୂଳ ଲକ୍ଷ୍ୟ ରହିଥିବ ଯେ ପ୍ରଥମେ ଭଲ ପିଲା ହେବେ, ତାପରେ ସେମାନେ ଚାକିରି କରିବେ। ଆପଣଙ୍କର ଆମ କାର୍ଯ୍ୟକ୍ରମ ମାଧ୍ୟମରେ କଣ ଉପଦେଶ ରହିବ ଆମ ନାତି ନାତୁଣୀଙ୍କ ପାଇଁ?
1: ନାତି ନାତୁଣୀଙ୍କୁ ମୁଁ ଏକଥା କହିବି, ସବୁବେଳେ ଗୋଟେ ଗୁଣ ସେମାନେ ଜ୍ଞାନ କରନ୍ତୁ, କର୍ମ।

0: ପିଲା ହେବେ, ତାପରେ ସେମାନେ ଚାକିରି କରିବେ। ଆପଣଙ୍କର ଆମ କାର୍ଯ୍ୟକ୍ରମ ମାଧ୍ୟମରେ କଣ ଉପଦେଶ ରହିବ ଆମ ନାତି ନାତୁଣୀଙ୍କ ପାଇଁ?
1: ନାତି ନାତୁଣୀଙ୍କୁ ମୁଁ ଏକଥା କହିବି, ସବୁବେଳେ ଗୋଟେ ଗୁଣ ସେମାନେ ଗାନ କରନ୍ତୁ, କର୍ମ ହିଁ ମୋର। ଯିଏ କର୍ମ କରିବ ସେ ତାର ଫଳ ପାଇବ, ଯିଏ ସମୟକୁ ସଦୁପଯୋଗ କରିକି କର୍ମ କରିବ ସେ 100% ସକ୍ସେସ। ଆପଣ କହୁଛନ୍ତି ମୋବାଇଲ ଦେଖିବା, ସିନେମା ଦେଖିବା, ଖେଳ ଦେଖିବା, ଏଇଥିରେ କେବେ ସମୟ ନଷ୍ଟ ହୁଏନି। କିନ୍ତୁ ସମୟ ଯଦି ଅତ୍ୟଧିକ ମୋବାଇଲ ଦେଖିବେ, ଅତ୍ୟଧିକ ଫିଲ୍ମ ଦେଖିବେ, ପାଠପଢା ଛାଡ଼ିକି ଅନ୍ୟ କାମ ଗୁଡା କରିବେ, ତାହେଲେ ତାକୁ କୁହାଯିବ ସମୟ ବରବାଦ। ଯେତିକି ସମୟ ପଢିବା କଥା ପଢିବେ, ଖେଳ ପ୍ରତି ଯେତିକି ଧ୍ୟାନ ଦେବା କଥା, ଶରୀର ତନ୍ଦୁରୁସ୍ତ ରହିବ ସେ ବି କରିବେ, ଏଣ୍ଟରଟେନମେଣ୍ଟ ଆଜିକାଲି ଟିଭି ମାଧ୍ୟମରେ ରାମାୟଣ ରୁଚି ପୁରାଣ, ରାମାୟଣ ମହାଭାରତ ଇଏ ସବୁ। କିନ୍ତୁ ଯୋଉ ମୋବାଇଲରେ ଯୋଉ ଗେମ୍ ଖେଳୁଛନ୍ତି ପିଲା, ଏଟା କଣ ହଉଛି ଆଡଭର୍ସ ଏଫେକ୍ଟ ପଡେ, ସ୍ମରଣ ଶକ୍ତି ବି ସେଟା ବି ନେଗେଟିଭ ଏଫେକ୍ଟ ପଡିବ, ପ୍ଲସ ଆଇସାଇଟ୍ ବି ଆପଣଙ୍କର ଛୋଟ ପିଲାଙ୍କର ମାନେ କମଜୋରି ହେଇଯିବ ଏସବୁ। ତେଣୁ ମୋ ଛୋଟ ଛୋଟ ପିଲାମାନଙ୍କୁ ମୋର ଉପଦେଶ ରିକ୍ୱେଷ୍ଟ ଯେ ସେମାନେ ସମୟଟାର ସଦୁପଯୋଗ କରି ସବୁକିଛି କାମ କରନ୍ତୁ, ପଢା ପ୍ରତି ଧ୍ୟାନ ଦିଅନ୍ତୁ, ନିଜ ଶରୀର ସୁସ୍ଥ ରଖନ୍ତୁ, ତାହେଲେ ଭଲ ମଣିଷ ହେବେ।
0: ବହୁତ ଭଲ ଲାଗିଲା ଅଜୟ ଆପଣଙ୍କ ସହିତ କଥା ହେଇକି। ଆପଣଙ୍କର ଏତେ କମ ସମୟରେ କେତେ ଭଲ ଭଲ କଥା ସବୁ ଆପଣ କହିଗଲେ, ତେଣୁ କରିକି ସବୁବେଳେ ଆପଣ ମାନଙ୍କର ଆଶୀର୍ବାଦ ନେବା ପାଇଁ ଚେଷ୍ଟା କରୁଛୁ। ଆପଣଙ୍କ ଆଶୀର୍ବାଦ ଆମ ଉପରେ ଥାଉ। ଆଉ ଆପଣଙ୍କର ଯୋଉ ସୁନ୍ଦର ଶେଷ ଧାଡିଟି କହିଲେ, କର୍ମ ହିଁ ସବୁକିଛି। ହଁ ପିଲାମାନେ, ଆମେ ଯଦି ସତ୍କର୍ମ କରିବା ଆମ ଫଳ ନିଶ୍ଚିତ ଭାବେ ଭଲ ହବ। ଯଦି ଗୁରୁଜନଙ୍କ କଥା ମାନିବା ନାହିଁ, ସେମାନଙ୍କର କହିବା କଥା ଶୁଣିବା ନାହିଁ, ଆମେ ବିପଦରେ ନିଶ୍ଚୟ ପଡିବା। ଅଜା ଆମ ଟିକିରାଇଜ କାର୍ଯ୍ୟକ୍ରମରେ ଆପଣ ଆସିଲେ, ଏତେ ସୁନ୍ଦର ସୁନ୍ଦର କଥା କହିଲେ, ତେଣୁ କରିକି ଟିକିରାଇଜ କାର୍ଯ୍ୟକ୍ରମ ତରଫରୁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର,
1: ନମସ୍କାର।

0: ଅଜାଙ୍କ କଥା ତ ଆମେ ଶୁଣିଲେ ବଡ ଭାଇ ଅଜା ବହୁତ ସୁନ୍ଦର କଥା କହିଛନ୍ତି, ଆମେ ମନେ ରଖିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ବର୍ଷା ଦିନ ଅଛି, ପିଲାମାନଙ୍କର ପ୍ରାୟ ଏହି ସମୟରେ ଦେହ ଖରାପ ହୋଇଥାଏ, ଆଉ ବେଳେବେଳେ ପିଲାମାନେ କହନ୍ତି କାନ କାଟୁଛି। ହଁ ପିଲାମାନେ, ଏଇ ଯୋଉ ତମର କାନ କାଟୁଛି ବୋଲି କହୁଛ, ମା କୁହନ୍ତି ସବୁବେଳେ ମୁଣ୍ଡରେ ଟୋପି ପିନ୍ଧିବା ପାଇଁ, କାନକୁ ପବନ ବାଜିଲେ ବି କାନ କାଟେ। ତମମାନେ ଯେମିତି ମୁଣ୍ଡ ଧୋଉଛ, ମୁଣ୍ଡର ପାଣି ଯେତେବେଳେ କାନରେ ପଶିଯାଏ, ପାଣିଟା ଯଦି ଠିକ ଭାବରେ ବାହାରି ନଥିବ ସେଥିପାଇଁ ବି କାଟେ। ଆଉ ବେଳେବେଳେ ତମମାନଙ୍କୁ ମା କୁହନ୍ତି କାନରେ ଗଇ ହେଇଯାଇଛି, ତାକୁ କାଢ଼ିଦେବି, କିନ୍ତୁ ତମମାନେ ଜମା ମନା କର। ଗଇ ରହିକି ମଧ୍ୟ ତା ଭିତରେ ଇନଫେକ୍ସନ ହେଇକି କାନରୁ ପୁଜ ବି ବାହାରିଥାଏ। ଅନେକ କାରଣ ରହିଛି କାନ କାଟିବା ମାତ୍ରେ ଆମେ ଡାକ୍ତରଙ୍କ ପାଖକୁ ଯିବା ଦରକାର। ସେଇ କାନ ବଥାକୁ କେବେ ବି ଅଣଦେଖା କରିବା ଉଚିତ ନୁହଁ।
1: ପିଲାମାନେ, ଆମ ଶରୀର ଅଛି ମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ରୋଗ, ତେଣୁ ତ କୁହାଯାଏ ଯେ ଆମେ ସବୁବେଳେ ଶରୀରର ଯତ୍ନ ନେବା, ସେ କାନ ହଉ କି ଆଖି ହଉ କି ଦାନ୍ତ ହଉ କି କିଏ ତମର ଚର୍ମ ହଉ, ବିଭିନ୍ନ ପ୍ରକାର ଯୋଉ ରୋଗ ବେଳେବେଳେ ହୁଏ ତାର ଯତ୍ନ ନେବା, ଆଉ ଯଦି ବା କିଛି ହଉଛି ବାପା ମାଙ୍କୁ କହି ଡାକ୍ତରଙ୍କ ପାଖକୁ ଯିବା।
0: ତାହେଲେ ପିଲାମାନେ ଆଜି ତ କାର୍ଯ୍ୟକ୍ରମରେ ବହୁତ ସୁନ୍ଦର ସୁନ୍ଦର କଥା ଆମେ ଶୁଣିଲେ ଆଉ ଜାଣିଲେ, ୟାକୁ ମନେ ରଖିବା ଆଉ ଆମ ଜୀବନଟାକୁ ସୁନ୍ଦର କରିବା। ଆଜି ତ ସମୟ ହେଇଯାଇଛି ପିଲାମାନେ, ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖିବା।
1: ଉଠିବା ପିଲାମାନେ।
2: ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ କାର୍ଯ୍ୟକ୍ରମ ଶୁଣିଲେ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ଦିନ 11ଟାରେ ଶୁଣିବାକୁ ଭୁଲିବେନି ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିବେ ଆଜି ରାତି 8ଟାରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରିୟ ଶ୍ରୋତାବନ୍ଧୁ, ଶୁଣି ରଖନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆଜି ଅପରାହ୍ନ 5:30 ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁରେ ବିଷୟବସ୍ତୁ ରହିଛି ଟିକା ଆମର କାଜେ କେତେ ଜରୁରୀ। ବିଶେଷଜ୍ଞ ଭାବେ ଆମ ସହିତ ରହିବେ ରାହେଲ କଦମ, ପବ୍ଲିକ ହେଲ୍ଥ ଏକ୍ସଟେନ୍ସନ୍ ଅଫିସର। ଆପଣମାନେ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ରଖିପାରିବେ। ଆମ ଫୋନ୍ ନମ୍ବରଟି ହେଲା 06854230690 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେ ଜରୁରୀ। ଆଜି ସନ୍ଧ୍ୟା 6:05 ଶୁଣିବେ ସମ୍ପର୍କ ସେତୁ କାର୍ଯ୍ୟକ୍ରମ। ରାତି 7:30 ରହିଛି କୃଷି ଓ କୃଷକ କାର୍ଯ୍ୟକ୍ରମ। ଅପରାହ୍ନ 5:00 ରହିଛି ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ରାତି 10:00 ଆଜି ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ପ୍ରଥମେ ହିନ୍ଦୀରେ ସମାଚାର ପ୍ରଭାତ, ପରେ ଶୁଣିବେ ଇଂରାଜୀରେ ମର୍ଣ୍ଣିଂ ନ୍ୟୁଜ୍। ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ପ୍ରଥମେ ଶିଳ୍ପୀ ଥିଲେ ସୁରେଶ ଚନ୍ଦ୍ର ମିଶ୍ର।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ
0: ଜାରି। ଏଥର ଶିଳ୍ପୀ ହେଲେ କୁନ୍ତି ବେହେରା।

ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀ ଥିଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ କୁନ୍ତି ବେହେରା। ଗୀତ ରଚନା କରିଥିଲେ ଡକ୍ଟର କୁମର ମଣି ସାହୁ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ବର୍ତ୍ତମାନ ଭେଟି ଦେଉଛୁ ସୁଗମ ସଙ୍ଗୀତ।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

ସ୍ୱାର୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ

ଆକାଶବାଣୀ ଜୟପୁର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ଦିନ 11ଟାରେ ଶୁଣିବାକୁ ଭୁଲିବେନି ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8ଟାରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ପରବର୍ତ୍ତୀ ସୁଗମ ସଙ୍ଗୀତଟି ଭେଟି ଦେଉଛୁ ଶିଳ୍ପୀ ଶୈଳଭାମାଙ୍କ କଣ୍ଠରେ।

ଶୁଣିଲେ ସୁଗମ ସଙ୍ଗୀତ ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କ ହୃଦୟ ଯେବେ ଚାହେଁ ମନପସନ୍ଦର ହିନ୍ଦୀ ଗୀତ ଶୁଣିବା ପାଇଁ ସେତେବେଳେ ଆକାଶବାଣୀ ଜୟପୁର ନେଇଆସେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ। ଆପଣମାନେ କଲ୍ କରନ୍ତି ନିଜ ମନପସନ୍ଦର ହିନ୍ଦୀ କଥାଚିତ୍ରର ଗୀତ ଶୁଣିବା ପାଇଁ। ତେବେ ବର୍ତ୍ତମାନ ସମୟ ସକାଳ 9:00। ଆରମ୍ଭ କରୁଛୁ ଏ ସପ୍ତାହର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ଦମୟନ୍ତୀ ବୈକାର।

0: ପ୍ରଥମ ପ୍ରେମର ପ୍ରଥମ ପୁଲକ ଚୋରି କରେ ପରମନ ଖୋଜି ହୁଏ ରାତିରେ ତୁମା ଆରମ୍ଭ ତୁମକୁ ଶେଷ ସିନ୍ଥିରେ ଦେବୀ ନାଲି ସିନ୍ଦୁର ତାକି ରହିଲା ସୂର୍ଯ୍ୟ ମନ୍ଦିର। ନମସ୍କାର ଆଣ୍ଡ ଗୁଡ ମର୍ନିଂ ଗୋପପୁର ନିଶ୍ଚିନ୍ତ ବୋଲି କଟକରୁ ଚନ୍ଦ୍ରକାନ୍ତ କୁସ୍ତି।
1: ଆଚ୍ଛା କବିତା ଲେଖିବା ଆପଣଙ୍କର ହବି କି?
0: ଆଜ୍ଞା କବିତା ଆଉ ଗପ ଲେଖିବା ମଧ୍ୟ ମୋର ହବି। ଆଉ ମୁଁ ମଧ୍ୟ ଆକାଶବାଣୀ କଟକରେ ବହୁତ ଜୀବନୀ କାର୍ଯ୍ୟକ୍ରମ କବିତା ଆଉ ଗପ ପଢିବାକୁ ମଧ୍ୟ ଯାଇଛି।
1: ହଁ
0: ଆଜ୍ଞା
1: କବି ମଣିଷଟିଏ ତାହେଲେ ଆପଣ।
0: ଆଜ୍ଞା।

0: ହ୍ୟାଲୋ,
1: ପ୍ରଫୁଲ୍ଲ ପ୍ରଧାନ
0: ପ୍ରଫୁଲ୍ଲ ପ୍ରଧାନ ମାଣିଆବନ୍ଧରୁ ଆପଣ କହୁଛନ୍ତି?
1: ହଁ ମ୍ୟାମ୍।
0: କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
1: ମ୍ୟାମ୍ ବହୁତ ବଢିଆ ଅଛି।
0: ହଁ, ବର୍ଷା ହଉଛି କି ନାହିଁ ଆପଣଙ୍କ ଆଡେ? ଆଚ୍ଛା, ଠିକ ଅଛି। ଆପଣଙ୍କର ବୁଣାବୁଣି ଠିକ ଚାଲୁଛି? ଆଚ୍ଛା, କେତେଟା ଶାଢୀ ଆପଣ ବୁଣନ୍ତି ଆଉ କେତେଟା ବିକ୍ରି ହୁଏ ତୁରନ୍ତ?
1: ଆମର ଯୋଉ ଶାଢୀ ତୁରନ୍ତ ମାନେ ଆମେ ଯେତେ ଚାହିଁବୁ କିଛି ଅସୁବିଧା ନାହିଁ। ଆସିକି ଆମେ ଲୁଗା ସବୁ ଆମେ ଗୋଟେ ଦିନ ଧର ବୁଣିଲେ ମାସ ଧର 20 ବୁଣିଲେ 40 ଶାଢୀ
0: ଆପଣ ଅନଲାଇନ୍ ବ୍ୟବସାୟ କରନ୍ତି କି ନାହିଁ?
1: ନାଇଁ ନାଇଁ ମ୍ୟାମ୍, କିଛି ଲାଭ ହେଲା କଣ ଅଲଗା ପ୍ରକାର ହେଲା।
0: ଆଚ୍ଛା, ଠିକ ଅଛି। ତାହେଲେ କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ କଣ ଶୁଣିବେ? କୋଉ ଗୀତ ସ୍ପଷ୍ଟ କୁହନ୍ତୁ ଆଜ୍ଞା। ଆଚ୍ଛା, ଠିକ ଅଛି, ପ୍ରେମ ରୋଗର ଗୋଟେ ସୁନ୍ଦର ଗୀତ ଆମେ ଶୁଣେଇ ଦଉଛୁ। ହଁ, ଧନ୍ୟବାଦ ଆପଣଙ୍କୁ।

0: ଶୁଭ ସକାଳ ନାନୀ ନମସ୍କାର। ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ଭୋଇ କହୁଛି, ବଲାଙ୍ଗୀର ଜିଲ୍ଲାର। ଦମନ୍ତୀ ନାନୀ କେନ୍ତା ଅଛନ୍? ବହୁତ ଦିନ ବ୍ୟବଧାନ ପରେ କଥା ହେବା ଚାଷ୍ଟେ ମିଳିଲା। ତା ସହିତ ବାତ୍ୟା ପ୍ରଭାବ କେନ୍ତା ହଉଛି ଆପଣଙ୍କର କୋରାପୁଟ ଜିଲ୍ଲାରେ?
1: ବର୍ଷା ବହୁତ ହଉଛି।
0: ବର୍ଷା ହଉଛି, ମୁଁ ତ ବର୍ତ୍ତମାନ ଏଇଟା ଭୁବନେଶ୍ୱର କରୁଥିଲା, ଏଇଟା ସ୍ପେଶାଲ ଆଇଟିଆଇ ଜଟଣୀରେ ତ କମ୍ପ୍ୟୁଟର କରୁଛି। ଆଜି ଯେହେତୁ ଛୁଟି ଥିଲା, ଆଜି ଦମନ୍ତୀ ନାନୀ ଟିକେ ଲଗେଇ ଦେଖ ଫୋନ ଲାଗିବ କି ନାଇଁ ବନେ, ଆଉ ଛୁଟିରେ ଯେହେତୁ ଅଛେ ଲାଇକ୍ କଲା ଫୋନ, ବହୁତ ଖୁସି ଲାଗଲା।
1: ବହୁତ ବଢିଆ। କଣ ଖବର ଆପଣଙ୍କ ଆଡେ, କେମିତି ପ୍ରଭାବ ପଡୁଛି ଏ ଲଘୁଚାପର?
0: ଦେଖନ୍ତୁ ଜଟଣୀରେ ତ ସେମିତି ପ୍ରଭାବ ପଡୁନାହାନ୍ତି, ଏମିତି ଟିକେ ଘୁରୁ ଘୁରୁ କରିଦେଉଛି, ପଳେଇ ଯାଉଛି, ଟିକେ ଘୁଡ଼ୁ ଘୁଡ଼ୁ କରୁଛି, ପଳେଇ ଯାଉଛି। ଏମିତି ଜହ ବର୍ଷା ହଉନି କି କମ୍ ବର୍ଷା ହଉ ନାହିଁ, ଯେତିକି ଆବଶ୍ୟକତା ବର୍ଷା ହବା ସେତିକି ବର୍ଷା ହଉଛି। ଏଇଟା ବିଶେଷ କରି କୋରାପୁଟ ମାଲକାନଗିରି ବେଶୀ ଅତି ପ୍ରବଳ ବର୍ଷା ହଉଛି, ପଶ୍ଚିମ ଓଡ଼ିଶାରେ ବି ତ ମୁଁ ନ୍ୟୁଜ୍ ଦେଖୁଛି ଯେତିକି ଅତି ପ୍ରବଳ ବର୍ଷା ହଉଛି। ବାତ୍ୟାର ପ୍ରଭାବ କେମିତି କଣ ହଉଛି ଆଗକୁ?
1: ସମସ୍ତେ ଟିଭିରେ ଦେଖୁଥିବେ, ରେଡିଓରେ ଶୁଣୁଥିବେ ଏ ଖବର ସବୁ।
0: ରେଡିଓରେ ସମସ୍ତେ ଶୁଣି ପାରୁଥିବେ, କିନ୍ତୁ ଟିଭିରେ ତ କହିବା ଅସମ୍ଭବ, କିନ୍ତୁ ରେଡିଓରେ ସମସ୍ତେ ଶୁଣି ପାରୁଥିବେ।
1: ତ କୁହନ୍ତୁ କୋଉ ଗୀତ ଶୁଣିବେ ନୀଳାଞ୍ଚଳ?
0: ଦେଇଦେବେ ମୌସମ କି ତରା ଯୋଉ ଗୀତ ରହିଛି ସେ ଗୀତ ଦେଇଦେବେ।
1: ୟାର ବଦଲ ନା ଜାନା ମୌସମ କି ତରା,
0: ଏଇଟା ମୌସମ ଯେତେଟା ଆମକୁ ମୌସମ ଛାଡିକି ଯେତେ ପଡିଗଲା, ତା ସାଙ୍ଗେ ସାଙ୍ଗେ ବାତ୍ୟା ଚାଲି ଆସିଲା, ସେଥିପାଇଁ ଏ ଗୀତଟି ଆଜି ମୁଁ ଚଏସ୍ କରିଛି।
1: ଚାଲନ୍ତୁ ଶୁଣିବା। I don't

0: ଆଜ୍ଞା କୁହନ୍ତୁ, ନା କୁହନ୍ତୁ।
1: ଜୁହାର କରୁଛି।
0: ଜୁହାର,
1: ମୁଇଁ ସତ୍ୟବାନ କହୁଛି ଢେଙ୍କାନାଳରୁ।
0: ସତ୍ୟବାନ, ପ୍ରଥମ ଥର ବୋଧେ ଫୋନ କଲେ ଆମର ଏଇ କାର୍ଯ୍ୟକ୍ରମ?
1: ଆମେ ପ୍ରଥମ ଥର ଫୋନ ଯୋଡ଼ିଯାଇଛି।
0: କେମିତି ଶୁଣିଲେ ଏଇ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ କାର୍ଯ୍ୟକ୍ରମ ସମ୍ପର୍କରେ?
1: ହେଲୋ, ବର୍ଷ ବର୍ଷ ତ ମୋତେ ମୋର ଗୋଟେ ସାଙ୍ଗ ନମ୍ବର ଶୁଣେଇ ଦେଇଥିଲେ ପ୍ରୋଗ୍ରାମ, ତାଙ୍କ ମାନେ ଆପ୍ରେ ଶୁଣିକି ମୋତେ ଜଣେଇଥିଲେ, ଆଉ ମୁଁ ତାପରେ ଆଜି ଫୋନ କରିଛି ଆଉ।
0: ହଁ, କଣ କରନ୍ତି, ଆପଣଙ୍କ ବିଷୟରେ କୁହନ୍ତୁ।
1: ମୁଁ ବର୍ତ୍ତମାନ ଗୋଟେ ଦୋକାନରେ କାମ କରୁଛି, ଡାଲି ଚାଉଳ ଦୋକାନରେ।
0: କେବେଠୁ ଆପଣ ଆକାଶବାଣୀ ଜୟପୁରକୁ ଶୁଣିବା ଆରମ୍ଭ କଲେ?
1: ଆକାଶବାଣୀ ଜୟପୁରକୁ ଶୁଣିଲେଣି 6 ମାସ ହେଇଗଲାଣି ଆଉ।
0: 6 ମାସ ମାତ୍ର ହେଇଛି?
1: ଆଜ୍ଞା।
0: କଣ ଶୁଣନ୍ତି, କୋଉ କାର୍ଯ୍ୟକ୍ରମ ଶୁଣନ୍ତି ଆମ କେନ୍ଦ୍ରରୁ?
1: କିଷାନ ବାଣୀ ଭଲ ଲାଗେ। ତାପରେ ଆମର ସଞ୍ଜୀବ ଗୋଟେ ପ୍ରୋଗ୍ରାମ ବାଜେ ଯୋଉଟା ଆମର, ସେଟା ବି ଭଲ ଲାଗେ, ଯୋଉଟା ଡାଇଲିଂ ସଞ୍ଜବ ପ୍ରୋଗ୍ରାମ ଜଣେ ବାପା ଭାଇ କରୁଛନ୍ତି, ଆଉ ଗୀତ ଶୁଣିବା ପାଇଁ କୁହନ୍ତି। ମୁଁ ମାନେ ମାନେ ଆପଣଙ୍କ ଏରିଆର ଗୀତ
0: ଶୁଣିବା ଗୀତ।
1: ହ୍ୟାଲୋ ଶ୍ରଦ୍ଧା ଲାଗେ।
0: ଭାଷା ବୁଝା ପଡ଼େ ଆପଣଙ୍କୁ? ସେମାନେ ଆମର ଏଇ ଅଞ୍ଚଳର ଭାଷା କୁହନ୍ତି। ଠିକ ଅଛି, କୁହନ୍ତୁ କୋଉ ଗୀତ ଶୁଣିବେ?
1: ମତେ ଶୁଣେଇ ଦେବେ ଏ ଦିଲ୍ଲୀ ଆସ୍କାନର ଟାଇଟଲ ସଙ୍ଗ।
0: ବହୁତ ଭଲ ଲାଗିଲା ସତ୍ୟବାନ ଆପଣଙ୍କ ସହିତ କଥା ହେଇକି।
1: ଆଜ୍ଞା, ଆପଣଙ୍କ ସହ କଥା ହେଇ ମଧ୍ୟ ମତେ ବି ବହୁତ ଭଲ ଲାଗିଲା। ନମସ୍କାର।
0: ନମସ୍କାର।

0: ମୁଁ ଶାନ୍ତନୁ ପଟ୍ଟା କହୁଛି, ହରିମନଗର ଗୋବିନ୍ଦଲା ସମ୍ବଲପୁରରୁ।
1: ବହୁତ ଦିନ ପରେ ଶାନ୍ତନୁଙ୍କର ସ୍ୱର ଶୁଣିବାକୁ ମିଳିଲା।
0: କଣ କରିବା, ବର୍ଷାରେ ତ ସବୁ ନେଟୱାର୍କ ବନ୍ଦ ହେଇଯାଉଛି।
1: ହଁ, ବର୍ଷାରେ ଫୋନ ମାନେ ବି ବହୁତ ପ୍ରଭାବିତ ହେଲା ନାଇଁ।
0: ଆମର ତ ଦୁଇ ତିନି ଦିନ ବର୍ଷା ହେଲା ପୁରା, ଅର୍ଣ୍ଣବର ଘୂର୍ଣ୍ଣିବଲୟ ପ୍ରଭାବରେ
1: ଅର୍ଣ୍ଣବ ସବୁଆଡେ ହଇଚଇ ସୃଷ୍ଟି କରିଛି। ହୀରାକୁଦ ଡ୍ୟାମ ର କଣ ଖବର ସେଠିର?
0: ହୀରାକୁଦ ଡ୍ୟାମ ରେ ବର୍ତ୍ତମାନ ଜଳସ୍ତର ଠିକ ଅଛି, ସେମିତି କିଛି ହେଇନି। ଯଦି ଛତିଶଗଡ଼ ଆଡୁ ଆସିବ ବୋଲେ ଏଟା ଫେର ଛାଡିବ, ଏଟା ଓଡିଶା ହେଇକି ସିଆଡେ ମୁଁ ହେଇଛି ନା, ତ ବର୍ଷି ପାରେ।
1: ଆଚ୍ଛା, ଯଦି ବର୍ଷିଲା ତାହେଲେ ସତର୍କ ରହିବେ ଆଉ।
0: ଡ୍ୟାମ
1: ଗୋଟେ କବାଟ ଖୋଲିବା ପାଇଁ କେତେ ଦିନ ଆଗରୁ ସୂଚନା ଦିଆଯାଏ ଆପଣ ମାନଙ୍କୁ? କେତେ ଦିନ ଆଗରୁ ପ୍ରଚାର
0: ହୁଏ? ଦୁଇ ତିନି ଦିନ ଆଗରୁ ଦିଆ ହୁଏ।
1: ସାଇରନ୍ ବାଜିଲେ ସମସ୍ତେ ସତର୍କ ହେଇଯାଏ,
0: ତାପରେ କିଛି ମିନିଟ୍ ପରେ ତାପରେ ଷ୍ଟାର୍ଟ ହେଇଯିବ, ସେ ଗେଟ୍ ଖୋଲିଦେବେ।
1: ଆଚ୍ଛା, ଏମିତି

0: ଗୋଟେ ଘଟଣା, ଶାନ୍ତନୁ ସାଇରନ୍ ବାଜିଛି, ଆପଣମାନେ ସତର୍କ ହେଇଛନ୍ତି, ପାଣି ଖୋଲା ହେଇଛି, କିଛି ଗୋଟେ ମନରେ ଥିବା ଘଟଣା କୁହନ୍ତୁ ଆମକୁ, ଆମେ ଶୁଣିବୁ।
1: ମୁଁ ଦେଖନ୍ତୁ ସେତେବେଳେ ଛୋଟ ଥିଲି 1971 ଯେତେବେଳେ ଆମର ଇଣ୍ଡିଆ ବାଙ୍ଗଲାରେ ଯୋଉ ହଉଥିଲାନି ବାର, ସେହି ଟାଇମରେ ଆମର ଏଠି ବାଜିଥିଲା ସାଇରନ୍ ଟିକେ, ମାନେ ସମସ୍ତେ ଲାଇଟ୍ ଲିଭେଇ ଦିଅନ୍ତୁ ଏସବୁ ଥିଲା।
0: ଆଚ୍ଛା, ମନରେ କଣ ଆସିଥିଲା ଆପଣଙ୍କର?
1: ସେମିତି ତ ଛୁଆ ଦିନ ଟିକେ ଭୟ ଲାଗିଗଲା, କିନ୍ତୁ ଘରେ ସେମିତି କିଛି କରେ ଯେ ଆମକୁ ଆଉ ଡର ଲାଗିଲାନି।
0: ଆଜ୍ଞା, ଠିକ ଅଛି, କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ କଣ ଶୁଣିବେ
1: ଆଜି? ଏକ କାଲି ମୁସ୍କୁରାଇ କଥା ଗୀତର ନା ତୁମ ବେବଫା ହୋ ନା ହମ ବେବଫା,
0: ଏକ କାଲି ମୁସ୍କୁରାଇ। ଆଚ୍ଛା,
1: ଏ ଗୀତ ଶୁଣିଛନ୍ତି?
0: ଶୁଣିଛି,
1: ଗାଆନ୍ତୁ ଟିକେ।
0: ନା ତୁମ ବେବଫା ହୋ ନା ହମ ବେବଫା ହେ।
1: हाँ हाँ बहुत बढ़िया गाइले, आप मुंबई आ सकते हैं।

0: हेलो मोपसंद,
1: मैडम नमस्ते।
0: नमस्कार। कौन तू?
1: हाँ बरगढ़
0: कौन खबर आपणकर बड़गड़र?
1: ଭଲ ଅଛି ମ୍ୟାମ। ଆଉ ବର୍ଷା ଲାଗି ରହିଛି ପୁରା ସବୁଦିନ, ଏବେ ସବୁବେଳେ ବର୍ଷା ହଉଛି। ଆଉ ଆଉ କାଲି ଟିକେ ଛାଡ଼ିଥିଲା ବର୍ଷା, ଟିକେ ଟିକେ ଖରା ହେଇଥିଲା।
0: ଆଚ୍ଛା,
1: ଆଉ 25 ତାରିଖ ତ ବର୍ଷା ଅଛି ବୋଲି ପାଣିପାଗ ସୂଚନା ଦଉଥିଲା।
0: କୁହନ୍ତୁ କୋଉ ଗୀତ ଶୁଣିବେ?
1: ହଁ ଆଜି ଗୀତ ଶୁଣିବା ଶୌଚମ ଫିଲ୍ମର ଲତା ମଙ୍ଗେଶକରଙ୍କ କଣ୍ଠରେ। ଆଉ ଗୀତଟା ହେଲା ଜିନ୍ଦେଗୀ ପ୍ୟାରି ଗୀତ ହେ ହେ ହେ ତୁମସେ ହର ଦିଲ କୋ ଖାନା।

0: ହ୍ୟାଲୋ ମୋ ପସନ୍ଦ।
1: ଆଜ୍ଞା ନମସ୍କାର, ମୁଁ ଲୋକନାଥ ସାହି କହୁଥିଲି କୋରାପୁଟରୁ।
0: କେମିତି ଅଛନ୍ତି କୁହନ୍ତୁ।
1: କଣ କରିବା, ମୋର ତ ଆଖି ସେମିତି ଭଲ ଲାଗୁନି, ଏଇଠି ରେଡିଓ ଶୁଣୁଛି ଶୋଇକିରି। ଆଉ
0: ଆପଣ ଠିକ ହେଇ ଯାଆନ୍ତୁ ଧୀରେ ଧୀରେ। କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ।
1: ଆଜି ଜ୍ୟୋତି ସେ ଜ୍ୟୋତି ଜଗତି ଚଲୋ।
0: ଧନ୍ୟବାଦ।
1: ହଉ।

ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ଦିନ 11ଟାରେ ଶୁଣିବାକୁ ଭୁଲିବେନି ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8ଟାରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପରବର୍ତ୍ତୀ ଗୀତଟି ଭେଟି ଦେଉଛୁ କଥାଚିତ୍ର ମେରେ ଜୀବନ ସାଥିରୁ। ଶିଳ୍ପୀ ହେଲେ କିଶୋର କୁମାର। ମଜରୁହୁ ସୁଲତାନପୁରୀଙ୍କର ଗୀତ, ସଙ୍ଗୀତ ଆର୍ ଡି ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାବନ୍ଧୁ ଶୁଣି ରଖନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ଆଜି ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ବିଶେଷଜ୍ଞ ଭାବେ ଆମ ସହିତ ଯୋଡ଼ି ହେବେ ରାହେଲ କାଦମ, ପବ୍ଲିକ ହେଲ୍ଥ ଏକ୍ସଟେନ୍ସନ୍ ଅଫିସର। ଆପଣମାନେ ଏ ସମ୍ପର୍କରେ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ଯାଏଁ ଆମ ସହିତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ପଚାରିପାରିବେ। ଆମର ଯୋଗାଯୋଗ ନମ୍ବରଟି ହେଲା 06854-230690, 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେ ଜରୁରୀ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପରବର୍ତ୍ତୀ ଗୀତଟି ଭେଟି ଦେଉଛୁ କଥାଚିତ୍ର କୁର୍ବାନୀରୁ। ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଇନ୍ଦିବର୍ଗ ଗୀତକୁ ସଙ୍ଗୀତରେ ସଜାଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର ଆ ପାଏ ବାହାର ଆଏ କଥାଚିତ୍ରରୁ। ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଆନନ୍ଦ ବକ୍ସିଙ୍କର ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଏହା ବ୍ୟତୀତ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ କଥାଚିତ୍ର ଅଭିଳାଷରୁ। ଶିଳ୍ପୀ ହେଲେ ହେମଲତା। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ସରୋଜ ପଟ୍ଟନାୟକ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଫୁଲ ଚନ୍ଦନରୁ। ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି। ନିଜାମଙ୍କ ଗୀତ, ସଙ୍ଗୀତ ସରୋଜ ପଟ୍ଟନାୟକ।

ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ, ଆଜି ଦିନ 11ଟାରେ ଶୁଣିବାକୁ ଭୁଲିବେ ନାହିଁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8ଟାରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଇଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ର ଯାଯାବରରୁ। ଶିଳ୍ପୀ ହେଲେ ପ୍ରଣବ କିଶୋର ପଟ୍ଟନାୟକ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

ଏଥର କଥାଚିତ୍ର ଅନୁରାଗ, ଶିଳ୍ପୀ ହେଲେ ଅନୁରାଧା ପଢୱାଲ ଏବଂ ଭୂପିନ୍ଦର, ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ଭୁବନ ହରି।

ମା ଓ ମମତା ଏହି କଥାଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ଶେଷ ଗୀତଟି। ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି ଏବଂ ଲୀଲା। ଗୀତ ରଚନା ଅକ୍ଷୟ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଭୁବନ ହରି।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 14

ଆପଣଙ୍କ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦିନ 11:00 ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମନ୍ କି ବାତ୍, ଏହି କାର୍ଯ୍ୟକ୍ରମଟି ଶୁଣିପାରିବେ କିଛି ସୂଚନା ବିରତି ପରେ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଏଗାରଟା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ର ସେପ୍ଟେମ୍ବର ମାସ ଅଧ୍ୟାୟରେ ପୁଣି ଥରେ ଆପଣମାନଙ୍କ ସହ ଭେଟିବାର ସୁଯୋଗ ମିଳୁଛି। ମୁଁ ଦେଶର ସମସ୍ତ ଲୋକଙ୍କୁ ସ୍ୱାଗତ କରୁଛି। ମନ୍ କି ବାତ୍ରେ ଆମେ ଦେଶବାସୀଙ୍କର ସକାରାତ୍ମକ ପ୍ରଚେଷ୍ଟାକୁ ମଞ୍ଚ ପ୍ରଦାନ କରିଥାଉ, ଦେଶର ଉପଲବ୍ଧିଗୁଡ଼ିକ ବିଷୟରେ କଥା ହୋଇଥାଉ। ଭାରତର ଏହିଭଳି ଏକ ବଡ଼ ଐତିହାସିକ ଉପଲବ୍ଧିକୁ ଦିନକ ପରେ 10 ବର୍ଷ ପୂରଣ ହେବାକୁ ଯାଉଛି। ଏହି ଉପଲବ୍ଧି ହେଉଛି ସର୍ଜିକାଲ ଷ୍ଟ୍ରାଇକ୍। 10 ବର୍ଷ ପୂର୍ବେ 2016 ସେପ୍ଟେମ୍ବର ମାସ 28-29 ତାରିଖ ଦିନ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ। ଏଲ୍ଓସି ସେପାରି ଯାଇ ଆମର ବୀର ଯବାନମାନେ ଆତଙ୍କବାଦ ବିରୁଦ୍ଧରେ ଯେତିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପୂର୍ଣ୍ଣ ଭାବେ ବିଶ୍ୱ ଆଗରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଦୀର୍ଘ ସମୟ ଧରି ଯେଉଁ ଯନ୍ତ୍ରଣା ସହିଥିଲା, ସର୍ଜିକାଲ ଷ୍ଟ୍ରାଇକ୍ ସେହି ଯନ୍ତ୍ରଣା ବିରୁଦ୍ଧରେ ଆମର ନିର୍ଣ୍ଣାୟକ ପ୍ରତିକ୍ରିୟା ଥିଲା। ବିଗତ ଦଶନ୍ଧିରେ ବାଲାକୋଟର ଏୟାର ଷ୍ଟ୍ରାଇକ୍ଠାରୁ ଆରମ୍ଭ କରି ଅପରେସନ ସିନ୍ଦୁର ପର୍ଯ୍ୟନ୍ତ ଭାରତ ବାରମ୍ବାର ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଆତଙ୍କବାଦୀ ଭାରତ ଉପରେ କୁଦୃଷ୍ଟି ପକାଇବେ ତେବେ ତାହାର ଦୃଢ଼ ଜବାବ ଦିଆଯିବ। ବନ୍ଧୁଗଣ, ଆତଙ୍କବାଦୀ ଆକ୍ରମଣଗୁଡ଼ିକ ଭାରତକୁ ଦୀର୍ଘ ସମୟ ଧରି କ୍ଷତି ପହଞ୍ଚାଇଛି। ଦିନ ଥିଲା ଯେବେ ଭାରତରେ ସିରିଆଲ ବ୍ଲାଷ୍ଟ ଘଟିବା ଗୋଟିଏ ସାଧାରଣ କଥା ହୋଇଯାଇଥିଲା। ଏହି ସେପ୍ଟେମ୍ବର ମାସରେ ଅର୍ଥାତ୍ 2008 ସେପ୍ଟେମ୍ବର 13 ତାରିଖ ଦିନ ଦିଲ୍ଲୀଠାରେ ହୋଇଥିବା ସିରିଆଲ ବ୍ଲାଷ୍ଟରେ ଅନେକ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିଲେ। ଏହାର କିଛି ସପ୍ତାହ ପରେ ହିଁ ମୁମ୍ବାଇରେ 26/11 ଦିନ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା। ବନ୍ଧୁଗଣ, ଆଗରୁ ମଧ୍ୟ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା, କିନ୍ତୁ ତାହା ଉପରେ ସେତେଟା ଦୃଷ୍ଟି ଦିଆଯାଉନଥିଲା। ସମୟ ଗଡ଼ିବାର ପ୍ରତୀକ୍ଷା କରାଯାଉଥିଲା। କିନ୍ତୁ ଆଜି ଭାରତ ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲେରାନ୍ସ ପଲିସି ଧରି ଚାଲିଛି ଏବଂ ଆମେ ଏହାର ପରିଣାମ ମଧ୍ୟ ଦେଖୁଛୁ। ବନ୍ଧୁଗଣ, ଚଳିତ ବର୍ଷ ନଭେମ୍ବର 9 ତାରିଖ ଦିନ ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ 25 ପୂରଣ ହେଉଛି। ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଯେଉଁ ନିର୍ଦ୍ଦୋଷ ଲୋକେ ନିଜ ଜୀବନ ହରାଇଥିଲେ ସେଥିରେ ଆମେରିକୀୟଙ୍କ ପରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା। ମୋର ମନେ ଅଛି 2014 ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ମୁଁ ଆମେରିକା ଯାଇଥିଲି ସେତେବେଳେ ନ୍ୟୁୟର୍କରେ ମୁଁ ଏହି ନିର୍ଦ୍ଦୋଷ ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ଯାଇଥିଲି। ଆଉ ଆଜି ପୁଣି ଥରେ ମୁଁ ଭାରତର କୋଟି କୋଟି ନାଗରିକଙ୍କ ତରଫରୁ ସେହି ପୀଡ଼ିତ ପରିବାରମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଏବେ ଦେଶର ଗୋଟିଏ ପ୍ରଭାବଶାଳୀ ଛବି ପ୍ରସ୍ତୁତ ହେଉଛି। ଏହି ଛବିରେ ଆପଣ ମଧ୍ୟ ରହିଛନ୍ତି, ଆପଣଙ୍କ ପରିବାର ମଧ୍ୟ ରହିଛି, ଆପଣଙ୍କ ପାଖ ପଡ଼ୋଶୀ ଲୋକ ମଧ୍ୟ ଅଛନ୍ତି। ମୁଁ କହୁଛି ଭାରତର ଜନଗଣନା ବିଷୟରେ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଯାଇଛି। 32 କୋଟିରୁ ଅଧିକ ପରିବାର ସମ୍ପର୍କରେ ସୂଚନା ପଞ୍ଜୀକୃତ କରାଯାଇଛି। ଆଜିକାଲି ଲଦାଖ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର ଦୁର୍ଗମ ଏବଂ ବରଫାବୃତ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଅନେକ ପ୍ରେରଣାଦାୟୀ ଅନୁଭୂତି ଆମ ଆଗକୁ ଆସିଛି। ଉତ୍ତରାଖଣ୍ଡରେ ଜନଗଣନାର ଶୁଭାରମ୍ଭ ଚମୋଲିର ମାଣା ନାମକ ଏକ ଗାଁରୁ ହୋଇଥିଲା। ମାଣାକୁ ଦେଶର ପ୍ରଥମ ଗାଁ ବୋଲି କୁହାଯାଏ। ମାଣାରେ ସବୁଠାରୁ ପ୍ରଥମେ 83 ପୂର୍ଣ୍ଣିମା ରାଓ୍ୱତଜୀଙ୍କଠାରୁ ଏହାର ଶୁଭାରମ୍ଭ ହୋଇଥିଲା। ଉତ୍ତରକାଶୀର ବଗୋରୀ ନାମକ ଏକ ଗାଁରେ ହୋମ୍ଷ୍ଟେ ଚଳାଉଥିବା ହରଦେବ ସିଂ ରାଣାଜୀ ଡିଜିଟାଲ ମାଧ୍ୟମରେ ନିଜ ସମ୍ପର୍କରେ ସୂଚନା ନିଜେ ପ୍ରଦାନ କରିଛନ୍ତି। ବନ୍ଧୁଗଣ, ଜନଗଣନା ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ୟ। ମୁଁ ଏଥିପାଇଁ ସମୟ ବାହାର କରିବାକୁ 15 ତାରିଖ ଦିନ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଥିଲି। ଜନଗଣନା ପାଇଁ ନିଜ ସମ୍ପର୍କରେ ସୂଚନା ନିଜେ ପଞ୍ଜୀକରଣ କରିବାର ଏହି ସୁବିଧା ବହୁତ ସହଜ। ଆପଣ ନିଜ ମୋବାଇଲ ମାଧ୍ୟମରେ ହିଁ ନିଜର ଏବଂ ନିଜ ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ। ଏହି ସୁବିଧା ହିନ୍ଦୀ ସହିତ 16 ଭାଷାରେ ଉପଲବ୍ଧ। ବନ୍ଧୁଗଣ, ଏଥିପାଇଁ ଆପଣଙ୍କୁ ଜନଗଣନାର ଅନ୍ଲାଇନ୍ ପୋର୍ଟାଲକୁ ଯିବାକୁ ହେବ। ଏହି ପୋର୍ଟାଲ ହେଉଛି sec.census.gov.in। ଏହି ପୋର୍ଟାଲକୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ମାଧ୍ୟମରେ ଲଗ୍ଇନ୍ କରନ୍ତୁ, ନିଜର ସ୍ଥାନ ବିଷୟରେ ସୂଚନା ଦିଅନ୍ତୁ, ନିଜ ପରିବାର ସମ୍ପର୍କରେ ସୂଚନା ପୂରଣ କରନ୍ତୁ ଏବଂ ଏହାକୁ ସବମିଟ୍ କରିଦିଅନ୍ତୁ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ 15-20 ମିନିଟ୍ ସମୟ ଲାଗିଥାଏ।

ପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ମଧ୍ୟ ଅପଲୋଡ କରିବାକୁ ପଡ଼ିନଥାଏ। ସୂଚନା ସବମିଟ୍ ପରେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ। ଯେତେବେଳେ ଗଣନାକର୍ମୀ ଆପଣଙ୍କ ଘରକୁ ଆସିବେ ସେତେବେଳେ ଆପଣ ତାଙ୍କୁ ଏହି ଆଇଡି ଜଣାଇପାରିବେ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ନିଶ୍ଚିତ ହେବା ପରେ ଏହା ଜନଗଣନାର ଅଂଶ ପାଲଟିଯିବ। ବନ୍ଧୁଗଣ, ଏଯାବତ୍ ମୋବାଇଲ୍ ମାଧ୍ୟମରେ 2,60,00,000 ମଧ୍ୟ ଅଧିକ ଲୋକ ଜନଗଣନା ପୋର୍ଟାଲରେ ନିଜର ସୂଚନା ପ୍ରଦାନ କରିସାରିଛନ୍ତି, ସ୍ୱଗଣନା କରିସାରିଛନ୍ତି। ଆପଣଙ୍କର ମଧ୍ୟ ଏଥିରେ ଅଳ୍ପ କିଛି ସମୟ ଖର୍ଚ୍ଚ ହେବ, କିନ୍ତୁ ଦେଶ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣଙ୍କ ସଠିକ୍ ସୂଚନା, ଆପଣଙ୍କ ପରିବାରର ସଠିକ୍ ସୂଚନା ଦେଶର ଭବିଷ୍ୟତ ପାଇଁ ସଠିକ୍ ଛବି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସେପ୍ଟେମ୍ବର 27 ଦିନଟି ଏକ ବିଶେଷ କାରଣରୁ ଆହୁରି ବିଶେଷ ହୋଇଯାଇଛି। ଆଜି ଏଭଳି ଜଣେ ମହାନୁଭବଙ୍କ 100ତମ ଜନ୍ମ ଜୟନ୍ତୀ, ଯିଏ ସଂସ୍କୃତି, ସମାଜ ଏବଂ ରାଷ୍ଟ୍ର ପାଇଁ ନିଜର ସାରା ଜୀବନ ସମର୍ପିତ କରିଦେଇଥିଲେ। ମୁଁ କହୁଛି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରଦ୍ଧେୟ ସ୍ୱର୍ଗୀୟ ଅଶୋକ ସିଂହଲଜୀଙ୍କ ବିଷୟରେ। 1926 ସେପ୍ଟେମ୍ବର 27 ଅର୍ଥାତ୍ ଆଜି ଦିନରେ ହିଁ ସେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ସେ ସମାଜରେ ରହି ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନକୁ ଯେଉଁ ଦିଗ ପ୍ରଦାନ କଲେ, ଯେଉଁ ଶକ୍ତି ପ୍ରଦାନ କଲେ, ଆଜି ତାହାର ପରିଣାମ ସ୍ୱରୂପ ଆମେ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ସାକ୍ଷାତ ଭାବେ ଦେଖୁଛୁ। ମୋର ତ ବହୁତ ବଡ଼ ସୌଭାଗ୍ୟ ଯେ ମୁଁ କେବଳ ତାଙ୍କ ଜୀବନକୁ ନିକଟରୁ ଦେଖିପାରିଲି ସେତିକି ନୁହେଁ, ବରଂ ମୋତେ ତାଙ୍କ ସହିତ ଏହି ମିଶନରେ ଯୋଡ଼ି ହେବାର ମଧ୍ୟ ସୁଯୋଗ ମିଳିଲା। ଯେତେବେଳେ ମୁଁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରୁଥିଲି ସେତେବେଳେ ମଧ୍ୟ ମୋତେ ବାରମ୍ବାର ଅଶୋକଜୀଙ୍କ କଥା ମନେ ପଡ଼ିବା ସ୍ୱାଭାବିକ ଥିଲା। ବନ୍ଧୁଗଣ, ଅଶୋକଜୀଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହା ବିଶେଷ ଭାବେ ଆଲୋଚିତ ହୋଇନଥାଏ। ରାମ ମନ୍ଦିର ଆନ୍ଦୋଳନ ସଙ୍ଗେ ସଙ୍ଗେ ସେ ସାମାଜିକ ଭେଦଭାବ ଏବଂ ବିଷମତା ବିରୁଦ୍ଧରେ ମଧ୍ୟ ଏକ ବଡ଼ ସଂଗ୍ରାମ ଲଢ଼ିଥିଲେ। ତାଙ୍କ ଜନ୍ମ ଏକ ଅତି ସମୃଦ୍ଧ ପରିବାରରେ ହୋଇଥିଲା। ତାଙ୍କ ପିତା ଜଣେ ସିଭିଲ ସର୍ଭିସ ଅଧିକାରୀ ଥିଲେ। ତାଙ୍କ ଭାଇ ଭଉଣୀମାନଙ୍କ ମଧ୍ୟରେ ବି ଅଧିକାଂଶ ଲୋକ ବଡ଼ ବଡ଼ ପଦବୀରେ ରହିଥିଲେ। ସେ ନିଜେ ମଧ୍ୟ IIT BHUର ସ୍ନାତକ ଥିଲେ, କିନ୍ତୁ ଏସବୁ ସତ୍ତ୍ୱେ ସେ ସମାଜ ଏବଂ ସଂସ୍କୃତି ପାଇଁ ନିଜ ଜୀବନ ସମର୍ପିତ କଲେ। ଏହା ହିଁ ମହାନ ବ୍ୟକ୍ତିମାନଙ୍କର ପରିଚୟ ହୋଇଥାଏ। ଆଜି ମୁଁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ କୋଟି କୋଟି ପ୍ରଶଂସକମାନଙ୍କ ତରଫରୁ ତାଙ୍କୁ ପ୍ରଣାମ ଜଣାଉଛି। ମୋ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଚଳିତ ବର୍ଷର ଶୁଭାରମ୍ଭ ଆମେ ସ୍ୱାଭିମାନର ଏକ ମହାପର୍ବ ସହ କରିଥିଲୁ। ଏହି ପର୍ବ ଥିଲା ସୋମନାଥ ସ୍ୱାଭିମାନ ପର୍ବ। ଆଜିଠାରୁ 1000 ପୂର୍ବେ 1026 ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜେନୀ ପ୍ରଥମ ଥର ସୋମନାଥ ମନ୍ଦିରକୁ ଧ୍ୱଂସ କରିଥିଲେ। କିନ୍ତୁ ଯେଉଁ ଲୋକ ସୋମନାଥକୁ ଭାଙ୍ଗି ଭାରତର ପରିଚୟ ଲିଭାଇବାକୁ ଆସିଥିଲେ, ଆଜି ତାଙ୍କର ନିଜର କୌଣସି ଅସ୍ତିତ୍ୱ ନାହିଁ ଏବଂ ସୋମନାଥ ମନ୍ଦିର ସମ୍ପୂର୍ଣ୍ଣ ଭବ୍ୟତା ସହ ବିଶାଳ ସାଗର ତଟରେ ଭାରତର ଅମରତ୍ୱ ପାଇଁ ଆଶୀର୍ବାଦ ପ୍ରଦାନ କରୁଛି। ସେଥିପାଇଁ ଆମେ ଗର୍ବର ସହିତ ଏହି ବର୍ଷ ସୋମନାଥ ସ୍ୱାଭିମାନ ପର୍ବ ପାଳନ କଲୁ। ବନ୍ଧୁଗଣ, ଏହି ବିଷୟରେ ଆଜି ମନ୍ କି ବାତ୍ରେ ମୁଁ ପୁଣି ଥରେ କାହିଁକି ଆଲୋଚନା କରୁଛି ତାହାର ମଧ୍ୟ ଏକ ବିଶେଷ କାରଣ ରହିଛି। 1026 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଗଜେନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହୋଇଥିଲା, ସେହି ବର୍ଷ ଗୁଜରାଟର ମୋଢେରାଠାରେ ସୁପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହାକୁ ଭଙ୍ଗା ଯାଇଥିଲା, ଅର୍ଥାତ୍ ମୋଢେରା ମନ୍ଦିର ବିଧ୍ୱଂସକୁ ମଧ୍ୟ 1000 ପୂରଣ ହୋଇଛି। ଅଥଚ ସେତେବେଳେ ସେହି ମନ୍ଦିର ନିର୍ମାଣକୁ ମାତ୍ର 1 ପୂରଣ ହୋଇଥିଲା। 1025 ଖ୍ରୀଷ୍ଟାବ୍ଦରେ ରାଜା ଭୀମଦେବ ଏହି ମନ୍ଦିର ନିର୍ମାଣ କରାଇଥିଲେ। ବନ୍ଧୁଗଣ, ଆପଣ ସେହି କାଳଖଣ୍ଡ ସମ୍ପର୍କରେ ଚିନ୍ତା କରନ୍ତୁ ଯେତେବେଳେ ଏତେ ବଡ଼ ଧରଣର ଆକ୍ରମଣ ହୋଇଥିବ, ସୋମନାଥ ମନ୍ଦିର ଭଳି ଆସ୍ଥାର ଏତେ ବଡ଼ କେନ୍ଦ୍ରକୁ ଖଣ୍ଡିତ କରାଯାଇଥିବ ଏବଂ ଆହୁରି ଅନେକ ସ୍ଥାନରେ ମଧ୍ୟ ଆକ୍ରମଣ ହୋଇଥିବ। ଏହିଭଳି ଆକ୍ରମଣ ଦ୍ୱାରା ଯେକୌଣସି ସମାଜ କିମ୍ବା ପ୍ରଶାସନର ମନୋବଳ ଭାଙ୍ଗିବା ସ୍ୱାଭାବିକ। କିନ୍ତୁ ରାଜା ଭୀମଦେବ ପ୍ରଥମ କେବଳ ଯେ ଗଜନୀର ଆକ୍ରମଣର ମୁକାବିଲା କରିନଥିଲେ, ବରଂ ମାତ୍ର କିଛି ସମୟ ମଧ୍ୟରେ ମୋଢେରା ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ମଧ୍ୟ କରାଇଥିଲେ। ଏହିଭଳି ଉତ୍ସାହ ଯୋଗୁଁ ସୋମନାଥ ମନ୍ଦିର ବାରମ୍ବାର ବିଧ୍ୱଂସ ହେବା ସତ୍ତ୍ୱେ ଏହାର ପୁନର୍ନିର୍ମାଣ ହୋଇଚାଲିଥିଲା। ବନ୍ଧୁଗଣ, ମୋଢେରା ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ସେହି କାଳଖଣ୍ଡରେ ଆକ୍ରମଣ ଅଟକି ନଥିଲା। ପରବର୍ତ୍ତୀ ସମୟରେ ଆଲାଉଦ୍ଦିନ ଖିଲଜୀ ଦ୍ୱାରା ମଧ୍ୟ ବାସ୍ତୁକଳାର ଏହି ଭବ୍ୟ ମନ୍ଦିରକୁ ଭଙ୍ଗା ଯାଇଥିଲା। କିନ୍ତୁ ବନ୍ଧୁଗଣ, ଆମେ ଭାରତୀୟ ସୂର୍ଯ୍ୟ ଉପାସନା କେବଳ ବାସ୍ତୁ ଏବଂ ମନ୍ଦିର ମାଧ୍ୟମରେ କରିନଥାଉ। ଆମ ସୂର୍ଯ୍ୟ ଉପାସନାର ଅନ୍ୟ ଏକ ଅର୍ଥ ହୋଇଥାଏ ଆଲୋକ, ଶକ୍ତି

ବିଜ୍ଞାନ ଏବଂ ନିରନ୍ତରତାର ପ୍ରେରଣା। ସେଥିପାଇଁ ମୋଢେରା ମଧ୍ୟ ଆଜି କେବଳ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ତାହା ନୁହେଁ, ବରଂ ଗୁଜରାଟର ଏହି ଗାଁ ଦେଶର ପ୍ରଥମ ସୂର୍ଯ୍ୟଗ୍ରାମ ବା ସୋଲାର ଭିଲେଜ୍ ହୋଇସାରିଛି। ମୋଢେରା ଆଜି ସମ୍ପୂର୍ଣ୍ଣ ଭାବେ ସୌରଶକ୍ତିରେ ପରିଚାଳିତ ଏବଂ ଏହା ଦେଶ ଆଗରେ ସଷ୍ଟେନେବିଲିଟିର ଏକ ଉଦାହରଣ ସୃଷ୍ଟି କରିଛି। ମୋଢେରାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଆକର୍ଷଣ ଏବଂ ସୁବିଧାଗୁଡ଼ିକର ଶୁଭାରମ୍ଭ ମଧ୍ୟ ହୋଇଛି। ଜାନୁଆରୀରେ ମକର ସଂକ୍ରାନ୍ତି ପରେ ସେଠାରେ ମୋଢେରା ନୃତ୍ୟ ମହୋତ୍ସବ ମଧ୍ୟ ଆୟୋଜିତ ହୋଇଥାଏ। ଏଥିରେ ଭାରତର ସାଂସ୍କୃତିକ ଏବଂ ଶାସ୍ତ୍ରୀୟ ନୃତ୍ୟଗୁଡ଼ିକର ଚମତ୍କାର ପରିବେଷଣ ହୋଇଥାଏ। ମୁଁ ଚାହୁଁଛି ଯେ ଆପଣ ସମସ୍ତେ ମଧ୍ୟ ଥରେ ନିଶ୍ଚୟ ମୋଢେରା ଯାଆନ୍ତୁ ଏବଂ ଭାରତର ଏହି ଗୌରବପୂର୍ଣ୍ଣ ଐତିହ୍ୟକୁ ଦର୍ଶନ କରନ୍ତୁ। ବନ୍ଧୁଗଣ, ଅତୀତ ସହିତ ଆମର ସମ୍ପର୍କ ଆଜି ମଧ୍ୟ ବହୁତ ଜୀବନ୍ତ। ଏହା ପଛରେ ସେହି ଲୋକମାନଙ୍କର ସମର୍ପଣ ଏବଂ ପରିଶ୍ରମ ରହିଛି ଯେଉଁମାନେ ତାକୁ ଆହୁରି ଅଧିକ ଯୋଡ଼ି ରଖିଛନ୍ତି। ତାମିଲନାଡୁର ତିରୁଚିରାପଲ୍ଲୀରେ ମନପାରୈଠାରେ ଏହିଭଳି ଏକ ନୂତନ ପ୍ରୟାସ ହେଉଛି। ଗୋଟିଏ କଲେଜର ତାମିଲ ଷ୍ଟଡିଜ୍ ବିଭାଗର ଏ ସେଲଭାରାଜୁ ନାମକ ବ୍ୟକ୍ତି ଏହାକୁ ଆଗେଇ ନେଉଛନ୍ତି। ଗୋଟିଏ ଲେକ୍ଚର ଦେଉଥିବା ସମୟରେ ତାଙ୍କୁ ନିଜର ଜଣେ ଛାତ୍ରଠାରୁ କିଛି ପ୍ରାଚୀନ ପ୍ରତିମା ସମ୍ପର୍କରେ ସୂଚନା ମିଳିଥିଲା। ଏହି ବିଷୟରେ ଆଲୋଚନା ପରେ ସେ ସେହି ସ୍ଥାନକୁ ଦେଖିବାର ଯୋଜନା କଲେ। ଏହି ଯାତ୍ରା ମଧ୍ୟରେ ଭିନ୍ନ ଭିନ୍ନ ଜାଗାରେ ଅନେକ ପ୍ରତିମା ମିଳିଲା ଏବଂ ପ୍ରାଚୀନ ମନ୍ଦିର ମଧ୍ୟ ମିଳିଲା। ଅତୀତ ସହିତ ଯୋଡ଼ି ହେବାର ଏହା ଏକ ଆକର୍ଷଣୀୟ ପ୍ରୟାସ ଥିଲା। ଏହିଭଳି ଭାବରେ ଆମେ ଆମ ଐତିହ୍ୟକୁ ଭଲ ଭାବରେ ଜାଣିପାରିବା। ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହିଭଳି ପ୍ରୟାସ କରାଯାଇପାରେ। ଏହାଦ୍ୱାରା ଆମକୁ ଆମ ଇତିହାସକୁ ଅତି ନିକଟରୁ ଦେଖିବା ଏବଂ ଜାଣିବାର ସୁଯୋଗ ମିଳେ। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ପରେ ଅକ୍ଟୋବର 2 ତାରିଖ ପୂଜ୍ୟ ବାପୁଙ୍କ ଜୟନ୍ତୀ। ବାପୁ ଆମକୁ ଜୀବନର ଅନେକ ମନ୍ତ୍ର ଦେଇଛନ୍ତି, ସ୍ୱଚ୍ଛତା ମଧ୍ୟ ସେଗୁଡ଼ିକ ମଧ୍ୟରେ ଅନ୍ୟତମ। ଆମେ ପ୍ରାୟ ନିଜ ଆଖପାଖରେ ସ୍ୱଚ୍ଛତା ପାଇଁ ଉଦ୍ଦିଷ୍ଟ ଅନେକ ପ୍ରୟାସ ଦେଖୁଛନ୍ତି। ଏହି ପ୍ରୟାସଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଉତ୍ସାହବର୍ଦ୍ଧକ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହିଭଳି ଫଟୋ, ଭିଡ଼ିଓ ଏବଂ ରିଲ୍ଗୁଡ଼ିକ ବାରମ୍ବାର ଆମର ଧ୍ୟାନ ଆକର୍ଷଣ କରେ। ବର୍ତ୍ତମାନ ସମୟରେ ମୁଁ ଏହିଭଳି ଅନେକ ପ୍ରୟାସ ଦେଖିଛି। ମଧ୍ୟପ୍ରଦେଶରେ କେଉଁଠି କିଛି ଯୁବକ ନଦୀକୁ ପରିଷ୍କାର କରୁଛନ୍ତି, ସେମାନଙ୍କର ଏହି ଛୋଟ ପ୍ରୟାସ ସହିତ ପୁରା ସମାଜ ଯୋଡ଼ି ହୋଇଯାଇଛି। ସେହିଭଳି ଆନ୍ଧ୍ରପ୍ରଦେଶରେ ଯୁବକମାନେ ପୁରୁଣା ବାମ୍ଫି ଏବଂ କୂଅଗୁଡ଼ିକୁ ପରିଷ୍କାର କରୁଛନ୍ତି। ଏହାଦ୍ୱାରା ଆମର ପ୍ରାଚୀନ ଐତିହ୍ୟଗୁଡ଼ିକୁ ପୁଣି ଥରେ ପରିଷ୍କୃତ କରାଯାଇପାରୁଛି। ମୁମ୍ବାଇରେ କିଛି ଯୁବକ ସମୁଦ୍ର କୂଳକୁ ସ୍ୱଚ୍ଛ କରିବାର ପ୍ରଚେଷ୍ଟା କରୁଛନ୍ତି। ପ୍ରତି ସପ୍ତାହରେ କୌଣସି ନା କୌଣସି ବିଚ୍ରେ ଶହ ଶହ ଯୁବ ବନ୍ଧୁ ଏକତ୍ରିତ ହେଉଛନ୍ତି ଏବଂ ସ୍ୱଚ୍ଛତା ମାଧ୍ୟମରେ ସେବା କରୁଛନ୍ତି। ଏଠି ଦିଲ୍ଲୀରେ ମଧ୍ୟ ପିଲା ଏବଂ ଯୁବକମାନେ ଆବର୍ଜନାକୁ ଅଲଗା ଅଲଗା ରଖିବା ଏବଂ ନିଜ ଚତୁଃପାର୍ଶ୍ୱ ସଫା ରଖିବା ପାଇଁ ସଚେତନ କରୁଛନ୍ତି। ପଶ୍ଚିମବଙ୍ଗରେ ଯୁବକମାନେ ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ବଣଭୋଜିସ୍ଥଳ ଏବଂ ପାଖ ବଜାରଗୁଡ଼ିକର ସଫେଇ କରୁଛନ୍ତି। ବନ୍ଧୁଗଣ, ଏହି ସମସ୍ତ ପ୍ରଚେଷ୍ଟା ଭିତରେ ଗୋଟିଏ କଥା ଅତି ସହଜରେ ଦେଖାଯାଉଛି। କେଉଁଠି ଜଣେ ବ୍ୟକ୍ତି କାମ ଆରମ୍ଭ କଲେ, ପୁଣି କିଛି ଲୋକ ଯୋଡ଼ି ହେଲେ, ଆଉ ସଂଖ୍ୟା ବଢ଼ିଚାଲିଲା। ଏହା ହିଁ ତ ଜନଭାଗିଦାରୀ। ସ୍ୱଚ୍ଛତା ହିଁ ବାପୁଙ୍କ ପ୍ରତି ଆମର ସବୁଠାରୁ ସୁନ୍ଦର ଶ୍ରଦ୍ଧାଞ୍ଜଳି ହେଉ। ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ପରିବେଶ ରକ୍ଷା କରୁଛେ। ଏହାଦ୍ୱାରା ଖାଲି ଗଛଲତା ବା ଜୀବଜନ୍ତୁଙ୍କୁ ବଞ୍ଚାଉଛେ ସେତିକି ନୁହେଁ, ବରଂ ଆମେ ସମ୍ପୂର୍ଣ୍ଣ ଜୀବନ ବ୍ୟବସ୍ଥାକୁ ଦୃଢ଼ କରୁଛେ। ଦେଶର ଭିନ୍ନ ଭିନ୍ନ ଭାଗରେ ହେଉଥିବା ଏହିଭଳି କିଛି ପ୍ରୟାସ ଏହି ଭାବନାକୁ ଅତି ସୁନ୍ଦର ଭାବରେ ପ୍ରକାଶିତ କରୁଛି। ବନ୍ଧୁଗଣ, ଆସାମରେ ସୋନାଇ ରୂପାଇ ବନ୍ୟଜୀବ ଅଭୟାରଣ୍ୟ ରହିଛି। ସମୟ ଥିଲା ଯେତେବେଳେ ଏଠାରେ ହାତୀମାନଙ୍କର ଘର ଥିଲା, କିନ୍ତୁ ଧୀରେ ଧୀରେ ଜଙ୍ଗଲ ଜମି ଉପରେ ମଣିଷମାନଙ୍କର ଦଖଲ ବଢ଼ିବାକୁ ଲାଗିଲା, ଯାହାଦ୍ୱାରା ହାତୀମାନେ ଏହି ଅଞ୍ଚଳଠାରୁ ଦୂରକୁ ଚାଲିଗଲେ। 3 ବର୍ଷ ପୂର୍ବେ ଏହି ଜମିକୁ ଅତିକ୍ରମଣ ମୁକ୍ତ କରାଗଲା ଏବଂ ଏବେ ତାର ଅଦ୍ଭୁତ ପରିଣାମ ଦେଖିବାକୁ ମିଳୁଛି। ହାତୀମାନେ ପୁଣି ଏଠାକୁ ଫେରି ଆସିଲେଣି। ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି ସେମାନଙ୍କର ଗହଳି ନଥିଲା, ଆଜି ସେହିଠାରେ ଦଳ ଦଳ ହାତୀ ଦେଖାଯାଉଛନ୍ତି। ବନ୍ଧୁଗଣ, ଆସାମରେ ହିଁ ଆଉ ଗୋଟିଏ ସୁନ୍ଦର ପ୍ରଚେଷ୍ଟା ହୋଇଛି। ଗୋଟିଏ ଅତି କ୍ଷୁଦ୍ର ଜୀବ ପିଗ୍ମି ହକ୍କୁ ବଞ୍ଚାଇବା ପାଇଁ ଏହି ପ୍ରଚେଷ୍ଟା ଥିଲା। ଗୋଟିଏ ସମୟରେ ଏହି ଜୀବର ଅସ୍ତିତ୍ୱ ଉପରେ ସଙ୍କଟର ବାଦଲ ଦେଖାଯାଇଥିଲା। ସେତେବେଳେ ମାତ୍ର 6 ପିଗ୍ମି ହକ୍କୁ ନେଇ ଏକାସଙ୍ଗରେ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ସେମାନଙ୍କୁ ପୁଣି ଜଙ୍ଗଲରେ ଛଡ଼ାଗଲା। ସେମାନଙ୍କ ରହିବା ପାଇଁ ଘାସ ପଡ଼ିଆ ମଧ୍ୟ ତିଆରି କରାଗଲା। ଏହି କାର୍ଯ୍ୟକ୍ରମ ଯୋଗୁଁ ଆଜି ପିଗ୍ମି ହକ୍ମାନଙ୍କ ସଂଖ୍ୟା 190ରୁ ଅଧିକ ହୋଇଯାଇଛି। ବନ୍ଧୁଗଣ, ପ୍ରକୃତି ସହିତ ଆମର ସମ୍ବନ୍ଧ ଖାଲି ତାର ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନେକ ସମୟରେ ଆମେ

ପ୍ରକୃତିର ରକ୍ଷା କରୁଛେ ସେହି ପ୍ରକୃତି ଆମ ଜୀବନର ଆଶ୍ରୟ ହୋଇପାରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ କେତେକ ମହିଳା ଏହାକୁ ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ପ୍ରସ୍ତୁତ କରୁଛନ୍ତି। ଝାରଖାଲିର ଏହି ମହିଳାମାନେ ହେନ୍ତାଳ ବନ ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସେହି ମହିଳାମାନେ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସ୍ୱାମୀଙ୍କୁ ହରାଇବା ପରେ ସେମାନଙ୍କୁ ସୁନ୍ଦରବନରୁ ହିଁ ଜୀବନ ଧାରଣର ଉପାୟ ମିଳିଲା। ସେମାନଙ୍କ ଦ୍ୱାରା ସ୍ଥାପିତ ହେନ୍ତାଳ ବନ ଆଜି ଗାଁମାନଙ୍କ ପାଇଁ ଏକ ପ୍ରାକୃତିକ ସୁରକ୍ଷା କବଚ ସାଜିଛି ଏବଂ ଏଗୁଡ଼ିକୁ ଲଗାଇ ମହିଳାମାନଙ୍କ ରୋଜଗାର ମଧ୍ୟ ହେଉଛି। ବନ୍ଧୁଗଣ, ଆମେ ପରିବେଶକୁ ରକ୍ଷା କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ତାର ବିବିଧତାକୁ ସୁରକ୍ଷିତ ରଖିବା ଆମର ଏହିଭଳି ପ୍ରତ୍ୟେକ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଆମମାନଙ୍କର ଦାୟିତ୍ୱ। ମୋର ପ୍ରିୟ ଦେଶବାସୀଗଣ, ଏହି ନିକଟରେ ଦେଶର ଲକ୍ଷ ଲକ୍ଷ ଯୁବକ ନିଶା ବିରୁଦ୍ଧରେ, ଡ୍ରଗ୍ସ ବିରୁଦ୍ଧରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେଇଛନ୍ତି। ଯୁବକମାନେ ନିଜେ ମଧ୍ୟ ନିଶାଠାରୁ ଦୂରେଇ ରହିବାର ପ୍ରତିଜ୍ଞା କରିଛନ୍ତି ଏବଂ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ନିଶାମୁକ୍ତି ଯୁବ ଅଭିଯାନ ଦ୍ୱାରା ଏସବୁ ହେଉଛି। ଏହି ଅଭିଯାନ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିରେ ମାଇ ଭାରତର ସ୍ୱେଚ୍ଛାସେବୀମାନେ ସମ୍ମିଳିତ ଅଛନ୍ତି। ଏନ୍ଏସ୍ଏସ୍ ସହିତ ସଂଯୁକ୍ତ ହୋଇଥିବା ଆମର ଯୁବକମାନେ ମଧ୍ୟ ଏହି ଅଭିଯାନର ଅଂଶ। ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହା ସହିତ ମିଶିଛନ୍ତି ଏବଂ ଅନେକ ସାମାଜିକ, ଆଧ୍ୟାତ୍ମିକ ସଂସ୍ଥା ମଧ୍ୟ ଏହି କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ହିଁ ସାରା ଦେଶରେ ହଜାର ହଜାର ସଂକଳ୍ପ ସମାରୋହ ଏବଂ ସଚେତନତାର କାର୍ଯ୍ୟକ୍ରମ ହୋଇଛି। ବନ୍ଧୁଗଣ, ଏହି ଅଭିଯାନରେ ଗୋଟିଏ କଥା ମୋତେ ବିଶେଷ ଭାବରେ ଭଲ ଲାଗିଲା, ତାହା ହେଉଛି ନିଶାମୁକ୍ତିର ବାର୍ତ୍ତା। ଆମର ଯୁବକମାନେ ସ୍ୱୟଂ ନିଜ ଭାଷାରେ, ନିଜ ଉପାୟରେ ଏହି ବାର୍ତ୍ତାକୁ ଆଗକୁ ବଢ଼ାଉଛନ୍ତି। ମୁଁ ମନ୍ କି ବାତ୍ରେ ମଧ୍ୟ ଯୁବବନ୍ଧୁମାନଙ୍କୁ ଅନୁରୋଧ କରିଥିଲି ଯେ ନିଜର ସୃଜନାତ୍ମକତା ମାଧ୍ୟମରେ ଏହି ଅଭିଯାନ ସହିତ ଯୋଗ ଦିଅନ୍ତୁ। ମୁଁ ବହୁତ ଖୁସି ଯେ ହଜାର ହଜାର ଯୁବକ ଏହି ଆହ୍ୱାନ ଦ୍ୱାରା ଆଗେଇ ଆସିଛନ୍ତି। ମାଇ ଭାରତରେ ଆନ୍ଥେମ୍, ସ୍ଲୋଗାନ ରାଇଟିଂ ଏବଂ ପଥପ୍ରାନ୍ତ ନାଟକ ଭଳି ଭିନ୍ନ ଭିନ୍ନ ପ୍ରତିଯୋଗିତାଗୁଡ଼ିକ ମଧ୍ୟ ହୋଇଛି। ସେହିଭଳି ସାମାଜିକ ଗଣମାଧ୍ୟମରେ ଆମ ଯୁବବନ୍ଧୁମାନେ ହାସ୍ଟ୍ୟାଗ୍ ନଶାମୁକ୍ତ ୟୁବା ସହିତ ନିଜର ସୃଜନାତ୍ମକ ବିଷୟଗୁଡ଼ିକୁ ସେୟାର କରୁଛନ୍ତି। ଅର୍ଥାତ୍ ସନ୍ଦେଶ ମଧ୍ୟ ଯୁବବର୍ଗର, ମାଧ୍ୟମ ବି ଯୁବବର୍ଗର ଏବଂ ଏହାକୁ ଆଗକୁ ନେଇଯିବାର ଶକ୍ତି ମଧ୍ୟ ଯୁବବର୍ଗର। ଆଗାମୀ ଦିନରେ ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି ଗତିବିଧି ମଧ୍ୟ ହେବ। ବନ୍ଧୁଗଣ, ଖୁବ୍ ଶୀଘ୍ର ଆମର ଅନେକ ପର୍ବ ଏବଂ ଉତ୍ସବଗୁଡ଼ିକ ମଧ୍ୟ ଆସିବ। ଏଥର ଉତ୍ସବର ଆନନ୍ଦ ଭିତରେ ଆମେ ଆମର ଚତୁଃପାର୍ଶ୍ୱକୁ ମଧ୍ୟ ନଜର ରଖିବା। ଯଦି କୌଣସି ଯୁବବନ୍ଧୁ ଖରାପ ଅଭ୍ୟାସ ଆଡ଼କୁ ବଢ଼ୁଥାନ୍ତି ତେବେ ତାଙ୍କ ସହିତ କଥା ହୁଅନ୍ତୁ। ଯଦି କେହି ନିଶାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛି ତାହେଲେ ତାକୁ ସହଯୋଗ କରନ୍ତୁ। ନିଶାମୁକ୍ତ ଯୁବ ସମାଜ ସହିତ ବିକଶିତ ଭାରତର ସଂକଳ୍ପକୁ ଆମେ ସମସ୍ତେ ମିଶି ଆଗକୁ ବଢ଼ାଇବା। ମୋର ପ୍ରିୟ ଦେଶବାସୀଗଣ, ଲାଲକିଲ୍ଲାରୁ ଏଥର ମୁଁ ସ୍ପୋର୍ଟସ୍ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନର ଘୋଷଣା କରିଛି। ଭାରତ ନିରନ୍ତର ତା'ର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖୁ ସେଥିପାଇଁ ଗାଁ ଏବଂ ଛୋଟ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚି ସ୍ପୋର୍ଟିଂ ଟ୍ୟାଲେଣ୍ଟକୁ ଖୋଜିବା ବହୁତ ଆବଶ୍ୟକ। ସେଠି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି କାମ ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ତାଙ୍କର ଗୋଟିଏ ପ୍ୟାସନ୍ ହେଉଛି ଟ୍ୟାଲେଣ୍ଟକୁ ଖୋଜିବା ଓ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା। ଆମ ପଞ୍ଜାବରେ ଏହି କାମ ରାଜେନ୍ଦର ସିଂ ମହୋଦୟ କରୁଛନ୍ତି। ରାଜେନ୍ଦର ସିଂ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନାମ ସହିତ ସିନିୟର ମଧ୍ୟ ଯୋଡ଼ା ହୋଇଛି। 1980 ଅଲମ୍ପିକରେ ଭାଗ ନେଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ହକି ଟିମ୍ର ସେ ସଦସ୍ୟ ଥିଲେ। 1982 ଆୟୋଜିତ ୱାର୍ଲ୍ଡ କପ୍ରେ ସେ ଚର୍ଚ୍ଚାରେ ରହିଥିଲେ। 2001 ଭାରତ ପ୍ରଥମ ଥର ପାଇଁ ମେନ୍ସ ଜୁନିୟର ୱାର୍ଲ୍ଡ କପ୍ରେ ବିଜୟ ଲାଭ କରିଥିଲା। ଠିକ୍ ସେହିପରି 2003 ଆମ ଦେଶ ସିନିୟର ଏସିଆ କପ୍ ଟାଇଟଲକୁ ବି କରାୟତ କରିଥିଲା। ଏହି ଉଭୟ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭୂମିକା ତୁଲାଇଥିଲେ। ବର୍ତ୍ତମାନ ସେ ରାଉଣ୍ଡ ଗ୍ଲାସ୍ ହକି ଏକାଡେମୀ ଜରିଆରେ ନିଜ ପାସନକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଗାଁମାନଙ୍କରେ ନୂତନ ହକି ଆଷ୍ଟ୍ରୋଟର୍ଫ ନିର୍ମାଣ କରାଯାଉଛି। ରାଜେନ୍ଦର ଜୀଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଏପରି ଗାଁମାନଙ୍କୁ ଯାଇ ପିଲାମାନଙ୍କୁ ଚିହ୍ନଟ କରିବା ଯେଉଁଠି ଉତ୍କୃଷ୍ଟ କୋଚିଂର ସୁବିଧା କମ୍ ମାତ୍ରାରେ ଉପଲବ୍ଧ। ଏପରି ପ୍ରଚେଷ୍ଟା ଦ୍ୱାରା ଅନେକ ଖେଳାଳି ଭାରତର ଜୁନିୟର ଓ ସିନିୟର ଲେଭେଲରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି। ରାଜେନ୍ଦର ସିଂଜୀଙ୍କର ଏପରି ସମର୍ପଣକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍। ମୋର ପ୍ରିୟ ଦେଶବାସୀଗଣ, ଅଁଳା ଆମ ସମସ୍ତଙ୍କର ଖୁବ୍ ପରିଚିତ। ଅଧିକାଂଶ ଘରେ ଏଥିରୁ ପ୍ରସ୍ତୁତ ଆଚାର ଓ ମୁରବାକୁ ବ୍ୟବହାର କରାଯାଏ। ବହୁତ ଲୋକ ଅଁଳା ଜୁସ୍କୁ ପସନ୍ଦ କରନ୍ତି।

ଅଛନ୍ତି। ଶୀତଦିନେ ଚ୍ୟବନପ୍ରାଶ ଆମ ଦିନଚର୍ଯ୍ୟାର ପ୍ରମୁଖ ଅଂଶ ହୋଇଯାଏ। ଆମ ପୂର୍ବପୁରୁଷମାନେ ପିଢ଼ି ପିଢ଼ି ଧରି ଅଁଳାର ଗୁଣ ବିଷୟରେ କହି ଆସିଛନ୍ତି। ବନ୍ଧୁଗଣ, ଏହି ଅଁଳା ଆଜି ଆମ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ନୂତନ ସମ୍ଭାବନାର ମାଧ୍ୟମ ହୋଇଛି। ପ୍ରତାପଗଡ଼ ଓ ଅଁଳାର ସମ୍ପର୍କ ଖୁବ୍ ପୁରୁଣା। ପିଢ଼ି ପିଢ଼ି ଧରି ଏଠାକାର ଚାଷୀ ଅଁଳା ଚାଷ କରିଆସୁଛନ୍ତି। ଅଁଳା ପ୍ରତାପଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି, ଆଉ ଏବେ ଏହି ପୁରୁଣା ପରିଚୟ ଏଠାକାର କୃଷକ ଓ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ନେଇ ଆସିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଅର୍ଥାତ୍ ODOP ମାଧ୍ୟମରେ ଏଠି ଅଁଳା ସହିତ ଜଡ଼ିତ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳୁଛି। ଆଜି ପ୍ରତାପଗଡ଼ରେ ଅଁଳା ପ୍ରୋସେସିଂ ସହ ଜଡ଼ିତ ପାଖାପାଖି 100 ୟୁନିଟ୍ କାମ କରୁଛନ୍ତି, ଆଉ ଏଥିରେ ସେଲ୍ଫ ହେଲ୍ପ ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏପରି ଏକ ସମୂହ ହେଉଛି ଦେବଗଡ଼ କମାସି ଗାଁର ସାବିତ୍ରୀ ଫୁଲେ ସେଲ୍ଫ ହେଲ୍ପ ଗ୍ରୁପ୍। ଏହି ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ଅଁଳାରୁ କ୍ୟାଣ୍ଡି, ମୁରବା ଓ ଜୁସ୍ ପ୍ରସ୍ତୁତ କରୁଛନ୍ତି। ODOP ଜରିଆରେ ଏସବୁ ନୂତନ ବଜାରମାନଙ୍କରେ ପହଞ୍ଚିପାରିବା ଫଳରେ ଏମାନଙ୍କର ଆୟରେ ବି ବୃଦ୍ଧି ଘଟିଛି। ଏହିପରି ଅନ୍ୟ ଏକ ଗାଁରେ ବିନ୍ଧ୍ୟବାସିନୀ ସେଲ୍ଫ ହେଲ୍ପ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ମହିଳାମାନେ ଅଁଳାରୁ ଆଚାର, ଡାଇଜେଷ୍ଟିଭ୍ ପାଉଡର ଭଳି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି ମହିଳାମାନଙ୍କୁ ମେସିନାରୀ ମିଳିଛି, ଲୋନ୍ର ସୁବିଧା ମିଳିଛି, ସ୍ଥାନୀୟ ବ୍ୟବସାୟିକ ମେଳାରେ ଯୋଗ ଦେବାର ସୁଯୋଗ ମଧ୍ୟ ମିଳିଛି, ଆଉ ଦେଖୁ ଦେଖୁ ସେମାନଙ୍କ ଆୟ ବି ଖୁବ୍ ବଢ଼ିଯାଇଛି। ବନ୍ଧୁଗଣ, ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଏପରି କିଛି ନା କିଛି ବିଶେଷତ୍ୱ ନିଶ୍ଚୟ ରହିଛି। କେଉଁଠି ବିଶେଷ ପ୍ରକାରର ଫଳ ରହିଛି, କେଉଁଠି ପାରମ୍ପରିକ କଳା ରହିଛି, ତ କେଉଁଠି ଅନନ୍ୟ କୌଶଳ ରହିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ହେଉଛି ଏହି ବିଶେଷତ୍ୱଗୁଡ଼ିକୁ ଆଗକୁ ବଢ଼ାଇବାର ଅଭିଯାନ। ଆମର ପ୍ରଚେଷ୍ଟା ଏହା ହେବା ଦରକାର ଯେ ଆମ ଗାଁ ଓ ଛୋଟ ସହରଗୁଡ଼ିକର ପରିଚୟ ଖାଲି ସ୍ଥାନୀୟ ବଜାର ପର୍ଯ୍ୟନ୍ତ ସୀମିତ ନ ରହୁ, ତାହା ଦେଶର ଅନ୍ୟାନ୍ୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁ ଓ ବିଶ୍ୱ ବଜାର ପର୍ଯ୍ୟନ୍ତ ବି ଯାଉ। ଏହାଦ୍ୱାରା ଭୋକାଲ ଫର୍ ଲୋକାଲ ଅଭିଯାନକୁ ବି ବଳ ମିଳିଥାଏ। ଏହା ଦେଶକୁ ଆତ୍ମନିର୍ଭର କରିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇଥାଏ। ଆଗକୁ ଆସୁଥିବା ପର୍ବପର୍ବାଣୀରେ ଆମେ ଭୋକାଲ ଫର୍ ଲୋକାଲ ମନ୍ତ୍ରକୁ କେବେ ହେଲେ ବି ଭୁଲିଯିବା ନାହିଁ। ମୋର ପ୍ରିୟ ଦେଶବାସୀଗଣ, ସେପ୍ଟେମ୍ବର ମାସ କୁପୋଷଣ ସହ ଲଢ଼ିବା ପାଇଁ ସମର୍ପିତ। ପୋଷଣ ମାସରେ ଭିନ୍ନ ଭିନ୍ନ କ୍ଷେତ୍ର ସହ ଜଡ଼ିତ ଲୋକ ଓ ସଂସ୍ଥାମାନେ ଏହି ମହତ୍ କାମକୁ ମିଳିମିଶି କରିଛନ୍ତି। କୁପୋଷଣକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅନେକ ପ୍ରଶଂସା

0: ଏହି ମହତ୍ କାମକୁ ମିଳିମିଶି କରିଛନ୍ତି। କୁପୋଷଣକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅନେକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ହର୍ ଘର୍ ମୁନ୍ଗା ଘର୍ ଘର୍ ମୁନ୍ଗା ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଲୋକମାନଙ୍କୁ ପୁଷ୍ଟିକର ସଜନା ଛୁଇଁ ଅର୍ଥାତ୍ ମୋରିଙ୍ଗାକୁ ନିଜ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଗୁଜରାଟ ବି ୱାଙ୍ଗୀ ପ୍ରତିଯୋଗିତା ଅର୍ଥାତ୍ ମିଲେଟ୍ସରୁ ପ୍ରସ୍ତୁତ ବ୍ୟଞ୍ଜନଗୁଡ଼ିକର ପ୍ରତିଯୋଗିତା ଆରମ୍ଭ କରିଛି। ଏହି ପଦକ୍ଷେପ ଜରିଆରେ ଶସ୍ତା ଓ ପୁଷ୍ଟିକର ସ୍ଥାନୀୟ ଖାଦ୍ୟପେୟକୁ ପ୍ରୋତ୍ସାହିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇସାରିଲେଣି। ଏ କ୍ଷେତ୍ରରେ ମହାରାଷ୍ଟ୍ର ବି ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛି। ସେଠି ଟିଚର୍ସ ଅଙ୍ଗନବାଡ଼ି କର୍ମୀ ଓ ପିଲାମାନଙ୍କର ବାପାମା ସଚେତନତା ଅଭିଯାନ ସହ ଯୋଡ଼ି ହେଉଛନ୍ତି। ମିଜୋରାମରେ ବି ଏହି ବର୍ଷ ଲୋକମାନେ ମିଳିମିଶି ପୋଷଣ ବାଟିକାଗୁଡ଼ିକର ଯତ୍ନ ନେବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମିଜୋ ସମାଜର ତଲ୍ଲୋ ମଡ଼ିଆନା ପରମ୍ପରା ସଦୃଶ। ଏହାର ଅର୍ଥ ହେଲା ନିଃସ୍ୱାର୍ଥପର ସେବା ଓ ଅନ୍ୟକୁ ସାହାଯ୍ୟ କରିବାରେ ସର୍ବଦା ଆଗରେ ରହିବା। ଏପରି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ଅଙ୍ଗନବାଡ଼ି କେନ୍ଦ୍ର ସହ ଜଡ଼ିତ ସେହି ଲୋକଙ୍କୁ ନେଇ ମୁଁ ଗର୍ବିତ, ଯେଉଁମାନେ ଏପରି ପଦକ୍ଷେପରେ ନିଜକୁ ସାମିଲ କରିଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ପୋଷଣ ଟ୍ରାକର ଦ୍ୱାରା ଡିଜିଟାଲି ଯୋଡ଼ି ହୋଇସାରିଛନ୍ତି। ପାଖାପାଖି 9 କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି। ଏହାଦ୍ୱାରା ଶିଶୁମାନଙ୍କର, ଗର୍ଭବତୀ ମହିଳାମାନଙ୍କର ଓ ସ୍ତନ୍ୟପାନ କରାଉଥିବା ମା'ମାନଙ୍କର ଉଚିତ ଯତ୍ନ ନେବା ସମ୍ଭବ ହୋଇପାରିଛି। ଆମକୁ କୁପୋଷଣ ବିରୁଦ୍ଧରେ ଲଢ଼େଇକୁ ଏପରି ଭାବରେ ଆଗକୁ ନେବାର ଅଛି। ଆମକୁ ଆମ ସମାଜକୁ କୁପୋଷଣଠାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିବାର ଅଛି। ବନ୍ଧୁଗଣ, ଆମେ ସମସ୍ତେ ଏହି ମାସରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ପାଳନ କଲେ। ସାରା ଦେଶରେ ଭକ୍ତିର ସହ ଗଣପତି ବପାଙ୍କ ସ୍ୱାଗତ କରାଗଲା। ଏହି ପବିତ୍ର ଅବସର ସମ୍ପୂର୍ଣ୍ଣ ବାତାବରଣକୁ ଆନନ୍ଦ ଉଲ୍ଲାସରେ ଭରିଦିଏ। ବନ୍ଧୁଗଣ, ବିଘ୍ନହର୍ତ୍ତା ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନ, ବୁଦ୍ଧି ଓ ଶୁଭ କାର୍ଯ୍ୟ ଆରମ୍ଭର ପ୍ରତୀକ। ତାଙ୍କ ପ୍ରତି ଅଗାଧ ଶ୍ରଦ୍ଧା କେବଳ ଭାରତରେ ନୁହେଁ, ଅନ୍ୟତ୍ର ଯେପରି ଶ୍ରୀମାନ ପନ୍ଥୁନ୍ ଥିର୍ଖାନୋନ୍ ମହୋଦୟଙ୍କ କଥା ଦେଖନ୍ତୁ। ଦେଖିବାକୁ ଗଲେ ସେ ଥାଇଲାଣ୍ଡର ଅଧିବାସୀ। ସେଠି ଭଗବାନ ଶ୍ରୀଗଣେଶଙ୍କ ପୂଜା ଫ୍ରା ଫିକାନେତ୍ ରୂପରେ କରାଯାଏ। ଆଉ ଯେତେବେଳେ ସେ 19 ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ବାପା ତାଙ୍କୁ ଭଗବାନ ଶ୍ରୀ ଗଣେଶଙ୍କର ଏକ ଫଟୋ ଉପହାର ସ୍ୱରୂପରେ ଦେଇଥିଲେ। ଏଇଠୁ ତାଙ୍କ ମନରେ ଅଗାଧ ଭକ୍ତି ଜାତ ହୋଇଥିଲା। ସେ ଭଗବାନ ଶ୍ରୀ ଗଣେଶଙ୍କ ସହ ଜଡ଼ିତ ପରମ୍ପରାର ଅଧ୍ୟୟନରେ 4 ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିସାରିଲେଣି। ସେ ଭାରତ ଓ ନେପାଳ ସହିତ ଏସିଆର ଅନେକ ଦେଶ ଭ୍ରମଣ କରିଛନ୍ତି। ମହାରାଷ୍ଟ୍ର ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ରହିଛି। ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ ସେ ଅନେକ ଥର ଏଠାକୁ ଆସିସାରିଲେଣି। ତାଙ୍କ ପ୍ରଚେଷ୍ଟା ଦ୍ୱାରା ଥାଇଲାଣ୍ଡର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଷ୍ଟବିନାୟକ ଯାତ୍ରା ଲୋକପ୍ରିୟ ହୋଇପାରିଛି। ସେ 2002 ମସିହାରେ ଉତ୍ତର ଥାଇଲାଣ୍ଡର ଚିଆଙ୍ଗମାଇରେ ଗଣେଶ ହିମାଲ ମ୍ୟୁଜିୟମର ସ୍ଥାପନା କରିଛନ୍ତି। ଆଜି ସେଠି 10,000ରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ରହିଛି। ମ୍ୟୁଜିୟମରେ ସେହି ଭକ୍ତମାନଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତିମାନ ରହିଛି, ଯେଉଁମାନେ ଭାରତ ଆସିପାରିବେ ନାହିଁ। ଏଠି ପ୍ରତି ରବିବାର ସକାଳୁ ପାଖାପାଖି 10ଟା ବେଳେ ଗଣେଶ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଏ। ଗଣପତିଙ୍କ ସହ ଜଡ଼ିତ ବିଶେଷ ଦିନମାନଙ୍କରେ ମଧ୍ୟ ଅନୁଷ୍ଠାନ ଆୟୋଜିତ ହୁଏ। ଏହା ସୂଚାଇ ଦିଏ ଯେ ଭାରତର ଆସ୍ଥା, କଳା ଓ ସାଂସ୍କୃତିକ ପରମ୍ପରାଗୁଡ଼ିକ ଅନ୍ୟ ଦେଶମାନଙ୍କରେ ମଧ୍ୟ କିପରି ଲୋକପ୍ରିୟ ହେବାରେ ଲାଗିଛି। ମୋର ପ୍ରାର୍ଥନା, ଗଣପତି ବପାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ। ବନ୍ଧୁଗଣ, ମନ୍ କି ବାତ୍ର ପ୍ରତ୍ୟେକ ଅଧ୍ୟାୟ ପରେ ମୋତେ ଅନେକ ବିଷୟରେ ଆପଣଙ୍କର ବାର୍ତ୍ତା ମିଳିଥାଏ। ଆପଣ ଏହିପରି ଭାବେ ପ୍ରେରଣାଦାୟୀ କାହାଣୀ ପଠାଉଥାନ୍ତୁ। ଯେତେବେଳେ ଆପଣ ନିଜ ଆଖପାଖରେ ହେଉଥିବା ଏପରି ପ୍ରଚେଷ୍ଟାଗୁଡ଼ିକର ପ୍ରଶଂସା କରନ୍ତି ସେତେବେଳେ ସେମାନଙ୍କର ଉତ୍ସାହ ଆହୁରି ବଢ଼ିଯାଏ। ମନ୍ କି ବାତ୍ ମାଧ୍ୟମରେ ତାଙ୍କ ବିଷୟରେ ଜାଣି ଦେଶର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ପ୍ରେରିତ ହୁଅନ୍ତି। ଏହି ଯାତ୍ରା ଏହିପରି ଭାବେ ଆପଣଙ୍କ ସହଯୋଗରେ ନିରନ୍ତର ଆଗକୁ ବଢ଼ିଚାଲୁ। ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଆପଣ ଆପଣଙ୍କ ପରିଜନ ଓ ସାଙ୍ଗସାଥୀଙ୍କ ସହ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତୁ। ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ଶୁଭକାମନା ଜଣାଉଛି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11:00 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଏହି ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8:00 ସମୟରେ।
2: ଏତେବେଳେ ଯାଇ ଶୁଣୁଥିଲେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଥିଲୁ ଆହିସ୍ତା ଆହିସ୍ତା ଚଳଚ୍ଚିତ୍ରରୁ, ଶିଳ୍ପୀ ଆଶା ଭୋସ୍ଲେ ଏବଂ ଅନୱର, ଗୀତିକାର ନିତା ଫାଜିଲ, ସଙ୍ଗୀତ ଖୟାମ। ପରବର୍ତ୍ତୀ ଗୀତଟି ନେଇଛୁ ପ୍ୟାର କା ମୌସମ ଚଳଚ୍ଚିତ୍ରରୁ, ଶିଳ୍ପୀ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର, ଗୀତିକାର ମଜରୁ, ସଙ୍ଗୀତ ରାହୁଲ ଦେବ ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ କାସ୍ ଚଳଚ୍ଚିତ୍ରରୁ, ଶିଳ୍ପୀ କିଶୋର କୁମାର ଏବଂ ସାଧନା ସରଗମ, ଗୀତିକାର ଫାରୁକ୍ କ୍ୱାସିର, ସଙ୍ଗୀତ ରାଜେଶ ରୋଶନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଝନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 27 ତାରିଖ ଅର୍ଥାତ୍ ଆଜି ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ବିଶେଷଜ୍ଞ ଭାବେ ଆମେ ସହ ଯୋଡ଼ି ହେବେ ରାହେଲ କାଡାମ, ପବ୍ଲିକ ହେଲ୍ଥ ଏକ୍ସଟେନ୍ସନ୍ ଅଫିସର। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେ ଜରୁରୀ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ସୁରଜ ଚଳଚ୍ଚିତ୍ରରୁ। ଶିଳ୍ପୀ ମହମ୍ମଦ ରଫି, ଗୀତିକାର ହସରତ ଜୟପୁରୀ, ସଙ୍ଗୀତ ଶଙ୍କର ଜୟକିଶନ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କିଛି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ନମିତା ଅଗ୍ରୱାଲ, ଗୀତିକାର ଅଲେଖ ବିଶ୍ୱାଳ, ସଙ୍ଗୀତ ଭାରତୀ କୃଷ୍ଣ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶ୍ରୋତାବନ୍ଧୁ, ଆପଣମାନେ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଅଲେଖ ବିଶ୍ୱାଳଙ୍କ ଅନ୍ୟ ଏକ ରଚନାରୁ, ସ୍ୱନିର୍ଦ୍ଦେଶନାରେ ଶିଳ୍ପୀ

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ସୋନୁ ନିଗମ, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ବିଶେଷଜ୍ଞ ଭାବେ ଆମ ସହ ଯୋଡ଼ି ହେବେ ରାହେଲ କାଡ଼ାମ, ପବ୍ଲିକ୍ ହେଲ୍ଥ ଏକ୍ସଟେନ୍ସନ୍ ଅଫିସର। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଟିକା ଆମର କାଜେ କେତେ ଜରୁରୀ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ପାଇଁ ଶିଳ୍ପୀ ହେଲେ ସୌରଭ, ଗୀତରଚନା ଭକ୍ତକବି ମଧୁସୂଦନ, ସଙ୍ଗୀତ ସଞ୍ଜୟ।

ପ୍ରଚାର କଲୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସାବିତ୍ରୀ, ମୋ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
2: ବାପରେ, ଏତେ ଟଙ୍କା?
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: TPSO ଡିଏଲ ଦ୍ୱାରା ଜନହିତରେ ଜାରି।
6: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
7: ଆଜିର ଚାଷବାସ କଥାରେ ଜାଣିବା ବନ୍ଧାକୋବି ଚାଷ ବିଷୟରେ। ଓଡ଼ିଶାରେ ବନ୍ଧାକୋବି ଏକ ପ୍ରମୁଖ ଓ ଲାଭଜନକ ଶୀତଦିନିଆ ପନିପରିବା ଚାଷ। ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ଏହାର ତଳି ପକାଇବା ଓ ରୋପଣ ପାଇଁ ସବୁଠାରୁ ଉତ୍ତମ ସମୟ। ବନ୍ଧାକୋବିରୁ ଭଲ ଅମଳ ପାଇବା ପାଇଁ ଆମେ କେତେକ ପ୍ରଣାଳୀ ଉପରେ ଗୁରୁତ୍ୱ ଦେବା ଉଚିତ। ପାଣିପାଗ ଓ ମାଟି। ପାଣିପାଗ ବନ୍ଧାକୋବି ଚାଷ ପାଇଁ ଥଣ୍ଡା ଓ ଆର୍ଦ୍ର ପାଣିପାଗ ଅନୁକୂଳ। ଏଥିପାଇଁ ଜଳ ନିଷ୍କାସନ ସୁବିଧା ଥିବା ଦରକାର ଏବଂ ଉର୍ବର ଦରସା ମାଟି ଏହି ଚାଷ ପାଇଁ ସବୁଠାରୁ ଭଲ। ମାଟିର ପିଏଚ୍ ସ୍ତର 5.5-6.5 ମଧ୍ୟରେ ରହିବା ଆବଶ୍ୟକ। ଉନ୍ନତ କିସମ ଓଡ଼ିଶାରେ ଜଳବାୟୁ ଉପଯୋଗୀ କିଛି ନୂତନ ବିହନ କିସମଗୁଡ଼ିକ ହେଲା ଆଗୁଆ କିସମ, ଗୋଲ୍ଡେନ ଏକର, ପ୍ରାଇଡ୍ ଅଫ୍ ଇଣ୍ଡିଆ, ମଧ୍ୟମ ଓ ନାଭି କିସମ, ପୁଷା ମୁକ୍ତା, ପୁଷା ଡ୍ରମ୍ହେଡ୍, ହାଇବ୍ରିଡ୍ କିସମ। ବଜାରରେ ଅନେକ ଭଲ ହାଇବ୍ରିଡ୍ କିସମର ବିହନ ମଧ୍ୟ ଉପଲବ୍ଧ ହେଉଛି, ଯାହା ଅଧିକ ଅମଳ ଦେଇଥାଏ। ଏଥିପାଇଁ ତଳି ପ୍ରସ୍ତୁତି, ବିହନ ପରିମାଣ, ଏକ ଏକର ଜମି ପାଇଁ ପ୍ରାୟ 150-200 ଗ୍ରାମ ହାଇବ୍ରିଡ୍ ବିହନ କିମ୍ବା 300 ଗ୍ରାମ ସାଧାରଣ ବିହନ ଆବଶ୍ୟକ ହୋଇଥାଏ। ତଳି ଘେରା ମାଟିରୁ 15 ସେଣ୍ଟିମିଟର ଉଚ୍ଚା ପଟି କରି ସେଥିରେ ଗୋବର ଖତ ମିଶାଇ ମଞ୍ଜି ବୁଣିବା। ରୋପଣ ସମୟ ତଳିଗୁଡ଼ିକୁ 25-30 ଦିନ ହେଲେ ସେଗୁଡ଼ିକୁ ମୂଳ ଚାଷ ଜମିକୁ ସ୍ଥାନାନ୍ତର କରିବା। ଏଥିପାଇଁ ଜମି ପ୍ରସ୍ତୁତି ଓ ବ୍ୟବଧାନ ଜମିକୁ 3-4 ଥର ଭଲ ଭାବରେ ଚାଷୀ ମାଟି ଗୁଣ୍ଡ କରିବା ଏବଂ ଶେଷ ଚାଷ ସମୟରେ ଏକର ପ୍ରତି 8-10 ଟନ୍ ସଡ଼ା ଗୋବର ଖତ ବା କମ୍ପୋଷ୍ଟ ଭଲ ଭାବରେ ମିଶାଇବା। ଧାଡ଼ିକୁ ଧାଡ଼ି ବ୍ୟବଧାନ 45-50 ସେଣ୍ଟିମିଟର ରହିବା ଦରକାର। ଗଛକୁ ଗଛ ବ୍ୟବଧାନ 30-45 ସେଣ୍ଟିମିଟର ବ୍ୟବଧାନରେ ତଳି ରୋପଣ କରିବା। ଖତ ଓ ସାର ପରିଚାଳନା ବନ୍ଧାକୋବି ଏକ ଅଧିକ ସାର ଗ୍ରହଣ କରୁଥିବା ଫସଲ। ଏକର ପ୍ରତି ସାଧାରଣତଃ 40 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ସ୍ଫୁରଦ ଏବଂ 20 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୁଏ। ସ୍ଫୁରଦ ଓ ପଟାସର ସମ୍ପୂର୍ଣ୍ଣ ମାତ୍ରା ଏବଂ ଯବକ୍ଷାରଜାନର ଅଧା ମାତ୍ରା ତଳି ରୋପଣ ସମୟରେ ଦେବା। ବାକି ଅଧା ଯବକ୍ଷାରଜାନ ସାରକୁ ତଳି ରୋପଣର 30 ଦିନ ପରେ ଗଛମୂଳରେ ଦେଇ ମାଟି ଟେକିଦେବା। ଜଳସେଚନ ଓ କୋଡ଼ା ଖସା ତଳି ରୋପଣ ପରେ ତୁରନ୍ତ ହାଲୁକା ପାଣି ଦେବା। ମାଟିର ଆର୍ଦ୍ରତା ଦେଖି 8-10 ଦିନ ବ୍ୟବଧାନରେ ଜଳସେଚନ କରିବା। ଗଛ ମୂଳରୁ ଘାସ ସଫା ରଖିବା ପାଇଁ 2 ଥର କୋଡ଼ା ଖସା କରିବା ଜରୁରୀ। ରୋଗ ଓ ପୋକ ପରିଚାଳନା ସାମ୍ବାଳୁଆ ପୋକ ଏମାନେ କୋବି ପତ୍ର ଏବଂ ବିଭିନ୍ନ ଅଂଶକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ନିୟନ୍ତ୍ରଣ ପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ପ୍ରାକୃତିକ ଉପାୟ ବ୍ୟବହାର କରିବା। ଅଧିକ ହେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ଇମାମେକ୍ଟିନ ବେଞ୍ଜୋଏଟ୍ ସ୍ପ୍ରେ କରିବା। ତଳିସଡ଼ା ରୋଗ ନର୍ସରୀରେ ପାଣି ଜମିଲେ ଏହି ରୋଗ ହୁଏ। ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଉଚିତ। ଅମଳ କିସମ ଅନୁସାରେ ତଳି ରୋପଣର 60-90 ଦିନ ମଧ୍ୟରେ କୋବି ଅମଳ ହୋଇଥାଏ। କୋବିର ଅଗ୍ରଭାଗ ଶକ୍ତ ହେଲେ ଏହାକୁ କାଟି ଅମଳ କରାଯାଏ।
6: ଶୁଣିଲେ ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା ବବିତା ପଣ୍ଡା ଏବଂ

0: ନମସ୍କାର ଶ୍ରୋତା ଭଉଣୀ,
1: ମୋର ମଧ୍ୟ ନମସ୍କାର।
0: ଘର ଘରଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ, ମୁଁ ବବିତା ପଣ୍ଡା
1: ଆଉ ମୁଁ ପ୍ରଭାମୟ ବିଶ୍ୱାଳ।

0: ଆଉ ଜାଣିଛନ୍ତି ଅପା, ଆଜି ଆଉ ଏକ ସ୍ୱତନ୍ତ୍ର ଦିନ,
1: ଆଜି ହେଉଛି ବିଶ୍ୱ ନଦୀ ଦିବସ। ମାନେ ପ୍ରତିବର୍ଷ ସେପ୍ଟେମ୍ବର ମାସର ଚତୁର୍ଥ ରବିବାରରେ ବିଶ୍ୱ ନଦୀ ଦିବସ ଆମେ ସମସ୍ତେ ପାଳନ କରିଥାଉ। ଆଉ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନଦୀଗୁଡ଼ିକର ମହତ୍ତ୍ୱ, ସୁରକ୍ଷା ଓ ସୁସ୍ଥ ପରିବେଶ ପାଇଁ ବିଶ୍ୱବ୍ୟାପୀଙ୍କୁ ସଚେତନତା ସୃଷ୍ଟି କରିବା।
0: ହଁ, ନଦୀ ପ୍ରଦୂଷଣ ଆଜି ବିଶ୍ୱର ଏକ ଗୁରୁତର ପରିବେଶୀୟ ସମସ୍ୟା।
1: ନଦୀକୁ ସୁରକ୍ଷିତ ରଖିବା କେବଳ ସରକାରଙ୍କର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କର ମଧ୍ୟ ଏଥିରେ ଦାୟିତ୍ୱ ରହିଛି। ନଦୀରେ ଆବର୍ଜନା ନ ପକାଇବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଏବଂ ଜଳ ସଂରକ୍ଷଣ କରିବା ଆମର ମୌଳିକ କର୍ତ୍ତବ୍ୟ।
0: ବିଶ୍ୱ ନଦୀ ଦିବସ ନଦୀ ପ୍ରତି ଦାୟିତ୍ୱଶୀଳ ହେବାର ଏକ ଦୃଢ଼ ବାର୍ତ୍ତା ଦିଏ।
1: ନଦୀକୁ ପ୍ରଦୂଷଣ ମୁକ୍ତ, ସ୍ୱଚ୍ଛ ଓ ସୁସ୍ଥ ରଖିବା ଆମର ବର୍ତ୍ତମାନ ପିଢ଼ିର ଦାୟିତ୍ୱ, ଯାହାଦ୍ୱାରା ଆଗାମୀ ପିଢ଼ି ମଧ୍ୟ ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ଲାଭ ପାଇପାରିବେ।

0: ବିକଶିତ ହେବାକୁ ଲାଗୁଛି। ବିଭିନ୍ନ ପ୍ରକାର କୁସଂସ୍କାର ମଧ୍ୟରୁ ବାଲ୍ୟ ବିବାହ ଅନ୍ୟତମ।
1: ବାଲ୍ୟ ବିବାହ ହେଉଛି ଆଇନ ସମ୍ମତ ବୟସ ପୂର୍ବରୁ ଜଣେ ଶିଶୁର ବିବାହ କରିବା। ଏହା ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା, ସ୍ୱାଧୀନତା ଓ ଭବିଷ୍ୟତ ବିକାଶ ଉପରେ ଗଭୀର ପ୍ରଭାବ ପକାଇଥାଏ।
0: ତେଣୁକରି ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା, ଖେଳ, ବିକାଶ ଓ ନିଜର ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବାର ସୁଯୋଗ ମିଳିବା ଆବଶ୍ୟକ। ତ ବାଲ୍ୟ ବିବାହ ମହିଳାଙ୍କ ଭବିଷ୍ୟତ ପାଇଁ ବାଧା କି? ଏ ସମ୍ପର୍କରେ କେତେଜଣ ଭଉଣୀ ସେମାନଙ୍କର ମତ ଦେଇଛନ୍ତି, ସେମାନେ କ'ଣ କୁହନ୍ତି ଶୁଣିବା।
2: ମୁଁ ସୁପ୍ରିୟା ରଥ, ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟରତ। ଆଜି ଆମର ଏଇ ଯେଉଁ ବିଷୟବସ୍ତୁ ଅଛି, ବାଲ୍ୟ ବିବାହ ମହିଳାଙ୍କ ଭବିଷ୍ୟତ ପାଇଁ ଏକ ବାଧା କି? ପ୍ରକୃତରେ ବାଲ୍ୟ ବିବାହ ନାରୀମାନଙ୍କ ଜୀବନରେ ବହୁତ ବଡ଼ ବାଧା। ଏହା କେବଳ ତାଙ୍କୁ ଶିକ୍ଷାରୁ, ସ୍ୱାସ୍ଥ୍ୟରୁ ବାଧା ଦିଏ ନାହିଁ, ବରଂ ସ୍ୱାଧୀନତା, ସ୍ୱାସ୍ଥ୍ୟ, ଆର୍ଥିକ ସଶକ୍ତିକରଣ ଏବଂ ନିଜ ଭବିଷ୍ୟତ ବାଛିବାରେ ମଧ୍ୟ ସୀମିତ କରିଦିଏ। ପ୍ରଥମେ ମୁଁ କହିବାକୁ ଚାହିଁବି ସ୍ୱାସ୍ଥ୍ୟ ଉପରେ କ'ଣ ପ୍ରଭାବ ପଡ଼େ। ଆମେ ତ ଜାଣୁ, ମୋର ବି ବହୁତ ସାରା ଛାତ୍ରୀମାନେ ଅଛନ୍ତି ଯିଏକି କମ୍ ବୟସରୁ ବାହା ହେଇକି ଗର୍ଭଧାରଣ କରିଛନ୍ତି, ଯେଉଁଟାକି ବର୍ତ୍ତମାନ ସରକାର ଅନେକ ପ୍ରକାର ପଦକ୍ଷେପ ନେଇଥିଲେ ମଧ୍ୟ ଆଦିବାସୀ ଅଞ୍ଚଳରେ ଛୋଟ ବୟସରୁ ହିଁ ବାହା ହେଇଯାଆନ୍ତି, ତାଦ୍ଵାରା କମ୍ ବୟସରେ ଗର୍ଭଧାରଣ କରନ୍ତି। ଯେତେବେଳେ ତାଙ୍କର ଶରୀର ଫୁଲି ଡେଭଲପ୍ ହେଇନଥାଏ ସେହି ସମୟରେ ସେମାନେ ମା ବନିଯାଆନ୍ତି, ତାଦ୍ଵାରା ଉଭୟ ମା ଏବଂ ଛୁଆ ପାଇଁ ବିପଦ ହେଇପାରେ। ଏହାଦ୍ଵାରା ଆମେ ଦେଖିପାରିବା କି ବହୁତ ସାରା ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଦେଖାଯାଇଥାଏ। ତା ଛଡ଼ା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ମଧ୍ୟ ଏଇ ଜିନିଷ ବହୁତ ଗୁରୁତ୍ୱ ପ୍ରଦାନ କରିଥାଏ। ଆମେ ଦେଖୁଛୁ ବହୁତ ସାରା ଛାତ୍ରଛାତ୍ରୀ ଅଛନ୍ତି, ବହୁତ ପ୍ରତିଭାବାନ, ବହୁତ ଭଲ ପଢ଼ନ୍ତି, ବହୁତ ଭଲ ଲେଖନ୍ତି, କ୍ରୀଡ଼ାରେ ହେଉ କିମ୍ବା କୌଣସି ପ୍ରକାର ସୃଜନଶୀଳତା କାମ ଗୁଡ଼ାକରେ ମଧ୍ୟ ବହୁତ ଆଗଧାଡ଼ିରେ ଯାଇକି ପାର୍ଟିସିପେଟ୍ କରନ୍ତି। ପ୍ରତିଭାବାନ ଛାତ୍ରୀମାନେ ବାହା ହେଇଯାଆନ୍ତି। ବାହା ହେବା ଦ୍ୱାରା ସମସ୍ତ ପ୍ରକାର ଯେଉଁ ବି ତାଙ୍କର ଆଗ୍ରହ ଥାଏ, ପଢ଼ା ଥାଏ, ସେସବୁ ବନ୍ଦ ହେଇଯାଏ ଏକ ପ୍ରକାରର। ତା ଫଳରେ ଉଚ୍ଚଶିକ୍ଷା ନେବାର କିମ୍ବା ନିଜ ପସନ୍ଦର ଯେଉଁ କ୍ୟାରିୟର ଗଢ଼ିବାର ସେମାନଙ୍କ ସ୍ୱପ୍ନ ଥାଏ ସେଇଟା ବନ୍ଦ ହେଇଯାଏ। କାହିଁକି ନା ସେମାନେ କୁହନ୍ତି ତ ମୁଁ ବାହା ହେଲା ପରେ ପଢ଼ିପାରିବି, କିନ୍ତୁ ଯେହେତୁ ତାଙ୍କର ଅନେକ ଗୁଡ଼ାକ ଦାୟିତ୍ୱ ଥାଏ ସେହି ଚକ୍କରରେ ସେମାନେ ପଢ଼ିବା ବି କଣ୍ଟିନ୍ୟୁ କରିପାରନ୍ତି ନାହିଁ, ତାଦ୍ୱାରା ସେମାନଙ୍କ ଶିକ୍ଷାରେ ମଧ୍ୟ ବାଧା ହେଇଥାନ୍ତି। ତାପରେ ଆର୍ଥିକ ସ୍ୱାଧୀନତା, ଯଦି ଜଣେ ମହିଳା କୌଣସି ଶିକ୍ଷା କିମ୍ବା କୌଶଳ ଲାଭ କରିବ ତାଦ୍ୱାରା ତାର ଆର୍ଥିକ ସ୍ୱାଧୀନତା ହାସଲ କରିପାରିବ। ମୁଁ ସବୁବେଳେ ଆର୍ଥିକ ସ୍ୱାଧୀନତାକୁ ଗୁରୁତ୍ୱ ପ୍ରଦାନ କରିଥାଏ। ଆର୍ଥିକ ସ୍ୱାଧୀନତା କେବଳ ଆପଣଙ୍କୁ ପଇସାରେ ଖର୍ଚ୍ଚ କରିବାରେ ସାହାଯ୍ୟ କରିନଥାଏ, ବରଂ ଆପଣଙ୍କୁ ମତାମତ ପ୍ରଦାନ କରିବାର ସୋସାଇଟିରେ ସେହି ସ୍ୱାଧୀନତା ମଧ୍ୟ ଦେଇଥାଏ। ଆପଣଙ୍କର ଗୋଟେ ଷ୍ଟ୍ରଙ୍ଗ ଓପିନିୟନ ଆସେ, ଆଉ ସେହି ସ୍ୱାଧୀନତା ଆସେ ଯେତେବେଳେ ଆପଣ ନିଜେ ନିଜ ଗୋଡ଼ରେ ଠିଆ ହେଇପାରିବେ। ଆତ୍ମନିର୍ଭରଶୀଳତା ମୁଁ କହିବି ପ୍ରତ୍ୟେକ ନାରୀ ପାଇଁ ଜରୁରୀ, କିନ୍ତୁ ପରିବାର ଜଲ୍ଦି ବାହା ହେଇଯାଇକି ସେମାନେ ଶିକ୍ଷା ସମ୍ପନ୍ନ ନ କରିପାରିକି କିମ୍ବା କୌଣସି କୌଶଳ ମଧ୍ୟ ଶିଖି ନ ପାରିକି ସେମାନେ ଆର୍ଥିକ ଆତ୍ମନିର୍ଭରଶୀଳତାକୁ ପଛରେ ପକେଇ ଦିଅନ୍ତି, ତାଦ୍ୱାରା ନିଜର ମାନସିକ ଚାପ କିମ୍ବା ସୋସିଆଲ ପ୍ରେସର ଭିତରେ ମଧ୍ୟ ସେମାନେ ଗତି କରନ୍ତି। ଅଳ୍ପ ବୟସରେ ବିବାହ କରିଲେ କ'ଣ ହୁଏ ନା, ଜୀବନସାଥୀ, ଶିକ୍ଷା, ଚାକିରି, ମାତୃତ୍ୱ ସମ୍ପର୍କୀୟ ନିଜର ଯେଉଁ ନିଷ୍ପତ୍ତି ନେବାର ସ୍ୱାଧୀନତା ସୀମିତ ହୋଇଯାଏ। ଅନେକ ଛାତ୍ରଛାତ୍ରୀଙ୍କୁ ମୁଁ ଦେଖିଛି କି ସେମାନେ ଗୋଟେ ଝିଅ ହେଲେ ମଧ୍ୟ ସେମାନେ ଟିଚର ହେବାକୁ ପସନ୍ଦ କରନ୍ତି, ଡାକ୍ତର କିମ୍ବା ଗବେଷକ, ଇଞ୍ଜିନିୟର, ବହୁତ କିଛି କରିବାକୁ ଚାହାନ୍ତି, କିନ୍ତୁ ଯେହେତୁ ବାଲ୍ୟ ବିବାହ ହେଇଯାଏ ସେହି ଜିନିଷ ତାଙ୍କ ପାଇଁ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରିଥାଏ, ତାଦ୍ୱାରା ସେମାନେ ନିଜର ସ୍ୱପ୍ନ ଆଉ ପ୍ରତିଭାର ବିକାଶ ମଧ୍ୟ କରିପାରନ୍ତି ନାହିଁ। ବାଲ୍ୟ ବିବାହର ସାମାଜିକ ସମସ୍ୟା ତ ଅନେକ ଅଛି, କିନ୍ତୁ ମୁଁ ଆଜି କିଛି ଶାରୀରିକ ଓ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ମୁଁ ବୁଝାଇବାକୁ ଚାହୁଁଛି। କାହିଁକି ନା ସ୍ୱାସ୍ଥ୍ୟଗତ ସମସ୍ୟା ଆଉ ମାନସିକ ସ୍ୱାସ୍ଥ୍ୟ ବହୁତ ଇମ୍ପୋର୍ଟାଣ୍ଟ। ତ ହୁଏ କ'ଣ ନା, କିଶୋରାବସ୍ଥାରେ ମସ୍ତିଷ୍କର ଏତେ ବିକାଶ ହେଇନଥାଏ, ସେତେବେଳେ ବିକାଶ ଚାଲିଥାଏ, ବିଶେଷ କରି ଯେଉଁ ପ୍ରି ଫ୍ରଣ୍ଟାଲ କର୍ଟେକ୍ସ କୁହାଯାଏ ତାହା ଡେଭଲପ୍ ହେଇନଥାଏ। ପ୍ରି ଫ୍ରଣ୍ଟାଲ କର୍ଟେକ୍ସ କ'ଣ ନା, ଯାହାଦ୍ୱାରା ଆମେ ଯୋଜନା କରିପାରିବା କିମ୍ବା ଇମୋସନ କଣ୍ଟ୍ରୋଲ କରିପାରିବା, କିଛି ଡିସିସନ ନେଇପାରିବା କିମ୍ବା କିଛି ଲଙ୍ଗ ଟର୍ମ ପ୍ଲାନ କରିପାରିବା, ତା ସହିତ ପ୍ରି ଫ୍ରଣ୍ଟାଲ କର୍ଟେକ୍ସ ଜଡ଼ିତ। ଏଇଟା କ'ଣ ନା, ପରବର୍ତ୍ତୀ ଯୁବାବସ୍ଥାରେ ଏହି ଜିନିଷ ଭଲସେ ବିକଶିତ ହୋଇଥାଏ, କିନ୍ତୁ ଯେହେତୁ ଆମେ କମ୍ ବୟସରୁ ବିବାହ କରିଦେଉ ତାଦ୍ୱାରା କ'ଣ ହୁଏ ନା, ଏଇ ପ୍ରି ଫ୍ରଣ୍ଟାଲ କର୍ଟେକ୍ସ ଡେଭଲପ୍ ହେବା ଆଗରୁ ହିଁ ଆମେ ବହୁତ ସାରା ଷ୍ଟ୍ରେସ୍, ବହୁତ ସାରା ଦାୟିତ୍ୱ ଏସବୁ ଜିନିଷ ଦ୍ୱାରା ଆମର ପ୍ରି ଫ୍ରଣ୍ଟାଲ କର୍ଟେକ୍ସ ଡେଭଲପ୍ ବି ହେଇପାରେନି। ବିବାହ ଦ୍ୱାରା ବି ଅନେକ ମାନସିକ ଚାପ ସୃଷ୍ଟି ହୋଇଥାଏ, ସେମାନେ ତାଙ୍କ ପର୍ସନାଲିଟିକୁ ଡେଭଲପ୍ କରିବାରେ ଅବହେଳା କରିଦିଅନ୍ତି। କିଶୋରୀମାନଙ୍କର ଶରୀରରେ ପ୍ୟୁବର୍ଟି ସମୟରେ ବହୁତ ସାରା ଦ୍ରୁତ ପରିବର୍ତ୍ତନ

0: ହୋଇଥାଏ, ଯୋଉଟା କି ହରମୋନାଲ ଡେଭଲପମେଣ୍ଟ ହଉ କିମ୍ବା ଶାରୀରିକ ବିକାଶ ହଉ, ଶରୀର ପୂର୍ଣ୍ଣ ପରିପକ୍ୱ ହେବା ପୂର୍ବରୁ ସେମାନେ ଗର୍ଭଧାରଣ କରନ୍ତି। ତାଦ୍ୱାରା ମା ହଉ କିମ୍ବା ଶିଶୁ ହଉ ସମସ୍ତଙ୍କର ସ୍ୱାସ୍ଥ୍ୟରେ ବହୁତ ପ୍ରଭାବ ପଡ଼େ। କମ୍ ବୟସର ମାତୃତ୍ୱ ଦ୍ୱାରା ଅପରିପକ୍ୱ ଜନ୍ମ ହୁଅନ୍ତି, କମ୍ ଓଜନ ଶିଶୁ ହୁଅନ୍ତି, ଇଭେନ୍ ବହୁତ ସାରା ଗର୍ଭାବସ୍ଥାରେ ଜଟିଳତାର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଆତ୍ମ ପରିଚୟର ବିକାଶରେ ମଧ୍ୟ ବାଧା ହୋଇଥାଏ। ଯେତେବେଳେ କୈଶୋରାବସ୍ଥାରେ ଆମେ ଥାଉ, ଆମ ମା ବାପା ମାନେ ଆମକୁ ବୋଥ ଗୋଟେ ଯୁବାବସ୍ଥାରେ ଥିବା ଭଳିଆ ମେଚ୍ୟୋର ବିହେଭ କରିବା ଆମଠୁ ଆଶା କରିଥାନ୍ତି, ଅନ୍ୟପକ୍ଷରେ ଆମେ ନିଜକୁ ଛୋଟ ଛୁଆ ଭଳିଆ ଭାବୁ। ତ ସେତେବେଳେ ଗୋଟେ ଆଇଡେଣ୍ଟିଟି କ୍ରାଇସିସ୍ ସୃଷ୍ଟି ହୁଏ କି ଆମେ ପ୍ରକୃତରେ କିଏ। ସେଇ ଜିନିଷ ଆମେ ବୁଝିବା ପୂର୍ବରୁ ହିଁ ଆମର ବାହାଘର ଯେତେବେଳେ ହେଇଯାଏ, ସେତେବେଳକୁ ପୁଣି ଆମ ଉପରେ ଅନେକ ଗୁଡ଼ାଏ ଆଇଡେଣ୍ଟିଟି ରଦା ହୋଇଯାଏ କି ଆମେ ଗୋଟେ ବୋହୁ, ଗୋଟେ ସ୍ତ୍ରୀ, ଗୋଟେ ମା, ଗୋଟେ ମାଈ, ଗୋଟେ ମାଉସୀ। ଏସବୁ ଚକ୍କରରେ ଆମେ ଭୁଲିଯାଉ କି ଆମେ ପ୍ରକୃତରେ କିଏ। ଆମେ ଗୋଟେ ନାରୀ ନା ଗୋଟେ ମଣିଷ, ନା ଆମ ପର୍ସନାଲିଟି କ'ଣ। ତାଦ୍ୱାରା ଯୋଉ ନିଜର ଶିକ୍ଷା, ନିଜର ରୁଚି, ନିଜର କ୍ୟାରିୟର, ଏସବୁ ଜିନିଷ ଉପରେ ଆମର ଫୋକସ୍ ଥାଏ, ସେଇଟା ବନ୍ଦ ହେଇଯାଏ। ବାଲ୍ୟ ବିବାହ ଏଇ ଆଇଡେଣ୍ଟିଟି ଫର୍ମେସନ୍ ପ୍ରକ୍ରିୟାକୁ ସୀମିତ କରିଦିଏ। ତାଦ୍ୱାରା ବହୁତ ସାରା ଅବସାଦ, ଡିପ୍ରେସନ୍, ଆଙ୍ଗଜାଇଟି, ଅନେକ ପ୍ରକାର ମାନସିକ ରୋଗର ସମ୍ମୁଖୀନ ହୋଇଥାଏ। ଗୋଟେ ଛୋଟିଆ ଏକ୍ସାମ୍ପଲ ଦେବାକୁ ଚାହିଁବି, ଯଦି ଗୋଟେ ଚାରା ଆମେ ନର୍ସରୀରୁ ଆଣିଲୁ ଆଉ ସେଇଟା ବହୁତ କମ୍ ସମୟରୁ ଛୋଟବେଳୁ ଯଦି ଫଳ ଦେଇଦେଲା, ତାକୁ ଆମେ ଫଳିବାକୁ ଯଦି ଦଉଛୁ, ତ କ'ଣ ହଉଛି ନା ଧୀରେ ଧୀରେ ତାର ଡାଳ ଭାଙ୍ଗି ଯାଉଛି, ଧୀରେ ଧୀରେ ସେ ଗଛ ନଷ୍ଟ ହେଇଯାଉଛି। ଜୀବନ ମଧ୍ୟ ସେହିପରି, ଜୀବନରେ ମାନସିକ, ଶାରୀରିକ, ଭାବନାତ୍ମକ ପରିପକ୍ୱତା ପୂର୍ବରୁ ଯଦି ବାହା କରିଦେବା, ତ ସେଇ ନାରୀଙ୍କ ଜୀବନ ନଷ୍ଟ ହେବାର ସମ୍ଭାବନା ଯଥେଷ୍ଟ ପରିମାଣରେ ରହିଛି। ସେଇଥିପାଇଁ ସେମାନଙ୍କ ମାନସିକ, ଶାରୀରିକ, ଭାବନାତ୍ମକ ପରିପକ୍ୱତା ପରେ ହିଁ ସେମାନଙ୍କ ବିବାହର ନିଷ୍ପତ୍ତି ନେବାକୁ ଦିଆଯିବା ଦରକାର।
1: ନମସ୍କାର, ମୋ ନାଁ ରଞ୍ଜିତା ପଟ୍ଟନାୟକ। ବାଲ୍ୟ ବିବାହ ମାନେ ଏକ ବ୍ୟାଧି ଭଳିଆ ହେଇଗଲାଣି। ସରକାର ଗୋଟେ ନିୟମ ଧାର୍ଯ୍ୟ କରିଛନ୍ତି ଯେ 18 ବର୍ଷ କମ୍ପ୍ଲିଟ ନହେଲେ 19 ବର୍ଷ ଭିତରେ ଯଦି ବିବାହ କରିବେ ତାହେଲେ ସେଟା ବାଲ୍ୟ ବିବାହ। ଯେହେତୁ 18 ବର୍ଷ ଭିତରେ ତାଙ୍କର ମାନେ ସ୍ୱାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ, ଯଦି ବାଲ୍ୟ ବିବାହ କରିବେ ତାହେଲେ ଘରେ ଗୋଟେ ମା ହେବେ, ତ ମା ହେବା ପାଇଁ କେତେ ମାନେ ଜିନିଷ ଆବଶ୍ୟକତା, ଦେହଟା ସୁସ୍ଥ ରହିବାର ଅଛି। ଠିକ ସମୟରେ ସେମାନେ ଯଦି ଗୋଟେ ସୁସ୍ଥ ମା ହେବେ ତାହେଲେ ତାଙ୍କର ଭବିଷ୍ୟତଟା ଠିକ ହବ। ଦେହର ଅର୍ଗାନ୍ସ ଗୁଡାକ ଆମ ସ୍ୱାସ୍ଥ୍ୟରେ ଯାହା ଯାହା ଅଛି ତାହା ଆମର ବୟସ ଅନୁସାରେ ସେଇଟା ବିକଶିତ ହବ। ଯଦି ସେଇଟା ବିକଶିତ ହବନି ତାହେଲେ ସେ ମା ଯଦି ଗୋଟେ କମ୍ ବୟସରେ ଯଦି ବାହାଘର କରିବ, ସେ ଆମର ବଡିର ଅର୍ଗାନ୍ସ ଗୁଡାକ ବିକଶିତ ହବନି। ତାହେଲେ ଗୋଟେ ସେ ନିଜେ ଛୁଆ ହେଇକି ଥିବ, ପୁଣି ଗୋଟେ ଛୁଆକୁ ଯଦି ଧରିବ ତାହେଲେ ତାର ସ୍ୱାସ୍ଥ୍ୟ ପକ୍ଷେ ବହୁତ ଅସୁବିଧା, ସେଇଟା ତାର ଭବିଷ୍ୟତକୁ ମଧ୍ୟ ବହୁତ ଅସୁବିଧା ପଡିବ। ହିମୋଗ୍ଲୋବିନ କମ୍ ହବ, ତ ବହୁତ ଦୁର୍ବଳ ହେଇଯିବ, ସେ ସେତା ହେଇଯିବ। ଆମକୁ କଣ କରିବାକୁ ପଡିବ ନା ଦେଖ, ଯେତେବେଳେ ଗୋଟେ ମହିଳାର ତ ଅସୁବିଧା ହବ, ତା ସହିତ ଗୋଟେ ସୁସ୍ଥ ଛୁଆ ବି ହେଇପାରିବନି। କାହିଁକି ମାନେ ସୁସ୍ଥ ଛୁଆ ହବା ପାଇଁ ତାକୁ ଗୋଟେ ସମୟ ଦରକାର, ଗୋଟେ ସୁସ୍ଥ ହେଲ୍ଥ ଦରକାର। ତ ସେଇଟା ନହେଲେ ମଧ୍ୟ ଗୋଟେ ପିଲା ଯଦି ଅତି ଶୀଘ୍ର ବି ଜନ୍ମ ହେଇପାରେ, ସମୟ ଅନୁସାରେ ସମୟ ପୂର୍ବବର୍ତ୍ତୀ ଜନ୍ମ ହେଇପାରେ, ତ ସେ ଜୀର୍ଣ୍ଣଶୀର୍ଣ୍ଣ ହବ, ତାର ବ୍ରେନ୍ ଡେଭଲପ୍ ମଧ୍ୟ ହେଇନଥିବ, ତାର ବି ଭବିଷ୍ୟତ ପୁରା ଆଗକୁ ବହୁତ ଅସୁବିଧା, ପୁରା ଅନ୍ଧାର। ମାନେ ସେ ଗୋଟେ ସୁସ୍ଥ ଛୁଆ ହେଲେ ଗୋଟେ ସୁସ୍ଥ ପିଲା ହବ, ସୁସ୍ଥ ନାଗରିକ ହବ, ଦେଶର ଭବିଷ୍ୟତ ମଧ୍ୟ ହବ। ତ ସେଥିପାଇଁ ଜାଣିକି ବାଲ୍ୟ ବିବାହକୁ ବନ୍ଦ କରାହେଇଛି, ରୋକା ହେଇଛି। ଏଥିପ୍ରତି ସରକାର ଏତେ ଧ୍ୟାନ ଦେଇଛନ୍ତି, ଏତେ ନିୟମ ନୀତି କରିଛନ୍ତି, ମହିଳାମାନଙ୍କର ସୁସ୍ଥ ଶରୀର ପାଇଁ ହିଁ ଧ୍ୟାନ ଦେଇକି କରିଛନ୍ତି ଏଇଟା।
2: ମୋ ନାଁ ଛନ୍ଦାରାଣୀ ପଟ୍ଟନାୟକ, ମୁଁ କଷାମୁଣ୍ଡାରୁ କହୁଛି। ବାଲ୍ୟ ବିବାହ ନାରୀଙ୍କ ଭବିଷ୍ୟତ ପାଇଁ କିପରି ଏହା ଏକ ବାଧା ତାହା ତ ଆମେ ବହୁତ ଗୁଡ଼େ ବିଷୟବସ୍ତୁ ଅଛି ଏଇଥିରେ। ଯେପରିକି ଆମେ ବାଲ୍ୟ ବିବାହ କେବଳ ଏକ ବିବାହ ନୁହେଁ, ଏହା ଜଣେ ଶିଶୁର ଅଧିକାର, ସ୍ୱପ୍ନ, ଭବିଷ୍ୟତକୁ ଅଟକାଇ ଦେବାର ଏକ ସାମାଜିକ ସମସ୍ୟା। ଯେଉଁ ବୟସରେ ଜଣେ ଝିଅ ହାତରେ ବହି କଲମ ଧରିବା କଥା, ସେହି ବୟସରେ ଯଦି ତାଙ୍କ ହାତରେ ସଂସାରର ଦାୟିତ୍ୱ ଦିଆଯାଏ ତେବେ ତାଙ୍କ ଶୈଶବ ସହିତ ଅନେକ ସ୍ୱପ୍ନ ମଧ୍ୟ ଅଧାରେ ରହିଯାଏ। ନାରୀ ହେଉଛି ପରିବାରର ଆଧାର, ସମାଜର ଶକ୍ତି ଏବଂ ଦେଶର ଭବିଷ୍ୟତ ଗଢିବାର ଜଣେ ମୁଖ୍ୟ ଅଧିକାର ଅଂଶୀଦାର। କିନ୍ତୁ ବାଲ୍ୟ ବିବାହ ତାଙ୍କ ଶିକ୍ଷା, ସ୍ୱାଧୀନତା, ଆତ୍ମନିର୍ଭରତା ଓ ନିଜ ଜୀବନ ବିଷୟରେ ନିଜେ ନିଷ୍ପତ୍ତି ନେବାର ସୁଯୋଗକୁ ସୀମିତ କରିପାରେ ନାହିଁ। ଜଣେ ଝିଅର ଜୀବନରେ ଶୈଶବ ଓ କିଶୋରବସ୍ଥା ହେଉଛି ଶିକ୍ଷା, ନିଜକୁ

0: ହେବା ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାର ସମୟ। ସେ ଡାକ୍ତର ହେବାକୁ ଚାହିଁପାରେ କିମ୍ବା ଶିକ୍ଷୟିତ୍ରୀ ହେବାକୁ ଚାହିଁପାରେ କିମ୍ବା ପ୍ରଶାସନିକ ଅଧିକାରୀ ହେବ କଳାକାର ବି ହେଇପାରେ, କିନ୍ତୁ ଏଇ ସବୁ ସ୍ୱପ୍ନ ତାଙ୍କର ଅଧାରେ ରହିଯାଏ ଯଦି ଆମେ ତାଙ୍କୁ ବାଲ୍ୟ ବିବାହ ଆଡ଼କୁ ଠେଲି ଦେବା। କିନ୍ତୁ ଅଳ୍ପ ବୟସରେ ବିବାହ ହୋଇଗଲେ ଶିକ୍ଷା ଅଧାରେ ଛାଡ଼ିବା, ନୂଆ ପରିବାର ଦାୟିତ୍ୱ ନେବା, ନିଜ ସ୍ୱପ୍ନକୁ ପଛକୁ ରଖିବାର ପରିସ୍ଥିତି ତିଆରି ହୋଇପାରେ। ବାଲ୍ୟ ବିବାହର ଏକ ବଡ଼ ପ୍ରଭାବ ହେଉଛି ଶିକ୍ଷାରେ ବାଧା, ଯେମିତିକି ଶିକ୍ଷା ହେଉଛି ନାରୀର ସଶକ୍ତିକରଣ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଆଜିକାଲି ଦେଖିପାରୁଛୁ ଆମେ ସବୁ ଯାହା ପରୀକ୍ଷା ହେଉଛି ସବୁ କ୍ଷେତ୍ରରେ ନାରୀମାନଙ୍କର ଭୂମିକା ବହୁତ ପରସେଣ୍ଟେଜ୍ ଅଧିକା ଥାଉଛି, ଗୁରୁତ୍ୱ ଥାଉଛନ୍ତି। ଶିକ୍ଷିତ ଝିଅ ନିଜର ଅଧିକାର ଦାୟିତ୍ୱ ସଚେତନ ହୁଅନ୍ତି, ନିଜ ପାଇଁ ଭଲ ନିଷ୍ପତ୍ତି ନେବାର କ୍ଷମତା ବିକାଶିତ କରନ୍ତି ଏବଂ ଆଗାମୀ ଜୀବନରେ ଆତ୍ମନିର୍ଭର ହେବାକୁ ମଧ୍ୟ ସୁଯୋଗ କରନ୍ତି। ତେଣୁ ଝିଅକୁ ଶିକ୍ଷାରୁ ଦୂରେଇ ଦେବା ଅର୍ଥ ତାଙ୍କର ଭବିଷ୍ୟତରେ ଅନେକ ସମ୍ଭାବନାକୁ ସୀମିତ କରିଦେବା। ଏହା କେବଳ ଝିଅର ଶିକ୍ଷାକୁ ନୁହେଁ, ତାଙ୍କର ଅଧିକ ସ୍ୱାବଲମ୍ବକୁ ମଧ୍ୟ ପ୍ରଭାବିତ କରିପାରେ। ଜଣେ ଯୁବତୀ ଯଦି ନିଜ ଶିକ୍ଷା ସମାପ୍ତ କରିବା ସହିତ କୌଶଳ ଶିଖିବାର ସୁଯୋଗ ପାଆନ୍ତି, ତେବେ ସେ ନିଜ ପାଇଁ ଏକ ସମ୍ମାନଜନକ ଜୀବନ ବି ଗଢି ପାରନ୍ତି। କିନ୍ତୁ ଅଳ୍ପ ବୟସରେ ବିବାହ ହେଲେ ଏହି ସୁଯୋଗ ଗୁଡିକୁ ଅନେକ ସମୟରେ କମିଯାଏ, ଫଳରେ ନିଜର ଆୟ ନିଷ୍ପତ୍ତି ଉପରେ ନିର୍ଭରଶୀଳ ଅନ୍ୟ ଉପରେ ହେବାକୁ ପଡିଥାଏ। ବାଲ୍ୟ ବିବାହର ପ୍ରଭାବ ସହିତ ନିଜର କିଛି ଜଡିତ ଅଛି, ଯେମିତିକି ଅଳ୍ପ ବୟସରେ ବିବାହ କରିବା, ତାପରେ ପରେ ଗୋଟେ କିଶୋରୀ ଗର୍ଭଧାରଣ କରିବା, ତାର ସ୍ୱାସ୍ଥ୍ୟ ଉପରେ ବହୁତ ଅତିରିକ୍ତ ଚାପ ପଡିଥାଏ। ତେଣୁ କିଶୋରୀମାନଙ୍କୁ ସଠିକ୍ ସ୍ୱାସ୍ଥ୍ୟ ଦେବା, ପୋଷଣ ଦେବା, ଶିକ୍ଷା ଦେବା, ଆବଶ୍ୟକ ସହାୟତା ମିଳିବା ଅତ୍ୟନ୍ତ ଜରୁରୀ। ଏଠି ପ୍ରଶ୍ନ ଗୋଟେ ହେଉଛି ଭଉଣୀ କି ବାଲ୍ୟ ବିବାହ କିପରି ଆମେ ରୋକିପାରିବା? ଏଥିପାଇଁ ପ୍ରଥମେ ଆବଶ୍ୟକ ପରିବାରର ସଚେତନ, ଝିଅକୁ ବୋଝ ବୋଲି ଭାବିବାର ମାନସିକ ବଦଳେଇବା ଦରକାର। ଝିଅର ଜନ୍ମ ଏକ ଦାୟିତ୍ୱ ନୁହେଁ, ଏକ ସମ୍ଭାବନା, ଏହି ଚିନ୍ତାଧାରା ପରିବାରରେ ଗଢି ଉଠିବା ଆବଶ୍ୟକ। ପୁଅ ଓ ଝିଅ ଉଭୟଙ୍କୁ ସମାନ ଶିକ୍ଷା ଦେବା, ସମାଜର ମଧ୍ୟ ଏଥିରେ ବଡ଼ ଭୂମିକା ରହିଛି, ଯେମିତିକି ପଡ଼ୋଶୀ ଶିକ୍ଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ଆମର ଆସୁଛି ମହିଳା ସଂଗଠନ, ଯୁବ ଗୋଷ୍ଠୀ, ସାମାଜିକ କର୍ମୀମାନେ ମିଶି ବାଲ୍ୟ ବିବାହ ବିରୁଦ୍ଧରେ ସଚେତନା ସୃଷ୍ଟି କରିପାରନ୍ତି। ବିଦ୍ୟାଳୟରେ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି, ଝିଅମାନେ ଯେପର୍ଯ୍ୟନ୍ତ ଶିକ୍ଷାରେ ରହିବେ ସେମାନେ ଭବିଷ୍ୟତ ଗଢିବାର ସୁଯୋଗ ସେତେ ଅଧିକ ପାଇବେ। ଆଇନ ବିଷୟରେ ସଚେତନ କରିବା, ତାହାର ପାଳନ ମଧ୍ୟ କରିବା, କୌଣସି ଝିଅ ବିବାହ ପାଇଁ ତାର ଶୈଶବ ଶିକ୍ଷାକୁ ତାଠୁ ଆମେ ଛଡେଇ ନେବା ନାହିଁ। ବାଲ୍ୟ ବିବାହ ରୋକିବା ମାନେ କେବଳ ଏକ ବିବାହକୁ ରୋକିବା ନୁହେଁ, ଏହା ଜଣେ ଝିଅର ସ୍ୱପ୍ନକୁ ବଞ୍ଚାଇବା, ଏଇଟା କହିଲେ ଅତ୍ୟୁକ୍ତି କିଛି ଏଠି ହେବ ନାହିଁ। ତାଙ୍କ ହାତକୁ ବହି ଛଡାଇ ଦେଇ ତାଙ୍କ ହାତରେ ଦାୟିତ୍ୱ ଦେବା ନୁହେଁ, ବରଂ ତାଙ୍କ ନିଜ ପାଦରେ ଠିଆ ହେବାର ସୁଯୋଗ ଦେବା ହେଉଛି ସତ୍ୟ ଓ ସଶକ୍ତିରକରଣ। ତେଣୁ ଝିଅର ଶୈଶବ ସମୟରେ ସୁରକ୍ଷିତ କରିବା, ତାଙ୍କ ଶିକ୍ଷାକୁ ଜାରି ରଖିବା, ତାଙ୍କୁ ନିଜ ଭବିଷ୍ୟତ ନିଜେ ଗଢିବାର ସୁଯୋଗ ଦେବା ଆମେ ସମସ୍ତଙ୍କ ଦାୟିତ୍ୱ। ତ ଶେଷରେ ଏତିକି କହିବାକୁ ଚାହିଁବି, ଝିଅ ହାତରେ ବିବାହର ସଂଖ୍ୟା ନୁହେଁ, ପ୍ରଥମେ ଶିକ୍ଷାର କଲମ ଦିଅନ୍ତୁ, ତାଙ୍କ ଶୈଶବକୁ ଛଡାଇ ଦିଅନ୍ତୁ ନାହିଁ, ତାଙ୍କ ସ୍ୱପ୍ନକୁ ଉଡିବାକୁ ଦିଅନ୍ତୁ, କାରଣ ଆଜିର ଝିଅ କେବଳ ଆଗାମୀ ଘରର ବୋହୂ ନୁହେଁ, ସେ ଆଗାମୀ ସମାଜର ନିର୍ମାତ୍ରୀ ମଧ୍ୟ ହେଇପାରିବେ। ବାଲ୍ୟ ବିବାହ ମୁକ୍ତ ସମାଜ ଗଢିବାକୁ ହେଉଛି ଯଦି କେବଳ ସରକାର କିମ୍ବା କୌଣସି ଏକ ସଂଗଠନର କାମ ନୁହେଁ, ଏହା ଆମର ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା ଯେ କୌଣସି ଝିଅର ଶୈଶବ ଅଧାରେ ରହିବ ନାହିଁ ଏବଂ କୌଣସି ସ୍ୱପ୍ନ ଅଳ୍ପ ବୟସରେ ବିବାହ ଯୋଗୁଁ ଅଟକି ରହିବ ନାହିଁ। ପ୍ରତ୍ୟେକ ଝିଅକୁ ଭଲ ଶିକ୍ଷା ଦେବା, ସୁରକ୍ଷା ଦେବା ଏବଂ ସମ୍ମାନ ଦେବା ଏବଂ ନିଜ ଭବିଷ୍ୟତ ଗଢିବା ପାଇଁ ସୁଯୋଗ ଦେବା, ଏହା ହିଁ ହେବ ଏକ ସୁସ୍ଥ ସମାଜ ପାଇଁ ଆମ ପାଇଁ ଏକ ସତ୍ୟ ପଦକ୍ଷେପ।
1: ନମସ୍କାର, ମୋ ନାମ ରମା ହରିଜନ। ଏଇ ଯୋଉ ବାଲ୍ୟ ବିବାହ କହିଲେ ଆମେ ସାଧାରଣତଃ 18 ବର୍ଷରୁ କମ୍ ଝିଅମାନଙ୍କୁ ବୁଝିଥାଉ। ଆମର ଯୋଉ ଭାରତୀୟ ସରକାର ଅଛି, ଦ ଚାଇଲ୍ଡ ମ୍ୟାରେଜ୍ ଆକ୍ଟ ଅଛି, ଝିଅଙ୍କୁ 18 ବର୍ଷ, ପୁଅଙ୍କୁ 21 ବର୍ଷ ହେଲେ ବିବାହ କରିବା ଉଚିତ, ତାହା କାର୍ଯ୍ୟରତ ଏବେ ମଧ୍ୟ କରୁଛି। ଆଉ ଆମର ଯୋଉ ଭାରତୀୟ ସମାଜ ଅଛି, ଯୋଉ କୁସଂସ୍କାର ଥିଲା, ସତୀଦାହ ପ୍ରଥା କୁହନ୍ତୁ, ନାରୀମାନଙ୍କୁ ନେଇକି ବାଲ୍ୟ ବିବାହ ପ୍ରଥା କୁହନ୍ତୁ, ତାହାକୁ ବିଲୋପ କରିବାକୁ ଭାରତ ସରକାର ବହୁତ ସାରା ତ ପଦକ୍ଷେପ ନେଇଛନ୍ତି। ଆଜିକା ଡେଟ୍ରେ ବାଲ୍ୟ ବିବାହ ଦେଖିବାକୁ ଗଲେ କେତେକ କ୍ଷେତ୍ରରେ ଯେଉଁ ପ୍ୟାରେଣ୍ଟସ୍ ମାନେ ଅଛନ୍ତି ଗାଁ ଗହଳିରେ ମୁଖ୍ୟତଃ ବାଲ୍ୟ ବିବାହ କରାଉଛନ୍ତି, ଆଉ କେତେକ କ୍ଷେତ୍ରରେ ଏଇ ଝିଅମାନେ ଯେଉଁ ଲଭ୍ ମ୍ୟାରେଜ୍ କୁହନ୍ତୁ ବା ସମୟର ଦୋଷ ଗୁଡ଼େ କୁହନ୍ତୁ ସେଥିରେ ବଶବର୍ତ୍ତୀ ହେଇକି ବିବାହ କରିଥାଉଛନ୍ତି, ଆଉ ପରବର୍ତ୍ତୀ ସମୟରେ ସେମାନେ ଅନୁତପ୍ତ କରିଥାଉଛନ୍ତି। ତ ଏଇ ଯେଉଁ ପ୍ରଶ୍ନ ବାଲ୍ୟ ବିବାହ

ତାଙ୍କ ଭବିଷ୍ୟତ ପାଇଁ ଏକ ବାଧା କି? ହଁ, ନିଶ୍ଚିତ ଭାବରେ ତାଙ୍କ ପାଇଁ ଏକ ବଡ଼ ବାଧା, କାହିଁକି ନା ପ୍ରଥମତଃ ଶିକ୍ଷା ଉପରେ ପ୍ରଭାବ ପକାଇବ। ଯେହେତୁ ସେମାନେ 18 ବର୍ଷରୁ କମ୍ ସମୟରେ ବିବାହ କରନ୍ତି, ତ ଶିକ୍ଷାରୁ ବଞ୍ଚିତ ହୋଇପାରନ୍ତି ଆଉ ଶିକ୍ଷାର ସୁଯୋଗ ପୁଣି ଥରେ ଲାଭ କରିପାରନ୍ତି ନାହିଁ, ଯାହାଦ୍ୱାରା ସେମାନଙ୍କର ଦକ୍ଷତା ମଧ୍ୟ କମ୍ ହୋଇଥାଏ, ଚାକିରି କଥାରେ ଆଶା ମଧ୍ୟ କମ୍ ରହିଥାଏ ଆଉ ନିଜର ବ୍ୟକ୍ତିତ୍ୱର ବିକାଶ ମଧ୍ୟ କମ୍ ପରିମାଣରେ ହୋଇଥାଏ ଆଉ ସେମାନେ ମୌଳିକ ବୃତ୍ତିରୁ ବଞ୍ଚିତ ଲାଭ କରିପାରନ୍ତି। ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଏକ ବଡ଼ ବାଧା ଅଛି ଭବିଷ୍ୟତରେ, କାହିଁକି ନା ଆମେ ଜାଣିଛେ ଝିଅମାନଙ୍କର ଯେଉଁ ପିରିୟଡ୍ସ ଅଛି, ଯାହା ସେମାନଙ୍କର ହିମୋଗ୍ଲୋବିନ୍ ବହୁ କମ୍ ମାତ୍ରାରେ ଥାଏ, ଯଦି ସେମାନେ କମ୍ ବୟସରେ ବିବାହ କରନ୍ତି ତ ସେମାନେ ଶୀଘ୍ର ଗର୍ଭଧାରଣ କରିପାରନ୍ତି ଓ ପ୍ରସବରେ ଅସୁବିଧା ହେଇପାରେ ବା ଡେଲିଭରି କେସେସରେ ଆଶଙ୍କା ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରେ ଆଉ ତାହା ସହିତ ତାଙ୍କର ଶରୀର ଉପରେ ମଧ୍ୟ ପ୍ରଭାବ ପକାଇବ। ଯେହେତୁ କମ୍ ବୟସରେ ବିବାହ କରୁଥିବାରୁ ସେମାନଙ୍କର ଶରୀରର ଯେଉଁ ଆକାର ଗଠନ ସଠିକ୍ ଭାବରେ ହେଇନଥାଏ, ଯାହାଦ୍ୱାରା ସେମାନେ ମା ଓ ଶିଶୁ ଉଭୟକୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରିବ। ତୃତୀୟରେ ଘରୋଇ ହିଂସା ଓ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠେ। ଯେହେତୁ କମ୍ ବୟସରେ ବିବାହ କରୁଛନ୍ତି ତ ଘରୋଇ ହିଂସା ଗୋଟେ ପରିବାରକୁ ସମ୍ଭାଳିବା, ଗୋଟେ ଶାଶୁ ଶ୍ୱଶୁର ହୁଅନ୍ତୁ ଗୋଟେ ସମାଜରେ ସମ୍ଭାଳିବା ମାନସିକ ପରିପକ୍ଵତା ହୋଇନଥାଏ, ଯାହାଦ୍ୱାରା ସେମାନେ ଶାରୀରିକ ଓ ମାନସିକରେ ନିର୍ଯାତନା ହୋଇପାରନ୍ତି। ତାହା ସହିତ ନିଜର ଯେଉଁ ପାର୍ଟନର କୁହନ୍ତୁ ବା ଜୀବନସାଥୀ, ତାହାଙ୍କ ଦ୍ୱାରା ଯୌନ ନିର୍ଯାତନା ବା ମ୍ୟାରିଟାଲ ରେପ୍ର ବି ଆଶଙ୍କା ରହିଛି। ଚତୁର୍ଥରେ କହିବାକୁ ଗଲେ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ମଧ୍ୟ ଭବିଷ୍ୟତରେ ହୋଇପାରନ୍ତି। ସେମାନେ ଆଜୀବନ ଅନ୍ୟ ଉପରେ ନିର୍ଭରଶୀଳ ହୋଇଥିବାରୁ ସେମାନେ ଅର୍ଥନୈତିକ ବା ଫାଇନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ ହୋଇପାରନ୍ତି ନାହିଁ। ଆଉ ପଞ୍ଚମରେ ନିଜର ଗୋଟେ ସ୍ୱପ୍ନ ଯେଉଁ ଥାଏ ଜୀବନକୁ ନେଇ ଯେଉଁ ଡିସିଜନ ନେବାର କ୍ଷମତା ସେମାନଙ୍କ ପାଖରେ କମିଯାଇପାରେ। ଖାସ କରିକି ଝିଅମାନଙ୍କୁ ବହୁତ ସଚେତନ କରିବା ଦରକାର ଆଉ ବାଲ୍ୟ ବିବାହକୁ ନେଇକି ତାଙ୍କ ଉପରେ ସଚେତନ ଆଉ ଶିକ୍ଷା କଲେ ଯାଇକି ସେମାନଙ୍କର ଯେଉଁ ଭବିଷ୍ୟତରେ ଯେଉଁ ପ୍ରୋବ୍ଲେମ୍ ଅଛି ଯେଉଁ ବାଲ୍ୟ ବିବାହ କରୁଛନ୍ତି ତାହା ସମାଧାନ ହୋଇପାରିବ।

0: ତାହେଲେ ଶ୍ରଦ୍ଧା ଭଣୀ, ଆମ ଭଣୀମାନଙ୍କର ପ୍ରତିକ୍ରିୟା ଶୁଣୁ ଶୁଣୁ ସମୟ ଆମକୁ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ।
1: ତାହେଲେ ଶ୍ରୋତା ଭଉଣୀ, ଆଜି ତ ସମୟ ସରି ଆସିଲାଣି, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।
0: ନମସ୍କାର।

ପ୍ରଚାର କଲୁ ଘରୋଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ବବିତା ପଣ୍ଡା ଏବଂ ପ୍ରଭାମୟୀ ବିଶ୍ୱାଳ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଟିକା ଆମର କାଜେ କେତେ ଜରୁରୀ। ବିଶେଷଜ୍ଞ ଭାବେ ଆମ ସହ ଯୋଡ଼ି ହେବେ ରାହେଲ କାଡ଼ା, ପବ୍ଲିକ୍ ହେଲ୍ଥ ଏକ୍ସଟେନ୍ସନ୍ ଅଫିସର। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 27 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ଦିନ 1:50 ହେବାକୁ ଯାଉଛି ଆମର ପରବର୍ତ୍ତୀ।

0: କାର୍ଯ୍ୟକ୍ରମ ଶୁଣନ୍ତୁ। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ, ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ କଲେ ସମ୍ବୋଧନ। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ଇକୋସିଷ୍ଟମ ନିର୍ମାଣ ଲକ୍ଷ୍ୟରେ ଭାରତ ଆଗେଇ ଚାଲିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ପର୍ଯ୍ୟଟନ ବିଭିନ୍ନ ଦେଶର ଲୋକ, ସଂସ୍କୃତି ଏବଂ ସମାଜ ମଧ୍ୟରେ ଜ୍ଞାନର ସମ୍ପ୍ରସାରଣ କରିଥାଏ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଭାରତୀୟ ସ୍ଥାନର ସର୍ଜିକାଲ ଷ୍ଟ୍ରାଇକ୍ ବିଶ୍ୱ ସମ୍ମୁଖରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ନୂତନ ଉଦାହରଣ ପ୍ରଦର୍ଶିତ କରିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତାକାଲି ଭାରତ ସର୍ଜିକାଲ ଷ୍ଟ୍ରାଇକ୍ର ଦଶମ ବାର୍ଷିକୀ ପାଳନ କରିବାକୁ ଯାଉଛି। ସେ କହିଛନ୍ତି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଯବାନମାନେ ଯେଭଳି ଭାବେ ନିୟନ୍ତ୍ରଣ ରେଖା ଅତିକ୍ରମ କରିଥିଲେ ତାହା ଦେଖି ସମଗ୍ର ବିଶ୍ୱ ଚକିତ ହୋଇପଡ଼ିଥିଲା। ଗତ ଦଶନ୍ଧି ମଧ୍ୟରେ ବାଲାକୋଟ୍, ବାୟୁସେନା ଆକ୍ରମଣଠାରୁ ଆରମ୍ଭ କରି ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ଆତଙ୍କବାଦୀ ଆକ୍ରମଣର ଉପଯୁକ୍ତ ଜବାବ ଦେଇଛି। ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ ପ୍ରଧାନମନ୍ତ୍ରୀ 13 ସେପ୍ଟେମ୍ବର 2008 ଦିଲ୍ଲୀରେ ହୋଇଥିବା କ୍ରମାଗତ ବିସ୍ଫୋରଣ ଏବଂ ମୁମ୍ବାଇର 26/11 ଆକ୍ରମଣକୁ ସ୍ମରଣ କରାଇଥିଲେ।
2: बीते एक दशक में बालाकोट की एयर स्ट्राइक से लेकर ऑपरेशन सिंदूर तक भारत ने बार बार ये स्पष्ट संदेश दिया है कि अगर आतंकवादी भारत पर आंख उठाएंगे तो उसका करारा जवाब दिया जाएगा। आतंकवादी हमलों ने भारत को लंबे समय तक चोट पहुंचाई है। पहले भी हर आतंकी हमले के बाद पाकिस्तान पर कार्रवाई की मांग होती थी। अब आज का भारत आतंकवाद के खिलाफ जीरो टॉलरेंस पॉलिसी लेकर चल रहा है।
1: ଦେଶରେ ଚାଲିଥିବା ଜନଗଣନା ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଶେଷ ହୋଇଛି ଏବଂ 32 କୋଟି ପରିବାରଗୁଡ଼ିକର ତଥ୍ୟ ରେକର୍ଡ ହୋଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ମାନା ଗ୍ରାମରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଦେଶର ପ୍ରଥମ ଗ୍ରାମ ଭାବେ ଜଣାଶୁଣା। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଜନଗଣନା ଏକ ଜାତୀୟ ଦାୟିତ୍ୱବୋଧତା। ଜନଗଣନା ସମ୍ବନ୍ଧୀୟ ତଥ୍ୟ ନିଜେ ପଞ୍ଜୀକରଣ କରିବାର ସୁବିଧା ଅତ୍ୟନ୍ତ ସହଜ ଏବଂ ଲୋକମାନେ ନିଜେ ମୋବାଇଲ୍ ଜରିଆରେ ତଥ୍ୟ ପଞ୍ଜୀକୃତ କରିପାରିବେ। ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଜନଗଣନା ଅନ୍ଲାଇନ୍ ପୋର୍ଟାଲ ssensus.gov.in ନିଜ ମୋବାଇଲ୍ ନମ୍ଘର ସହିତ ଲଗ୍ଇନ୍ କରି ପରିବାର ସମ୍ବନ୍ଧୀୟ ତଥ୍ୟ ପୂରଣ କରି ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ତଥ୍ୟ ଦାଖଲ କରିବା ପରେ ଲୋକମାନେ ଏକ ସ୍ୱତନ୍ତ୍ର ଆଇଡି ପାଇବେ, ଯାହାକୁ ଜନଗଣନା କର୍ମଚାରୀ ଆସିବା ସମୟରେ ସେମାନଙ୍କ ସହ ସେୟାର କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା 2,60,00,000 ଅଧିକ ଲୋକ ସ୍ୱଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାମ ଜନ୍ମଭୂମି ଆନ୍ଦୋଳନକୁ ନୂତନ ଦିଗ ଓ ଶକ୍ତି ପ୍ରଦାନ କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଶୋକ ସିଂହଲଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ଚଳିତ ବର୍ଷର ଶୁଭାରମ୍ଭ ଜାତୀୟ ଗର୍ବର ଏକ ଭବ୍ୟ ଉତ୍ସବ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିଛି। ଦୃଢ଼ ମନୋବଳ ଯୋଗୁଁ ବାରମ୍ଭାର ଧ୍ୱଂସ ହେବା ସତ୍ତ୍ୱେ ସୋମନାଥ ମନ୍ଦିର ପ୍ରତ୍ୟେକ ଥର ପୁନଃ ନିର୍ମାଣ କରାଯାଇପାରିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୋଧେରା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଛି ଏବଂ ଦେଶ ପାଇଁ ସ୍ଥାୟୀ ବିକାଶର ଏକ ଉଦାହରଣ ସୃଷ୍ଟି କରୁଛି। ଲୋକମାନଙ୍କୁ ଭାରତର ଏହି ଗୌରବମୟ ଐତିହ୍ୟକୁ ଅତି କମ୍ରେ ଥରେ ଦେଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜନଭାଗିଦାରୀ ମାଧ୍ୟମରେ ଏହାକୁ ହାସଲ କରାଯାଇପାରିବ, ଯାହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ହେବ। ପରିବେଶ ସୁରକ୍ଷିତ ରହିଲେ ସମ୍ପୂର୍ଣ୍ଣ ପରିସଂସ୍ଥା ମଜବୁତ ହୋଇଥାଏ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଆସାମର ସୋନାଇ ରୂପାଇ ବନ୍ୟପ୍ରାଣୀ ଅଭୟାରଣ୍ୟର ଉଦାହରଣ ଦେଇଛନ୍ତି। ପ୍ରକୃତି ସହିତ ମଣିଷର ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ସୁନ୍ଦରବନର ଏକ ପ୍ରେରଣାଦାୟକ ଉଦାହରଣ ଦେଇଥିଲେ। ସମସ୍ତଙ୍କୁ ପରିବେଶ ସଂରକ୍ଷଣ କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଦେଶବ୍ୟାପୀ ଲକ୍ଷ ଲକ୍ଷ ଯୁବକ ଯୁବତୀ ନିକଟରେ ନିଶା ସେବନ ବିରୁଦ୍ଧରେ ଦୃଢ଼ ସଂକଳ୍ପ ନେଇଛନ୍ତି। ଯୁବବର୍ଗଙ୍କୁ ନିଜର ସୃଜନଶୀଳତା ବ୍ୟବହାର କରି ଏହି ଅଭିଯାନରେ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।

0: ଅତ୍ୟନ୍ତ ଜରୁରୀ ବୋଲି ମୋଦି କହିଛନ୍ତି। ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଦ୍ୱାରା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଲାଭ ପାଇପାରୁଛନ୍ତି ଓ ସେମାନଙ୍କର ଆୟରେ ବୃଦ୍ଧି ହୋଇଛି। ସେପ୍ଟେମ୍ବର ମାସକୁ କୁପୋଷଣ ବିରୋଧୀ ଲଢ଼େଇ ପାଇଁ ଉତ୍ସର୍ଗୀକୃତ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଅନେକ ପ୍ରଶଂସନୀୟ ପଦକ୍ଷେପ ସମ୍ପର୍କରେ ବର୍ଷ୍ଣନା କରିଥିଲେ। ଦେଶରେ ଚଳିତ ମାସରେ ଭକ୍ତି ଓ ଉତ୍ସାହର ସହ ଗଣେଶ ଉତ୍ସବ ପାଳନ କରାଯାଇଛି। ଥାଇଲାଣ୍ଡର ପାନ୍ଥୋନ୍ ଥିର୍ଖାନୁନ୍ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଆସ୍ଥା, କଳା ଏବଂ ସାଂସ୍କୃତିକ ପରମ୍ପରା ଅନ୍ୟ ଦେଶଗୁଡ଼ିକର ମଧ୍ୟ ଲୋକପ୍ରିୟତା ହାସଲ କରୁଛି। ନିଜର ଅଭିଭାଷଣ ଶେଷ କରିବା ସମୟରେ ଶ୍ରୀ ମୋଦି ଶ୍ରୋତାମାନଙ୍କୁ ପ୍ରେରଣାଦାୟକ କାହାଣୀଗୁଡ଼ିକର ଆଦାନ ପ୍ରଦାନ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ। ଆଗାମୀ ପର୍ବପର୍ବାଣୀଗୁଡ଼ିକ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଆନନ୍ଦ ଉତ୍ସାହର ସହ ପାଳନ କରିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀ କହିବା ସହ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭାରତ ଆଗାମୀ 10, 20 ଏବଂ 25 ବର୍ଷର ଯୁଦ୍ଧ କୌଶଳକୁ ଲକ୍ଷ୍ୟ କରି ଦକ୍ଷତା ନିର୍ମାଣ କରିଛି। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ଇକୋସିଷ୍ଟମ ନିର୍ମାଣ କରିବା ଲକ୍ଷ୍ୟରେ ଭାରତ ଆଗେଇ ଚାଲିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି, ଭାରତ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଆମଦାନୀ ଉପରେ ଧ୍ୟାନ କେନ୍ଦ୍ରିତ ନ କରି ନୂତନ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ। ପ୍ରତିରକ୍ଷା କ୍ଷେତ୍ରର ସଫଳତାକୁ ଉଲ୍ଲେଖ କରି ସେ କହିଛନ୍ତି, ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଛି। ଦେଶର ପ୍ରତିରକ୍ଷା ଅଧିଗ୍ରହଣ ବଜେଟ୍ର 75% ଘରୋଇ ପ୍ରତିରକ୍ଷା ଶିଳ୍ପରୁ ଅଧିଗ୍ରହଣ ହୋଇଛି, ଯାହାର ମୂଲ୍ୟ 1,39,000 କୋଟିରୁ ଉର୍ଦ୍ଧ୍ୱ ରହିଛି।
1: ଡିଫେନ୍ସ ସେକ୍ଟର ମେ ସେଲ୍ଫ ରିଲାଏନ୍ସକୁ ବଢ଼ାବା ଦେନେ କେ ଲିଏ ହମାରି ସେନାଓ ଦ୍ୱାରା 5 ପଜିଟିଭ ଇଣ୍ଡିଜିନାଇଜେସନ ଲିଷ୍ଟ ଜାରି କି ଗଈ ଔର ଇନମେ ଶାମିଲ ଡିଫେନ୍ସ ଇକ୍ୱିପମେଣ୍ଟ ୱେପନ ସିଷ୍ଟମ୍ସ ଅର୍ ପ୍ଲେଟଫର୍ମସ୍ କି କୁଲ ସଂଖ୍ୟା ଆପ୍ରୋକ୍ସିମେଟଲି 509 ହେ ଔର ଇନକା ପ୍ରୋଡକ୍ସନ ଅବ ଅନିବାର୍ଯ୍ୟ ରୂପେ ଭାରତ କି ଧରତୀ ପରି କିଆ ଜା ରହା ହେ ହମାରି ଫିଲସଫି ବହୁତ ହି ସିମ୍ପଲ ହେ ଜୋ ଭାରତ ମେ ବନ ସକ।
0: ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ତଥା ପର୍ଯ୍ୟଟନ କ୍ଷେତ୍ରରେ ଆର୍ଥିକ ବିକାଶକୁ ଗୁରୁତ୍ୱ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି, ପର୍ଯ୍ୟଟନର ନୂତନ ରୂପରେ ବିକାଶ ନିମନ୍ତେ ଡିଜିଟାଲ ଏଜେଣ୍ଡା ଓ କୃତ୍ରିମ ବୁଦ୍ଧିମତାର ବ୍ୟବହାର। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନାଗରିକମାନଙ୍କୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ପର୍ଯ୍ୟଟନ ବିଭିନ୍ନ ଦେଶର ଲୋକ, ସଂସ୍କୃତି ଏବଂ ସମାଜ ମଧ୍ୟରେ ଜ୍ଞାନ ସମ୍ପ୍ରସାରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏକ ନିରାପଦ, ବିକଶିତ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ବିଶ୍ୱ ପର୍ଯ୍ୟଟକମାନଙ୍କୁ ଭାରତକୁ ଭ୍ରମଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ଆଜି ପ୍ରଥମ ମ୍ୟାଚ୍ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ହେବ। ତିରୁବନନ୍ତପୁରମ୍ ସ୍ଥିତ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଆଉ କିଛି ସମୟ ପରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଏହି ମ୍ୟାଚ୍ରେ ଖେଳିବା ପାଇଁ ଭାରତୀୟ ଦଳର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସାମିଲ କରାଯାଇଛି। ଶୁଭମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେଇଥିବା ବେଳେ ସାଇ ହୋପ୍ ୱେଷ୍ଟଇଣ୍ଡିଜ୍ ଦଳର ନେତୃତ୍ୱ ନେଉଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 30 ତାରିଖ ଦିନ ଗୁଆହାଟୀରେ ଏବଂ ତୃତୀୟ ମ୍ୟାଚ୍ ଅକ୍ଟୋବର 3 ତାରିଖ ଦିନ ନୂଆ ଚଣ୍ଡୀଗଡ଼ରେ ଖେଳାଯିବ। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ କଲେ ସମ୍ବୋଧନ। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ଇକୋସିଷ୍ଟମ ନିର୍ମାଣ ଲକ୍ଷ୍ୟରେ ଭାରତ ଆଗେଇ ଚାଲିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ପର୍ଯ୍ୟଟନ ବିଭିନ୍ନ ଦେଶର ଲୋକ, ସଂସ୍କୃତି ଏବଂ ସମାଜ ମଧ୍ୟରେ ଜ୍ଞାନର ସମ୍ପ୍ରସାରଣ କରିଥାଏ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister Narendra Modi says surgical strike and Operation Sindoor demonstrated new example of India's counter-terrorism policy to the world, sending message that terrorist attacks will be met with befitting response. Prime Minister Modi in his Mann Ki Baat program on Akashvani urges people to work together for Nasha Mukti Yuva. Prime Minister urges people to participate in sending

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: TPSO ଡିଏଲ ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଫନ୍ନା ଚଳଚ୍ଚିତ୍ରରୁ। ଶିଳ୍ପୀ ମହାଲକ୍ଷ୍ମୀ ଆୟର, ଗୀତିକାର ପ୍ରସୂନ ଯୋଶୀ, ସଙ୍ଗୀତ ଯତୀନ ଲଲିତ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍ ଚଳଚ୍ଚିତ୍ରରୁ। ଶିଳ୍ପୀ ନୀତି ମୋହନ ଏବଂ ସନମ ପୁରୀ, ଗୀତିକାର ଅନିତା ଦତ୍ତ, ସଙ୍ଗୀତ ବିଶାଳ ଏବଂ ଶେଖର।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 2:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେବେଳେ ଯାଇ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ। ସମୟ ଦିନ 2:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

0: बंडा एवं क्वैंग को जाए सबुरी भाषा रे
1: केवल आकाशवाणी।

0: ନମସ୍କାର, ଆକାଶବାଣୀ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ। ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ବିକାଶରେ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏବଂ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 8 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ୱଷ୍ଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣମୂଳକ ଓ ପ୍ରେରଣାଦାୟୀ ପ୍ରୟାସ ସମ୍ପର୍କରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି, ଯାହାର ଫଳାଫଳ ଦେଖିବାକୁ ମଧ୍ୟ ମିଳିଛି। 2016 ସେପ୍ଟେମ୍ବର 28 ତାରିଖରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍କୁ 10 ପୂରଣ ହେବାକୁ ଯାଉଛି। ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ଠାରୁ ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ଆତଙ୍କବାଦ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ବିତେ ଏକ ଦଶକ ମେ ବାଲାକୋଟ କି ଏୟାର ଷ୍ଟ୍ରାଇକ୍ ସେ ଲେକର ଅପରେସନ ସିନ୍ଦୁର ତକ ଭାରତ ନେ ବାର ବାର ୟେ ସ୍ୱଷ୍ଟ ସନ୍ଦେଶ ଦିଆ ହେ କି ଅଗର ଆତଙ୍କବାଦୀ ଭାରତ ପର ଆଖ ଉଠାଏଗେ ତୋ ଉସକା କରାରା ଜବାବ ଦିଆ ଜାଏଗା। ଆତଙ୍କବାଦୀ ହମଲୋଂ ନେ ଭାରତ କୋ ଲମ୍ବେ ସମୟ ତକ ଚୋଟ ପହଞ୍ଚାଇ ହେ। ପହଲେ ଭି ହର ଆତଙ୍କୀ ହମଲେ କେ ବାଦ ପାକିସ୍ତାନ ପର କାର୍ଯ୍ୟବାହୀ କି ମାଙ୍ଗ ହୋତି ଥି। ଅବ ଆଜ କା ଭାରତ ଆତଙ୍କବାଦ କେ ଖିଲାଫ ଜିରୋ ଟଲରେନ୍ସ ପଲିସି ଲେକର ଚଲ ରହା ହେ।
0: ଜନଗଣନା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଏହା ଦେଶର ପ୍ରଗତି ଓ ଉନ୍ନତ ଭବିଷ୍ୟତର ଯୋଜନା ପାଇଁ ଅତ୍ୟନ୍ତ ଜରୁରୀ। ଏଥିରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଜନକଲ୍ୟାଣ ପାଇଁ ଯୋଜନାଗୁଡ଼ିକୁ ମାର୍ଗଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ 32 କୋଟିରୁ ଅଧିକ ପରିବାରର ତଥ୍ୟ ରେକର୍ଡ ହୋଇସାରିଛି। ମୋବାଇଲ୍ ମାଧ୍ୟମରେ ନିଜେ ଜନଗଣନା ତଥ୍ୟ ପଞ୍ଜୀକରଣ କରିବା ସୁବିଧାର ଲାଭ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 2 ଅକ୍ଟୋବର ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ମୋଦି କହିଛନ୍ତି। ବିଭିନ୍ନ ରାଜ୍ୟରେ ଯୁବବର୍ଗଙ୍କ ଦ୍ୱାରା ନଦୀ, ପୁରାତନ କୂପ, ସମୁଦ୍ରତଟ ସଫେଇ ଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
1: କିଛି ଦିନ ବାଦ 2 ଅକ୍ଟୋବର ହେ ପୂଜ୍ୟ ବାପୁ କି ଜୟନ୍ତୀ କା ଦିନ। ବାପୁ ନେ ହମେ ଜୀବନ କେ ବହୁତ ସେ ମନ୍ତ୍ର ଦିଏ ହେ, ସ୍ୱଚ୍ଛତା ଭି ଉନମେ ସେ ଏକ ହେ। हाल के दिनों में मैंने कहीं मध्य प्रदेश में कुछ नौजवान नदी की सफाई का काम कर रहे हैं, उनके छोटे से प्रयास में पूरा समाज जुड़ रहा है। ऐसे ही आंध्र प्रदेश में युवा पुरानी बावड़ियों और कुओं की सफाई कर रहे हैं, इससे हमारी पुरानी धरोहरों उसे फिर से संवारने का काम हो रहा है, स्वच्छता से सेवा कर रहे हैं।
0: ମନ୍ କି ବାତ୍ରେ ଶ୍ରୀ ମୋଦି ପରିବେଶ ସୁରକ୍ଷା ପ୍ରସଙ୍ଗରେ ଆସାମର ସୋନାଇ ରୂପାଇ ବନ୍ୟପ୍ରାଣୀ ଅଭୟାରଣ୍ୟରେ ହାତୀମାନଙ୍କ ପୁନରାଗମନ ଏବଂ

0: ପିଗ୍ମି ହଗ୍ ସଂରକ୍ଷଣର ଉଦାହରଣ ଦେଇଛନ୍ତି। ସୁନ୍ଦରବନର ମହିଳାମାନେ ହେନ୍ତାଳବନ ସୃଷ୍ଟି କରି ପରିବେଶ ସୁରକ୍ଷା ସହ ଜୀବିକାର ମାଧ୍ୟମ ସୃଷ୍ଟି କରୁଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଚାଲିଥିବା ନିଶାମୁକ୍ତ ଯୁବ ଅଭିଯାନରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।
1: युवाओं ने नशे से दूर रहने की प्रतिज्ञा ली और इस संदेश को दूसरों तक पहुंचाने की जिम्मेदारी भी ली। ये सब हो रहा है नशा मुक्त युवा अभियान के तहत। इसमें माय भारत के वॉलंटियर शामिल हैं और जागरूकता के कार्यक्रम हुए हैं। नशा मुक्ति का संदेश, हमारे युवा खुद इस संदेश को आगे बढ़ा रहे हैं। माय भारत पर एंथेम, स्लोगन राइटिंग और नुक्कड़ नाटक जैसी अलग अलग प्रतियोगिताएं हुई है।
0: ଗ୍ରାମାଞ୍ଚଳରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପୋଷଣ ମାସ ଅବସରରେ ବିଭିନ୍ନ ରାଜ୍ୟରେ ଚାଲିଥିବା ପୋଷଣ ସଚେତନତା କାର୍ଯ୍ୟକ୍ରମର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି ଗଣେଶ ଉତ୍ସବ ପ୍ରସଙ୍ଗରେ ଥାଇଲାଣ୍ଡରେ ଭଗବାନ ଗଣେଶଙ୍କ ଉପାସନା ଓ ଭାରତୀୟ ସଂସ୍କୃତିର ବୃଦ୍ଧି ପାଉଥିବା ପ୍ରଭାବ ସମ୍ପର୍କରେ କହିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସୋମନାଥ ସ୍ୱାଭିମାନ ପର୍ବ ଆୟୋଜିତ ହୋଇଥିଲା। ଭାରତର ପରିଚୟ ଧ୍ୱଂସ ପାଇଁ ଉଦ୍ୟମ କରୁଥିବା ଲୋକ ଆଜି ନାହାନ୍ତି, କିନ୍ତୁ ସମୁଦ୍ରକୂଳରେ ଭବ୍ୟ ଭାବରେ ଦଣ୍ଡାୟମାନ ହୋଇଥିବା ସୋମନାଥ ମନ୍ଦିର ଆଜି ମଧ୍ୟ ଦେଶର ଗୌରବ ଓ ସ୍ୱାଭିମାନର ପ୍ରତୀକ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ କୋରାପୁଟର କୋଟପଡ଼ା ଅଞ୍ଚଳ ଗସ୍ତରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଏହି ଗସ୍ତରେ ଯାଇଛନ୍ତି। ପର୍ଯ୍ୟଟନର ବିକାଶରେ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ମସିହାଠାରୁ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇଆସୁଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଶାର କାଳଜୟୀ ଐତିହ୍ୟ, ପରମ୍ପରା, ବିବିଧ ପ୍ରାକୃତିକ ଦୃଶ୍ୟପଟ୍ଟ ଓ ଜୀବନ୍ତ ସଂସ୍କୃତି ପର୍ଯ୍ୟଟକମାନଙ୍କୁ ଅସଂଖ୍ୟ ଅନୁଭୂତିର ସୁଯୋଗ ପ୍ରଦାନ କରିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ଜୀବନ୍ତ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ କାଳଜୟୀ ପରମ୍ପରା ଓ ଓଡ଼ିଶୀ ନୃତ୍ୟର ମନମୁଗ୍ଧକର ଭଙ୍ଗୀଠାରୁ ଆରମ୍ଭ କରି ପଟ୍ଟଚିତ୍ର, ଢେମ୍ସା ନୃତ୍ୟ ଓ ପର୍ବପର୍ବାଣୀ ଏକ ସମୃଦ୍ଧ ଐତିହ୍ୟର ସ୍ୱାକ୍ଷର ବହନ କରୁଛି। ଏହି ଅବସରରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସନ୍ଧ୍ୟାରେ ଖଣ୍ଡଗିରି ଓ ଉଦୟଗିରିରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀର ମଧ୍ୟ ଲୋକାର୍ପଣ ହେବ। ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ନୟାଗଡ଼ ପ୍ରମୋ ଦୌଡ଼ ଆୟୋଜିତ ହୋଇଛି। ନୟାଗଡ଼ ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରୁ ଏହି ଦୌଡ଼ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମ୍ରେ ଶେଷ ହୋଇଥିଲା। ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର, ଯୁବପିଢ଼ିଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ ବୃଦ୍ଧି ତଥା କ୍ରୀଡ଼ା ଓ ନିୟମିତ ଶାରୀରିକ ବ୍ୟାୟାମ ପ୍ରତି ସଚେତନତା ସୃଷ୍ଟି ଏହି ଦୌଡ଼ର ପ୍ରମୁଖ ଉଦ୍ଦେଶ୍ୟ ଥିଲା। 250ରୁ ଅଧିକ ଛାତ୍ରଛାତ୍ରୀ, କ୍ରୀଡ଼ାପ୍ରେମୀ ଓ ସାଧାରଣ ଜନତା ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲାରେ ମଧ୍ୟ ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ ଅନ୍ତର୍ଗତ ପ୍ରମୋଦୌଡ଼ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅମ୍ବାଗୁଡ଼ାସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅନୁଷ୍ଠିତ ଦୌଡ଼ରେ କ୍ରୀଡ଼ାବିତ୍, କ୍ରୀଡ଼ାପ୍ରେମୀ ଓ ଯୁବବର୍ଗ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଛନ୍ତି। ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପ୍ରମୋ ମାରାଥନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆହ୍ୱାନ ଦେବା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକର ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୁଲିସ୍ କର୍ମଚାରୀମାନେ ନିଷ୍ଠା, ଶୃଙ୍ଖଳା ଓ ଦାୟିତ୍ୱବୋଧ ସହ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କ ସେବା କରିବାକୁ ମହାନିର୍ଦ୍ଦେଶକ ବିନୋଦୋଷ ମିଶ୍ର ଆହ୍ୱାନ ଦେଇଛନ୍ତି। ଆଜି ଝାରସୁଗୁଡ଼ା ସଶସ୍ତ ପୁଲିସ୍ ପ୍ରଶିକ୍ଷଣ କେନ୍ଦ୍ରରେ 26ତମ କନେଷ୍ଟବଳ ଓ ସିପାହୀ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମିଶ୍ର କହିଛନ୍ତି, କନେଷ୍ଟବଳମାନେ ହେଉଛନ୍ତି ପୁଲିସ୍ ବାହିନୀର ମେରୁଦଣ୍ଡ ସଦୃଶ। ପ୍ରଶିକ୍ଷଣ ଉପଲବ୍ଧ ଜ୍ଞାନ ଏବଂ

0: କୌଶଳକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାକୁ ସେ ପୁଲିସ୍ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ 1009 ଜଣ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ଆଶ୍ୱିନ କୃଷ୍ଣ ପ୍ରତିପଦା ଅବସରରେ ଆଜିଠାରୁ ଆସନ୍ତା ଅମାବାସ୍ୟ ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯାଉଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି 15 ଦିନ ପର୍ଯ୍ୟନ୍ତ ତିଳତର୍ପଣ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀର ତୀର୍ଥ ପୁଷ୍କରିଣୀରେ ପିତୃପକ୍ଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଓ ପିଣ୍ଡଦାନ ଲାଗି ଭିଡ଼ ପରିଲକ୍ଷିତ ହୋଇଛି। ପାଣିପାଗ କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଣ୍ଡାମାନ ଓ ମିଆଁମାର ସଂଲଗ୍ନ ଇରାୱାଡ଼ି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଏହା ଅଗ୍ରସର ହେବ। ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମହାନଦୀ ଓ ଏହାର ଶାଖାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଲୁଣା କରାଣ୍ଡିଆ ଚିତ୍ରୋତ୍ପଳା କାଠଯୋଡ଼ି ଓ କୁଆଖାଇରେ ମଧ୍ୟ ବନ୍ୟା ଆସିବ। ଦେବୀ କନ୍ଦଳ କୁଶଭଦ୍ରା ଦୟା ଭାର୍ଗବୀ ରାଜୁଆ ମକରାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା କଟକ ଖୋର୍ଦ୍ଧା ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପ୍ରଭାବିତ ହେବ ବୋଲି ଶ୍ରୀ ରାଉତ କହିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ୱଷ୍ଟ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ। ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଗଞ୍ଜାମ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ବିକାଶରେ ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ ଏବଂ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 8ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।
1: ସମସ୍ତେ ସତର୍କ ରହନ୍ତୁ, ଆମର ଯେଉଁମାନେ ଫିଲ୍ଡ ଅଛନ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ଦିନ 2:46। ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଥାରେ କଥାରେ, ଏସ୍ଏମ୍ଏସ୍ର ଉତ୍ତର ଏବଂ ଜାଣିବା କଥା। ଅପରାହ୍ନ 5:30 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଟିକା ଆମର କାଜେ କେତେକ ଜରୁରୀ। ସମ୍ପର୍କ ସେତୁ ଶୁଣିବେ 6:05। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20। ହିନ୍ଦୀ ଭଜନ ଶୁଣିବେ 6:30। 6:55 ଶୁଣିବେ ଜନଜୀବନ ସମ୍ବାଦ ଓ 7:25 ଶୁଣିବେ ଜିଲ୍ଲା ହାଲଚାଲ। ଏଥିରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 7:00। 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। 8:00 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 9:30 ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣୀ ଭଜନ, ଧୁଡ଼ୁକି ଗୀତ ଏବଂ କେନ୍ଦରା ଗୀତ। ଶିଳ୍ପୀମାନେ ହେଲେ ବିକଳ ସାହୁ, କିଶୋର ଚନ୍ଦ୍ର ନାୟକ, ବ୍ରହ୍ମାନନ୍ଦ ପାତ୍ର, ହଜାରୀ ସେଠି, ରବିନାରାୟଣ ନାଥ ଏବଂ ବୀରକିଶୋର ଶର୍ମା। 10:00 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶ୍ରୀମତୀ ଧୁନ୍ଦୁତାଇ କୁଲକର୍ଣ୍ଣୀଙ୍କ ଗାୟନ ଶୁଣିବେ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଶ୍ରୋତାମାନଙ୍କୁ କହି ରଖୁଛୁ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଶୁଣିପାରିବେ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ଅପରାହ୍ନ 5:00 ଆରମ୍ଭ କରିବୁ ଆମର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ।

जश्न भारती की 70वीं सालगिरह 3 अक्टूबर को विविध भारती पर आ रहा है।

ବର୍ତ୍ତମାନ ସମୟ ଅପରାହ୍ନ 5:00। ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ନିଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 MHz ତଥା 1467 KHz ଯୋଗେ, FM-ରେ 103.6 MHz ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ଦେଖେଇ ପାରୁନି ହୃଦୟର ଆଘାତ, କହିପାରୁନି ମୁଁ ଦରଜ କେ, ମୋ ପ୍ରେମରେ ଏ ହୃଦୟ ପତଙ୍ଗ ପରି ଜଳୁଛି ସତ।
1: ରାଜନନ୍ଦିନୀ ତୁ କାହା ରାଜ ଉଆସର, ତୋ ପାଇଁ ମୂଲ୍ୟହୀନ ମୋ ପ୍ରେମ, ତୋ ବିନା ଏ ହୃଦୟ ମରୁଭୂମିଠୁ ବି ହୀନ।
0: ଉପେକ୍ଷା କରିପାର ପ୍ରେମକୁ ମୋର, ମୋ ପ୍ରତୀକ୍ଷାର ଅନ୍ତ ନାହିଁ, ତୁମ ହୃଦୟରେ ଆଉ କାହା ପ୍ରୀତି ଏ ଛାତି ମୋର ସହୁ ନାହିଁ।
1: ତେବେ ସାଥୀ, ଏହି ସୁନ୍ଦର କବିତାରୁ ଆରମ୍ଭ କରିବା ଆଜିର ସୁରଭି କାର୍ଯ୍ୟକ୍ରମ। ଆଜିର ସୁରଭି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଅଂଶୁଲ ପାତ୍ର
0: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ।
2: ନମସ୍କାର।

0: ବୁଝିବା ଦରକାର, ଯେମିତିକି କିଏ ହସିଲେ ତୁମ କାରଣରୁ ହସୁ, ତୁମ ଉପରେ ନୁହଁ, ଆଉ ଯଦି କେହି କାନ୍ଦେ ତୁମ ପାଇଁ କାନ୍ଦୁ, ତୁମ କାରଣରୁ ନୁହଁ। ହଁ ସାଥୀ, ଜୀବନରେ ସବୁଠାରୁ କଷ୍ଟ କାମ ହେଲା ଜଣଙ୍କୁ ହସେଇବା, ଆଉ ସହଜ କାମ ହେଲା ଜଣଙ୍କ ଆଖିରେ ଲୁହ ଦେବା। ତେଣୁ ଆମକୁ ଜୀବନରେ ଏମିତି କାମ କରିବାକୁ ପଡ଼ିବ, ଯଦି କେହି ହସେ ତାହେଲେ ସିଏ ଆମ ପାଇଁ ହସିବ, ଆଉ ଯଦି କେହି କାନ୍ଦେ ସିଏ ଆମ ପାଇଁ କାନ୍ଦିବ, ଆମ କାରଣରୁ ନୁହଁ। ଆଚ୍ଛା ଅଂଶୁଲ, ତମକୁ କେବେ ଏମିତି କାହା ବିଷୟରେ ଜାଣିବାକୁ ଭଲ ଲାଗେନି?
1: ହଁ ଭଲ ଲାଗେ।
0: ଆଚ୍ଛା, ତମେ ତ ମୋ ବିଷୟରେ ଜାଣିଛ, ମୁଁ ତମ ବିଷୟରେ ଜାଣିଛି। ମତେ ନା ଏମିତି ଷ୍ଟୁଡେଣ୍ଟ ମାନଙ୍କ ବିଷୟରେ ଜାଣିବାକୁ ବହୁତ ଭଲ ଲାଗେ। ସେମାନେ କେତେ ସମୟ ପାଠ ପଢ଼ନ୍ତି, କେତେ ସମୟ ସୋସିଆଲ ମିଡ଼ିଆ ବ୍ୟବହାର କରନ୍ତି, ଆଉ କେତେ ସମୟ ସେମାନେ ଖେଳକୁଦ ସବୁ କରନ୍ତି। ତାହେଲେ ଚାଲ ଆଜି ସେମିତି ଜଣେ ଷ୍ଟୁଡେଣ୍ଟଙ୍କ ସହିତ କଥା ହେବା, ନା କ'ଣ କହୁଛ?
1: ହଁ ଠିକ୍ ଅଛି,
0: ତେବେ ଚାଲନ୍ତୁ ସାଥୀ, ଆଜି କଥାରେ କଥାରେ ଆମେ କଥା ହେବା ଚମ୍ପାମଣି ଭତ୍ରା ଭଉଣୀଙ୍କ ସହିତ, ଏବଂ ତାଙ୍କ ସମ୍ପର୍କରେ ବହୁତ କିଛି ଜାଣିବା।
2: ନମସ୍କାର, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛେ।
3: ନମସ୍କାର,
2: ତାହେଲେ ଆପଣଙ୍କ ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ?
3: ନିଶ୍ଚୟ, ମୋ ନାମ ଚମ୍ପାମଣି ଭତ୍ର, ମୁଁ ବର୍ତ୍ତମାନ ସ୍ନାତକ ତୃତୀୟ ବର୍ଷରେ ପଢୁଛି। ମୋର ଷ୍ଟୁଡେଣ୍ଟ ଲାଇଫ ସାଧାରଣ ଭାବରେ ଭଲ ଚାଲିଛି। ପଢା ସହିତ ସାଙ୍ଗସାଥୀଙ୍କ ସହ ସମୟ କାଟିବା, ନିଜର ପସନ୍ଦର କାମ କରିବା ଏବଂ ପରିବାର ସହିତ ସମୟ ଦେବା ମଧ୍ୟ ମତେ ଭଲ ଲାଗେ। ମତେ ଲାଗେ ଷ୍ଟୁଡେଣ୍ଟ ଲାଇଫ କେବଳ ପାଠପଢା ଏବଂ ଏକ୍ସାମ ଭିତରେ ସୀମିତ ନୁହେଁ। ଏହି ସମୟରେ ଆମେ ଅନେକ ନୂଆ ଜିନିଷ ଶିଖୁ, ନୂଆ ଲୋକଙ୍କ ସହ ପରିଚିତ ହେଉ ଏବଂ ନିଜ ବିଷୟରେ ମଧ୍ୟ ଅନେକ କିଛି ଜାଣିବାକୁ ପାଉ। ଏହି ସମୟ ଆମ ପର୍ସନାଲିଟି ଡେଭଲପ କରିବାରେ ମଧ୍ୟ ସାହାଯ୍ୟ କରେ। ଆଉ ଷ୍ଟୁଡେଣ୍ଟ ଲାଇଫରେ ସବୁବେଳେ ସବୁକିଛି ଆମ ପ୍ଲାନ ଅନୁସାରେ ହୁଏ ନାହିଁ। କେତେବେଳେ ପଢାର ପ୍ରେସର ଥାଏ, କେତେବେଳେ ମୋଟିଭେସନ କମିଯାଏ, ଆଉ କେତେବେଳେ ଭଲ ଅନୁଭୂତି ମଧ୍ୟ ମିଳେ। ଏହି ସବୁ ଏକ୍ସପିରିଏନ୍ସ ମିଶି ଷ୍ଟୁଡେଣ୍ଟ ଲାଇଫକୁ ଆହୁରି ଇଣ୍ଟରେଷ୍ଟିଂ କରିଥାଏ।
2: ତାହେଲେ ଆପଣ ପାଠ ପଢା ପାଇଁ ପ୍ରତିଦିନ କେତେ ସମୟ ଦିଅନ୍ତି? ପାଠପଢା ସହିତ ଅନ୍ୟ କାମ ପାଇଁ ସମୟ କିପରି ବାହାର କରନ୍ତି?
3: ସାଧାରଣତଃ ମୁଁ ଦିନକୁ ପ୍ରାୟ 3-4 ଘଣ୍ଟା ପଢିବାକୁ ଚେଷ୍ଟା କରେ। ପରୀକ୍ଷା ସମୟରେ ଏହି ସମୟ ଆହୁରି ବଢିଯାଏ। ମତେ ଲାଗେ ପଢାରେ କେବଳ କେତେ ଘଣ୍ଟା ବସିଲୁ ତାହା ନୁହେଁ, ସେହି ସମୟରେ କେତେ ଫୋକସ କରି ପଢିଲୁ ତାହା ଅଧିକ ଇମ୍ପୋର୍ଟାଣ୍ଟ। ଦିନର କାମକୁ ଟିକେ ପ୍ଲାନ କରିନେବାକୁ ଚେଷ୍ଟା କରେ, କେଉଁ ସମୟରେ ପଢିବି, କେଉଁ ସମୟରେ ରେଷ୍ଟ ନେବି ଏବଂ କେଉଁ ସମୟରେ ଅନ୍ୟ କାମ କରିବି, ତାହା ଠିକ କରିନେଲେ ଟାଇମ ମ୍ୟାନେଜ କରିବା ସହଜ ହୋଇଥାଏ। ଛୋଟ ଛୋଟ ଷ୍ଟଡି ସେସନରେ ପଢିଲେ ମଧ୍ୟ ଭଲ ଫୋକସ ହୁଏ। ଆଉ ଗୋଟିଏ ଚ୍ୟାଲେଞ୍ଜ ହେଉଛି ମୋବାଇଲ, ପଢିବାକୁ ବସିଲେ ନୋଟିଫିକେସନ କିମ୍ବା ସୋସିଆଲ ମିଡିଆ ଯୋଗୁଁ ଧ୍ୟାନ ଚାଲି ଯାଇପାରେ। ତେଣୁ ପଢିବା ସମୟରେ ଅନ୍ନେସେସରି ଫୋନ ୟୁଜ୍ କମ୍ କରିବାକୁ ଚେଷ୍ଟା କରେ। ମତେ ଲାଗେ ପ୍ରପର ଟାଇମ ମ୍ୟାନେଜମେଣ୍ଟ ଥିଲେ ପଢା ସହିତ ଅନ୍ୟ କାମ ମଧ୍ୟ ମ୍ୟାନେଜ କରିହବ।
2: ହଁ ଠିକ କଥା। ତାହେଲେ ଆଜିକାଲି ସୋସିଆଲ ମିଡିଆ ଛାତ୍ରମାନଙ୍କର ଜୀବନର ଏକ ବଡ଼ ଅଂଶ ହୋଇଯାଇଛି, ଆପଣଙ୍କ ମତରେ ସୋସିଆଲ ମିଡିଆ ଛାତ୍ରମାନଙ୍କର ସମୟ ନଷ୍ଟ କରୁଛି କି ନା ଠିକ ଭାବରେ ବ୍ୟବହାର କଲେ ଏହା ଉପକାରୀ ହୋଇପାରେ?
3: ମୋ ମତରେ ସୋସିଆଲ ମିଡିଆ ନିଜେ ଖରାପ ନୁହେଁ, ଆମେ ଏହାକୁ କିପରି ୟୁଜ କରୁଛୁ ସେଥିରେ ସବୁକିଛି ଡିପେଣ୍ଡ କରେ। ଆଜିକାଲି ୟୁଟ୍ୟୁବ ଏବଂ ଅନ୍ୟ ପ୍ଲାଟଫର୍ମରେ ଏଜୁକେସନାଲ ଭିଡିଓ, କ୍ୟାରିୟର ଇନଫର୍ମେସନ ଏବଂ ୟୁଜଫୁଲ ନଲେଜ ମିଳୁଛି। ତେଣୁ ଠିକ ଭାବରେ ୟୁଜ କଲେ ସୋସିଆଲ ମିଡିଆ ୟୁଜଫୁଲ ହୋଇପାରେ, କିନ୍ତୁ ଏହାର ନେଗେଟିଭ ସାଇଡ ମଧ୍ୟ ଅଛି। ଆମେ ଗୋଟିଏ ରିଲ କିମ୍ବା ସର୍ଟ ଭିଡିଓ ଦେଖିବାକୁ ଯାଇ ଅନେକ ସମୟ ସେଥିରେ ସ୍ପେଣ୍ଡ କରିଦେଉ, କେବେ କେବେ ଗୋଟିଏ ଘଣ୍ଟା କଟିଯାଏ, କିନ୍ତୁ ଆମକୁ ଜଣା ମଧ୍ୟ ପଡ଼େ ନାହିଁ। ଏହା ପଢା ଏବଂ ଡେଲି ରୁଟିନ ଉପରେ ଇଫେକ୍ଟ ପକାଇପାରେ, ସେଥିପାଇଁ ମତେ ଲାଗେ ସୋସିଆଲ ମିଡିଆକୁ କମ୍ପ୍ଲିଟଲି ଏଭଏଡ କରିବା ଦରକାର ନାହିଁ, ବରଂ ଏହା ପାଇଁ ନିଜର ଟାଇମ ଲିମିଟ ରଖିବା ଦରକାର। ଯଦି ଆମେ ସୋସିଆଲ ମିଡିଆକୁ ନିଜ ଆବଶ୍ୟକତା ଅନୁସାରେ ୟୁଜ କରିବା ଏବଂ ଏହାକୁ ଆମ ଟାଇମ କଣ୍ଟ୍ରୋଲ କରିବାକୁ ନ ଦେବା, ତେବେ ଭଲ ଦିଗକୁ ୟୁଜ କରିପାରିବା।
2: ହଁ ବହୁତ ସୁନ୍ଦର କଥା। ତାହେଲେ ଆଜିକାଲି ଫୋନ ମାଧ୍ୟମରେ ମଧ୍ୟ ଅନେକ କିଛି ଶିଖିହେଉଛି, ଆପଣଙ୍କ ମତରେ ଫୋନରୁ ଶିଖିବା ଏବଂ ବହିରୁ ଶିଖିବା ମଧ୍ୟରେ ପାର୍ଥକ୍ୟ କଣ ରହିଛି?
3: ମତେ ଲାଗେ ଦୁଇଟାର ନିଜ ନିଜ ବେନିଫିଟ ଅଛି। ମୋବାଇଲରେ ଆମେ ତୁରନ୍ତ ଇନଫର୍ମେସନ ପାଇପାରୁ, କୌଣସି ଟପିକ ବୁଝି ନହେଲେ ଭିଡିଓ ଦେଖି ମଧ୍ୟ ବୁଝିପାରୁ, ତେଣୁ ଡିଫିକଲ୍ଟ ଟପିକ ବୁଝିବା ପାଇଁ ମୋବାଇଲ ବହୁତ ୟୁଜଫୁଲ। କିନ୍ତୁ ମୋବାଇଲରେ ଡିଷ୍ଟ୍ରାକ୍ସନ ମଧ୍ୟ ଅଧିକ ଥାଏ, ନୋଟିଫିକେସନ

0: ଗୋଲ ଦିଗରେ ଆଗକୁ ବଢ଼ନ୍ତୁ।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ସମୟ ଆମକୁ ଦେଇଥିବାରୁ। ଆପଣଙ୍କ ସହ କଥା ହେଇଥିବା ଏହି ସୁନ୍ଦର ଆଲୋଚନାଟି ନିଶ୍ଚିତ ଭାବରେ ଆମ ଶ୍ରୋତାମାନଙ୍କୁ ଭଲ ଲାଗିଥିବ। ଆପଣ ନିଜର ଅନୁଭୂତି, ଚିନ୍ତାଧାରା ଏବଂ ଭବିଷ୍ୟତର ସ୍ୱପ୍ନ ଆମ ସହିତ ବାଣ୍ଟିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କ ଭବିଷ୍ୟତ ପାଇଁ ଆମର ଅନେକ ଶୁଭେଚ୍ଛା। ଆପଣଙ୍କ ସବୁ ସ୍ୱପ୍ନ ସାକାର ହେଉ। ରହିଲେ ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ ତ ସାଥୀ ସାକ୍ଷାତକାରଟି। ଆଶା କରୁଛୁ ଆପଣମାନଙ୍କୁ ସାକ୍ଷାତକାରଟି ଭଲ ଲାଗିଥିବ।
3: ସାଥୀ, କାର୍ଯ୍ୟକ୍ରମ ବିଳମ୍ବ ନକରି ଆରମ୍ଭ କରିବା ଆପଣମାନେ ପଠାଇଥିବା ମେସେଜ ଓ ଭଏସ୍ ମେସେଜର ପସରା।

0: ପ୍ରଥମ ମେସିଷ୍ଟି କରିଛନ୍ତି ପଙ୍କଜ ମିଶ୍ର ଭାଇ ଜୟପୁରରୁ। ସେ କହିଛନ୍ତି 20/9/2024 ଯୁବବାଣୀର ସୁରଭି ଅଗଣାକୁ ନେଇ ଆସିଥିଲେ ଅସ୍ମିତା ଷଡ଼ଙ୍ଗୀ ଆଉ ସୋନାଲି ପଣ୍ଡା ଭଉଣୀ। ଆଜିର ବିଚାର ଶୁଣିଲି ବହୁତ ଭଲ ଲାଗିଲା। ଆଜି ଦିନର ବିଶେଷତ୍ୱରେ ୱାର୍ଲଡ କ୍ଲିନ୍ ଅପ୍ ଡେ, ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟସ୍ ସମ୍ପର୍କରେ ଜାଣି ବହୁତ ଖୁସି ଲାଗିଲା। ଏବଂ ସାକ୍ଷାତକାରରେ ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ, ଏ ସମ୍ପର୍କରେ ସୁନିତା ପାତ୍ର ଭଉଣୀଙ୍କ ସହିତ ସାକ୍ଷାତକାରଟି ନେଇ ଆସିଥିଲେ ସୋନାଲି ପଣ୍ଡା ଭଉଣୀ। ସାକ୍ଷାତକାରଟି ଖୁବ୍ ମନଛୁଆଁ ହୋଇଥିଲା, ହସପସରା ଶୁଣିକି ବହୁତ ଭଲ ଲାଗିଲା, ଜଣା ଅଜଣା ଶୁଣିଲି ଭଲ ଲାଗିଲା। ତେବେ ଉପସ୍ଥାପନାରେ ଥିବା ଅସ୍ମିତା ଷଡ଼ଙ୍ଗୀ ଆଉ ସୋନାଲି ପଣ୍ଡା ଭଉଣୀଙ୍କୁ ସେ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି।
1: ସେ ପୁଣି ଲେଖିଛନ୍ତି 24/9/26 ସ୍ପନ୍ଦନ ଅଗଣାକୁ ନେଇ ଆସିଥିଲେ ବର୍ଷା ଆଉ ଶ୍ରୀପଦ୍ମ। ହିନ୍ଦୀ ଗୀତରୁ ଆରମ୍ଭ କଲେ ଆଜି ଦିନର ବିଶେଷତ୍ୱ ଜାଣିଲେ। ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମରେ ଏଆଇ ସୁଯୋଗ ନା ଚ୍ୟାଲେଞ୍ଜ, ଏହି ବିଷୟରେ ଶ୍ରୋତାଙ୍କର ସୁନ୍ଦର ମତାମତ ସବୁ ଭଲ ଲାଗିଲା। ବର୍ଷା ଆଉ ଶ୍ରୀପଦ୍ମାଙ୍କୁ ବହୁତ ଭଲ ପାଇବା ଆଉ ଧନ୍ୟବାଦ।
0: ସେ ପୁଣି ଥରେ କହିଛନ୍ତି 26/9/2026 ଜୁଆନ କାତା କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ସ୍ମୃତି ପ୍ରଜ୍ଞା ଭଉଣୀ ଆଉ ସାଇ ସ୍ୱସ୍ତିକ ଭାଇ। ଆଜି ଦିନର ବିଶେଷତ୍ୱ ସମ୍ପର୍କରେ ଜାଣିଲି ବହୁତ ଭଲ ଲାଗିଲା। ସୁରକ୍ଷିତ ବିଶ୍ୱ, ଶାନ୍ତିପୂର୍ଣ୍ଣ ଭବିଷ୍ୟତ, ଏ ସମ୍ପର୍କରେ ଶୁଣିଲି ବହୁତ ଭଲ ଲାଗିଲା। ସାକ୍ଷାତକାରଟି ଶୁଣିଲି ମନ ଛୁଆଁ ହୋଇଥିଲା। ଜାଣିବା କଥାରେ ଆମ କ୍ଲିନିକ ଯୋଜନା, ଓଡ଼ିଶା ସହାୟ ଯୋଜନା, ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ଯୋଜନା ସମ୍ପର୍କରେ ଜାଣିଲି ବହୁତ ଭଲ ଲାଗିଲା। ମୋଟାମୋଟି ଭାବେ କହିବାକୁ ଗଲେ କାର୍ଯ୍ୟକ୍ରମଟି ମନଛୁଆଁ ହୋଇଥିଲା।
1: ପରବର୍ତ୍ତୀ ମେସେଜ କରିଛନ୍ତି କେ ମୋହନ ରାଓ ଆଚାରୀ ଭାଇ। ସେ ମେସେଜ କରିଛନ୍ତି ଜୟପୁର ସୋନାରୀ ଷ୍ଟ୍ରିଟ୍ରୁ। ସେ କହିଛନ୍ତି 24/9/26 ସ୍ପନ୍ଦନ କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ବର୍ଷା ମହାପାତ୍ର ଆଉ ଶ୍ରୀପଦ୍ମା ସାହୁ। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ଏବଂ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମର ବିଷୟ ରହିଥିଲା ଏଆଇ ବା କୃତ୍ରିମ ବୁଦ୍ଧିମତା ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ, ଏ ସମ୍ପର୍କରେ ଶୁଣିଲି ଭଲ ଲାଗିଲା। ମୋଟାମୋଟିରେ କହିବାକୁ ଗଲେ ଆଜିର କାର୍ଯ୍ୟକ୍ରମ ମନଛୁଆଁ ହୋଇଥିଲା। ତେବେ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମରେ ଉପସ୍ଥାପନାରେ ଥିଲେ ଶ୍ରୀପଦ୍ମା ଆଉ ବର୍ଷା ମହାପାତ୍ର, ଉଭୟଙ୍କୁ ମୋର ଶୁଭେଚ୍ଛା ଏବଂ ଧନ୍ୟବାଦ।
0: ସେ ପୁଣି ଥରେ କହିଛନ୍ତି 23/9/2026 ଆଜିର ସମ୍ଭାର କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ଲକ୍ଷ୍ମୀଦାସୀ ଭଉଣୀ ଆଉ ସଲି।

0: ଖାନ୍ ଭାଇ, ଆଜିର ବିଚାର ଶୁଣିଲି ଭଲ ଲାଗିଲା। ଗୀତି କଥାଟି ମନ ଛୁଆଁ ହୋଇଥିଲା। ଆଜି ଦିନର ବିଶେଷତ୍ୱ ବିଷୟରେ ମଧ୍ୟ ଜାଣିବାକୁ ପାଇଲି। ତେବେ ଜାଣିବା କଥାରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ଚକ୍ରକ୍ଷେତ୍ର ଭୁବନେଶ୍ୱର, ବ୍ୟାସକ୍ଷେତ୍ର ରାଉରକେଲା ସମ୍ପର୍କରେ ଜାଣି ରାଉରକେଲା ସମ୍ପର୍କରେ ବହୁତ କିଛି ଜାଣିବାକୁ ପାଇଥିଲି। ତେବେ ଉପସ୍ଥାପନାରେ ଥିବା ଲକ୍ଷ୍ମୀଦାସୀ ଭଉଣୀ ଆଉ ସଲିମ ଖାନ ଭାଇଙ୍କୁ ସେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।
1: ସେ ପୁଣି ଲେଖିଛନ୍ତି 26/9/2026। ଆଜିର ଜୁଆନ କଥା କାର୍ଯ୍ୟକ୍ରମ ନେଇ ଆସିଥିଲେ ସାଇ ସ୍ୱାସ୍ତିକ ପାଢି ଆଉ ସ୍ମୃତି ପ୍ରଜ୍ଞା ପାତ୍ର। ଆଜି ଦିନର ବିଶେଷତ୍ୱରେ ଶୁଣିଲେ ଇଣ୍ଟରନ୍ୟାସନାଲ ଡେ ଫର୍ ଦ ଟୋଟାଲ ଏଲିମିନେସନ ଅଫ୍ ନ୍ୟୁକ୍ଲିୟର ୱେପନ୍ସ, ଏ ସମ୍ପର୍କରେ ଶୁଣିଲି ଭଲ ଲାଗିଲା। ଏବଂ ସୁରକ୍ଷିତ ବିଶ୍ୱ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ସମ୍ପର୍କରେ ଶୁଣିଲି ଭଲ ଲାଗିଲା। ଏବଂ ସାକ୍ଷାତକାରଟି ମନ ଛୁଆଁ ହୋଇଥିଲା, ଯାହାର ବିଷୟ ଥିଲା ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଯୁବପିଢ଼ିଙ୍କ ଭୂମିକା। ଏବଂ ଜାଣିବା କଥାରେ ଶୁଣିଲି ଆମ କ୍ଲିନିକ ଯୋଜନା, ଓଡ଼ିଶା ସହାୟ ଯୋଜନା, ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ଯୋଜନା, ଏ ସମ୍ପର୍କରେ ଶୁଣିଲି ଭଲ ଲାଗିଲା। ଆଜିର ଜୁଆନ କଥା କାର୍ଯ୍ୟକ୍ରମରେ ଉପସ୍ଥାପନା ଥିବା ସାଇ ସ୍ୱାସ୍ତିକ ପାଢି ଏବଂ ସ୍ମୃତି ପ୍ରଜ୍ଞା ପାତ୍ର ଭଉଣୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଏବଂ ଧନ୍ୟବାଦ।
0: ତେବେ ପରବର୍ତ୍ତୀ ମେସେଜଟି କରିଛନ୍ତି ଶାଶ୍ୱତ ମହାପାତ୍ର ଭାଇ ଜୟପୁରରୁ। ସେ କହିଛନ୍ତି 26/9/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ଜୁଆନ କାତା କାର୍ଯ୍ୟକ୍ରମ ଶୁଣିଲି ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ସାଇ ସ୍ୱାସ୍ତିକ ଭାଇ, ସ୍ମୃତି ପ୍ରଜ୍ଞା ଅପା। ଦୁଇଙ୍କ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ସାକ୍ଷାତକାର ଶୁଣିଲି ଜାଗୃତି ଅପାଙ୍କ ସହିତ, ଯାହା ଶୁଣିକି ବହୁତ ଭଲ ଲାଗିଲା। ଆଉ କିଛି ଶିଖିବାକୁ ମଧ୍ୟ ମିଳିଲା। ତେବେ ଜାଣିବା କଥା ଶୁଣି ବହୁତ ବଢ଼ିଆ ଲାଗିଲା। ଦେଶିଆ ଗୀତ ଗୋଟେ ଶୁଣିକି ବହୁତ ଭଲ ଲାଗିଲା।
1: ବହୁତ ବହୁତ ଧନ୍ୟବାଦ ଶାଶ୍ୱତ ମହାପାତ୍ର ଭାଇ, ପଙ୍କଜ ମିଶ୍ର ଭାଇ ଏବଂ କେ ମୋହନ ରାଓ ଆଚାର୍ଯ୍ୟ ଭାଇ। ଆପଣ ପ୍ରତିଦିନ ଏମିତି କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ।
0: ତେବେ ସାଥୀ, ବର୍ତ୍ତମାନ ଶୁଣିବା ଆପଣମାନେ ପଠେଇଥିବା ଭଏସ୍ ଏସ୍ଏମ୍ଏସ୍ ଗୁଡ଼ିକୁ।
2: ନମସ୍କାର। 20 September 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଅସ୍ମିତା ଷଡ଼ଙ୍ଗୀ, ସୋନାଲି ପଣ୍ଡା। ତା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ଏକ ସୁନ୍ଦର ସାକ୍ଷାତକାରଟେ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ। ଏ ସୁନ୍ଦର ବିଷୟବସ୍ତୁ ଉପରେ ସୁନିତା ଭଉଣୀଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ସୋନାଲି ପଣ୍ଡା। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ। ଏହି ଉପଲକ୍ଷେ ଅନେକ କିଛି କଥା କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଶ୍ରୋତାବନ୍ଧୁମାନଙ୍କ ସୁନ୍ଦର ସୁନ୍ଦର ଅସନୀୟ ସବୁ ବିଶେଷ ଗୁଡ଼ିକ ଶୁଣିଥିଲି, କିଛି ଜଣା ଅଜଣା ହସପସରା ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ମୋର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ମତାମତ ଅଛି। ଦେଖନ୍ତୁ, ଆଜି ଯେଉଁ ସମୟରେ କାର୍ଯ୍ୟକ୍ରମଟି ପ୍ରଚାର କରାଗଲା ସେ ସମୟରେ ସୋନାଲି ପଣ୍ଡା ଏବଂ ତା ସହିତ ଅସ୍ମିତା ଷଡ଼ଙ୍ଗୀ କ'ଣ କ'ଣ ଆମ ସହିତ ବାଣ୍ଟିଲେ ଏବଂ କ'ଣ କ'ଣ କହିଲେ ତାହା କିଛି ବି ଆମକୁ ଶୁଭାଗଲା ନାହିଁ। କେବଳ ଯେଉଁ ସମୟରେ ସାକ୍ଷାତକାରଟି ଆପଣମାନେ ପ୍ରଚାର କଲେ, ସାକ୍ଷାତକାରଟି କ୍ଲିୟର ଭାବରେ ପ୍ରଚାରିତ ହେଲା। ଆଉ ଯେତେ ଗୁଡ଼ିକ ଆପଣମାନେ ନିଜସ୍ୱ ହିସାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଛନ୍ତି, କୌଣସି ଆଜି କାର୍ଯ୍ୟକ୍ରମ କାନକୁ ଶୁଭା କଲା ନାହିଁ, ଏ ପ୍ରତି ଟିକେ ଦୃଷ୍ଟି ଦେବେ। କାରଣ ଯଦି ଗୋଟେ କାର୍ଯ୍ୟକ୍ରମ ଯଦି ଆମେ ବୁଝି ନ ପାରିବା, ଶୁଝି ନ ପାରିବା, କି ଆମେ ଯଦି ଜାଣି ନ ପାରିବା, ତାହେଲେ ଗୋଟେ ସେ କାର୍ଯ୍ୟକ୍ରମ କେମିତି ଶୁଣିବାକୁ ଭଲ ଲାଗିବ। ଏଇଟା ଆମର ବିଶେଷ ଅନୁରୋଧ। ଏବଂ କ'ଣ ପାଇଁ ଏ ତ୍ରୁଟି ଏତେ ହେଇଥିଲା ଏହାର କାର୍ଯ୍ୟକ୍ରମ ସୁରଭିରେ କହିଲେ ମୋତେ ନିହାତି ଭାବରେ ଖୁସି ଲାଗିବ। କାରଣ ମୁଁ ଯେତେ ସମୟରେ ଦେଖୁଛି ବି ଆପଣଙ୍କର ତ ବର୍ତ୍ତମାନ ସେହିପରି ଏମାନେ ଭୁଲ ହେଉଛି। ଯଦି ଗୋଟେ ଶ୍ରୋତାର କଥା ଶୁଭା ଗଲେ ଆପଣଙ୍କ ଆର୍ଯ୍ୟର କଥା ଶୁଭୁନାହାନ୍ତି, କି ଆର୍ଯ୍ୟର କଥା ଶୁଭିଲେ ଶ୍ରୋତା କଥା ଶୁଭୁନାହିଁ, ଏମିତି ଭାବରେ ହେଉଛି। ଏ ପ୍ରତି ଟିକେ ନିହାତି ଭାବରେ ଦୃଷ୍ଟି ଦେବେ ଏବଂ ଆଜିର କାର୍ଯ୍ୟକ୍ରମ ଟୋଟାଲି ଭଲ ଲାଗିଲା ନାହିଁ, ଏ ପ୍ରତି ଟିକେ ଦୃଷ୍ଟି ଦେବେ। କେବଳ ସାକ୍ଷାତକାରଟି ଯାହା ଭଲ ଲାଗିଥିଲା। 22 September 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟଙ୍କା ତ୍ରିପାଠୀ, ସୁଶୀଲ କୁମାର ସାହୁ। ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ହୋଇଥିଲା। ସମ୍ପାଦକୀୟ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏହି ସୁନ୍ଦର ବିଷୟବସ୍ତୁ ପ୍ରଣୟ କିଛି କଥା ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଏକ ସୁନ୍ଦର

0: ସାକ୍ଷାତକାରଟେ ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ନିଶା ଦ୍ରବ୍ୟ ଠାରୁ ଆଜିର ଯୁଗ ପିଢ଼ିଙ୍କୁ ଦୂରେ ରଖିବା କିପରି, ଏହି ସୁନ୍ଦର ବିଷୟବସ୍ତୁ ଉପରେ ଗୋଟିଏ ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାର ଆସିଥିଲେ ସୁଶୀଲ କୁମାର ସାହୁ ଭାଇ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ, ନିଶା ଦ୍ରବ୍ୟରୁ ଆଜିର ବର୍ତ୍ତମାନ ଯୁଗ ପିଢ଼ିକୁ ଆମେ କେମିତି ଦୂରେ ରଖିପାରିବା ଏବଂ କ'ଣ କଲେ ତାର ଉପାୟ ପାଇପାରିବା, ତାହା ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ। ଏବଂ ସୁଶୀଲ ଭାଇ ସୁନ୍ଦର ଭାବରେ କୋଶ୍ଚିନ୍ ଗୁଡ଼ିକ ପଚାରିଥିଲେ, ତାହା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ମୋଟାମୋଟି କହିବାକୁ ହେଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 23 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ବର୍ଷା ମହାପାତ୍ର ଓ ସଲିମ ଖାନ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଆୟନ ଓ ମେଘାଙ୍କ ବିଷୟରେ ସୁନ୍ଦର ଗୀତି କଥା ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ତାଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲି ଏବଂ ସୁନ୍ଦର ଭାବରେ ଗୀତ ଗୁଡ଼ିକ ପ୍ରଚାର ପ୍ରସାର ହୋଇଥିଲା ଏବଂ ଷ୍ଟୋରିଟା ଖୁସି ଲାଗିଥିଲା। ଆଉ ଶେଷରେ କିଛି ଜାଣିବା କଥା ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ଆନ୍ତର୍ଜାତିକ ବିଶ୍ୱ ଭାଷା ଦିବସ ଆଜିର ବିଶେଷତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲି ସୁନ୍ଦର ବିଷୟବସ୍ତୁଟିଏ, ତା ମଧ୍ୟ ଶୁଣିବାକୁ ବହୁତ ଖୁସି ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 25 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟଙ୍କା ତ୍ରିପାଠୀ ଓ ଶ୍ରୀ ପଦ୍ମା ସାହୁ, ତାହା ଶୁଣିବାକୁ ବହୁତ ଖୁସି ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଶ୍ରୋତାବୃନ୍ଦଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ କାର୍ଯ୍ୟକ୍ରମ ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ବେଶୀ ପରିମାଣରେ ଓଡ଼ିଆ କଥା ଚିତ୍ର ଗୀତ ଗୁଡ଼ିକ ବାଜିଥିଲା, କମ୍ ପରିମାଣରେ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ବାଜିଥିଲା, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ଲୀଳାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର, ଆଜି ପାଇଁ ରହୁଛି, ନମସ୍କାର। 25 ସେପ୍ଟେମ୍ବର 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରିୟଙ୍କା ତ୍ରିପାଠୀ ଓ ଶ୍ରୀ ପଦ୍ମା ସାହୁ, ତାହା ଶୁଣିବାକୁ ବହୁତ ଖୁସି ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଶ୍ରୋତାବୃନ୍ଦଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ କାର୍ଯ୍ୟକ୍ରମ ଶୁଣିଥିଲି, ବହୁତ ଖୁସି ଲାଗିଥିଲା। ବେଶୀ ପରିମାଣରେ ଓଡ଼ିଆ କଥା ଚିତ୍ର ଗୀତ ଗୁଡ଼ିକ ବାଜିଥିଲା, କମ୍ ପରିମାଣରେ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ବାଜିଥିଲା, ତା ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ଲୀଳାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର, ଆଜି ପାଇଁ ରହୁଛି, ନମସ୍କାର।
1: କ୍ଷମା ଚାହୁଁଛୁ ଭାଇ, ଆପଣ କହିଲେ ଯେ ଆପଣଙ୍କ କାର୍ଯ୍ୟକ୍ରମଟି ଠିକ୍ ଭାବରେ ଶୁଣାଗଲା ନାହିଁ, ହୁଏତ କିଛି ତ୍ରୁଟି ରହିଯାଇଛି, ସେଥିପାଇଁ ଆମେ କ୍ଷମା ଚାହୁଁଛୁ। ଆଉ ଆଗାମୀ ଦିନରେ ଏହିଭଳି ଭାବରେ ତ୍ରୁଟି ନ ରଖିବା ପାଇଁ ଆମେ କଥା ଦେଉ। ତେବେ ବହୁତ ବହୁତ ଧନ୍ୟବାଦ ନୀଳାଞ୍ଚଳ ଭୋଇ ଭାଇ, ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଆମକୁ ଭଏସ୍ ମେସେଜ୍ ପଠାଉଛନ୍ତି। ଏମିତି ହିଁ ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ଆମକୁ ଆପଣଙ୍କର ସୁଚିନ୍ତିତ ମତାମତ ଭଏସ୍ ମେସେଜ୍ ମାଧ୍ୟମରେ ପଠାଉଥାନ୍ତୁ। ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ନେବା ଆଉ ଶୁଣିବା କିଛି ଜାଣିବା କଥା। ପ୍ରଥମେ ଶୁଣିବା ୱାର୍ଲ୍ଡ ଟୁରିଜିମ୍ ଡେ ସମ୍ପର୍କରେ। ୱାର୍ଲ୍ଡ ଟୁରିଜିମ୍ ଡେ ଅର୍ଥାତ୍ ବିଶ୍ୱ ପର୍ଯ୍ୟଟନ ଦିବସ, ପ୍ରତିବର୍ଷ ସେପ୍ଟେମ୍ବର ମାସ 27 ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବରେ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନର ଗୁରୁତ୍ୱ ଅର୍ଥାତ୍ ଏହାର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବଦାନ ବିଷୟରେ ଲୋକଙ୍କୁ ସଚେତନ କରିବା। ପର୍ଯ୍ୟଟନ କେବଳ ନୂଆ ନୂଆ ସ୍ଥାନ ଭ୍ରମଣ କରିବା ନୁହେଁ, ଏହା ଆମକୁ ବିଭିନ୍ନ ଅଞ୍ଚଳର ଲୋକଙ୍କ ଜୀବନଶୈଳୀ, ପରମ୍ପରା, ଭାଷା, କଳା, ସଂସ୍କୃତି ଓ ଐତିହ୍ୟକୁ ଜାଣିବାର ସୁଯୋଗ ଦେଇଥାଏ। ପର୍ଯ୍ୟଟନ ମାଧ୍ୟମରେ ଭିନ୍ନ ଦେଶ ଓ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭାଇଚାରା ଓ ସାଂସ୍କୃତିକ ଆଦାନ ପ୍ରଦାନ ବୃଦ୍ଧି ପାଏ। ଭାରତ ପର୍ଯ୍ୟଟନ କ୍ଷେତ୍ରରେ ଏକ ସମୃଦ୍ଧ ଦେଶ। ଆମ ଦେଶର ଐତିହାସିକ ସ୍ଥାନ, ମନ୍ଦିର, ସମୁଦ୍ର ତଟ, ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅଭାବ ନାହିଁ।
2: ବର୍ତ୍ତମାନ ଶୁଣିବା ୱାର୍ଲ୍ଡ ରିଭର୍ସ ଡେ ସମ୍ପର୍କରେ। ପ୍ରତିବର୍ଷ ସେପ୍ଟେମ୍ବର ମାସର ଚତୁର୍ଥ ରବିବାର ଦିନ ବିଶ୍ୱ ନଦୀ ଦିବସ ପାଳନ କରାଯାଏ। ନଦୀର ଗୁରୁତ୍ୱ, ନଦୀର ରକ୍ଷା ଏବଂ ନଦୀ ପ୍ରଦୂଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ନଦୀ ହେଉଛି ପୃଥିବୀର ଜୀବନଧାରା। ମଣିଷ, ପଶୁପକ୍ଷୀ ଓ ଅନେକ ଜୀବଜନ୍ତୁଙ୍କ ଜୀବନ ନଦୀ ସହିତ ଜଡ଼ିତ। ଚାଷବାସ, ପାନୀୟ ଜଳ, ମାଛ ଚାଷ, ଶିଳ୍ପ ଓ ଦୈନନ୍ଦିନ ଜୀବନରେ ନଦୀ ଜଳର ଗୁରୁତ୍ୱ ଅପରିସୀମ। ନଦୀ ଆମ ପରିବେଶର ଜୈବ ବିବିଧତାକୁ ମଧ୍ୟ ସୁରକ୍ଷିତ ରଖିଥାଏ।

0: ଭାରତରେ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ଗୋଦାବରୀ, ନର୍ମଦା, କୃଷ୍ଣା ଓ ମହାନଦୀ ପରି ଅନେକ ପ୍ରମୁଖ ନଦୀ ରହିଛି। ଓଡ଼ିଶାର ଜୀବନ ଓ ଅର୍ଥନୀତି ସହିତ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ସୁବର୍ଣ୍ଣରେଖା ପରି ନଦୀଗୁଡ଼ିକର ଗଭୀର ସମ୍ପର୍କ ରହିଛି। କିନ୍ତୁ ଆଜି ଅନେକ ନଦୀ ପ୍ରଦୂଷଣ, ପ୍ଲାଷ୍ଟିକ୍ ବର୍ଜ୍ୟ, ଶିଳ୍ପ ବର୍ଜ୍ୟ ଓ ଅବ୍ୟବସ୍ଥିତ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଦୂଷିତ ହେଉଛି। ସାଥୀ, ଆପଣଙ୍କ ସହ କଥା ହେଉ ହେଉ ସମୟ ଆସି ଆମକୁ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମ ଶେଷ କରିବାକୁ। ଆଜିର କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ କହି ରଖିବୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ସମ୍ପାଦକୀୟ ଡିଜିଟାଲ ଯୁଗରେ ଓଡ଼ିଆ ସାହିତ୍ୟ ଏବଂ ଏକ ସାକ୍ଷାତକାର ସମୟ ତ କେବେ ଫେରି ଚାହେଁ ନା, ଏହା ସହିତ କିଛି ଜାଣିବା କଥା। ତେବେ ସାଥୀ, ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଥିବ। ଆପଣଙ୍କୁ ଆମ କାର୍ଯ୍ୟକ୍ରମ କିପରି ଲାଗିଲା ଏଥିପାଇଁ ଆପଣ ଆପଣଙ୍କ ସୁଚିନ୍ତିତ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆମକୁ ଆପଣଙ୍କର ମତାମତ ଦେବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 8252203280 ଏବଂ ଆମର ଇମେଲ ଆଇଡିଟି ହେଉଛି
0: airjaipur@gmail.com।
1: ତେବେ ପୁଣି ଥରେ ଫେରିବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
0: ଆଉ ମୁଁ ଅଂଶୁଲ ପାତ୍ର।
1: ରହୁଛୁ ସାଥୀ, ନମସ୍କାର।

ଏତେବେଳେ ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 5:30। ଆରମ୍ଭ କରୁଛୁ ଚୈତ୍ର ଦିନ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ ରେଡିଓ କେ ପଚାରୁ। କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡ଼ିଓକୁ।

0: ଭିତରେ ହିଁ ସେହି ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ବାହାରୁ ଯେତେବେଳେ ରୋଗ ଆକ୍ରମଣ କରିବ ସେତେବେଳେ ଆମକୁ ଆମ ଦେହ ଭିତରେ ଆମେ ଯେଉଁ ଟୀକା ନେଇଥିବା ସେହି ଟୀକା ନେଲା ନେଲା ସେହି ଟୀକାର ଆମ ସେ ବାହାର ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ।
1: ବଢିଆ କଥା ବୋଲେ ଇ ଯେନ୍ ଟୀକା ଇ ଟୀକା ନେଲେ ଆମକେ ରୋଗ ଅଲପ ଉନାହେସି ଆର୍ ରୋଗ ନା ମିଶା ହେ ବୋଲବା କଥା ନେଇ ଦିଦି। ହେଲେ ଗୋଟେ ଫୋନ ଗୋଟା ହେଲା ଉଠେଇ ଦଉ। ହ୍ୟାଲୋ ରେଡିଓ କେ ପଚାରୁ
2: ଆଜ୍ଞା ଜୁହାର
1: ଜୁହାର ଜୁହାର କିଏ କହିଲାସନି କେମିତି ଟିକେ କହିଲାସନି
2: ଲକ୍ଷ୍ମୀ ନାରାୟଣ ବାବୁ ଗ୍ରାମ ସେଣ୍ଟର ଜିଲ୍ଲା ସୁବର୍ଣ୍ଣପୁର କହୁଛି ଆଜ୍ଞା।
1: ଲକ୍ଷ୍ମୀ ବାବୁ ଭଲ ଚାଷ ତ
2: ଯେକୌଣସି ଟୀକା ବି ନେବା କିନ୍ତୁ କେତେ ପ୍ରକାର ଟୀକା ଅଛି ଆଜ୍ଞା ଆର୍ କେତେ ବୟସରୁ କେତେ ବୟସ ପର୍ଯ୍ୟନ୍ତ ଟୀକା ନେବାର କଥା ଆଜ୍ଞା ଦିଆଯାଇପାରିବ।
0: ପ୍ରଥମେ ମୁଁ ଶିଶୁମାନଙ୍କ କଥା କହିଦେଉଛି। ଆପଣମାନେ ଶୁଣିଥିବେ ଅମିତାଭ ବଚ୍ଚନ କହିଥିବେ 5 ସାଲ 7 ବାର ଶୁଣିଛନ୍ତି ଶୁଣିଥିବେ ତ। ହଁ ତ 5 ବର୍ଷରେ ଆମକୁ 7 ଥର ନେବାକୁ ପଡିବ ଯୋଉଟା ଶିଶୁମାନଙ୍କ ପାଇଁ କହୁଛି। ଆଉ 12ଟି ରୋଗ ନ ହେବା ପାଇଁ ପିଲା ଶିଶୁମାନଙ୍କୁ ଆମର ଭ୍ୟାକ୍ସିନ ଦିଆଯାଉଛି ବା ଟୀକା ଦିଆଯାଉଛି। ବୟସ କହିଲେ ଆପଣମାନଙ୍କର ଜନ୍ମ ପିଲା ଜନ୍ମ ହଉ ହଉ ଆମେ ହସ୍ପିଟାଲରେ କଣ ଦଉଛେ ବିସିଜି ଦଉଛେ ହଁ ନା ନାଇଁ ହେପାଟାଇଟିସ୍ ବି 0 ଡୋଜ୍ ଦଉଛେ ପୋଲିଓ ଦଉଛେ ହେଲା 0 ପୋଲିଓ ଏଗୁଡାକ ଦଉଛେ। ତାପରେ 6 ସପ୍ତାହ ହେଲା 6 ସପ୍ତାହ ଯୋଉଟାକି ଆମେ 1.5 ମାସ କହୁଛେ କିନ୍ତୁ ଆମକୁ 6 ସପ୍ତାହ 10 ସପ୍ତାହ 14 ସପ୍ତାହରେ ଆମକୁ କଣ କଣ ଆମକୁ କେତେଟା ଭ୍ୟାକ୍ସିନ ଦେବାକୁ ପଡିବ ପିଲାମାନଙ୍କୁ ଯୋଉଟାକି ପେଣ୍ଟା ଇଞ୍ଜେକ୍ସନ 5ଟା ରୋଗ ନ ହେବା ପାଇଁ ବୋଲିକି ପେଣ୍ଟା ଇଞ୍ଜେକ୍ସନ ଦିଆଯାଉଛି ହେଲା। ତା ସହିତ ପୋଲିଓ ଦିଆଯାଉଛି ପୋଲିଓ 2 ଟୋପା ଦିଆଯାଉଛି। ତାପରେ ରୋଟା ଡାଇରିଆ ବୋଲି ଗୋଟେ ଏବେ ମାନେ ଗୋଟେ ଡାଇରିଆ ରୋଗ ନ ହେବା ପାଇଁ ବୋଲିକି ରୋଟା ଭ୍ୟାକ୍ସିନ ମଧ୍ୟ ଦିଆଯାଉଛି ସେଟା 5 ଟୋପା ପିଲାମାନଙ୍କୁ ଦିଆଯାଉଛି। ତା ସହିତ PCB ମାନେ ଆମର ନିମୋନିଆ ରୋଗ ନ ହେବା ପାଇଁ ମଧ୍ୟ ଏଇ ଭ୍ୟାକ୍ସିନଟା ଯୋଉଟା PCB ଦିଆଯାଉଛି। ତା ସହିତ ପୋଲିଓ ମଧ୍ୟ ନ ହେବା ପାଇଁ ମଧ୍ୟ ଆଉ ଗୋଟେ ଭ୍ୟାକ୍ସିନଟା ଦିଆଯାଉଛି ହେଲା। ତାପରେ 9 ମାସ ପୁରୀକି 9ରୁ 12 ମାସ ଭିତରେ ଆମେ ମିଳିମିଳା ରୁବେଲା ହେଲା JE ଏଇ ଭ୍ୟାକ୍ସିନଟା ଦଉଛେ। ତା ସହିତ PCB ଭ୍ୟାକ୍ସିନ ମଧ୍ୟ ଦଉଛେ ହେଲା। ତା ସହିତ ଭିଟାମିନ୍ ଏ ଦଉଛୁ ଆଉ ଯେତେବେଳେ ପିଲାକୁ 16ରୁ 24 ମାସ ହବ ସେତେବେଳେ ପୁଣି ଥରେ ତାର ବୁଷ୍ଟର ଆମେ DPT ବୁଷ୍ଟର ଦଉଛେ ପୋଲିଓ ଦଉଛେ ଆଉ
1: ଲକ୍ଷ୍ମୀ ବାବୁ ହେଲେ ତମର ପ୍ରଶ୍ନର ଉତ୍ତର ମିଳିଲା ଆର ଏମିତି ଫୋନ କରତେ ରୁଆ ଆର ଆମର ସଙ୍ଗେ କଥା ହେତେ ରୁଆ ହେଲେ ରହିଲୁ ନିଜୁଆର ହେଲେ ଦିଦି ଇ ଯୋନ ଟୀକା ଇଟା ପ୍ରଥମେ ଆମେ ପିଲାବେଳେ ଗୋଟେ 2ଟା କି 3ଟା ଟୀକା ହେଲା ତାର ଉତ୍ତାରେ ଆରି ବାଡ଼ତେ ଗଲା ହେଲେ ଦିନକେ ଦିନ ଇଟା ଯୋନ ଇଂଲିଶ ଆମେ ଡେଭଲପ ବଲବା ଇଟା ସରକାର ବିଜ୍ଞାନ ଡେଭଲପ ହେଇକରି ଗଲାନି କି ଇଟା କେନ୍ତା ଟୀକା ମାନ ଅଧିକ ଦିଖେଲାନି।
0: ଆମ ଯେତେ ଡେଭଲପ ହଉଛି ସାଇନ୍ସର ଡେଭଲପ ହଉଛି ତା ସହିତ ମଧ୍ୟ ଆମର ରୋଗ ମଧ୍ୟ ସେହି ପ୍ରକାର ନୂଆ ନୂଆ ବାହାରୁଛନ୍ତି। ସେଇଥିପାଇଁ ଆମକୁ ଭ୍ୟାକ୍ସିନ ମଧ୍ୟ ସରକାର ଆମମାନଙ୍କୁ ଫ୍ରିରେ ବା ବିନା ମୂଲ୍ୟରେ ଆମକୁ ଟୀକା ଦେଉଛନ୍ତି।
1: ନମସ୍କାର ଆଲେ କିଏ କହିଲାସନି କନ୍ତିନି କହିଲାସନି ବାବୁ
3: ମୋହନ ବାବୁ
1: ମୋହନ ବାବୁ କେନ୍ତା ଅଛ ମୋହନ ବାବୁ
3: ଶୁଣିଲାଇନି
1: ତମର ପ୍ରଶ୍ନ ମିଶା ପଚାରା
3: ଆମର ଯୋଉ ଆମର କଣ ପ୍ରତିଷେଧକ ମାନେ କଣ ଆଉ ସେ ବିଷୟ କିଛି କହିବା ପାଇଁ ଆଉ ଟୀକାକରଣ ମାନେ କଣ ସେ ବିଷୟ କିଛି କହିବେ ଆଉ ଭ୍ୟାକ୍ସିନ ମାନେ କଣ ସେ ବିଷୟରେ ଆଉ କାହାକୁ କଣ ପାଇଁ ଦିଆଯାଏ
1: କହିଦେବା ଏବେ ତ କହିଲା ହେଲେ ମିଶା କହିଦେବା।

0: ମୁଁ ତ ଏବେ ଜଣେ ଫୋନ୍ କଲ୍ରେ ଥିଲେ, ମୁଁ ତାଙ୍କୁ ଅଲରେଡି କହିସାରିଛି, ତା ବାଦେ ମଧ୍ୟ ମୁଁ ଆପଣଙ୍କୁ କହିଦେଉଛି ଟୀକା ଭ୍ୟାକ୍ସିନ୍, ମାନେ ଭ୍ୟାକ୍ସିନ୍ ହେଉଛି ଏଇଟା ହେଉଛି ଆମର ମାନେ ଯୋଉଟାକି ଆମର ରୋଗ ପ୍ରତିରୋଧ ଶକ୍ତିକୁ ଆମର ବଢ଼େଇଥାଏ। କଣ ପାଇଁ ମାନେ ଆମର ଯୋଉ ବାହାର ରୋଗ ଗୁଡାକ ଯେତେବେଳେ ଆମ ଶରୀର ଭିତରେ ପ୍ରବେଶ କରନ୍ତି, ବ୍ୟାକ୍ଟେରିଆ ହଉ ଭାଇରସ ହଉ ଯେକୌଣସି ରୋଗ, ସେଇ ରୋଗ ଯେତେବେଳେ ଆମ ଦେହ ଭିତରେ ପ୍ରବେଶ କରନ୍ତି ସେଇ ସମୟରେ ଆମେ ଆମକୁ କଣ କହୁଛି ଆମ ଦେହରେ ଯଦି ତାକୁ ଲଢିବା ପାଇଁ ସେଇ ରୋଗକୁ ଚିହ୍ନିବା ପାଇଁ ଯଦି କିଛି ଆମେ ଯଦି ଟୀକା ନ ନେଇଥିବା ତାହେଲେ ସେ ରୋଗ ଆମକୁ ମାଡ଼ି ବସିବ, ଯଦ୍ୱାରା କି ଆମେ ସିଡି ମାନେ ଶିଶୁ ମୃତ୍ୟୁ ହାର ବଢ଼ିଯାଉଛି, ଏଇଗୁଡାକ ସବୁ ଆମର ବେଶୀ ଦେଖାଯାଉଛି ହେଲା। ଆଉ ସେଥିପାଇଁ ବୋଲିକି ଯଦି ଆମେ ଜଣକୁ ଟୀକା ଦେବା ସେ ଆମର ସେମାନେ ଆମ ଶରୀର ଭିତରେ ରହିକି ସେମାନେ ସୈନ୍ୟ ହିସାବରେ କାମ କରିବେ, ଯୋଉଦ୍ୱାରା ଯେତେବେଳେ ବାହାର ରୋଗ ଯେତେବେଳେ ଆମ ଦେହ ଭିତରେ ପ୍ରବେଶ କରିବେ ସେତେବେଳେ ସେମାନେ କୋଉ ରୋଗଟା, କାହିଁକିନା ମାନେ ପୋଲିଓ ପାଇଁ ଆମେ ଗୋଟେ ଭ୍ୟାକ୍ସିନ୍ ଦଉଛେ ହଁ ନା ନାଇଁ, ଆଉ ଟିଟାନସ୍ ନେବା ପାଇଁ ଆଉ ଗୋଟେ ଭ୍ୟାକ୍ସିନ୍, ତ ସେମିତି ଯେତେ ଭ୍ୟାକ୍ସିନ୍ ଦେବା ଦ୍ୱାରା କଣ ହୁଏ ନା ସେମାନେ ଯୋଉ ବାହାର ରୋଗ ଯେତେବେଳେ ଆମକୁ ମାଡ଼ି ଆସନ୍ତି ସେତେବେଳେ ଆମ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତିଟା ସୃଷ୍ଟି ହୁଏ, ଯୋଉଟାକି ଭ୍ୟାକ୍ସିନ୍ ନେଲେ ସେଟା ଆମ ଦେହ ଭିତରେ ସୃଷ୍ଟି ହେବ, ତାପରେ ଯାଇକି ସେମାନେ ବାହାର ରୋଗ ସହିତ ସେମାନେ ଫାଇଟ୍ କରିବେ, ଯୋଉଦ୍ୱାରା କି ସେଇ ରୋଗଟା ଆଉ ଆମକୁ ହେବନି। ଆଜ୍ଞା, ବୟସ ତ ଆମର ଆପଣଙ୍କର ମମତା କାର୍ଡ ଥିବ, ମା ଓ ଶିଶୁ ସୁରକ୍ଷା କାର୍ଡ ମଧ୍ୟ ଥିବ, ହଁ ସେଇଟା ମଧ୍ୟ ଆପଣ ଦେଖିପାରିବେ। ତା ବାଦେ ମଧ୍ୟ ମୁଁ ଯଦି ଆପଣ କହିବେ ପୁରା ସିଡ୍ୟୁଲ ଆମର ଗଭର୍ଣ୍ଣମେଣ୍ଟର ସିଡ୍ୟୁଲ ମଧ୍ୟ ଅଛି, ସିଡ୍ୟୁଲ ମଧ୍ୟ ମୁଁ କହିଦେଇପାରିବି ଆପଣଙ୍କୁ। ମାନେ ଜନ୍ମ ହଉ ହଉ ଗୋଟେ ଭ୍ୟାକ୍ସିନ୍ ଦିଆଯାଉଛି, ଯେମିତିକି ମୁଁ ପ୍ରିଭିୟସଲି କହିଥିଲି ଆମେ ହେପାଟାଇଟିସ୍ ବି 0 ଡୋଜ୍ ଦଉଛେ ହେଲା, ତାପରେ ପୋଲିଓ 0 ଡୋଜ୍ ଦଉଛେ, ଏମିତି ଆମର ପିଲାମାନଙ୍କୁ ଆମେ 2 ବର୍ଷ ହେବା ପର୍ଯ୍ୟନ୍ତ ସବୁ ଭ୍ୟାକ୍ସିନ୍ ଦଉଛେ, ତାପରେ 5 ବର୍ଷ 10 ବର୍ଷ 16 ବର୍ଷରେ ମଧ୍ୟ ଆମେ ଟୀକା ଦଉଛେ,
1: ମାନେ
0: 16 ବର୍ଷ ପର୍ଯ୍ୟନ୍ତ ନେବେ। ତାପରେ ଯଦି ସେ ଝିଅ ପିଲା ହେଇଥିବ ସିଏ ଯଦି ପୁଣି ଥରେ ପ୍ରେଗନେଣ୍ଟ ହବ ତାହେଲେ ତାଙ୍କୁ ମଧ୍ୟ ଆମେ ଭ୍ୟାକ୍ସିନ୍ ଦଉଛେ। ଆପଣ ଯଦି ଡିଟେଲ ଜାଣିବାକୁ ଚାହିଁବେ ଏଇଠି ବି ମୁଁ କହିଦେଇପାରିବି, ଅଦରୱାଇଜ ଆପଣ ମମତା କାର୍ଡ ମଧ୍ୟ ଥିବ, କାହିଁକି ନା ଆମ ପାଖରେ ଡିଟେଲ୍ସ କହିବା ପାଇଁ ସମୟର ଅଭାବ ଅଛି, ସେଥିପାଇଁ ବୋଲିକି ମମତା କାର୍ଡ ଆମର ମା ଓ ଶିଶୁ ସୁରକ୍ଷା କାର୍ଡ ତ ସବୁ ମା ମାନଙ୍କ ପାଖରେ ଆଭେଲେବଲ ରହୁଛି, ଯେତେବେଳେ ଗୋଟେ ଗର୍ଭବତୀ ମା ପଞ୍ଜୀକୃତ ହଁ ସେଇଥିରେ ଲେଖା ହେଇଛି, ତାପରେ ଦିଦିମାନେ ମଧ୍ୟ କହିଦେବେ। ଆଉ ଏଇଟା 12 ରୋଗ ଶିଶୁମାନଙ୍କ ପାଇଁ 12 ରୋଗ ନ ହବା ପାଇଁ ବୋଲିକି
2: ଦିଦି ଆମର ସୁଜିକେ ଗରମ କରିକି ଏମିତି କୁପିଆନେ ଗରମ କରିକି ସମାନ ଚାପି ଦେବାର ଯେ ଆନାରେ ଏ ବୁଆ ଏ ବୁଆ ବୋଲବାର ଆମେ ଆଇ ଚିନା ଏବେ ପ୍ରତ୍ୟେକ ଆମକେ ଆଛେ ହାତ ଗୋଡେ ହେଲେ ଏବେ ପନେ ବିଜ୍ଞାନୀ ଲୋକମାନେ ସବୁ ଅଲଗ ଚାଲାକି ହେଲେ ଆରି ଅଧିକ ଜ୍ଞାନ କରିକି ନୂଆ ନୂଆ ଇ ସୁଜି ମନ ସଙ୍ଗେ ଦେବା ଟୀକା ମାନ କାଢିଲେ ନି ଦିଦି ହେଲେ ଆଇ ଗୋଟେ ଫୋନ ଆଇଲାନି ଏ ସମ୍ରା
3: ଆରେ
2: ଆଲେ
3: ଫୋନ ଉଠା ଦେ ଉଠା ଦେ
2: ହ୍ୟାଲୋ ଉଠା
3: ହ୍ୟାଲୋ ଏଇଟା କେ ପଚାରୁ ହ୍ୟାଲୋ
1: ହ୍ୟାଲୋ
3: କେ କହିଲାସ ନୁ କହନ୍ତନି କହିଲାସ ନି
1: ମୁଁ ଶକ୍ତିଭୂଷଣ କର କହୁଥିଲି ରହନମାଲ ପାଟନାଗଡ଼ ବଲାଙ୍ଗୀର ଡିଷ୍ଟ୍ରିକ୍ଟ
3: ଆଲେ ବାବୁ ତୁମର ପ୍ରଶ୍ନ କାଟା ଅଛେ
1: ଟୀକାକରଣ ଯେ ଆମେ ଦେବେ ଯୋଉ ନଉଛନ୍ତି ଟୀକାକରଣଟା ସେ କେତେ ପ୍ରଶ୍ନ ଆମ ବୟସଟା କେତେରୁ କେତେ ଦିଆଯିବ ତା ସଙ୍ଗେ ଆଉ ଗୋଟେ ମୋର ପ୍ରଶ୍ନ ଯେ ଜଣେ ଟୀକାକରଣ ଦିଆଯିବ ତାକୁ ଗୋଟେ ସିରିଞ୍ଜରେ ଦିଆଯିବ ନା ଅଲଗା ଅଲଗା ସିରିଞ୍ଜରେ ଦିଆଯିବ କାହିଁକି ନା ଆମ ଗାଁ ଗହଳିରେ ସମସ୍ତେ ଗୋଟେ ସିରିଞ୍ଜ ବି ଦେଇ ଦେଉଛନ୍ତି
2: କହିଦେବି
0: ଶୁଣନ୍ତୁ ଏବେ ସରକାର

0: ଏମିତି କରିଦେଇଛନ୍ତି, ଏବେ କେହି ମଧ୍ୟ ଗୋଟେ ସିରିଞ୍ଜରେ କାହାକୁ ଦଉନାହାନ୍ତି। ପ୍ରଥମ କଥା ହେଲା, ସେ ଜଣକ ପାଇଁ ଗୋଟେ ଗୋଟେ ସିରିଞ୍ଜ ୟୁଜ୍ ହଉଛି ହେଲା, ଆଉ ସେ ସିରିଞ୍ଜ ୟୁଜ୍ ହେଲା ପରେ ମଧ୍ୟ ସେଟା ତାକୁ ମଧ୍ୟ ସେ ନିଡିଲକୁ ଅଲଗା କରାଯାଉଛି, କାଳେ ଅନ୍ୟମାନଙ୍କୁ ମଧ୍ୟ କିଛି ଇନଫେକ୍ସନ୍ ହବ ବୋଲିକି ହେଲା। ତ ସେଇଟା ସେଇଟା ଲୋକ ଜାଣିନଥିବେ, କିନ୍ତୁ ଏମିତି କୋଉ ଜାଗାରେ ମଧ୍ୟ ହଉନି ଯେ ଗୋଟେ ସିରିଞ୍ଜରେ କାହାକୁ ଦିଆଯାଉଛି। ତାପରେ ଆଉ ଗୋଟେ କ'ଣ କ୍ୱେଶ୍ଚିନ୍ କଲେ, ବୟସ। ବୟସ ତ ମୁଁ ଅଲରେଡି କହିଛି, ଆମର ଶିଶୁଟି ଜନ୍ମ ହଉ, ପ୍ରଥମେ ଆମେ ଗୋଟେ ଗର୍ଭବତୀ ମାଆକୁ ଦଉଛେ, ହଁ ନା ନାଇଁ? ଗର୍ଭବତୀ ମାଆକୁ ଦୁଇଟା ଟିଟି ଦଉଛେ, ତାପରେ ଯେତେବେଳେ ସେ ଶିଶୁ ଜନ୍ମ କରୁଛି, ଜନ୍ମ କଲା ପରେ ଶିଶୁକୁ 2 ବର୍ଷ ହେବା ପର୍ଯ୍ୟନ୍ତ ମାନେ ତାକୁ ଟୀକା ଦିଆଯାଉଛି, ମାନେ ବୟସ ହଉଛି ତାର ଜନ୍ମ ସମୟରେ, ଜନ୍ମ ହଉ ହଉ 24 ଘଣ୍ଟା ଭିତରେ ଆମେ ଭ୍ୟାକ୍ସିନ୍ ଦଉଛେ ହେଲା, ତାପରେ 6 ସପ୍ତାହରେ ଦଉଛେ, 10 ସପ୍ତାହରେ ଦଉଛେ, 14 ସପ୍ତାହରେ ଦଉଛେ, ତାପରେ 9 ମାସ ପୁରୀକି 9 ମାସରୁ 12 ମାସରେ ମଧ୍ୟ ଦଉଛେ, ତାପରେ 16ରୁ 24 ମାସରେ ଦଉଛୁ, ଆଉ ତାପରେ ଯାଇକି 5 ବର୍ଷ, ଆଉ 5 ବର୍ଷରେ ଟିଡି, ଆଉ 10 ବର୍ଷ 16 ବର୍ଷରେ ଆମେ ଏତିକି ପର୍ଯ୍ୟନ୍ତ ଆମର ଟୀକାକରଣ ଦିଆଯାଉଛି। ଆଉ ତା ସହିତ ଆମର ମମତା କାର୍ଡ ଏମ୍ସିପି କାର୍ଡ ଅଛି, ସେଇଥିରେ ମଧ୍ୟ ଆପଣ ପାଇପାରିବେ। ସେଥିରେ ଆପଣ ଯିଏ ଯଦି ଆପଣ ଏଇଠୁ କହୁଛନ୍ତି ଓଡ଼ିଶାରେ ଅଛନ୍ତି ଦେନ୍ ଓଡ଼ିଆରେ, ଯଦି ଅଲଗା କୋଉ ଷ୍ଟେଟରେ ଥିବେ ସେଇ ଲାଙ୍ଗୁଏଜରେ ସେଇ ମମତା ମା ଓ ଶିଶୁ ସୁରକ୍ଷା କାର୍ଡଟା ସେଇଥିରେ ଲେଖା ହେଇଥାଉଛି ସେଇଟା ମଧ୍ୟ। ଆଉ ସେଇଟା ଯୋଉ ଏମିତି ଗୋଟେ କାର୍ଡଟା ଯୋଉଥିରେ ନେଇକି ଗୋଟେ ଗର୍ଭବତୀ ମାଆରୁ ଆରମ୍ଭ କରିକି ସେ ମା କ'ଣ ଖାଇବ, ତାର ହାଇ ରିସ୍କ କେମିତି ଜାଣିପାରିବ, ଶିଶୁଟିର ମାଇଲଷ୍ଟୋନ୍ ମାନେ ତାର ଡେଭଲପମେଣ୍ଟ କେମିତି ହୁଏ, ତାର କୋଉ ବୟସରେ କୋଉ ଟୀକା ନେବା କଥା, ପୁରା ଡିଟେଲ୍ସ ମଧ୍ୟ ମମତା କାର୍ଡରେ ଲେଖା ହେଇଛି, ସେଇଟା ମଧ୍ୟ ଆପଣ ହଁ ନେଇପାରିବେ। କିନ୍ତୁ ସେଟା ଲାଙ୍ଗୁଏଜ ଟିକେ ଓଡ଼ିଶାରେ ଓଡ଼ିଆ ଲାଙ୍ଗୁଏଜ, ଆନ୍ଧ୍ରପ୍ରଦେଶରେ ତେଲୁଗୁ ଲାଙ୍ଗୁଏଜରେ ସେମିତି ଲେଖା ହେଇଥାଏ, ବଟ୍ ଇଣ୍ଡିଆର ସରି ଭାରତର ଯେକୌଣସି ସ୍ଥାନରେ ମଧ୍ୟ ଆପଣମାନେ ନେଇପାରିବେ।
1: ଧନୁଷ ଟଙ୍କାର ହେଇଗଲା, ହାତ ଗୋଡ ମାନେ ବାଙ୍କଟା ବାଙ୍କଟା ହେଇଗଲା, ଏତେ ମରି ଯାଇଛିବେ ଏତେ ମରି ଯାଇଛିବେ, ମାତ୍ର ଏବେ ଗୋଟେ 15-20 ବର୍ଷ ହେଲା ଏଇଟା ମାନେ ଦେଖେ ନା ମିଳିଲାନି, ଏଇଟା କେନ୍ତା ଦିଦି?
0: ମୁଁ ତ ଏବେ ପର୍ଯ୍ୟନ୍ତ ମୁଁ ଧନୁଷ ଟଙ୍କାର ବିଷୟରେ ମୁଁ ଏବେ କେବଳ ପାଠ ପଢିଛି, ଫଟୋ ଦେଖିଛି, ଭିଡିଓ ଦେଖିଛି ପୁରୁଣା କାଳର, କିନ୍ତୁ ମୁଁ ମଧ୍ୟ ସେଇ ରୋଗଟା ଦେଖିନି। କିନ୍ତୁ ଧନୁଷ ଟଙ୍କାର ଯୋଉଟାକି ଆଗରେ କ'ଣ ହଉଥିଲା ମାନେ ଟିଟାନସ୍ ହେଲା, ଟିଟାନସ୍ ରୋଗ ଦ୍ୱାରା ଆମର ଧନୁଷ ଟଙ୍କାର ରୋଗଟା ହୁଏ, ଯୋଉଦ୍ୱାରା କି ଆମର ମସଲ ଗୁଡ଼ାକ, ଆମ ମାଂସ ପେଶୀ ଗୁଡ଼ାକ ଟାଣ ହେଇଯାଏ, ସେଟା ନର୍ଭକୁ ଡ୍ୟାମେଜ୍ କରିଦିଏ, ଯୋଉଦ୍ୱାରା କି ନର୍ଭ କାମ କରିବନି, ଆଉ ମାଂସ ପେଶୀ ଗୁଡ଼ାକ ଟାଣ ହେଇଯିବ, ଶିଶୁଟିର ବେକ ବଙ୍କା ହେଇଯାଏ ହେଲା, ଆଉ ମାନେ ପୁରା ଷ୍ଟ୍ରେଟ୍ ଏମିତି ହେଇଯିବ, ସେ ଆଉ ଏବେ ହେଇପାରିବନି, ଆଉ ସିଭିୟର ମାନେ ଅଧିକ ଜ୍ୱର ରହିବ ଶିଶୁକୁ, ଆଉ ଯୋଉଦ୍ୱାରା କି ତାର ଯଦି ଇମିଡିଏଟ୍ ଟ୍ରିଟମେଣ୍ଟ ନ କରିବା ତାହେଲେ ସେ ଶିଶୁଟି ମୃତ୍ୟୁବରଣ ମଧ୍ୟ କରିପାରେ।
1: ହେଲେ ଏଇ ଜଣ ଆକ୍ତୁ କାଏତେଲା ବୋଲେ ଅଲପ ଖନ୍ତି ପାଇଦେଲା, ଖଣ୍ଡିଆ ହେଇଗଲା, ବନି ବାହାରିଲା ବୋଲେ ଲୋକ ବୋଲତେ ହେଲେ ଏ ଦେ ତୁ ଯାଇକରି କାଏଟା ଗୋଟେ ଚାପା ହେଇଯା, ଜୟ ଚାପା ହେଇଯା, ଏଇଟା ଚାପା ହେଇଯା, ଏଇଟା ଚାପା ହେଇଯା ବୋଲତେ ହେଲେ ଏମିତି କରିବା ଲାଗି ଲୋକ ବଡ଼େଇ ହବା ଉତ୍ତର ମିଶା ଧନୁଷ ଟଙ୍କାର କରାଟା ହେତେଲା, ମାତ୍ର ଏବେ ଜଣ ଟୀକା ମାନ ଦେଲାଇନି, ଜନମ ପିଲାକେ ଦେଇ ଦେଲାଇନି, ଆହୁରି ଧନୁଷ ଟଙ୍କାର ନାହିଁ, ଫୋନ
2: ଆଇଲା ଫୋନ
1: ହେଲେ ଉଠା ସମ୍ରା
2: ହ୍ୟାଲୋ ଏଟା କେ ପଚାରୁ
3: ହ୍ୟାଲୋ
2: ହଁ କେ କହିଲାସନି ବାବୁ କହନ୍ତିନି କହିଲାସନି
3: ମୁଇଁ ଚାନା ଆଣିଲେ କହିଲି ଆଛେ ବାବୁ
2: ଆଲେ କାଇ ନା
3: ମୋର ନାଁ ପ୍ରେମଚାନ୍ଦ ବିଶି ପୂଜାରୀ ଗୁଡା ଚାନା ହାଣ୍ଡି
2: ଆଲେ ରେଡ଼ା କେ ପଚାରୁ ଲଗେ କାଇ ପ୍ରଶ୍ନ ଅଛେ ତୁମରଟା
3: ମୋର ବାବୁ ଗୋଟେ ଅଛେ ବାବୁ ତାକୁ 14 ବର୍ଷ ହେଇଛି ତ ତାକୁ ସବୁ ଟୀକା ଦେଇଛି ମୁଇଁ କିନ୍ତୁ ତାକୁ ସେ ଥଣ୍ଡା ସର୍ଦି ଆରି ଆଲର୍ଜି ଛାଡୁ ନାହିଁ ତ ତାର ପାଇଁ କଣ ଟୀକା ଅଛି କି ବୋଲି ମୁଇଁ ପଚାରବାର କଥା ହେ
2: ଆଲେ ଦିଦି କେ କହିଦେଉ ଦିଦି କହିଛି
0: ଆଚ୍ଛା ଆପଣଙ୍କ ପିଲାଟା ସବୁ ଟୀକା ପାଇଯାଇଛି
3: ସବୁ ଟୀକା ପାଇଛି
0: ହଁ ତ ଦେଖନ୍ତୁ ଯଦି ସେ ପାଇଯାଇଛି ତାର ଅନ୍ୟ କୌଣସି ଥଣ୍ଡା କାଶ ଜନିତ ଅନ୍ୟ କୌଣସି ରୋଗ ହେଇଥାଇପାରେ କାହିଁକି ନା ଏବେ ବହୁତ ପ୍ରକାର ରୋଗ ହଉଛି ତ ତାଙ୍କୁ ଆପଣ ଟିକେ ଡାକ୍ତରଖାନାକୁ ନେଇଯାଆନ୍ତୁ ଆଉ ସେଇଥିରେ ଟିକେ ଡାକ୍ତରଙ୍କୁ ଦେଖେଇ ଟିକେ ବ୍ଲଡ୍ ଟେଷ୍ଟ କରେଇକି ଟିକେ ଚେକଅପ୍ କରେଇ ଦିଅନ୍ତୁ ହଁ ଏଲର୍ଜି ମାନେ ସେଟା ଭ୍ୟାକ୍ସିନ୍ ଯୋଗୁଁ କିଛି

0: ପ୍ରିଭେଣ୍ଟ କରିହେବନି
1: କଣ
0: ନା ନା ନା ସେଇଟା ପାଇଁ କୌଣସି ଏଲର୍ଜି ପାଇଁ ନାହିଁ, ଏଲର୍ଜି ପାଇଁ ମେଡିସିନ ରହୁଛି ଯୋଉଟା କି ଆପଣ ମାନେ ଡାକ୍ତରଖାନାରେ ପାଇପାରିବେ ହେଲା।
2: ଦିଦି ମୋର ଗୋଟେ ପ୍ରଶ୍ନ ଅଛି ଯେ ଏବେ ସାନ ସାନ ପିଲାଟାକୁ ଜନ୍ମରୁ କାହିଁକି ରୋଗ ଧରିଲାନି ତାଙ୍କର ସେ ତାଙ୍କର ମା ମା ଗର୍ଭରେ ଥିଲା ବୋଲି ତାଙ୍କର ଟୀକା ହବ ପାଇଁ କି କାହିଁକି କେମିତି ସେଟା ଦିଦି।
0: ସେଇଟା ହେବାର ବିଭିନ୍ନ ପ୍ରକାର କାରଣ ରହୁଛି। ଯଦି ଗୋଟେ ଗର୍ଭବତୀ ଗୋଟେ ମା ଗର୍ଭବତୀ ହେଲା ସେ ଯଦି କମ୍ ଓଜନର ଥିବ ସେ ଯୋଉ ଛୁଆଟା ଜନ୍ମ କରିବ ସେ ପିଲାଟା କ'ଣ ରୋଗିଣା ହେଇକିରି ଜନ୍ମ ହବ, କମ୍ ଓଜନର ଶିଶୁ ଜନ୍ମ ହବ, ତା ଦେହରେ ରୋଗ ପ୍ରତିରୋଧକ ଶକ୍ତି ନଥିବ ଯଦ୍ୱାରା କି ବାହାର ରୋଗ ଗୁଡାକ ତାକୁ ଜଲ୍ଦି କ'ଣ ତାକୁ ଇଫେକ୍ଟ ହେବାର ଚାନ୍ସେସ୍ ଥାଏ ହେଲା। ଆଉ ତା ସହିତ ଆମେ ଭ୍ୟାକ୍ସିନ୍ ନେବା ଦ୍ୱାରା କ'ଣ ହୁଏ ନା ଶିଶୁମାନଙ୍କୁ ଆମେ ଯୋଉ ଭ୍ୟାକ୍ସିନ୍ ଦଉଛୁ ଦେବା ଦ୍ୱାରା ସେମାନେ ରୋଗକୁ ଲଢ଼ିବାରେ ତାଙ୍କ ଶରୀର ଭିତରେ ହିଁ ଇମ୍ୟୁନିଟି ପାୱାରଟା ସୃଷ୍ଟି ହୁଏ ଯୋଉଟା ରୋଗ ପ୍ରତିରୋଧକ ଶକ୍ତିଟା ସୃଷ୍ଟି ହୁଏ ସେଥିପାଇଁ ବୋଲିକି ଭ୍ୟାକ୍ସିନ୍ଟା ଦିଆଯାଉଛି।
3: ନମସ୍କାର ଆଜ୍ଞା।
4: ଜୁହାର, କିଏ କହିଲାସିନି ବାବୁ, କୋନ ଦିନେ କହିଲାସିନି?
3: ଆଜ୍ଞା, ମୁଁ ଜୟପୁର ଶାଶ୍ୱତ କହୁଛି।
2: ଆଲେ ଶାଶ୍ୱତ ବାବୁ, କାଏ ତୁମର ପ୍ରଶ୍ନ କାଏଟା ଅଛେ?
3: ଆଜ୍ଞା, ପ୍ରଶ୍ନ ହେଲା ଆଜ୍ଞା, ଯେ ଟୀକାକରଣ ନବାର କଣ କଣ କେତେ କଣ କଣ ସବୁ ଖାଇବା ସେ ବିଷୟରେ କହିଦେବେ
2: ଆଜ୍ଞା। ଦିଦି
0: ନା, ଟୀକାକରଣରେ ତ ସେମିତି ଆପଣ କାହାର ଟୀକାକରଣ କଥା କହୁଛନ୍ତି, ଶିଶୁର ନା ବଡ଼ମାନଙ୍କର? ବଡ଼ମାନଙ୍କର ତ ସେମିତି ମାନେ ପର୍ଟିକୁଲାରଲି କୁହନ୍ତୁ କାହା ପାଇଁ କହୁଛନ୍ତି।
2: କେତେ ବୟସର ପିଲାକେ?
3: ପାଞ୍ଚ ବର୍ଷର।
0: ଦେଖନ୍ତୁ, ଟୀକାକରଣ ନେଲା ପରେ ଯାହା ବି ସିଏ ଖାଇପାରିବେ, ଖାଇବା ପ୍ରତି କୌଣସି ରେଷ୍ଟ୍ରିକ୍ସନ୍ ନାହିଁ, ସେମାନେ ଯାହା ମଧ୍ୟ ଖାଇପାରିବେ, ସେ ଭେଜ୍ ଖାଇଲେ ଭେଜ୍ ଖାଇପାରିବେ, ନନ୍ଭେଜ୍ ଖାଇଲେ ମଧ୍ୟ ନନ୍ଭେଜ୍ ମଧ୍ୟ ଖାଇପାରିବେ, କୌଣସି ଅସୁବିଧା ନାହିଁ ସେଇଥିରେ। ଓକେ,
2: କାଇ ପ୍ରଶ୍ନ ଅଛି ଗାରି?
3: ନାହିଁ ଆଜ୍ଞା।
2: ଆଲେ ବେଶୀ ଧନ୍ୟବାଦ ଦେଲୁନି ଫୋନ କରିବା।
4: ଲୋକମାନଙ୍କୁ ଡରି ଗଲାନି କାଇଟା ବୋଲେ ଟୀକା ମନ ଦେଇକରି କାଇ ସେ କାର ହାତ ଗୋଡ଼ ଫୁଲିଗଲା, କାହାକେ କାଇ ଜରିଗଲା କେ ମରିଗଲା ବୋଲି ମାତ୍ର ଏଇଟା ଶୁଣିବାକୁ ପଛେ ମିଳିଛି ଯେ ନାଇଁ ତାକେ ଗୋଟେ ଫଲନା ବେମାର ହେଇଗଲା, ଫଲନା ଏଇଟା ହେଇଗଲା, ଏଇଟା କା ଯାଏ ମରିଗଲା ବୋଲି। ଇ ଯୋଉ ଅନ୍ଧବିଶ୍ୱାସ ଗୋଟେ ଲୋକର ଭିତରେ ଅଛେ ଯେ ଟୀକା ନାଇଁ, ଟୀକା ନା ଦଉ, ଟୀକା ଦେଲେ ଏମିତି ହେଇଯାଇଛି, ଟୀକା ଦେଲେ ହେମିତି ହେଇଯାଇଛି, ଚାନ୍ଦି ହେଇଯାଇଛି, ଫଲନା ହେଇଯାଇଛି, ଏଇଟାର କାଜେ ଗୋଟେ କାଇଟା କହି ଦିଆସିନି ଦିଦି।
0: ସେଥିପାଇଁ ଆମର ସଚେତନତା କରିବା ପାଇଁ ଆମର ଆଶା ଦିଦି, ଏନ୍ଏମ୍ ଦିଦି ମାନେ ଗାଁ ମାନଙ୍କରେ ଯେତେବେଳେ ଭିଏଚ୍ଏନ୍ଡି ମାନେ ଭିଏଚ୍ଏସ୍ଏନ୍ଡି ମାନେ ଗାଁ ମାନଙ୍କରେ ମମତା ଦିବସ କରୁଛନ୍ତି, ସେଥିରେ ଗର୍ଭବତୀ ପ୍ରସୂତି ମା ମାନେ ଆସୁଛନ୍ତି, ସେମାନଙ୍କୁ ଟୀକାକରଣ ନେବା ଦ୍ୱାରା କେମିତି ରୋଗ ପ୍ରତିରୋଧକ ଶକ୍ତି ବଢେ ସେଗୁଡ଼ାକ ସବୁ କୁହନ୍ତି ହେଲା। ତା ସହିତ ପୁଷ୍ଟିକର ଖାଦ୍ୟ ଖାଇବା ମଧ୍ୟ କୁହାଯାଏ। ଆଉ କେତେକ କ୍ଷେତ୍ରରେ କ'ଣ ହୁଏ ନା, ସାଧାରଣତଃ ଗୋଟେ ଟୀକା ଦେଲା ବେଳକୁ ସେଗୁଡ଼ାକ ଆମର କୋଲ୍ଡ ଚେନ୍ ମାନେ ଆମେ ସେ ବାହାରେ ରଖିଲେ ସେ ଟୀକା ଗୁଡ଼ାକ ନଷ୍ଟ ହୋଇଯାଏ, ସେଗୁଡ଼ାକୁ ଆମେ ଆଇସିଏରେ ରଖିକି ତାକୁ ଆମେ ତାକୁ ଗୋଟେ ମେଜରମେଣ୍ଟ ଆମର କୋଲ୍ଡ ଚେନ୍ ମେଣ୍ଟେନ୍ କରିକି ଆମେ ସେ ଭ୍ୟାକ୍ସିନ୍କୁ ଷ୍ଟୋରେଜ୍ କରୁଛୁ। ଇଭେନ୍ ପିଲାକୁ ଯେତେବେଳେ ପର୍ଯ୍ୟନ୍ତ ଭ୍ୟାକ୍ସିନ୍ ଦେବା ପର୍ଯ୍ୟନ୍ତ କୋଲ୍ଡ ଚେନ୍ଟା ମେଣ୍ଟେନ୍ ହେଉଛି ସେ ହେଲା।
2: ହ୍ୟାଲୋ, ରେଡ଼ିଓକୁ ପଚାରୁ।
5: ହ୍ୟାଲୋ, ନମସ୍କାର।
2: ନମସ୍କାର, କେ କହିଲାସ୍ନି ବାବୁ, କନ୍ତେ ନି କହିଲାସ୍ନି?
5: କଳାହାଣ୍ଡି ପାକେଲପଡ଼ାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ କହୁଛେ।
2: ଆଲେ କ୍ଷମା ସାଗର ବାବୁ, ତୁମର ପ୍ରଶ୍ନ କାଟା ଅଛେ?
5: ପ୍ରଶ୍ନ ତ ଆଜ୍ଞା, ଏଇ ଯେନ୍ ପୋଲିଓ ଦିଆଯାଉଛେ ପିଲାମାନଙ୍କେ କି ଗର୍ଭବତୀ ରହିଲେ ଯେନ୍ଟା ମାନେ ସେଟା ନେଲେ କେନ୍ ପ୍ରକାର ସୁବିଧା ହଉଛେ? ଆର୍ ଯଦି
4: ସର୍ଦ୍ଦାର କଥା ଯେ ଆମର କେନ୍ଦ୍ର ସରକାର ରାଜ୍ୟ ସରକାର ଏତିକି ଚେଷ୍ଟା କରିଲାନି ଟୀକା ମନ ନିଆ ବୋଲିକରି ଦେଖା କେତେ ଡାବୁ
2: ତୋର ଫୋନ ଗଲା। ହେଲୋ, ରେଡ଼ିଓ କେ ପଚାରୁ?

0: ସେ ଦୁଇଟା ଟିଟି ନେଇଥିବ, ସେକେଣ୍ଡରେ ପୁଣି ଥରେ 3 ବର୍ଷ ଭିତରେ ନବ ନବ ମାନେ ବୁଷ୍ଟର ଡୋଜ୍, ତ ସେଇଟାକୁ ତାକୁ ମାନେ ବୁଷ୍ଟ କରିବା ପାଇଁ, ତା ଦେହରେ ଅଲରେଡି ସେଇ ରୋଗ ପ୍ରତିରୋଧକ ଶକ୍ତି ଅଛି, ତାକୁ ଆହୁରି ଟିକେ ଆକ୍ଟିଭେଟ୍ କରିବା, ରୋଗ ଆମ ଦେହରେ ଆଉ ଟିକେ ଇମ୍ୟୁନିଟି ପାୱାର ଡେଭଲପମେଣ୍ଟ କରିବା ପାଇଁ ବୁଷ୍ଟର ଡୋଜ୍ଟା ଦିଆଯାଏ। କାହିଁକି ନା ସେଟା ଆମର ଜାଣିବା ପାଇଁ ବୋଲିକି ଆମେ ସେଗୁଡ଼ାକ ନାଁ ଦେଉଛୁ। ଭ୍ୟାକ୍ସିନ୍ଟା ସେଇ ସେମ୍ ସେଇ ଟିଡି ଭ୍ୟାକ୍ସିନ୍ ହିଁ ଦେଉଛେ, କିନ୍ତୁ ଆମେ ଜାଣିବା ପାଇଁ ବୋଲିକି ସେ ତାର ନାଁଟା ଚେଞ୍ଜ କରାଯାଇଛି।
1: ନାଇଁ ନାଇଁ ବଢିଆ କଥା ହେଲେ ପନେ ସମରା, ଇ ଯେତକି ଭ୍ୟାକ୍ସିନ୍ ବାହାର ଇ ସବୁ ଟୀକା ମାନ ବାହାରିଲେ ପନେ

0: ଶବ୍ଦ ମାତ୍ର କିଛି ଅକ୍ଷରର ମିଶ୍ରଣ ନୁହେଁ। ଶବ୍ଦ ହେଉଛି ମନର ଭାବନାକୁ ମନ ପାଖରେ ପହଞ୍ଚିବାର ଏକ ସୁନ୍ଦର ସେତୁ।
1: କେବେ କେବେ ଆମେ ଯାହା କହିପାରୁନା, ଗୋଟିଏ ଛୋଟ ମେସେଜ ସେହି କଥା କହିଦିଏ। ଗୋଟିଏ ଛୋଟ ଶବ୍ଦ ହୁଏତ ଆମ ପାଇଁ ସାଧାରଣ, କିନ୍ତୁ ଯିଏ ଏହା ପାଏ ତାଙ୍କ ପାଇଁ ହୁଏତ ତାହା ହେଇପାରେ ଏକ ସ୍ମୃତି, ଏକ ସାନ୍ତ୍ୱନା, ଏକ ଭରସା।
0: ସମ୍ପର୍କ ସବୁବେଳେ ନିକଟତର ନୁହେଁ, ଭାବନାରେ ବଞ୍ଚିଥାଏ। ଦୂରତା ଯେତେ ବଢ଼ିଥାଉ, ଏକ ଆତ୍ମୀୟତା ଭରା ଶବ୍ଦ ଦୁଇଟି ମନକୁ ପୁଣି ନିକଟ କରିପାରେ।
1: ସେଇଥିପାଇଁ ଆମେ ଶବ୍ଦକୁ କେବଳ ଶବ୍ଦ ଭାବେ ନୁହେଁ, ଆତ୍ମୀୟତାର ଭାଷା ଭାବରେ ଦେଖିବା। କାହାକୁ ଖୁସି କରିବା ପାଇଁ ବଡ଼ କିଛି ଦରକାର ନାହିଁ, କେବଳ ଗୋଟିଏ ସୁନ୍ଦର ଶବ୍ଦ ହିଁ ଯଥେଷ୍ଟ ହୋଇଥାଏ।
0: ଆପଣଙ୍କ ଗୋଟିଏ ଶବ୍ଦ କାହା ମନରେ ଆଶା ଯୋଗାଇପାରେ, ଆପଣଙ୍କର ଗୋଟିଏ ସନ୍ଦେଶ କାହାର ଏକାକୀପଣକୁ ଦୂର କରିପାରେ।
1: ତେବେ ଆପଣଙ୍କ ମନର କଥା, ଆପଣଙ୍କ ଭାବନା ଏବଂ ଆପଣଙ୍କ ସନ୍ଦେଶକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁରେ ହୃଦୟରୁ ସ୍ୱାଗତ ଜଣାଉଛୁ ଆମେ ଦୁହେଁ।
0: ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ।
0: ନମସ୍କାର।
2: ସମ୍ପର୍କ ସେତୁ,
3: ସମ୍ପର୍କ ସେତୁ।
0: ତେବେ ଅନୁ, ଆଜି ଆମେ ସମ୍ପର୍କ ସେତୁରେ ପ୍ରଥମେ ସ୍ଥାନ ଦେବା ଭଏସ୍ ମେସେଜ।
4: ମୁଁ ଲାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରୁ। ଗତ ରବିବାର ଦିନ ରେଡିଓ କେ ପାଚାର କାର୍ଯ୍ୟକ୍ରମ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା କି ମୁଖ୍ୟମନ୍ତ୍ରୀ ଆବାସ ଯୋଜନା। ଏହି ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ। ସେଥିପାଇଁ ସେଦିନର ଉପସ୍ଥାପକ ଓ ଉପସ୍ଥାପିକା, ତା ସହିତ ବିଶେଷଜ୍ଞ ମହାସାଜ ସାର୍ଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଏବଂ ଗତ ସୋମବାର ଦିନ ବିଶେଷ କାର୍ଯ୍ୟକ୍ରମ ଶୁଣିଥିଲି, ଲାଇଫ୍ ଇନ୍ କାର୍ଯ୍ୟକ୍ରମ, କଥା ଆପଣ ଗୀତ ଆମର ଦମୟନ୍ତୀ ମ୍ୟାଡ଼ାମ ଏବଂ ରଘୁନାଥ ବିଶ୍ୱାର ଭାଇ, ସେଦିନର କାର୍ଯ୍ୟକ୍ରମ ବହୁତ ଖୁସି ଲାଗିଲା। ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଏବଂ ଗତ ମଙ୍ଗଳବାର ଦିନ ବିଶେଷ କାର୍ଯ୍ୟକ୍ରମ ବର୍ଣ୍ଣମଲ୍ଲିକା ଶୁଣିଥିଲି, ଉପସ୍ଥାପନା ଦାୟିତ୍ୱରେ ଥିଲେ ଅପର୍ଣ୍ଣା ପଟ୍ଟନାୟକ, ଶୁଣିବାକୁ ବହୁତ ଖୁସି ଲାଗିଥିଲା। ଯେଉଁ ଭାଇଙ୍କ ସହ ସାକ୍ଷାତ ନିଆଯାଇଥିଲା ତାହା ବହୁତ ଶିକ୍ଷଣୀୟ ଥିଲା, ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା।

0: କାମନା ଗତ ବୁଧବାର ଦିନ ଯୋଗବାଣୀ ବିଭାଗରେ ଏକ ସୁନ୍ଦର କାର୍ଯ୍ୟକ୍ରମରେ ଶୁଣିବାକୁ ପାଇଥିଲି, ଯାହାର ବିଷୟବସ୍ତୁ ଥିଲା କି ଆମ ସମୟରେ ଯୋଗବାଣୀ। ଯୋଗବାଣୀ ବିଭାଗର କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ରଞ୍ଜନ କୁମାର ବେହେରା ଶ୍ରୁତି ସଜନା ତ୍ରିପାଠୀଙ୍କ ସହ ସାକ୍ଷାତକାର କରିଥିଲେ। ଆମ କଥାଟିକୁ ରକ୍ଷା କରିକିରି ଯୋଉ ସାକ୍ଷାତକାର ନେଇଥିଲେ ବହୁତ ଖୁସି ଲାଗିଥିଲା। ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଗତ ଗୁରୁବାର ଦିନ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମ ଶୁଣିଥିଲି, ଯୋଉ ବିଷୟବସ୍ତୁ ଉପରେ ଆପଣମାନେ ଆଲୋଚନା କରିଥିଲେ ଏବଂ ଯୋଉ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିଲେ ପରିଶ୍ରମର ଫଳ ମିଠାକୁ ନେଇକିରି, ତାହା ବହୁତ ଶିକ୍ଷଣୀୟ ଥିଲା। ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ସଜମୋଜ କାର୍ଯ୍ୟକ୍ରମ ଶୁଣିଥିଲି, ମୋର କୌତିକିଆ ପ୍ରଶ୍ନ ଏବଂ ମୋନା ଭାଇଙ୍କର କୌତିକିଆ ପ୍ରଶ୍ନର ସଠିକ ଭାବରେ ଉତ୍ତର ଦେଇଥିବା ଯୋଗୁଁ ବଡ ଭାଇ ଉଦୟ ଶଙ୍କର ଜାନିଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଆଗକୁ ତ ରଞ୍ଜନ ସାର୍ ଯେହେତୁ ତାଙ୍କର ଚାକିରି ସରିବା ପାଇଁ ଯାଉଛି 21 ତାରିଖ ଏବଂ 28 ତାରିଖ, ଯେମିତି ହେଲେ ବି କଥା ଆପଣ ଗୀତ ଆମର ଟିକେ ଲାଇଫ ଅନ୍ କାର୍ଯ୍ୟକ୍ରମ ବସନ୍ତୁ, ତାହା ଟିକେ ନିହାତି ଭାବରେ ଟିକେ ଖୁସି ଲାଗିବ। ବର୍ଣ୍ଣ ବିବାହ ବର୍ଣ୍ଣାଳୀ କାର୍ଯ୍ୟକ୍ରମ ଆପଣମାନେ ପ୍ରଚାର ପ୍ରସାର କରୁଛନ୍ତି, ରଞ୍ଜନ ସାର୍ଙ୍କୁ ମୋର ଛୁଟିଆ ରିକ୍ୱେଷ୍ଟ ଯେ ଏଇ କାର୍ଯ୍ୟକ୍ରମ ଗୋଟେ ସାକ୍ଷାତକାରଟି ନେବା ପାଇଁ, ଯେହେତୁ ଆଗକୁ ତ ରଞ୍ଜନ ସାର୍ ରିଟାୟାର ହେଇଯିବେ ଆଉ ତାକୁ ତ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ମତାମତ ଦେଇ ହେବନି, ସେଥିପାଇଁ ଗୋଟେ ସାକ୍ଷାତକାରଟି ଯେମିତି ହେଲେ ବି ପ୍ରଚାର କରନ୍ତୁ। ତା ସହିତ ଆକାଶବାଣୀ ଲାଇଭ ଆପଣମାନେ ଯେମିତି ହେଲେ କାର୍ଯ୍ୟକ୍ରମ ରଞ୍ଜନ ସାର୍ ଟିକେ ପ୍ରଚାର କରନ୍ତୁ, ତା ନିହାତି ଟିକେ ଭଲ ଲାଗିବ, ଯେହେତୁ ଆଉ ଅଳ୍ପ ଦିନ ଅଛି। ସେଥିପାଇଁ ମୁଁ ହାତ ଯୋଡ଼ିକି ରିକ୍ୱେଷ୍ଟ କରୁଛି ରଞ୍ଜନ ସାର୍କୁ ଯେ ଆକାଶବାଣୀ ଲାଇଭ ଦିନଟା ହେଲା କାର୍ଯ୍ୟକ୍ରମଟି କରନ୍ତୁ, ତାଙ୍କ ଟୁଣ୍ଡରୁ ଆମେ ଟିକେ ଶୁଣିବା ପାଇଁ ଚାହୁଁଛୁ। ଅନେକ ଶ୍ରୋତା ଭାଇ ଭଉଣୀମାନେ ଶୁଣିବା ପାଇଁ ୱେଟିଂରେ ଅଛନ୍ତି ଯେ କେତେବେଳେ ରଞ୍ଜନ ସାର୍ ଆକାଶବାଣୀ ଲାଇଭଟି କରିବେ। ଏ କାର୍ଯ୍ୟକ୍ରମଟିକୁ ଯଦି କରିକି ଆପଣମାନେ ପ୍ରଚାର ପ୍ରସାର କରିକି ଆମକୁ ଭେଟିଦେବେ, ତା ନିହାତି ଭାବରେ ଟିକେ ଖୁସି ଲାଗିବ।
1: ହଁ, ନୀଳାଚଳ ଭାଇ, ଆପଣ ଭଏସ୍ ମେସେଜରେ କହିଛନ୍ତି, ଗତ ରବିବାର ରେଡିଓ କେ ପଚାରୁ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ମୁଖ୍ୟମନ୍ତ୍ରୀ ଆବାସ ଯୋଜନା। ଏହି ସୁନ୍ଦର ବିଷୟବସ୍ତୁ ଉପରେ ଜାଣିବାକୁ ଚାହିଁଥିଲି। ଉପସ୍ଥାପକ ଉପସ୍ଥାପିକା ବିଶେଷଜ୍ଞ ମହାଶୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ନିଶ୍ଚୟ ଆପଣଙ୍କର ଶୁଭେଚ୍ଛା କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ, ଆଉ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ଏହିଭଳି ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣି ଅଂଶଗ୍ରହଣ କରିଥିଲେ ଏବଂ ସେ ବିଷୟରେ କିଛି ଆପଣ ଜାଣିଥିଲେ। ସେହିପରି ଆପଣ କହିଛନ୍ତି, ଗତ ସୋମବାର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିଥିଲି, ଦମୟନ୍ତୀ ମ୍ୟାଡ଼ାମ ଏବଂ ରଘୁଭାଇ ପ୍ରଚାର ପ୍ରସାର କରିଥିଲେ, ବହୁତ ଭଲ ଲାଗିଥିଲା, ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ନିଶ୍ଚୟ ଆପଣଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଆମେ ଉଭୟଙ୍କୁ ଜଣାଇ ଦେଉଛୁ, ଆଉ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ। ମଙ୍ଗଳବାର ବନମଲ୍ଲିକାରେ ଅପର୍ଣ୍ଣା ପଟ୍ଟନାୟକ ଥିଲେ, ବହୁତ ଖୁସି ଲାଗିଥିଲା, ଯେଉଁ ଭାଇଙ୍କ ସହିତ ସାକ୍ଷାତକାର ନିଆଯାଇଥିଲା ବହୁତ ଭଲ ଲାଗିଲା, ଶୁଭେଚ୍ଛା ଶୁଭକାମନା। ବୁଧବାର ଆମ ସମୟରେ ଯୋଗବାଣୀ ସୃଷ୍ଟି ସର୍ଜନା ତ୍ରିପାଠୀଙ୍କ ସହ ସାକ୍ଷାତ କରିଥିଲେ ରଞ୍ଜନ ବେହେରା, ବହୁତ ଖୁସି ଲାଗିଥିଲା, ଏତେ ସୁନ୍ଦର କାର୍ଯ୍ୟକ୍ରମ ପ୍ରଚାର କରିଥିବା ଯୋଗୁଁ ଧନ୍ୟବାଦ ଦେଉଛି। ସେମିତି ଗୁରୁବାର ଡାଏଲ ଆକାଶବାଣୀ ପରିଶ୍ରମର ଫଳ ମିଠାକୁ ନେଇ ବହୁତ ସୁନ୍ଦର ଭାବେ ଉପସ୍ଥାପନା ହୋଇଥିଲା। ସଜମୌଜରେ ମୋର କୌତିକିଆ ପ୍ରଶ୍ନ ଏବଂ ମୁନା ଭାଇଙ୍କର ପ୍ରଶ୍ନର ସଠିକ୍ ଭାବରେ ଉତ୍ତର ଦେଇଥିବାରୁ ବଡ଼ ଭାଇ ଉଦୟ ଶଙ୍କର ଜାନିଙ୍କୁ ଧନ୍ୟବାଦ ଦେଉଛୁ। ନିଶ୍ଚୟ ନୀଳାଚଳ ଭାଇ, ଆପଣଙ୍କର ଭଏସ୍ ମେସେଜ ମାଧ୍ୟମରେ ମତାମତ ପଠାଇଛନ୍ତି, ଆପଣଙ୍କୁ ବି ଅଶେଷ ଧନ୍ୟବାଦ ଦେଉଛୁ ଯେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ସବୁବେଳେ ଶୁଣୁଛନ୍ତି ଏବଂ ଚେଷ୍ଟା କରୁଛନ୍ତି ଭଏସ୍ ମେସେଜ ମାଧ୍ୟମରେ ପଠାଇବା ପାଇଁ। ତାପରେ ଆପଣ ମତାମତ ଦେଇଛନ୍ତି, ବର୍ଣ୍ଣାଳୀରେ ରଞ୍ଜନ ସାର୍ଙ୍କର ସାକ୍ଷାତକାର ଟିକେ ନେଇଥିଲେ ଭଲ ହୋଇଥାନ୍ତା, ଆଗକୁ ରିଟାୟାର୍ଡ ହୋଇଯିବେ ତେଣୁ ତାଙ୍କ ସହିତ ସାକ୍ଷାତକାର ହେଲେ ଭଲ ଲାଗିବ, ରଞ୍ଜନ ସାର୍ ଆକାଶବାଣୀ ଲାଇଭଟି କରିଲେ ନିହାତି ଭଲ ଲାଗିବ, ହାତ ଯୋଡ଼ି ରିକ୍ୱେଷ୍ଟ କରୁଛି। ମୁଁ ତ ଅବସର ନେଇଯିବି, କିନ୍ତୁ ଯିଏ ବର୍ଣ୍ଣାଳୀ ଉପସ୍ଥାପନା କରୁଛନ୍ତି ସେ ଯଦି ଭବିଷ୍ୟତରେ ଚାହିଁବେ ଏବଂ ଆମର ଯିଏ କାର୍ଯ୍ୟକ୍ରମ ମୁଖ୍ୟ ଅଛନ୍ତି ସେ ଯଦି ନିର୍ଦ୍ଦେଶ ଦେବେ, ତେବେ ନିଶ୍ଚୟ ରଞ୍ଜନ ଭାଇଙ୍କର ବା ମୋର ସାକ୍ଷାତକାର ଆପଣମାନେ ବର୍ଣ୍ଣାଳୀ କାର୍ଯ୍ୟକ୍ରମରେ ଶୁଣିବେ। 28 ତାରିଖର କଥା ଆପଣଙ୍କର ଗୀତ ଆମର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ମୁଁ ଆସିବି, ସେଇଠି ଆମେ କଥା ହେବା ଏବଂ ଆପଣମାନେ ମୋର ଶେଷ କାର୍ଯ୍ୟକ୍ରମ ସେଇଥିରେ ପ୍ରଚାର କରିବି, ଆପଣମାନେ ନିଶ୍ଚୟ ଶୁଣନ୍ତୁ ଏବଂ ଅଂଶଗ୍ରହଣ କରନ୍ତୁ। ଆପଣଙ୍କର ମୂଲ୍ୟବାନ ଭଏସ୍ ମେସେଜ ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ ଦେଉଛୁ। ଏ ତ ଗଲା ଭଏସ୍ ମେସେଜ, ବର୍ତ୍ତମାନ ଦେଖିବେ ଆମର ମେସେଜ ସବୁ।
2: ପ୍ରଥମ ମେସେଜଟି ଆସିଛି ରେମଣ୍ଡା ବରଗଡ଼ରୁ, ପଠାଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର, ସେମାନେ ଲେଖିଛନ୍ତି ସାଦର ପ୍ରଣାମ ପ୍ରଥମେ ଗ୍ରହଣ କରିବେ,
1: ଆପଣ ବି ପ୍ରତି ନମସ୍କାର ନେବେ।
2: ସେପ୍ଟେମ୍ବର ମାସ 19 ତାରିଖ କିଶୋର ଭାରତୀ କାର୍ଯ୍ୟକ୍ରମରେ ଉପସ୍ଥାପିକା ମିନତୀ ରାଣୀ ନନ୍ଦ ହାଇଦ୍ରାବାଦର ବିର୍ଲା ମନ୍ଦିର ସମ୍ପର୍କରେ ଅନେକ ଅଜଣା କଥା କହିଥିଲେ। ଦେବରାଜ ମିଶ୍ର ପରିବେଶ ସନ୍ତୁଳିତ ରଖିବାରେ ପ୍ରଜାପତିଙ୍କର ଭୂମିକା ବିଷୟରେ ସୁନ୍ଦର ଆଲୋଚନା କରିଥିଲେ। ସେହିଭଳି ସେପ୍ଟେମ୍ବର ମାସର 21 ତାରିଖ ଆକାଶବାଣୀ ଲାଇଭରେ ରଘୁନାଥ ବିଶ୍ୱାଳ ଜୀବନ ଦର୍ଶନ ଉପରେ ଅନେକ ଭଲ କଥା କହିଥିଲେ, ଗୀତଗୁଡ଼ିକ ବି ସ୍ମୃତି ମଧୁର ଥିଲା। ନାଟକ ଅଭିଶପ୍ତ ଘୁଙ୍ଗୁରରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରି ଅଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ପ୍ରକାଶ ମହାନ୍ତିଙ୍କୁ ବନମଲ୍ଲିକାରେ ଶୁଣି ବହୁତ ଖୁସି ଲାଗିଲା। ସମୟାନୁବର୍ତ୍ତିତା ହିଁ ସଫଳତାର ଚାବିକାଠି। ନିହାର ରଞ୍ଜନ ରାଉତରାୟ ତଥା ରଞ୍ଜନ ସାର୍ ସୁପ୍ରଭା ମେମ୍ଙ୍କ ଉପସ୍ଥାପନାରେ ଗବାକ୍ଷ ଉଚ୍ଚକୋଟୀର ହୋଇପାରିଥିଲା।
1: ନିଶ୍ଚୟ ଲିଙ୍ଗରାଜ ବାବୁ, ଆପଣ ଦୁଇଜଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ପ୍ରଥମେ ଧନ୍ୟବାଦ ଦେଉଛୁ ଯେ ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣି ସୁନ୍ଦର ମତାମତ ପଠାଇଛନ୍ତି। 19 ତାରିଖର କିଶୋର ଭାରତୀ କାର୍ଯ୍ୟକ୍ରମ ଆପଣ ଶୁଣିଛନ୍ତି, ଯେଉଁଥିରେ ଜାଣିବା କଥାରେ ସ୍ଥାନ

0: ପାଇଥିଲା ହାଇଦ୍ରାବାଦର ବିର୍ଲା ମନ୍ଦିର ସମ୍ପର୍କରେ, ସେମିତି ଦେବରାଜ ମିଶ୍ରଙ୍କର ଆଲୋଚନା ବି ରହିଥିଲା, କିଛି ଜାଣିପାରିଲେ ଆପଣ ଆଲୋଚନା ମାଧ୍ୟମରେ। ଆକାଶବାଣୀ ଲାଇଭ୍ରେ ରଘୁନାଥ ବିଶ୍ୱାଳଙ୍କର ଉପସ୍ଥାପନା ଆପଣଙ୍କୁ ଖୁସି ଦେଇଛି, ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଜଣାଇ ଦେଉଛୁ। ନାଟକ ଅଭିଶପ୍ତ ଘୁଙ୍ଗୁରରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ଅଲିଉଡ୍ର କଳାକାର ବା ଆମ ଅଞ୍ଚଳର ଅଭିନେତା ପ୍ରକାଶ ମହାନ୍ତିଙ୍କ ସହିତ କଥାବାର୍ତ୍ତା ଆପଣଙ୍କୁ ବି ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନ କରିଥିବା ସ୍ମିତାରାଣୀ ଜେନା ଏବଂ ଅଂଶଗ୍ରହଣ କରିଥିବା ପ୍ରକାଶ ମହାନ୍ତିଙ୍କୁ ଜଣାଇ ଦେଉଛୁ। ଗବାକ୍ଷ ସମ୍ପର୍କରେ ଆପଣ ଲେଖିଛନ୍ତି ଯେ ଗବାକ୍ଷରେ ସମୟ ସମ୍ପର୍କରେ ନିଜସ୍ୱ ମତାମତ ଦେଇଥିଲେ ନିହାର ରଞ୍ଜନ ରାଉତରାୟ, ତାହା ବି ଆପଣଙ୍କୁ ଭଲ ଲାଗିଛି, ଗବାକ୍ଷର ଉପସ୍ଥାପନା ବି ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ ଆମେ ସାଦର ଗ୍ରହଣ କରୁଛୁ ଏବଂ ନିହାର ରଞ୍ଜନ ରାଉତରାୟଙ୍କୁ ଜଣାଇ ଦେଉଛୁ। ଲିଙ୍ଗରାଜ ବାବୁ, ଆପଣ ଏମିତି କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ସୁନ୍ଦର ସୁନ୍ଦର ମତାମତ ଦିଅନ୍ତୁ।
1: ପରବର୍ତ୍ତୀ ମେସେଜଟି ଆସିଛି, ସୁନାରୀ ସାହି ଜୟପୁରରୁ ପଠାଇଛନ୍ତି କେ ମୋହନ ରାଓ ଆଚାରୀ। ସେ 17 ତାରିଖ କାର୍ଯ୍ୟକ୍ରମ ପାଇଁ ଲେଖିଛନ୍ତି, ଆଜିର ପ୍ରସାରିତ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିକରି ଭଲ ଲାଗିଲା, ଯାହାକି ପ୍ରସାରିତ ହୋଇଥିଲା 10:30 ରୁ 11:00 ପର୍ଯ୍ୟନ୍ତ। ସେହିଦିନ ଉପସ୍ଥାପନାରେ ଥିବା ଉଦ୍ଘୋଷିକାଙ୍କୁ ମୋର ଶୁଭେଚ୍ଛା ଆଉ ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚୟ ଆଚାର୍ଯ୍ୟ ବାବୁ, ଆପଣ ସକାଳରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ମେସେଜ୍ ପଠାନ୍ତି। ବିଶେଷ କରି 10:30 ରୁ 11:00 ପର୍ଯ୍ୟନ୍ତ ପ୍ରଚାରିତ ହିନ୍ଦୀ କଥାଚିତ୍ରର ଗୀତ ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉଦ୍ଘୋଷିକା ମହାଶୟଙ୍କୁ ଆମେ ଜଣାଇ ଦେଉଛୁ ଆଉ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ।
1: ପରବର୍ତ୍ତୀ ମେସେଜଟି ଆସିଛି ବଲାଙ୍ଗୀରୁ, ପଠାଇଛନ୍ତି ନୀଲୁ ଦାସ। ସେ ଲେଖିଛନ୍ତି, 18 ତାରିଖର ସକାଳର ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ, ଯାହାକି ବହୁତ ଭଲ ଲାଗିଲା। ସଂଯୋଗ ତ ଏମିତି ପ୍ରତ୍ୟେକ ସପ୍ତାହ କିଛି ନା କିଛି ନୂଆ ନୂଆ ବିଷୟ ଆଣିଥାଏ, ଶିକ୍ଷାର ବିଷୟ ହେଉ କି ଗାଁ ଗଣ୍ଡାର ଅସୁବିଧା। ବହୁତ ସୁନ୍ଦର ଚିନ୍ତାଧାରା। ଆକାଶବାଣୀ ଜୟପୁର ସବୁବେଳେ ଲୋକଙ୍କ ସାଥିରେ ଅଛି, ନିହାତି ଭାବେ ଗଣତନ୍ତ୍ରର ସୁରକ୍ଷା ଆମର ଦାୟିତ୍ୱ ରହିଛି। ବହୁତ ସୁନ୍ଦର ଶିକ୍ଷଣୀୟ ମତାମତ ଦେଇଥିଲେ ଅଭିଷେକ ଉପାଧ୍ୟାୟ ସାର୍, ସକ୍ଷମ କୁମାର ପଣ୍ଡା ସାର୍, ଶରତ କୁମାର ସାର୍, ଶ୍ୱେତ ବସନ୍ତରଥ ସାର୍, ଗୀତାଶ୍ରୀ ପ୍ରିୟମ୍ବଦା ମ୍ୟାମ୍, ଛାତ୍ର ଭାଇ ଶାଶ୍ୱତ ପଟ୍ଟନାୟକ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ ସଂଯୋଗ।
0: ନିଶ୍ଚୟ ନୀଲୁ ବାବୁ, ଯେଉଁ ବିଷୟ ଆମେ ପ୍ରଚାର କରିଥିଲୁ, ଗଣତନ୍ତ୍ରର ସୁରକ୍ଷା ଆମର ଦାୟିତ୍ୱ, ଯଦିଓ ସେଦିନ ଥିଲା ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ, ତାହାରି ପରିପ୍ରେକ୍ଷୀରେ ଆମେ ଏହିଭଳି ବିଷୟଟିଏ ବାଛି ନେଇଥିଲୁ ସଂଯୋଗ କାର୍ଯ୍ୟକ୍ରମରେ। ଯେଉଁମାନେ ବି ନିଜର ମତାମତ ଦେଇଥିଲେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ଜଣାଇ ଦେଉଛୁ ଆଉ ଆପଣଙ୍କୁ ବି ଅଶେଷ ଧନ୍ୟବାଦ ଦେଉଛୁ। ଆପଣ ସମୟ ପାଇ ଆମ କାର୍ଯ୍ୟକ୍ରମ ଶୁଣି ସୁନ୍ଦର ଭାବେ ମତାମତ ଲେଖି ପଠାଉଛନ୍ତି, ଏମିତି ମତାମତ ଜାରି ରହିଥିବ ବୋଲି ଆମେ ଆଶା ରଖୁଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଚିନ୍ତାମଣି ପ୍ରଧାନ। ସେ ବହୁତ ସୁନ୍ଦର କବିତାଟିଏ ଲେଖିଛନ୍ତି, ସମ୍ଭାବନା ସଦା ଭାବ ବାଣ୍ଟୁ ଅଛି ତଟିନୀର ସ୍ନେହ ଧାରେ, ସେ ଭାବକୁ ଆଜି ପାନ କରୁଛନ୍ତି ଶ୍ରୋତାବନ୍ଧୁ ନିରନ୍ତରେ, ଯାହାକୁ ଯାହା ତ ଦେଇଛି ଦୈବ ତାହାକି ଅନ୍ୟଥା ହୋଇବ, ବୁଝାଇ ସୁଝାଇ ଯାହା ଯେତେ କଲେ ଘୋଷା ବଳଦ ହିଁ ରହିବ, ସମ୍ଭାବନା ପାଇଁ ରଞ୍ଜନ ଭାଇ ତ କହନ୍ତି ତ ସବୁ ସତ, ନାଲି କୃଷ୍ଣ ଚୂଡ଼ା ମାୟାବିନୀ ସାଜି ଧରିନେବ ବାରେ ହାତ, ଏହି ମାସ ସେ ଶୁଭିବନି ଆଉ ତାଙ୍କର ମଧୁର ସ୍ୱର, ସୁରଭି ଅପାଙ୍କୁ ଏକା କରିଦେଇ ନେଇଯିବେ ଅବସର, ଭୁଲିବି ନାହିଁ ତ ଭୁଲିଯିବି ନାହିଁ ଯେତେ ଦିନ ଥିବ ଦେହ, ଯଦି ଭୁଲିଯିବି ମଶାଣୀ ଭୂଇଁରେ ଭଲ ପାଇବାର ମୋହ।
0: ଆରେ ବାହ ଚିନ୍ତାମଣି ବାବୁ, ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ କବିତା ମାଧ୍ୟମରେ ସମ୍ଭାବନା କାର୍ଯ୍ୟକ୍ରମ ସମ୍ପର୍କରେ ମେସେଜ୍ ପଠାଇଛନ୍ତି। ଆପଣଙ୍କୁ ଭଲ ଲାଗିଛି ଘୋଷା ବଳଦ ଯାହା ବିଷୟ ଥିଲା ସମ୍ଭାବନାରେ, ଆପଣ ଶେଷରେ ଲେଖିଛନ୍ତି ଯେ ଯେମିତିକି ସମ୍ଭାବନାରେ ରଞ୍ଜନ ଭାଇଙ୍କ ସ୍ୱର ଆଉ ଶୁଭିବନି। ଦେଖନ୍ତୁ, ପ୍ରତ୍ୟେକ କର୍ମଚାରୀ ଯେମିତି ଚାକିରିରେ ଜଏନ୍ କରନ୍ତି ସେମିତି ଅବସର ନିଅନ୍ତି, ତେଣୁ ଅବସର ସମୟ ଆସିଲେ ଆମେ ତ ନିଶ୍ଚୟ ଅବସର ନେବୁ, କିନ୍ତୁ ଆକାଶବାଣୀ ଜୟପୁର ସବୁବେଳେ ଶ୍ରୋତାଙ୍କ ନିକଟରେ ରହିଥିବ। କେବଳ ଆପଣମାନେ ଅଂଶଗ୍ରହଣ କରନ୍ତୁ, ନିୟମିତ ଶୁଣନ୍ତୁ ଆଉ ମେସେଜ୍ ପଠାନ୍ତୁ। ଆପଣଙ୍କର ମେସେଜ୍ ପାଇଁ ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଧନ୍ୟବାଦ ଦେଉଛୁ।
1: ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ଅମିତା ଦଳେଇ। ସେ ଲେଖିଛନ୍ତି, ବହୁତ ଧନ୍ୟବାଦ ଦେବି ରଞ୍ଜନ ସାର୍ ଏବଂ ସଂଯୁକ୍ତା ମ୍ୟାଡମ୍ଙ୍କୁ ଏତେ ସୁନ୍ଦର ଉପସ୍ଥାପନା ଲାଗି, ଆମ ଗ୍ରାମର ଲୋକମାନେ ଶୁଣି ବହୁତ ଖୁସି ହେଲେ, ସେଇଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
0: ନିଶ୍ଚୟ ଅମିତା ମ୍ୟାଡମ୍, ଆପଣ ମଲ୍ଲାର କାର୍ଯ୍ୟକ୍ରମ ଶୁଣିଛନ୍ତି ଯେଉଁଥିରେ ସ୍ଥାନ ପାଇଥିଲା ବୁଡ଼ାଗୁଡ଼ା ଗାଁ ସମ୍ପର୍କରେ, ଆପଣ ସେଥିରେ ଅଂଶଗ୍ରହଣ କରିଥିଲେ, ଶୁଣିକି ଆପଣ ଆପଣଙ୍କର ସୁନ୍ଦର ମତାମତ ଦେଇଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ ଏବଂ ଆଶା କରୁଛୁ ଆପଣ ନିୟମିତ ଆମର ମହ୍ଲାର କାର୍ଯ୍ୟକ୍ରମ ପ୍ରତି ମଙ୍ଗଳବାର 7:25 ନିଶ୍ଚୟ ଶୁଣିବେ। ତେବେ ଅନୁ, ଆଜି ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ସାରିବାକୁ, କିନ୍ତୁ ଗଲା ପୂର୍ବରୁ ଆମେ କହି ରଖୁଛୁ ଆମର ଭଏସ୍ ମେସେଜ୍ କିମ୍ବା ମେସେଜ୍ ପଠାଇବା ପାଇଁ ଆମର ମୋବାଇଲ୍ ନମ୍ବରରେ ପରିବର୍ତ୍ତନ ହୋଇଛି। ଆମର ନୂଆ ମୋବାଇଲ୍ ନମ୍ବର ହେଉଛି 8252 20

0: 3280 ପୁଣି ଥରେ କହି ରଖୁଛୁ 8252203280 ଏହି ନମ୍ବରରେ ଆପଣ ପ୍ରତି ଶୁକ୍ରବାର 10 ସୁଦ୍ଧା ଆପଣଙ୍କର ମେସେଜ ଏବଂ ଭଏସ୍ ମେସେଜ ପଠାନ୍ତୁ। ଆମର ସମ୍ପର୍କ ସହିତ ଆମେ ପ୍ରଚାର କରୁଛୁ ପ୍ରତି ରବିବାର ରାତି 18:15 କିନ୍ତୁ ଶେଷ ରବିବାର ଯେଉଁଥିରେ କି ଆମେ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକରୁ ରିଲେ କରି ପ୍ରଚାର କରୁଛୁ ସେହିଦିନ ଆମର ସମୟ ପରିବର୍ତ୍ତନ ହୋଇଥାଏ। ପୁଣି ଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛୁ। ସମ୍ପର୍କ ସେତୁ ସବୁବେଳେ ଏମିତି ଜାରି ରହିଥାଉ, ମେସେଜ ନିୟମିତ ଦିଅନ୍ତୁ। ସମ୍ପର୍କ ସେତୁରୁ ଶେଷ ଥର ପାଇଁ ଆପଣମାନଙ୍କଠୁ ବିଦାୟ ନେଉଛି। ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ,
0: ନମସ୍କାର।

ନୃସିଂହଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରହ୍ଲାଦ ଗଙ୍ଗା ତୀରରେ ପିତୃତର୍ପଣ ଏବଂ ପିଣ୍ଡଦାନ କଲେ। ବିପ୍ରଗଣ ପ୍ରହ୍ଲାଦଙ୍କୁ ରାଜପଥରେ ଅଭିଷିକ୍ତ କରାଇଲେ ଏବଂ ଅନ୍ୟ ରାଜାମାନେ ତାଙ୍କର ପାଦପୂଜା କଲେ। ବ୍ରହ୍ମା ସବୁ ଦେବତାଙ୍କ ସହ ନରସିଂହଙ୍କୁ ପ୍ରଣାମ କରି ତାଙ୍କର ସ୍ତୁତି କଲେ। ଭଗବାନ ବ୍ରହ୍ମାଙ୍କର ସ୍ତବ ଶୁଣି ଦୁଷ୍ଟପ୍ରାଣୀଙ୍କୁ ବରଦାନ ନ କରିବାକୁ କହି ଅଦୃଶ୍ୟ ହେଲେ। ପ୍ରହ୍ଲାଦ ବ୍ରହ୍ମା ପ୍ରଜାପତିଗଣ ଏବଂ ଦେବଗଣଙ୍କ ଚରଣ ବନ୍ଦନା କଲେ। ଏହି କୃଷ୍ଣ ମହିମା ପୁଣ୍ୟବାଣୀ ଯେଉଁମାନେ ଶ୍ରବଣ କରନ୍ତି ସେମାନେ ତାଙ୍କର ପଦପ୍ରାପ୍ତ ହୁଅନ୍ତି।

ପ୍ରଚାର କଲୁ। ଧାରାବାହିକ ଶ୍ରୀମଦ୍ ଭାଗବତର 209ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମ ଶିଳ୍ପୀ ହେଲେ ସୁମନ ରାୟ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ସବୁ ବ୍ୟାଙ୍କର ଅଲଗା ଅଲଗା KYC କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
2: ଅଛି ନା ବାପା, CKYC ID।
1: CKYC ମାନେ?
2: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14-digit CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ୍ ଦ୍ଵାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
1: ବାଃ, RBI କହେ
2: ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡକୁ ପ୍ରଥମ ପଦକ୍ଷେପ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜନଗଣନା ଦେଶର ଉନ୍ନତ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଯୁବ ଅଭିଯାନରେ ସାମିଲ ହେବାକୁ ଦେଲେ ଆହ୍ୱାନ, ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ସହାୟତା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାଜ୍ୟରେ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ପାଇଁ 1,000 କୋଟି ଟଙ୍କାର ପ୍ରସ୍ତାବ ଆଗତ, ଏବଂ ଏସୀୟ କ୍ରୀଡ଼ାର ସ୍କ୍ୱାସ୍ ପ୍ରତିଯୋଗିତାରେ ଭାରତକୁ 2 ରୌପ୍ୟ ପଦକ। ଜନଗଣନା ଦେଶର ପ୍ରଗତି ଓ ଉନ୍ନତ ଭବିଷ୍ୟତର ଯୋଜନା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣମୂଳକ ଓ ପ୍ରେରଣାଦାୟୀ ପ୍ରୟାସ ସମ୍ପର୍କରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜନଗଣନାରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଜନକଲ୍ୟାଣ ପାଇଁ ଯୋଜନାଗୁଡ଼ିକୁ ମାର୍ଗଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ 32 କୋଟିରୁ ଅଧିକ ପରିବାରର ତଥ୍ୟ ରେକର୍ଡ ହୋଇସାରିଛି। ମୋବାଇଲ୍ ମାଧ୍ୟମରେ ନିଜେ ଜନଗଣନା ତଥ୍ୟ ପଞ୍ଜୀକରଣ କରିବା ସୁବିଧାର ଲାଭ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
1: ଜନଗଣନା ହମ୍ ସବ୍କା ରାଷ୍ଟ୍ରୀୟ ଦାୟିତ୍ୱ ହେ। ମୈନେ 15 ଅଗସ୍ତ କୋ ଭି ଦେଶବାସୀୟୋଁ ସେ ଆଗ୍ରହ କିୟା ଥା କି ଇସ୍କେ ଲିଏ ଅପନା ସମୟ ଜରୁର ନିକାଲେ। ଜନଗଣନା କେ ଲିଏ ଅପନୀ ଜାନକାରୀ ସ୍ୱୟଂ ଦର୍ଜ କରନେ କି ୟେ ସୁବିଧା ବହୁତ ଆସାନ ହେ। ଆପ୍ ଅପନେ ମୋବାଇଲ୍ ସେ ହି ଅପନୀ और अपने परिवार की जानकारी दर्ज करा सकते हैं। ये सुविधा हिंदी सहित 16 भाषाओं में उपलब्ध है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ୱଷ୍ଟ। ଭାରତ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି, ଯାହାର ଫଳାଫଳ ଦେଖିବାକୁ ମଧ୍ୟ ମିଳିଛି। ଆସନ୍ତା 2 ଅକ୍ଟୋବର ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଯୁବବର୍ଗଙ୍କ ଦ୍ୱାରା ନଦୀ, ପୁରାତନ କୂପ ଓ ସମୁଦ୍ର ତଟ ସଫେଇ ଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଚାଲିଥିବା ନିଶାମୁକ୍ତ ଯୁବ ଅଭିଯାନରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ପୋଷଣ ମାସ ଅବସରରେ ବିଭିନ୍ନ ରାଜ୍ୟରେ ଚାଲିଥିବା ପୋଷଣ ସଚେତନତା କାର୍ଯ୍ୟକ୍ରମର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି ଗଣେଶ ଉତ୍ସବ ପ୍ରସଙ୍ଗରେ ଥାଇଲାଣ୍ଡରେ ଭଗବାନ ଗଣେଶଙ୍କ ଉପାସନା ଓ ଭାରତୀୟ ସଂସ୍କୃତିର ବୃଦ୍ଧି ପାଉଥିବା ପ୍ରଭାବ ସମ୍ପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଡଙ୍ଗା ସାହାଯ୍ୟରେ କୋରାପୁଟର କୋଟପାଡ ଅଞ୍ଚଳ ଗସ୍ତରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପ୍ରଭାବିତମାନଙ୍କ ନିକଟରେ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ

0: ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ଚାନ୍ଦିଲି ହାଇସ୍କୁଲରେ ଆଶ୍ରୟ ନେଇଥିବା ପ୍ରଭାବିତ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସହାୟତା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝି ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନ କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ରାସ୍ତାଟା ଗୋଟିଏ ଉଚ୍ଚା କଲେ ଲୋକଙ୍କୁ ଏଭଳିଆ ବନ୍ୟା ସମୟରେ ଆଉ ଡିସ୍କନେକ୍ଟେଡ୍ ହେବ ନାହିଁ, ତାର ପାଇଁ ମଧ୍ୟ ଜିଲ୍ଲାପାଳ ଏବଂ ଏସ୍ଆର୍ସିଙ୍କୁ ଆମେ ନିର୍ଦ୍ଦେଶ ଦେଇଛୁ। ଜିଲ୍ଲାପାଳଙ୍କୁ ଆମେ ରିପୋର୍ଟ ମାଗିଛୁ। ସମସ୍ତ ଜିଲ୍ଲାପାଳ ତାଙ୍କର ରିପୋର୍ଟ ପ୍ରଦାନ କଲା ପରେ ଆମେ ଯାହା ଯାହା ଆବଶ୍ୟକ ଅଛି ପ୍ରାଥମିକତା ଦେଇକରି ଆମେ ତାକୁ କରିବୁ।
0: ରାଜ୍ୟରେ 1000 କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା ଫାର୍ମ ଏକ୍ସ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଫାର୍ମ ଏକ୍ସର ମୁଖ୍ୟ ପରିଚାଳନା ଅଧିକାରୀଙ୍କ ସହ ଏକ ପ୍ରତିନିଧିମଣ୍ଡଳୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ଚିଂଦେଓଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବକୁ ଉପସ୍ଥାପନ କରିଛନ୍ତି। ରାଜ୍ୟରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍ତି, କୃଷି ଉତ୍ପାଦନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର ଏବଂ ଇଲେକ୍ଟ୍ରିକ୍ ଯାନ ଭଳି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଉଚ୍ଚ ଦକ୍ଷତା ସମ୍ପନ୍ନ ନିଯୁକ୍ତି ସୃଷ୍ଟି ହେବା ସହ କୃଷକଙ୍କ ଆୟ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କ୍ୟାମ୍ପସ୍ ସହ ସ୍କାର୍ଟ କୃଷି କାର୍ଯ୍ୟକ୍ରମ ପ୍ରତିଷ୍ଠା କରାଯିବ, ଯାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 4000 ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପର୍ଯ୍ୟଟନର ବିକାଶରେ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇଆସୁଛି। ଏହି ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ହୋମ୍ ଷ୍ଟେ ପାଇଁ ଆର୍ଥିକ ସହାୟତା ନିମନ୍ତେ ଏସ୍ବିଆଇ ସହ ଐତିହ୍ୟ ପର୍ଯ୍ୟଟନର ବିକାଶକୁ ନେଇ ଏଏସ୍ଆଇ ସହ ସାହସିକ ପର୍ଯ୍ୟଟନ ପ୍ରୋହାହନ ପାଇଁ ଇଣ୍ଡିଆନ୍ କାୟାକିଂ ଆଣ୍ଡ କାନୋଇଂ ଆସୋସିଏସନ୍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାଗିଦାରୀ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ନୂତନ ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବରକୁଳଠାରେ ଓଟିଡିସିର ଇଭି ବୋଟ୍ ଏବଂ କ୍ୟାଟାମାରାନ୍ର ଶୁଭାରମ୍ଭ କରାଯାଇଛି। ଚିଲିକା ହ୍ରଦର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଆଧୁନିକ ପରିବେଶ ଅନୁକୂଳ ପର୍ଯ୍ୟଟନର ଏହି ନୂଆ ପଦକ୍ଷେପ ପର୍ଯ୍ୟଟକଙ୍କ ଯାତାୟତକୁ ଆହୁରି ସୁଯୋଗ ଓ ସୁବିଧାଜନକ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଓଡ଼ିଶା ଭ୍ରମଣର ଅନୁଭୂତିକୁ ଆହୁରି ସମୃଦ୍ଧ କରିବା ପାଇଁ ଲକ୍ଜରୀ କୋଚ୍ର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ହୋମ୍ଷ୍ଟେ ଏଷ୍ଟାବ୍ଲିସ୍ମେଣ୍ଟ ଯୋଜନା ଅଧୀନରେ 17 ଜଣ ହିତାଧିକାରୀଙ୍କୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ସାହସିକ ପର୍ଯ୍ୟଟନ ଆୟୋଜକଙ୍କୁ ପ୍ରମାଣପତ୍ର ଉପମୁଖ୍ୟମନ୍ତ୍ରୀ ବଣ୍ଟନ କରିଛନ୍ତି। ଏହା ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗଙ୍କୁ ପ୍ରୋହାହନ ଦେବା ସହ ରାଜ୍ୟରେ ହୋମ୍ଷ୍ଟେ ଓ ଦୁଃସାହସିକ ପର୍ଯ୍ୟଟନକୁ ସୁଦୃଢ଼ କରିବାର ଲକ୍ଷ୍ୟ ରଖାଯାଇଛି। ନୟାଗଡ଼, କେନ୍ଦ୍ରାପଡ଼ା, ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ।
2: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମାଜର ଗରିବ ଓ ମଧ୍ୟବିତ୍ତ ବର୍ଗକୁ ଘର ଯୋଗାଇ ଦିଆଯାଉଛି। 2015 ଜୁନ୍ ମାସ 25 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଯୋଜନା ଅଧୀନରେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ କାର୍ଯ୍ୟ କରୁଛି। ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ପକ୍କା ଘର ମଞ୍ଜୁର କରାଯାଇଛି। ଜିଲ୍ଲାର 3146 ଜଣ ହିତାଧିକାରୀଙ୍କୁ ସହାୟତା ପାଇଁ ମଞ୍ଜୁର ମିଳିଥିବାବେଳେ ସେଥିମଧ୍ୟରୁ 2754 ଜଣ ଗୃହ ନିର୍ମାଣ କରିସାରିଛନ୍ତି। ଏ ସମ୍ପର୍କରେ ମଲାରିଆ ଗ୍ରାମର ହିତାଧିକାରୀ ବନିତା ମହାରଣା କହିଛନ୍ତି,
3: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତରଫରୁ ଆମକୁ ଖଣ୍ଡିଏ ଘର ମିଳିଛି। ଏ ଚାଳ ଘର ଆଉ ଛଣ ଛପର ଘର ପାଣି ଗଳୁଥିଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆମେ ଖଣ୍ଡିଏ ଘର କରିଛୁ। ଭଲରେ ଏଇନା ଆମେ ସୁଖରେ ଅଛୁ, ସରକାରକୁ ଧନ୍ୟବାଦ ଆମକୁ ଯାହା ହଉ ଘର ଖଣ୍ଡିଏ ଦେଲେ।
2: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ଆଜି ସ୍କ୍ୱାସ୍ରେ ଦୁଇଟି ରୌପ୍ୟ ପଦକ ହାସଲ କରିଛି। ଅଭୟ ସିଂ ପୁରୁଷ ଏକକ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ମହିଳା ଏକକ ଫାଇନାଲ୍ରେ ମଧ୍ୟ

0: ଓନାହତ୍ ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ଏହା ବ୍ୟତୀତ ଭାରତର ହରିତା ଭଦ୍ରା ଆଜି ମହିଳା 200 ମିଟର ଦୌଡ଼ ପ୍ରତିଯୋଗିତାରେ କାଂସ୍ୟ ବିଜୟୀ ହୋଇଛନ୍ତି। ବର୍ତ୍ତମାନ ଭାରତ 4 ସ୍ୱର୍ଣ୍ଣ 14 ରୌପ୍ୟ ଓ 15 ବ୍ରୋଞ୍ଜ ପଦକ ସହ 33 ପଦକ ପାଇଛି। ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ରେ ଚାଲିଥିବା 65ତମ ସାହାଣୀ କପ୍ ଫୁଟବଲ ଲିଗ୍ର ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ କଟକ ଦଳ ପୁରୀକୁ 13-0 ଗୋଲ୍ରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ଗଞ୍ଜାମ ଓ ନୟାଗଡ଼ ମଧ୍ୟରେ ଚାଲିଥିବା ମ୍ୟାଚ୍ ଡ୍ର ରହିଛି। ଏଥର କିଛି ଖବର ସଂକ୍ଷେପରେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଅଙ୍ଗନକା ଉତ୍ସବ 2026 ପାଳିତ ହୋଇଯାଇଛି। ବୌଦ୍ଧ ଟାଉନ୍ହଲ୍ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କନ୍ଧପଥରା ଉପସ୍ୱାସ୍ଥ୍ୟକେନ୍ଦ୍ରଠାରେ ସେବା ସଂକଳ୍ପ ଓ ଆସ ଗାଁକୁ ଯିବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସୁନାମୀ ପ୍ରସ୍ତୁତ ବୋର୍ଡ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରର ଏକ ଦୁଇଜଣିଆ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ରାଜନଗର ବ୍ଲକର ଶୈଳେନ୍ଦ୍ର ସରାଇ ଗ୍ରାମ ପରିଦର୍ଶନ କରିଛନ୍ତି। ପାଣିପାଗ। କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପୂର୍ବ ମ୍ୟାମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଣ୍ଡାମାନ ଓ ମ୍ୟାମାର ସଂଲଗ୍ନ ଇରାୱାଡି ଅଞ୍ଚଳକୁ ପ୍ରବେଶର ସମ୍ଭାବନା ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଏହା ଅଗ୍ରସର କରିବ। ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାନି 8 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜନଗଣନା ଦେଶର ଉନ୍ନତ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ। ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ, ନିଶାମୁକ୍ତ ଯୁବ ଅଭିଯାନରେ ସାମିଲ ହେବାକୁ ଦେଲେ ଆହ୍ୱାନ। ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ସହାୟତା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ଏସୀୟ କ୍ରୀଡ଼ାର ସ୍କ୍ୱାସ୍ ପ୍ରତିଯୋଗିତାରେ ଭାରତକୁ 2 ରୌପ୍ୟ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।
2: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଭାରତୀୟ ସଂସ୍କୃତିରେ ନଦୀକୁ ଖୁବ୍ ଗୁରୁତ୍ୱ ଦିଆଯାଇଛି। କୃଷି, ମତ୍ସ୍ୟ, ଗମନାଗମନ ସହ ଦେବ ଆରାଧନାରେ ମଧ୍ୟ ନଦୀର ପ୍ରମୁଖ ଭୂମିକା ଉଲ୍ଲେଖନୀୟ। ଦେଶରେ ପ୍ରାୟ ସମସ୍ତ ପ୍ରମୁଖ ନଦୀକୁ ମା ଏବଂ ଦେବୀ ଭାବରେ ସମ୍ମାନ ଦିଆଯାଏ। ନଦୀକୂଳ ସଭ୍ୟତାର ଜନ୍ମଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ। ତଥାପି ପ୍ରଦୂଷଣ ଏବଂ ବିଭିନ୍ନ କାରଣରୁ ନଦୀ ଏବେ ବିପଦରେ। ଏଥିପାଇଁ ସଚେତନ କରିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ମାସ 4 ରବିବାର ଦିନ ପାଳନ କରାଯାଉଛି ନଦୀ ଦିବସ। ଆଜି ଏହି ନଦୀ ଦିବସରେ ନଦୀର କେତେକ ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଆସନ୍ତୁ ଜାଣିବା। ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମ ସମ୍ପର୍କରେ ଜଣାଥିବ। ବିଭିନ୍ନ ନଦୀର ତ୍ରିବେଣୀକୁ ଖୁବ୍ ପବିତ୍ର ସ୍ଥାନ ଭାବେ ଗ୍ରହଣ କରାଯାଇଛି। ତେବେ ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲା ଅନ୍ତର୍ଗତ କାଲ୍ସି ବିକାଶନଗର ବ୍ଲକ ଅନ୍ତର୍ଗତ ହରିପୁରଠାରେ ବିଶ୍ୱର ଏକମାତ୍ର ଚତୁର୍ବେଣୀ ରହିଥିବା କୁହାଯାଏ। ଏଠାରେ ମୁଖ୍ୟ ଯମୁନା ନଦୀ ସହିତ ତମସା ବା ଟୋମ୍ସ ନଦୀ, ଅମଲାୱା ନଦୀ, ନୌରା ନଦୀ ବା ଅଗଲାଡ ନଦୀ ମିଶିଛି। ଉତ୍ତରକାଶୀ ଜିଲ୍ଲାର ଯମୁନୋତ୍ରୀ ଗ୍ଲାସିୟରରୁ ଯମୁନା ନଦୀ ବାହାରିଥିବା ବେଳେ ରାଜ୍ୟର ଏକ ପାହାଡ଼ି ନଦୀ ତମସା ଯମୁନାର ସବୁଠାରୁ ବଡ଼ ସହାୟକ ନଦୀ ଭାବେ ପରିଚିତ। ଡେରାଡୁନ୍ର ଚକ୍ରାତା ପାହାଡ଼ରୁ ଅମଲାୱା ନଦୀ ଏବଂ ଟିହରି ଗଡ଼ୱାଲ ଜିଲ୍ଲାରୁ ଅଗଲାଡ ପ୍ରବାହିତ ହୋଇଛି। ପୁରୁଣା କାଳରୁ ହରିପୁର ଏକ ବିଭବଶାଳୀ ଏବଂ ପବିତ୍ର ତୀର୍ଥ ତଥା ଯଜ୍ଞଭୂମି ଭାବେ ପରିଚିତ ଥିଲା, ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ବିପର୍ଯ୍ୟୟ ଯୋଗୁଁ ନିଜର ପରିଚୟ ହରାଇଥିଲା। ତେବେ ନିକଟରେ ଉତ୍ତରାଖଣ୍ଡ ସରକାର ଏହି ବିରଳ ଓ ପବିତ୍ର ସ୍ଥାନରେ ଯମୁନା ଘାଟ ଲୋକାର୍ପଣ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନଠାରେ ଖରାଦିନେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଅଫିସ୍ ଫେରନ୍ତା ଛାତ୍ର ତଥା ଅନ୍ୟ ଲୋକମାନେ ନିଜ ବ୍ୟାଗ୍ ଓ ଅନ୍ୟ ସାମଗ୍ରୀ ୱାଟରପ୍ରୁଫ୍ ବ୍ୟାଗ୍ରେ ରଖି ସନ୍ତରଣ ଉପଯୋଗୀ ପୋଷାକ ପିନ୍ଧି ଆରେ ନଦୀକୁ ଡିଆଁ ମାରନ୍ତି। ଅସଲରେ ଏହା ସେମାନଙ୍କର ଘରକୁ ଫେରିବା ଲାଗି ଥଣ୍ଡା ଏବଂ ମାଗଣା ବାଟ ହୋଇଥାଏ। ବ୍ୟାଗ୍ ସହିତ ଏହି ଲୋକମାନେ ବି ଜଳଧାରାରେ ଭାସି ଭାସି ନିଜ ନିଜ ସ୍ଥାନକୁ ଚାଲିଆସନ୍ତି। ଏହାକୁ ସେମାନେ ରିଭର କମ୍ୟୁଟ୍ ବା ନଦୀପଥରେ ଯାତ୍ରା ବୋଲି କହିଥାନ୍ତି। ଆରେ ନଦୀ ପୁରୁଣା ବର୍ନ ସହରର ଚାରିପଟେ ବୁଲିଥିବା ବେଳେ ଲୋକମାନେ ଏଥିରେ ଏକ ପ୍ରକାର ଭାସି ଭାସି ଆରାମରେ ଆସିଥାନ୍ତି।

ପାଆନ୍ତି। ବନ୍ରେ ଏଥିପାଇଁ ଆରେ ବ୍ୟାଗ୍ ଖୁବ୍ ପ୍ରସିଦ୍ଧ। ଏହି ନଦୀ ମଧ୍ୟ ସହରାଞ୍ଚଳରେ ପ୍ରବାହିତ ହେଉଥିବା ବିଶ୍ୱର ସବୁଠାରୁ ସ୍ୱଚ୍ଛ ନଦୀର ମାନ୍ୟତା ପାଇଛି। ତେବେ ଦ୍ରୁତ ଜଳପ୍ରବାହ ସମୟରେ ପ୍ରଶାସନ ଲୋକମାନଙ୍କୁ ନଦୀକୁ ଯିବା ନିଷେଧ କରିଥାଏ। ଦେଶରେ ଏମିତି ଏକ ଅଦ୍ଭୁତ ସ୍ଥାନ ଅଛି ଯେଉଁଠି ଦୁଇଟି ନଦୀ ସଙ୍ଗମରେ ସୃଷ୍ଟି ହୋଇଛି ଦେଶର ମାନଚିତ୍ର। ଭାରତ ଭୂଖଣ୍ଡର ଯେପରି ଅବିକଳ ରୂପ ଏଠାରେ ଦେଖିବାକୁ ମିଳୁଛି। ଆସାମର ବଙ୍ଗାଇଗାଁଠାରେ ଥିବା ଏହି ସ୍ଥାନରେ ଦୁଇଟି ନଦୀ ବ୍ରହ୍ମପୁତ୍ର ଏବଂ ଚମ୍ପାବତୀର ସଙ୍ଗମ ହୋଇଛି। ବଙ୍ଗାଇଗାଁ ଗୌହାଟୀ ସହରଠାରୁ ପ୍ରାୟ 180 କିଲୋମିଟର ଦୂର। ଏହି ସହରରେ ବାଗେଶ୍ୱରୀ ମନ୍ଦିର ରକ୍

ପୂର୍ଣ୍ଣଭାଗ ଭାରତୀୟ ଉପଦ୍ୱୀପ ଭଳି ଲାଗୁଥିବା ବେଳେ ଏହା ଉପରକୁ ଥିବା ପାହାଡ଼ ଠିକ୍ ଭାରତମାତାର ମୁକୁଟ ହିମାଳୟ ପର୍ବତ ଭଳି ଦେଖାଯାଉଛି। ଏହାର ଫଟୋ ଭାଇରାଲ ହେବା ପରେ ଅନେକ ପର୍ଯ୍ୟଟକ ଏ ସୁନ୍ଦର ସ୍ଥାନ ଭ୍ରମଣରେ ଯାଉଛନ୍ତି। ଭାରତର ଅଧିକାଂଶ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୁଏ, କିନ୍ତୁ ଏପରି ଗୋଟିଏ ନଦୀ ଅଛି ଯାହା ପୂର୍ବରୁ ପଶ୍ଚିମକୁ ବିପରୀତ ଦିଗରେ ପ୍ରବାହିତ ହୋଇ ଆରବ ସାଗରରେ ମିଶିଛି ଏବଂ ଦେଶକୁ ଦୁଇ ଭାଗରେ ବିଭକ୍ତ କରିଛି। ଏହା ହେଉଛି ନର୍ମଦା ନଦୀ। ଗଙ୍ଗା ସହିତ ଅନ୍ୟ ନଦୀ ସମୂହ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଥାନ୍ତି, କିନ୍ତୁ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇ ଆରବ ସାଗରରେ ପଡ଼ିଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ନର୍ମଦା ନଦୀ ଏକ ବିଶେଷ ସ୍ଥଳରେ ସୋନଭଦ୍ର ନଦୀଠାରୁ ଅଲଗା ହୋଇଛି। ବିପରୀତ ଦିଗରେ ପ୍ରବାହିତ ହେବାର ସବୁଠାରୁ ବଡ଼ କାରଣ ହେଉଛି ରିଫ୍ଟ ଉପତ୍ୟକା, ଯାହାର ଅର୍ଥ ଯେଉଁ ଦିଗରେ ନଦୀ ପ୍ରବାହିତ ହୋଇଥାଏ ଏହାର ଢାଲୁ ଏହାର ବିପରୀତ ଦିଗରେ ରହିଥାଏ। ଏହି କାରଣରୁ ନର୍ମଦା ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଦିଗକୁ ହୋଇଛି। ଏହି ଭୌଗୋଳିକ ସ୍ଥିତି ଯୋଗୁଁ ନର୍ମଦାକୁ ଅନେକ ସମୟରେ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ପ୍ରାକୃତିକ ବିଭାଜନ ରେଖା ଭାବେ ବର୍ଣ୍ଣନା କରାଯାଏ। ଏହା ମଧ୍ୟପ୍ରଦେଶରେ ବହୁତ ଦୂର ପର୍ଯ୍ୟନ୍ତ ପ୍ରବାହିତ ହେଉଛି, ମହାରାଷ୍ଟ୍ରର ସୀମାକୁ ସ୍ପର୍ଶ କରି ଗୁଜରାଟରେ ପ୍ରବେଶ କରିଛି ଏବଂ ଶେଷରେ ଭରୁଚ୍ ନିକଟ ଖମ୍ବଟ ଉପସାଗର ଦେଇ ଆରବ ସାଗରରେ ମିଶିଛି। ନର୍ମଦା ନଦୀକୁ ଅନେକ ସ୍ଥାନରେ ମୋକ୍ଷଦାୟିନୀ ମଧ୍ୟ କୁହାଯାଏ।

ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖାଙ୍କୁ ଶୁଣନ୍ତୁ କଥାଚିତ୍ର ଓନ୍ଲି ପ୍ୟାର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ନିବେଦିତା ଏବଂ ସୋରେନଙ୍କ କଣ୍ଠରେ କଥାଚିତ୍ର ତୋର ଦିନେକୁ ମୋର ଦିନେ।

0: শেষ হল ওড়িয়া চলচ্চিত্র গীতর কার্যক্রম আকাশবাণী জয়পুর। সময় রাতে 7:15 হপাই যাচ্ছি। প্রথমে ওড়িয়ার সম্বাদ শুণতু, পরে জেলা হালচাল রিলে করে প্রচার করুছ আকাশবাণী কটক কেন্দ্রর।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ 100 ଜଣଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ 1,500 କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାବରମତୀ ଷ୍ଟେସନଠାରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର କଲେ ଶୁଭାରମ୍ଭ। କଙ୍ଗର କିଭୁ ହ୍ରଦରେ ଜାହାଜ ବୁଡ଼ି 12 ଜଣଙ୍କର ମୃତ୍ୟୁ, ଅନେକ ନିଖୋଜ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି 4 ରୌପ୍ୟ ପଦକ ବିଜୟୀ ହେବା ସହ ପଦକ ସଂଖ୍ୟା 37 ବୃଦ୍ଧି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ର 10ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ପ୍ରଦର୍ଶନ କରେ। ଆକାଶବାଣୀରେ 138ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ଦେଶରେ ଚାଲିଥିବା ଜନଗଣନା ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ଜନଗଣନା ପ୍ରାୟ ଶେଷ ହୋଇଛି ଏବଂ ଏପର୍ଯ୍ୟନ୍ତ 32 କୋଟି ପରିବାରର ତଥ୍ୟ ରେକର୍ଡ କରାଯାଇଛି। ଲୋକମାନେ ଏସ୍ଇ.census.gov.in ପୋର୍ଟାଲ ବ୍ୟବହାର କରି ମୋବାଇଲ୍ ମାଧ୍ୟମରେ ନିଜେ 16 ଭାଷାରେ ସହଜରେ ସ୍ୱଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା 2,60,00,000ରୁ ଅଧିକ ଲୋକ ସ୍ୱଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଚଳିତ ବର୍ଷର ପ୍ରାରମ୍ଭରେ ଜାତୀୟ ଗର୍ବର ଏକ ଭବ୍ୟ ଉତ୍ସବ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିଛି। ହଜାର ବର୍ଷ ପୂର୍ବେ ମହମ୍ମଦ ଗଜନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହେବା ଏବଂ ଭାରତୀୟ ସଂସ୍କୃତିର ଦୃଢ଼ ସଂକଳ୍ପ ବଳରେ ଏହାର ଭବ୍ୟ ପୁନଃ ନିର୍ମାଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୋମନାଥ ସ୍ୱାଭିମାନ ପର୍ବର ଗୌରବ ବର୍ଣ୍ଣନା କରିଛନ୍ତି।
2: ଆଜ ସେ 1,000 ସାଲ ପହେଲେ 1,026 ମେ ମହମ୍ମଦ ଗଜନୀ ନେ ପହେଲି ବାର ସୋମନାଥ ମନ୍ଦିର କୁ ବିଧ୍ୱଂସ କିଆ ଥା। ଲେକିନ ଜୋ ଲୋକ ସୋମନାଥ କୁ ତୋଡ଼କର ଭାରତ କି ପହଚାନ ମିଟାନେ ଆଏ ଥେ, ଆଜ ଉନକା କୋଇ ୱଜୁଦ ବି ନହିଁ ଔର ସୋମନାଥ ମନ୍ଦିର ପୁରି ଭବ୍ୟତା କେ ସାଥ ବିଶାଳ ସମୁଦ୍ର କେ କିନାରେ ଭାରତ କୁ ଅମରତା କା ଆଶୀର୍ବାଦ ଦେ ରହା।
1: ମହମ୍ମଦ ଗଜନୀ ଓ ପରେ ଆଲ୍ଲାଉଦ୍ଦିନ ଖିଲିଜଙ୍କ ଦ୍ୱାରା ମୋଧେରା ସୂର୍ଯ୍ୟ ମନ୍ଦିର ଧ୍ୱଂସ ହେବା ସତ୍ତ୍ୱେ ଭାରତୀୟଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ଏହାର ପୁନଃ ନିର୍ମାଣ ହୋଇଥିଲା। ଆଜି ମୋଧେରା ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ସୂର୍ଯ୍ୟ ଗ୍ରାମ ପାଲଟିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅକ୍ଟୋବର 2 ଗାନ୍ଧି ଜୟନ୍ତୀ ଅବସରରେ ଦେଶବ୍ୟାପୀ ଚାଲିଥିବା ନଦୀ, କୂଅ ଓ ସମୁଦ୍ରକୂଳ ସଫେଇ କାର୍ଯ୍ୟକ୍ରମରେ ଜନଭାଗିଦାରୀକୁ ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି। ପଶ୍ଚିମବଙ୍ଗର ସୁନ୍ଦରବନଠାରେ ମହିଳାମାନଙ୍କ ଦ୍ୱାରା ଚିରହରିତ ଜଙ୍ଗଲ ସୃଷ୍ଟିର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସମସ୍ତଙ୍କୁ ପରିବେଶ ସଂରକ୍ଷଣ କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: ଯାର ଖାଲି କି ଏ ମହିଳା ମ୍ୟାଙ୍ଗ୍ରୋଭ କେ ଜଙ୍ଗଲ ତୟାର କରି ଇନମେ ସେ ଜ୍ୟାଦାତର ବୋ ମହିଳା ହେଁ ଜିନକେ ପତି କି ଟାଇଗର ଆଟାକ ମେ ଜାନ ଚଲି ଗଈ ଥି। ପତି କୁ ଖୋନେ କେ ବାଦ ଉନ୍ହେଁ ସୁନ୍ଦରବନ ସେ ହି ଆଜୀବିକା କା ସହାରା ମିଲା। ଉନକେ ଦ୍ୱାରା ଲଗାଏ ଗଏ ମ୍ୟାଙ୍ଗ୍ରୋଭ ଆଜ ଗାଓ କେ ଲିଏ ଏକ ପ୍ରାକୃତିକ ସୁରକ୍ଷା କବଚ ବନ ରହେ ଔର ଇନ୍ହେଁ ଲଗାକର ଇନ ମହିଳାଓଁ କି କମାଇ ବି ହୋ ରହି।
1: ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ପାଇଁ ଦେଶବ୍ୟାପୀ 100 ସପ୍ତାହର ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି, ଯେଉଁଥିରେ ମାଇ ଭାରତ ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବବର୍ଗ ସଚେତନତା ସୃଷ୍ଟି କରୁଛନ୍ତି। ଆଗାମୀ ଦିନରେ ଏହି ଅଭିଯାନର ଅଂଶବିଶେଷ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଚଳିତ ମାସରେ ଭକ୍ତି ଓ ଉତ୍ସାହର ସହ ଗଣେଶ ଉତ୍ସବ ପାଳନ କରିଛି। ଥାଇଲାଣ୍ଡର ପାନ୍ଥୋନ୍ ଥିର୍ ଖାନନ୍ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଆସ୍ଥା କଳା

0: ସାଂସ୍କୃତିକ ପରମ୍ପରା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଲୋକପ୍ରିୟତା ହାସଲ କରୁଛି। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସାବରମତୀଠାରେ 1,500 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟରେ ଏକାଧିକ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ସାବରମତୀ ଷ୍ଟେସନରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଦେଶର ଏହି ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ରେ ଡିଜେଲ ସହ ତରଳ ପ୍ରାକୃତିକ ଗ୍ୟାସ୍ ଦ୍ୱୈତ ଇନ୍ଧନ ବ୍ୟବସ୍ଥା ବ୍ୟବହୃତ ହୋଇଛି। ଏଥିରେ 2 1,400 ଅଶଶକ୍ତି କ୍ଷମତା ବିଶିଷ୍ଟ ଡ୍ରାଇଭିଂ ପାୱାର କାର୍ ରହିଛି, ଯାହା ପାରମ୍ପରିକ ଡିଜେଲ ବ୍ୟବହାରକୁ ପ୍ରାୟ 40% ପର୍ଯ୍ୟନ୍ତ ହ୍ରାସ କରିବାରେ ସକ୍ଷମ। ଭାରତର ପରିବେଶ ଅନୁକୂଳ ପରିବହନ ଯାତ୍ରା ଏବଂ ଦେଶର ମୋଟ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହି ଟ୍ରେନ୍ର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଏକ ଜନସଭାକୁ ସମ୍ବୋଧନ କରି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ଭାରତୀୟ ରେଳବାଇରେ ହୋଇଥିବା ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ।
1: 2010-11 में 75 किलोमीटर होता था और 23-24 में 7,188 किलोमीटर विद्युतीकरण। 75 से 7,000 किलोमीटर की छलांग, 99.6% रेलवे का विद्युतीकरण हो गया है, 0.3% जो बाकी है वो भी हम पूरा कर लेंगे।
0: कार्यक्रमरे गुजरात मुख्यमंत्री भूपेन्द्र पटेल उपस्थित थिले। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି କେରଳମ୍ର କୋଲାମ୍ସ୍ଥିତ ଅମୃତପୁରୀରେ ମାତା ଅମୃତାନନ୍ଦମୟୀଙ୍କ 73ତମ ଜନ୍ମବାର୍ଷିକୀର ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ସମାବେଶକୁ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଥିଲେ, ମାତା ଅମୃତାନନ୍ଦମୟୀଙ୍କ ସମଗ୍ର ଜୀବନ ମାନବ ଜାତି ପାଇଁ ପ୍ରେମ ଓ ସେବାର ଏକ ବାର୍ତ୍ତା ବହନ କରେ। ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ ସହ ପ୍ରେମ ଓ କରୁଣାର ଅଭାବ ଦୂର କରିବା ପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗୀକୃତ ଥିଲା ବୋଲି ଉପରାଷ୍ଟ୍ରପତି କହିଥିଲେ। ନେପାଳ ବନ୍ୟା ପ୍ରଭାବିତଙ୍କ ପାଇଁ ଉପରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ୍ ମିଳିତ ଭାବେ ଭାରତରେ ଥିବା ନେପାଳର ରାଷ୍ଟ୍ରଦୂତ ସୁରେନ୍ଦ୍ର ଥାପାଙ୍କୁ ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ 2 କୋଟି ଟଙ୍କାର ଆର୍ଥିକ ସହାୟତା ଚେକ୍ ପ୍ରଦାନ କରିଥିଲେ। ପରେ ଉପରାଷ୍ଟ୍ରପତି ତିରୁବନନ୍ତପୁରମ୍ ଗସ୍ତ କରି ବଲାରାମାପୁରମ୍ ସ୍ଥିତ ଏସ୍ୟୁଟି ଏକାଡେମୀର ସ୍ନାତକୋତ୍ତର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବ କଙ୍ଗୋର କିଭୁ ହ୍ରଦରେ କିଛି ବ୍ୟବସାୟୀଙ୍କୁ ନେଇ ଯାଉଥିବା ଏକ ଜାହାଜ ଓଲଟି ପଡ଼ିବା ଫଳରେ 12 ମୃତ୍ୟୁ ହେବା ସହ ଅନେକ ନିଖୋଜ ଅଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ 50ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏହି ଜାହାଜଟି ଗତ ରାତିରେ ଦକ୍ଷିଣ କିଭୁ ପ୍ରଦେଶର ଇଜୁଇ ଦ୍ୱୀପ ନିକଟରେ ଓଲଟି ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା 15 ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ତେବେ ଦୁର୍ଘଟଣାର କାରଣ ଅଦ୍ୟାବଧି ଜଣାପଡ଼ିନାହିଁ। ଇଜୁଇ ଦ୍ୱୀପର ବୋଇନାଠାରୁ ବୋଜାକୁ କିଛି ବ୍ୟବସାୟୀ ସାମଗ୍ରୀ ନେଇ ଯାଉଥିବା ସମୟରେ ଜାହାଜଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ନମୋ ଭାରତ ଦ୍ରୁତ ଆଗାମୀ ରେଳ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ନମୋ ଭାରତ ହେଉଛି ଭାରତର ପ୍ରଥମ ଆଞ୍ଚଳିକ ଦ୍ରୁତ ଗମନାଗମନ ବ୍ୟବସ୍ଥା। ଏହା 82.15 କିଲୋମିଟର ବିଶିଷ୍ଟ ଏକ ସେମି ହାଇସ୍ପିଡ୍ କରିଡର, ଯାହା ଘଣ୍ଟା ପ୍ରତି 180 କିଲୋମିଟର ବେଗରେ ଚାଲିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହା 30,274 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଚଳିତ ବର୍ଷ ଫେବୃୟାରୀ ମାସରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସେବା ଦିଲ୍ଲୀ ମେରଠ ଯାତ୍ରା ସମୟକୁ 1 ଘଣ୍ଟା ମଧ୍ୟରେ ସୀମିତ କରିଦେଇଛି ଏବଂ ଏହା 3 ମେଟ୍ରୋ ଲାଇନ୍, 2 ରେଳ ଷ୍ଟେସନ୍ ଓ 4 ବସ୍ ଟର୍ମିନାଲ୍ ସହିତ ସଂଯୁକ୍ତ ହୋଇଛି। ପ୍ରତ୍ୟେକ ଟ୍ରେନ୍ରେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଚ୍ ରହିଛି। ଏହାର ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଅତ୍ୟାଧୁନିକ ସୁରକ୍ଷା ଦ୍ୱାରର ବ୍ୟବସ୍ଥା କରାଯାଇଛି। ଏହି ଦ୍ରୁତଗାମୀ ରେଳ ସେବାର ଶୁଭାରମ୍ଭ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ନମୋ ଭାରତ ଟ୍ରେନ୍ରେ ଆଧୁନିକ ବ୍ୟବସ୍ଥା ସହ ଚମତ୍କାର ବେଗର ସମନ୍ୱୟ ରହିଛି। ସେ ଆହୁରି ମଧ୍ୟ କହିଥିଲେ, ନମୋ ଭାରତ ଟ୍ରେନ୍ ନବଭାରତର ନୂତନ ଯାତ୍ରା ଏବଂ ସଂକଳ୍ପକୁ ପରିଭାଷିତ କରୁଛି। ନମୋ ଭାରତର ସୁଚାରୁ ସଂଯୋଜନା ବ୍ୟବସ୍ଥା ସହର ମଧ୍ୟରେ ଦ୍ରୁତ ଗତିରେ ଯାତ୍ରା ସୁନିଶ୍ଚିତ କରେ ଏବଂ ଭାରତରେ ସମନ୍ୱିତ ସହରୀ ତଥା ଆଞ୍ଚଳିକ ପରିବହନ ବ୍ୟବସ୍ଥା ପାଇଁ ଏକ ମାଇଲଖୁଣ୍ଟ ସ୍ଥାପନ କରେ। ଏହା ସଡ଼କ ପଥରେ ଯାନବାହନର ଭିଡ଼ କମାଇବା ସହ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ କରିଛି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା 2026 ଏସୀୟ କ୍ରୀଡ଼ାରେ ଭାରତର ଆନ୍ସି ସୋଜା ନେଡ଼ାପିଲ୍ଲି ମହିଳା ଲଙ୍ଗ୍ ଜମ୍ପରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପୁରୁଷ ହାଇଜମ୍ପରେ ସର୍ବେଶ କୁଜାରେ

0: ମଧ୍ୟ ରୌପ୍ୟ ପଦକ ମିଳିଛି। ମହିଳା 200 ମିଟର ଦୌଡ଼ ପ୍ରତିଯୋଗିତାରେ ହରିତା ଭଦ୍ରା କାଂସ୍ୟ ପଦକ ବିଜୟୀ ହୋଇଥିବା ବେଳେ ଡିକାଥଲନ୍ରେ ତେଜସ୍ୱିନୀ ଶଙ୍କର କାଂସ୍ୟ ପଦକ ହାସଲ କରିଛନ୍ତି। ମହିଳା 3000 ମିଟର ଷ୍ଟିପୁଲ୍ ଚେସ୍ରେ ଭାରତର ପାରୁଲ୍ ଚୌଧୁରୀ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସେହିପରି ସ୍କ୍ୱାସ୍ରେ ଭାରତକୁ 2ଟି ରୌପ୍ୟ ପଦକ ମିଳିଛି। ଅଭୟ ସିଂ ପୁରୁଷ ସିଙ୍ଗଲ୍ସ ବର୍ଗରେ ଏବଂ ଅନାହତ ସିଂ ମହିଳା ସିଙ୍ଗଲ୍ସ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ବର୍ତ୍ତମାନ ଭାରତ 4ଟି ସ୍ୱର୍ଣ୍ଣ 16ଟି ରୌପ୍ୟ ଏବଂ 17ଟି ବ୍ରୋଞ୍ଜ ପଦକ ସହ 37ଟି ପଦକ ପାଇ ପଦକ ତାଲିକାର ଦ୍ୱାଦଶ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ 296 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 10 ଓଭରରେ କୌଣସି ୱିକେଟ୍ ନ ହରାଇ 70 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ୱ ଜନଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ 1,500 କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାବରମତୀ ଷ୍ଟେସନଠାରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର କଲେ ଶୁଭାରମ୍ଭ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି 4ଟି ରୌପ୍ୟ ପଦକ ବିଜୟୀ ହେବା ସହ ପଦକ ସଂଖ୍ୟା 37କୁ ବୃଦ୍ଧି। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ। ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭିନ୍ନ ମତ୍ସ୍ୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଛତ୍ରପୁର ଆର୍ଯ୍ୟପଲ୍ଲୀସ୍ଥିତ ପ୍ରସ୍ତାବିତ ଫିସିଂ ହାର୍ବର ଅଞ୍ଚଳ ପରିଦର୍ଶନ କରି ସେ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ଓ ସୁରକ୍ଷା ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଥିଲେ। ଫିସିଂ ହାର୍ବର କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
2: ଛତ୍ରପୁରର ଆର୍ଯ୍ୟପଲ୍ଲୀ ଯୋଉ ଆମର ହାର୍ବର ଜେଟି ହବ ତାକୁ ଆମେ ପରିଦର୍ଶନ କରୁଛୁ। ଏଠି ଯୋଉ ଲୋକଙ୍କର ବହୁ ଦିନର ଅପେକ୍ଷା ଥିଲା ତାର ଆଜି ଅନ୍ତ ଘଟିଛି। କେନ୍ଦ୍ର ସରକାର ରାଜ୍ୟ ସରକାର ଆନୁକୂଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଗ୍ରହ ଯୋଗୁଁ ଆଜି ଆକୁ ଆପ୍ରୁଭାଲ ମିଳିଛି ଏବଂ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଧ୍ୟ ପଇସା ଦେଇସାରିଲାଣି 150 କୋଟି। ଏଇ ଯୋଉ ଆର ବଜେଟ୍ କରାଯାଇଛି 545 କୋଟି ଟଙ୍କାର ବର୍ତ୍ତମାନ ଆପ୍ରୁଭାଲ ହେଇଛି ଏବଂ ଏଥିରେ ପାଖାପାଖି ଲକ୍ଷେ ଲୋକ ଡାଇରେକ୍ଟ ଇନ୍ଡାଇରେକ୍ଟ ଏଥିରେ ଉପକୃତ ହେବେ ଏବଂ ବିଶେଷ କରି ଆର ମୂଳ ଉଦ୍ଦେଶ୍ୟ ହେଉଛି ଏଠି ଯୋଉ ଧୀବର ମାନେ ଅଛନ୍ତି ମଛୁଆର ମାନେ ଅଛନ୍ତି ମତ୍ସ୍ୟଜୀବୀ ମାନେ ସେମାନଙ୍କର କେମିତି ଆୟ ଦ୍ୱିଗୁଣିତ ବହୁଗୁଣିତ ହବ ସେମାନଙ୍କର ଜୀବନ ଧାରଣ କେମିତି ଅଧିକ ଉନ୍ନତ ହବ ରୋଜଗାର ବଢିବ ସେଇ ଦିଗରେ ଲକ୍ଷ୍ୟ କରି ଆଜି ଆମ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆକୁ ପୁରା ଲାଗି ଏଇ ଯୋଉ କାମକୁ ତ୍ୱରାନ୍ୱିତ କରିଛନ୍ତି ଏବଂ ଏଇ କାମ ମଧ୍ୟ ଏବେ ଆମେ ଓସିସିକୁ ମଧ୍ୟ ଆମେ ହସ୍ତାନ୍ତର କରିସାରିଲୁଣୁ ଏବଂ ତୁରନ୍ତ ଏଇ କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସରେ ଆଜି ଦେଖୁଥିବେ ଗଞ୍ଜାମ ଜିଲ୍ଲାକୁ ସ୍ୱତନ୍ତ୍ର ଭାବରେ ବିଭିନ୍ନ ପ୍ୟାକେଜ ଦେବା ଏବଂ ବାହୁଦା ଭଳି ଯୋଉ ରହିଛି ଆପଣ ପୋର୍ଟ ନିର୍ମାଣ କରିବା ଏଠି ଆପଣମାନଙ୍କର ଜେଟି ହାର୍ବର କେବଳ ଗୋପାଳପୁର ଆପଣଙ୍କର ଛତ୍ରପୁର ଏଇ ଆରିଆପଲ୍ଲୀ ନୁହଁ ଆମର କେଶପୁର ମଧ୍ୟ ଅଛି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନା ସମ୍ପର୍କରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସଚେତନ କରିବା ପାଇଁ ସୌର ରଥର ଶୁଭାରମ୍ଭ କରାଯାଇଛି। ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସୌରରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଯୋଜନାର ସୁବିଧା ଆବେଦନ ପ୍ରକ୍ରିୟା ଓ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।
3: ଟାଟା ପାୱାର ତରଫରୁ 2ଟି ସୋଲାର ରଥ ଉଦ୍ଘାଟନ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲ ଚାଲିଛି ରୁଫ୍ଟପ୍ ସୋଲାର ଏନର୍ଜାଇଜେସନ ପାଇଁ ତାକୁ ନେଇକରି ଲୋକଙ୍କୁ ସଚେତନ କରିବାର ଉଦ୍ଦେଶ୍ୟରେ ଏଟା କରାଯାଇଛି। ମାତ୍ର 1800 କେତେ ଟଙ୍କାରେ ଲୋକମାନେ 1 କିଲୋୱାଟ ରୁଫ୍ଟପ୍ ସୋଲାର ସିଷ୍ଟମ ପାଇବା ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ରହିଛି। ଏଥିରେ ରାଜ୍ୟସ୍ତରରେ ଦେଖିଲେ ଗଞ୍ଜାମ ଜିଲ୍ଲା ମଧ୍ୟ 1 ନମ୍ବରରେ ବର୍ତ୍ତମାନ ଆମେ ଅଛୁ ସବୁଠୁ ହାଇଏଷ୍ଟ ସୋଲାର ଇନଷ୍ଟଲେସନ କ୍ଷେତ୍ରରେ। ଆମର ଖାସ କରିକି 1 କିଲୋୱାଟ ଯେଉଁ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲରେ ଅଛି ସେଥିରେ ମଧ୍ୟ ଆମେ ବହୁତ ଭଲ ପରଫର୍ମ କରୁଛୁ। 20,000ରୁ ଉର୍ଦ୍ଧ୍ୱ କନେକ୍ସନ ଅଲରେଡି ହେଇସାରିଛି। ଆମେ ଲକ୍ଷ୍ୟ ରଖିଛୁ ଏ ଫାଇନାନ୍ସିଆଲ ଇୟର ଭିତରେ March 2027 ସୁଦ୍ଧା ଆମେ ପାଖାପାଖି 40,000ରୁ ଉର୍ଦ୍ଧ୍ୱ କନେକ୍ସନ କରିବା ପାଇଁ ମଧ୍ୟ ଆମ ଲକ୍ଷ୍ୟ ନେଇକି ଆଗକୁ ବଢିବା।
1: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026ର ବିଶ୍ୱବିଦ୍ୟାଳୟ ସ୍ତରୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି। ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ପ୍ରାୟ 103ଟି ଅଭିନବ

0: ତନ୍ମଧ୍ୟରୁ 7ଟି ପ୍ରସ୍ତାବକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ଚୟନିତ ପ୍ରତ୍ୟେକ ପ୍ରସ୍ତାବକୁ 1,00,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅଭିନବ ଚିନ୍ତାଧାରା ଓ ପ୍ରୋଟୋଟାଇପ୍ର ବିକାଶକୁ ସହାୟତା ମିଳିବ। ଆସିକା ସମବାୟ ଚିନିକଳ ଲିମିଟେଡ୍କୁ 2025-26 ବର୍ଷ ପାଇଁ ଜାତୀୟ ଦକ୍ଷତା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଆସିକା ସମବାୟ ଚିନିକଳର ସଭାପତି ରବୀନ୍ଦ୍ର ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ସମବାୟ ନୀତି 2026 ଅଧୀନରେ ଗଞ୍ଜାମ ଜିଲ୍ଲାରେ ସମ୍ବନ୍ଧ ମେଗା ସଦସ୍ୟତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଛି। ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମୀଣ ପରିବାରଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଏବଂ ମହିଳା ଯୁବକ ଯୁବତୀଙ୍କ ସହଭାଗିତା ବଢ଼ାଇବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଗ୍ରାମୀଣ ପରିବାରରୁ ଅତିକମ୍ରେ ଜଣକୁ ସମବାୟ ସମିତିରେ ସାମିଲ କରିବା ଏହି ଅଭିଯାନର ଲକ୍ଷ୍ୟ। ଘରକୁ ଘର ଯାଇ ସଚେତନତା ଓ ସଦସ୍ୟତା ନାମଲେଖା କରାଯିବ। ଡିଜିଟାଲ ବ୍ୟବସ୍ଥା ସହ ସଂଯୋଜିତ ଏହି ଅଭିଯାନ 2 ମାସ ଧରି ଚାଲିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ବିଭୂତି ଭୂଷଣ ତ୍ରିପାଠୀ, ଉପସ୍ଥାପନା ସତ୍ୟବ୍ରତ ବେହୁରା।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରର ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 7:31। ଆରମ୍ଭ କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ।

0: କରିବା ପରେ ଆମେ ତାପରେ ଆସ୍ତେ ଆସ୍ତେ ଜୈବିକ ପଦ୍ଧତିକୁ ଆସିଲେ, ଜୈବିକ ମାନେ ଜୀବଜନ୍ତୁ ଠାରୁ ତିଆରି ହେଉଥିବା ଦ୍ରବ୍ୟମାନଙ୍କ ଦ୍ୱାରା ଆମେ ଗଛ ବୃଦ୍ଧି ଆଉ ତା ରୋଗ ପୋକ ନିୟନ୍ତ୍ରଣ କରିପାରିବା।
1: ତ ଚାଷୀ କେମିତି ସଜାଗ ହବ ଜୈବିକ ପଦ୍ଧତିରେ ରୋଗ ପୋକ ନିୟନ୍ତ୍ରଣ କରିବା ପାଇଁ, ଆଉ କୋଉ କୋଉ ପଦକ୍ଷେପ ନେବାକୁ ପଡିବ ପ୍ରଥମେ ତାକୁ, ତା ବିଷୟରେ ଟିକେ ଆମକୁ କହିବେ ଆଜ୍ଞା।
0: ମୂଳରୁ ଆମେ ମାନେ ଜୈବିକ ପଦ୍ଧତିକୁ ଆପଣେଇବାର କାରଣ ହେଉଛି, ଦୀର୍ଘ ଦିନ ଧରି ଆମେ ରାସାୟନିକ ପଦାର୍ଥ ବା ରାସାୟନିକ ଔଷଧ ଆଉ ସାର ପ୍ରୟୋଗ କରି ଆମେ ଗଛ ଗୁଡିକ ଆଉ ମାଟିକି ଖରାପ କରି ଚାଲିଲେ, ଯାହାଫଳରେ କି ଯୋଉ ବିଷ ପ୍ରକ୍ରିୟାଟା ଉତ୍ପାଦିତ ଦ୍ରବ୍ୟ ଭିତରେ ରହିଲା ଓ ଆମ ଶରୀରକୁ କ୍ଷତି ପହଞ୍ଚାଇଲା। ଦୀର୍ଘ ଦିନ ଧରି ଆମେ ରାସାୟନିକ ବ୍ୟବହାର କରୁଥିଲୁ ଆଉ ତାର ପରିମାଣ ବି ଆସ୍ତେ ଆସ୍ତେ ବଢେଇ ଚାଲିଲୁ ଅମଳ ବଢିବା ପାଇଁ, ସେଇଥିପାଇଁ ମାଟି ଆସ୍ତେ ଆସ୍ତେ ଟାଣ ହେଇଗଲା ଆଉ ଅମଳ ବି ଧୀରେ ଧୀରେ କମିବାକୁ ଲାଗିଲା, ଆଉ ସେ ମାଟି ଆସ୍ତେ ଆସ୍ତେ ଲାଞ୍ଚୁଆ ହେଇଗଲା ଯେ ମତେ ଅଧିକ ଅଧିକ ଦିଅ ସାର, ରାସାୟନିକ ସାର, ମୁଁ ତାପରେ ଅମଳ ଦେବି। ଆଉ ମାଟିର ଯେତେବେଳେ ଖରାପ ଅବସ୍ଥାକୁ ଆସିଗଲା ଆମେ ଦେଖିଲୁ ଆଉ ଅମଳ ବି ଧୀରେ ଧୀରେ କମି କମି ଯିବ। ସେଇ ମାଟିର ଉର୍ବରତା ବଢେଇବା ପାଇଁ ଆମେ ଜୈବିକ ପଦ୍ଧତିକୁ ଆପଣେଇଲୁ। ସେଥିପାଇଁ ଆମେ ପ୍ରଚୁର ପରିମାଣରେ ଖତ ଦେବା ନିତ୍ୟାନ୍ତ ଦରକାର, ଯାହାଫଳରେ କି ମାଟିର ଆକାର ଚେଞ୍ଜ ହେବା ଦରକାର ଆଉ ସେଥିରେ ପାଣି ଧରି ରଖିବା ଶକ୍ତି ବି ବଢିବା ଦରକାର। ସେଇ ପ୍ରକ୍ରିୟା ଦ୍ୱାରା ଆମେ ବର୍ତ୍ତମାନ ବହୁତ ପ୍ରକାର ଖତ ତିଆରି କରିବା ପାଇଁ ଚେଷ୍ଟା କରୁଛୁ। ଯଥା ଆମେ ଗୋବର ଖତ ଦଉଥିଲେ, ତା ଜାଗାରେ ଆମେ ନାଡେପ କମ୍ପୋଷ୍ଟ ଦେଲେ, ତା ବାଦେ ଭର୍ମି କମ୍ପୋଷ୍ଟ ଦେଲେ, ଏଇସବୁ ପ୍ରକାର ଖତ ଆମେ ବ୍ୟବହାର କରିବାକୁ ଚାହୁଁଛୁ, ଯେହେତୁ ଗାଈ ଗୋରୁଙ୍କ ସଂଖ୍ୟା ଧୀରେ ଧୀରେ କମି କମି ଯାଉଛି। ତେଣୁ ଏଇ ଯୋଉ ପ୍ରକାର ଖତ ଆମେ ଦେଲେ ମାଟିର ଯେତେବେଳେ ପାଣି ଧାରଣ ଶକ୍ତି ବଢିବ ଆଉ ମାଟି ହାଲକା ହବ, ସେଥିମଧ୍ୟରେ ବାୟୁ ପରିଚାଳନା ଆରାମରେ ହେଇପାରିବ ଆଉ ପାଣି ବି ଭଲ ଯାଇପାରିବ, ପାଣି ଧରି ରଖିପାରିବ, ତେଣୁ ଗଛ ନିଶ୍ଚିତ ଭାବରେ ବଢିବ ଆଉ ଅମଳ ମଧ୍ୟ ଅଧିକା ଦେବ। ଏହା ଥିଲା ମୂଳ ଲକ୍ଷ୍ୟ। କିନ୍ତୁ ଗଛ ଅଛି ମାନେ ରୋଗ ପୋକ ତ ନିଶ୍ଚିତ ରହିବେ,
1: ନିଶ୍ଚୟ ଆଜ୍ଞା।
0: ଯେହେତୁ ଆମେ ଖାଇବାକୁ ଦଉଛେ ଗଛକୁ, ଗଛ ବଢିଲା ତେଣୁ ପତ୍ର ସବୁଜ ହେଇକି ରହିଲା ଆଉ ସେଥିରେ ନିଶ୍ଚିତ ଭାବରେ ପୋକ ଲାଗିବେ ଆଉ ରୋଗ ବି ଲାଗିବେ। ସେଥିପାଇଁ ଆମେ ମାଧ୍ୟମ କେତେ କଲୁ କଣ ନା, ଆମେ ଗୋଟେ ପ୍ରକାର ଖତ ତିଆରି କରିବା ଯୋଉଟା କି ପନିପରିବା ପାଇଁ ଭାରି ଉନ୍ନତ ମାନର ହେଇପାରିବ। ତେଣୁ ପ୍ରଥମେ ବ୍ୟବହାର କଲୁ କଣ ନା ହାଣ୍ଡି ଖତ। ଏହାର ପ୍ରକୃତ ପ୍ରସ୍ତୁତିଟା କେବଳ ଆମ ନିକଟ ଆମ ଗ୍ରାମରେ ବା ଆମ ଅଞ୍ଚଳରେ ଯାହା ସବୁ ଗଛ ଅଛି ସେଇଆକୁ ନେଇ ଆମେ ପ୍ରସ୍ତୁତ କରିଥାଉ ହାଣ୍ଡି ଖତ। ହାଣ୍ଡି ଖତର ପ୍ରକ୍ରିୟା ହେଲା, ଆମେ ସେଥିରେ କଞ୍ଚା ଗୋବର 1 କେଜି, ଗୋମୂତ୍ର 5 ଲିଟର, ଆଉ ସେଥିସହିତ ଆପଣଙ୍କର ପଡିବ କଣ ନା ହଳଦୀ ଗୁଣ୍ଡ 50 ଗ୍ରାମ ଆଉ ଗୁଡ 50 ଗ୍ରାମ ପକେଇବେ। ୟା ସହିତ ବି ଆପଣ ସେଥିରେ ପକେଇବେ କଣ ନା ନିମ ପତ୍ର, ଅରଞ୍ଜ ପତ୍ର ଆଉ ଅରଖ ପତ୍ର, ତାର ପରିମାଣ ହଉଛି 2-2 କେଜି। ଏଥିରେ ପତ୍ର ଛେଚା ଯାଏ ନାହିଁ, ଶାଗ ବା ଭାଜି ଭଳିଆ କଟାଯାଏ। ୟାକୁ ଆପଣ ହାଣ୍ଡିରେ ପକେଇ ଗୋମୂତ୍ର 5 ଲିଟର ପକେଇ କଞ୍ଚା ଗୋବର ପକେଇ ତାକୁ ଗୋଳେଇକିରି କମସେ କମ 12 ଦିନ ପର୍ଯ୍ୟନ୍ତ ରଖିବାକୁ ପଡିବ। ଦିନକୁ 2 ଥର ଲେଖା ଗୋଳେଇବାକୁ ପଡିବ, ସକାଳେ ଥରେ 10 ମିନିଟ ଗୋଳେଇବାକୁ ପଡିବ, ଉପରବେଳେ ବି 10 ମିନିଟ ଗୋଳେଇବାକୁ ପଡିବ। ଏଇ ଘାଣ୍ଟି ସାରିଲା ପରେ ଆପଣ 12 ଦିନ ପରେ ରସ କାଢିବେ। ଏଇ ଯୋଉ ରସ ବାହାରିବ ଆନୁମାନିକ 4 ଲିଟର ରୁ 4 ଲିଟର ଅଧେ ପର୍ଯ୍ୟନ୍ତ ରସ ବାହାରିବ, ଯେତେବେଳେ 5 ଲିଟର ଗୋମୂତ୍ର ଦେଇଛେ, ତେଣୁ ସେଇ ଯୋଉ ଗୋମୂତ୍ର ରସଟା ରଖି ତାକୁ ଆମେ ଗୋଟେ ପ୍ଲାଷ୍ଟିକ ଜାର୍ରେ ରଖିପାରିବା। ତାପରେ ଯୋଉ ଖଗଡ଼ା ଅଂଶ ଥିବ ସେଥିରେ ପୁଣି ସେଇ ଆପଣଙ୍କର ଗୋମୂତ୍ର ଆଉ କଞ୍ଚା ଗୋବର ସେଇ ପରିମାଣର ଆଉ ଗୁଡ଼ ଆଉ ହଳଦୀ ଏତକ ପକେଇକିରି ପୁଣି ଆଉ 7 ଦିନ ରଖିବେ।
1: ଆଚ୍ଛା,
0: ମାଟି ହାଣ୍ଡିରେ କଲେ ଭଲ ନହେଲେ ପ୍ଲାଷ୍ଟିକ ଡ୍ରମ୍ରେ କଲେ ଭଲ? ୟାକୁ ସବୁବେଳେ ସୂର୍ଯ୍ୟାଲୋକ ଯଦି ସିଧା ପଡୁନଥିବ, କିନ୍ତୁ ଆଲୋକ ଜାଗାରେ ରଖିଥିବ କିନ୍ତୁ ସୂର୍ଯ୍ୟାଲୋକ ସିଧା ସେ ଡ୍ରମ୍ ବା ହାଣ୍ଡିକି ଛୁଁ ନଥିବ, ଏଇ ଟାଇପ୍ର ଥିବ, ଆଉ ଉପରେ ଗୋଟେ ଘୋଡ଼ଣୀ ସବୁବେଳେ ରଖିଥିବେ। 7 ଦିନ ପରେ ପୁଣି ଆଉ ଥରେ ପ୍ରତିଦିନ 10 ମିନିଟ ଲେଖା ସକାଳେ ଆଉ ସନ୍ଧ୍ୟାରେ ଘାଣ୍ଟି ତାପରେ ତ କାଢିବେ, ସେ ଆଉ 4 ଲିଟର ବି ବାହାରିବ। ତେଣୁ ଆପଣଙ୍କ ପାଖରେ ଔଷଧ ମାନେ ସେ ଯୋଉ ରସ ଅତି କମସେ କମ 8-8.5 ଲିଟର ପର୍ଯ୍ୟନ୍ତ ରହିଲା, ଏଇଟାକୁ ଆପଣ ଗଛରେ ସ୍ପ୍ରେ କରିବେ। କେମିତି ସ୍ପ୍ରେ କରିବେ ନା, ଯେତିକି ରସ ନେବେ ତାର 3 ଗୁଣା ପାଣି ଦେଇ ଗଛରେ ପକେଇ ପାରିବେ। ଆପଣ ଗଛ ମୂଳରେ ପକେଇ ପାରିବେ ଆଉ ଗଛ ଉପରେ ବି ପକେଇ ପାରିବେ। ଉପରେ ପକେଇଲେ କୀଟନାଶକ କାମ ଦେଲା, ଗଛ ମୂଳରେ ପକେଇଲେ ଖତର କାମ ଦେଲା। ଆପଣ ପନିପରିବା ଦ୍ରବ୍ୟ ଯେତେ ଅଛି ସବୁଥିରେ ପକେଇ ପାରିବେ, କିଛି ଅସୁବିଧା ନାହିଁ। ତାପରେ ବି ମୁଁ ଆପଣମାନଙ୍କୁ କହିବି, ୟାକୁ ବି ଆପଣ ଧାନ ଫସଲରେ ପକେଇ ପାରିବେ ଏଇ ପରିମାଣ ଅଛି, କିନ୍ତୁ ପରିମାଣ ଅଧିକା ଆବଶ୍ୟକ ହବ।
1: ଆଚ୍ଛା,
0: ଯେହେତୁ ଔଷଧ ଅଛି ପୋକକୁ ଦେଖିକିରି ଔଷଧ ପକେଇବେ ନାହିଁ, ଔଷଧ ଆପଣଙ୍କ ପାଖରେ ଅଛି ଆପଣ ସପ୍ତାହରେ ଥରେ ପକେଇ ଚାଲିବେ।
1: ଆଚ୍ଛା,
0: କାରଣ ଆପଣଙ୍କର 8 ଲିଟର ଔଷଧ ଷ୍ଟକ୍ ହେଇ ରହିଛି ସବୁବେଳେ।
1: ଆଜ୍ଞା,
0: ୟା ଭିତରେ ପୁଣି ଆପଣ ଆଉ ଥରେ ତିଆରି କରିବେ, ତିଆରି କରି ପୁଣି ରଖିଥିବେ ରସ। ତେଣୁ ପୋକ ଲାଗୁ ବା ନ ଲାଗୁ ଆପଣ ଗଛରେ ପକେଇ ଚାଲିବେ, 8 ଦିନ ସପ୍ତାହରେ ଥରେ ଲେଖା ପକେଇ ଚାଲିବେ ଗଛ ଦେଇ।
1: ଯଦି ପୋକ ଲାଗୁଛି ଆମେ ପକଉଛେ ତାହେଲେ ପୋକ ଲାଗିବାର ସମ୍ଭାବନା ଆଉ ରହିବ ନାହିଁ?
0: ସମ୍ଭାବନା ରହିବ ନାହିଁ, କାରଣ ପ୍ରଜାପତି ବସିପାରିବ ନାହିଁ କି ଅଣ୍ଡା ଦେଇପାରିବ ନାହିଁ, ତେଣୁ ଆଉ ପୋକ ଆସିଲେ କୁଆଡେ।
1: ଆଉ ଆମର ଫସଲ ଉପରେ ମଧ୍ୟ ୟାର କୁପ୍ରଭାବ କିଛି ପଡିବ ନାହିଁ?
0: କୁପ୍ରଭାବ କିଛି ପଡିବନି, ମୂଳରେ ପଡିଲେ ଗଛ ଖତ ଭଳିଆ କାମ ଦେଲା, ଭଲ ଭଲ ଆରାମରେ ଗଛ ବଢିବ। ଆଉ ଯେହେତୁ ନିମ ପତ୍ର ପଡିଛି ତେଣୁ ମୂଳରେ ଉଇ ବା ପିପୁଡି ହବାର

0: କିଛି ଦେଖାଯିବ ନାହିଁ।
1: ବହୁତ ବଢିଆ କଥା ଗୋଟେ କହିଲେ ଆଜ୍ଞା।
0: ଏଇଟା ତ ମୁଁ କହିଲି ଖତ ଆଉ ଔଷଧ ଦିଟାର କାମ ଦବ, ଆଉ ଗୋଟେ କଥା ଆପଣ ବି କରିପାରିବେ, ସେ ବି ଖତ ଔଷଧର କାମ ଦବ। ଆମେ ତ କହିଥାଉ ତରଳ ଖତ, ତରଳ ଖତରେ କଣ ହୁଏ ନା ଗୋମୂତ୍ର ପଡେ 2 ଲିଟର, କଞ୍ଚା ଗୋବର 1 କେଜି, ଦହି 50 ଗ୍ରାମ, ଗୁଡ଼ 50 ଗ୍ରାମ, ପିଡ଼ିଆ 50 ଗ୍ରାମ। ପିଡ଼ିଆ ମାନେ ଆମେ ଯୋଉ ବାଦାମ ପିଡ଼ିଆ ହଉ, ସୋରିଷ ପିଡ଼ିଆ ହଉ, ଯାହା 50 ଗ୍ରାମ ପକେଇବେ
1: ଆଜ୍ଞା।
0: ସେଥିରେ ହଳଦୀ ଗୁଣ୍ଡ 50 ଗ୍ରାମ, ରସୁଣ ବଟା 50 ଗ୍ରାମ, ଆଉ ତା ବ୍ୟତୀତ ନିମ ପତ୍ର, ପସାରୁଣୀ ପତ୍ର ଆଉ ଅରଖ ପତ୍ର, ୟାଠୁ 1 କେଜି। ୟାକୁ ଯଦି ଆପଣ କଣ କରିବେ ନା 12 ଦିନ ପର୍ଯ୍ୟନ୍ତ ରଖି ଦିନକୁ 10 ମିନିଟ ଲେଖା ଘାଣ୍ଟି ଛାଡିକି ଯଦି ଗଛରେ ପକେଇବେ, କେତେ ପରିମାଣର ପକେଇବେ ନା ଯେତିକି ଅଛି ତାର 2 ଗୁଣା ପାଣି ଯଦି ପକେଇବେ, ତାହେଲେ କୌଣସି କୀଟ ଗଛରେ ହେବେ ନାହିଁ। ଏଇଟା ତରଳ ଖତ, ଏଇଟା ପର୍ଟିକୁଲାର ଆପଣ ଦେଖିବେ ବାଇଗଣ ଭେଣ୍ଡି ଏଇଥିରେ ଦେଲେ ପ୍ରବଳ ପରିମାଣ ଅମଳ ହବ, ଗଛ ଭାରି ସୁନ୍ଦର ଦେଖାଯିବ ଆଉ ବହୁତ ବଢିବ
1: ଆଜ୍ଞା।
0: ୟା ବ୍ୟତୀତ ଆହୁରି ଔଷଧ ଅଛି ଆପଣଙ୍କ ପକେଇବା ପାଇଁ
1: ଆଜ୍ଞା,
0: ଗୋଟେ ହେଲା ବ୍ରହ୍ମାସ୍ତ୍ର ଆମେ ବ୍ୟବହାର କରିଥାଉ। ବ୍ରହ୍ମାସ୍ତ୍ରରେ କଣ କରିଥାଉ ନା ନିମ ପତ୍ର 3 କେଜି, ସୀତାଫଳ ପତ୍ର 2 କେଜି, ଅମୃତଭଣ୍ଡା ପତ୍ର 2 କେଜି, ଡାଳିମ୍ବ ପତ୍ର 2 କେଜି, ପିଜୁଳି ପତ୍ର 2 କେଜି, ଦୁଦୁରା ପତ୍ର 2 କେଜି, ଆଉ ଲାଣ୍ଟେନା କ୍ୟାମେରା, ଲାଣ୍ଟେନା କ୍ୟାମେରା ବୋଲି ଆପଣ ବୁଝିପାରୁଥିବେ ଯୋଉଟା ବାଡ଼ ଧିଅରେ ଦିଆଯାଏ, ପୁଟୁସ ବୋଲି ତାକୁ ବି କହିଥାନ୍ତି, ସେ ଯୋଉ ବାଡ଼ ତିଆରି କରାଯାଏ ଫେନ୍ସିଂ, ହଜାର ହଜାର ଫୁଲ ଫୁଟୁଥାଏ ବାଡ଼ ଧିଅରେ ସବୁ ଥିବ, ଅଛ ବହୁତ ଅଛି ଆମର ଜୟପୁର କୋରାପୁଟରୁ ଜୟପୁର ଆସିଲା ବେଳେ ବାଟରେ ଅଛି, ଯେ ରାଇଟ୍ ସାଇଡ୍ରେ ମୁଁ ଦେଖିଛି ସବୁ ଅଛି ସେଇ ପତ୍ର, ଆଉ ତା ସାଙ୍ଗରେ ଆପଣ କଣ କହିଲେ ନା ଗୋମୂତ୍ର 10 ଲିଟର, ୟାକୁ ଆପଣ କଣ କହିବେ ଏଠି ସବୁ ପତ୍ର ଛେଚା ହବ, ଛେଚା ହେଇ ପଡ଼ିସାରିଲା ପରେ ଆପଣ ପକେଇବେ ଆଉ 15 ରୁ 20 ମିନିଟ ସିଝେଇବେ। ସିଝେଇ ସାରିଲା ପରେ ଯେତେବେଳେ ବାଫ ଆସିଗଲା ତାପରେ ତାକୁ ଛାଣିଦେବେ, ଛାଣି ଦେଇ ରଖିଛି ତା ପର ଦିନ ଇଏ ଯେତିକି ରସ ବାହାରିଲା ସେତିକିରେ ସେତିକି ପାଣି ମିଶେଇ ଆପଣ ଗଛରେ ସ୍ପ୍ରେ କରିପାରିବେ। ଯେତକ ଶୋଷକ ଯିବ ମାନେ ଯୋଉମାନେ ଗଛରୁ ରସ ଟାଣିକିରି ଖାଆନ୍ତି, ଆପଣ ଦେଖିଥିବେ ଝଟା ଗଛରେ ଲାଗନ୍ତି କଳା କଳା ପୋକ, ଏଇସବୁ ପୋକ ମରିବା ପାଇଁ ଭାରି ସୁବିଧା, କିନ୍ତୁ ତାଙ୍କୁ ପକେଇବାକୁ ହେଲେ 2 ଥର ପକେଇବାକୁ ପଡିବ। ତାର କାରଣ ହଉଛି ପ୍ରଥମେ ଥରେ ପକେଇଦେଲେ ସେ ପୋକମାନେ ଗଛକୁ ବିଳିକି ଧରିଦେବେ ସାଙ୍ଗେ ସାଙ୍ଗେ, ତାର 25 ରୁ 30 ମିନିଟ ପରେ ପୁଣି ଆଉ ଥରେ ସ୍ପ୍ରେ କରିବେ, ଯେତେବେଳେ ସେମାନେ ଖୋଲିଯିବେ ସେତକ ହେଲେ ସେ ସବୁ ଛାଡ଼ି ପଡିବ ମରିକି, ଆଉ ରହିବେ ନାହିଁ।
1: ଆଜ୍ଞା ଆଜ୍ଞା।
0: ଆଉ ତା ବ୍ୟତୀତ ଆହୁରି ଗୋଟେ ଔଷଧ ଅଛି ଆପଣଙ୍କର, ତା ନାଁ ହଉଛି ଅଗ୍ନିଅସ୍ତ୍ର। ଅଗ୍ନିଅସ୍ତ୍ର କାହିଁ ଆମେ ବ୍ୟବହାର କରିଥାଉ ନା ସେଇଟାରେ ଯେତକ ସବୁ ପତ୍ରଖିଆ ପୋକ ପତ୍ର ଖାଇଯାଉଛନ୍ତି ସେଇଥିରେ ଆମେ ଏହାକୁ ସ୍ପ୍ରେ କରିଥାଉ। ଅଗ୍ନିଅସ୍ତ୍ରରେ କଣ କରାଯାଏ ସେଇଟା ନା ଗୋମୂତ୍ର ହଉଛି 10 ଲିଟର, ଶୁଖିଲା ଲଙ୍କା ହଉଛି ଆପଣଙ୍କର 1/2 କେଜି ବା 500 ଗ୍ରାମ, ରସୁଣ 1 କେଜି ଆଉ ନିମ ପତ୍ର 5 କେଜି। ନିମ ପତ୍ର ଏଠି ବଟା ହବ ଭଲ ଭାବରେ, ତାକୁ କଣ କରିବେ ନା ଗୋମୂତ୍ର ସାଙ୍ଗରେ ଏତକ ସବୁ ମିଶେଇ ଆପଣଙ୍କୁ 2 ରୁ 3 ଦିନ ରଖିବାକୁ ପଡିବ, ସେଇଠି ଟିକେ ମାନେ ଟିକେ ସ୍ମେଲ ଖରାପ ହବ କିନ୍ତୁ ହେଲେ ରଖିବାକୁ ପଡିବ। ରଖିସାରିଲା ପରେ ପ୍ରତିଦିନ 10-10 ମିନିଟ ସକାଳେ ସନ୍ଧ୍ୟା ଘାଣ୍ଟୁଥିବେ କପଡ଼ା ବା ହାଣ୍ଡି ବା ଡ୍ରାବଲ ଉପରେ, ଆପଣ କଣ ହାଣ୍ଡି ବା ଡ୍ରମ୍ ଉପରେ ଆପଣ ଗୋଟେ କପଡ଼ା ବାନ୍ଧିଥିବେ, ତାକୁ ଖୋଲୁଥିବେ ମାନେ ଖୋଲିବେ ଘାଣ୍ଟିବେ ପୁଣି ତାକୁ ରଖିବେ। ରଖିସାରିଲା ପରେ ସେଇ ଯୋଉ ଛାଣିବେ ଯୋଉ ରସ, ସେଇ ରସକୁ ଆପଣ କଣ କରିବେ ନା 2 ଲିଟର 15 ଲିଟର ରୁ 20 ଲିଟର ପାଣି ଭିତରେ ମିଶେଇ ଆପଣ ଗଛ ଉପରେ ସ୍ପ୍ରେ କରିବେ। ଯେତେ ପତ୍ରଖିଆ ପୋକ ଅଛନ୍ତି ଆପଣଙ୍କର ବା ପତ୍ର ଖାଇଯାଉଥିବେ, ଆପଣ ଦେଖିଥିବେ ବହୁତ ପୋକ ଅଛନ୍ତି ପତ୍ରକୁ ରାତିରେ ସବୁ ଖାଇଯାଆନ୍ତି, ସକାଳେ ଦେଖିଲା ପତ୍ର ନଥିବ, ତେଣୁ ସେଇଥିରେ ଆପଣ ସ୍ପ୍ରେ କରିପାରିବେ। ଆକୁ 7 ଦିନରେ ଥରେ ସ୍ପ୍ରେ କରିବେ, 3 ଥର ସ୍ପ୍ରେ କରନ୍ତୁ ପୋକ ଛାଡି ପଳେଇବ, କିଛି ଆଉ ରହିବାର ଦେଖିବେ ନାହିଁ।
1: ଆଜ୍ଞା,
0: ମାନେ ଏଇଭଳିଆ ହଉଛି ସବୁ ଜୈବିକ ଔଷଧ, କାହିଁକିନା ଯୋଉ ଜିନିଷ ଆପଣଙ୍କ ଘର ପାଖରେ ବା ଆପଣଙ୍କ ହାତ ପାହାନ୍ତରେ ମିଳୁଥିବ ସେଇଥିରୁ ଆପଣ ଔଷଧ ତିଆରି କରି ପକେଇବେ, ଆଉ ଔଷଧ ଦୋକାନକୁ ଦୌଡ଼ିବାକୁ ପଡିବ ନାହିଁ। ଆପଣଙ୍କ ଘରେ ଔଷଧ ଅଛି, ଆପଣ ସମ ପରିମାଣ ପାଣି ମିଶନ୍ତୁ ବା 2 ଗୁଣା ପାଣି ମିଶନ୍ତୁ, ଦେଖିକିରି ଆପଣ ପକେଇ ଚାଲିବେ। ଆଉ ଯେହେତୁ ଔଷଧ ଅଛି ଆପଣ ପୋକକୁ ଦେଖିଲେ ପକେଇବି ସେ କଥା କରିବେ ନାହିଁ, ସପ୍ତାହରେ ଥରେ ପକେଇ ଚାଲିଥିବେ। ଆପଣ ଦେଖିବେ ଯେତେ ପନିପରିବା ଗଛ, ଫଳ ଗଛ ଦରକାର ପଡିଲେ ବି ଧାନ ଗଛରେ ବି ଆପଣ ଏହାକୁ ପକେଇ ପାରିବେ, କିଛି ଅସୁବିଧା ନାହିଁ, କିନ୍ତୁ ପରିମାଣ ଅଧିକ ଦରକାର ପଡିବ। ଏଇ ପଦ୍ଧତି ଯଦି ଆପଣ ଅବଲମ୍ବନ କରନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ ପୋକଙ୍କୁ ଦମନ କରିପାରିବେ, ଦମନ ମାନେ ମୃତ୍ୟୁ ନହନ୍ତୁ କିନ୍ତୁ ପରିମାଣ କମିଯିବ, ଗଛରେ ଆସିବେନି ଏତେ ସଂଖ୍ୟକ। ସାଧାରଣତଃ ପୋକ ଆମେ ଦେଖିତ ଯଦି 10 ରୁ 15% ପୋକ ଇଏ ହିସାବଟାକୁ ଆମେ ହିସାବ ନେଇନଥାଉ
1: ଆଜ୍ଞା,
0: କିନ୍ତୁ ଯଦି ପ୍ରବଳ ପରିମାଣ ଏହି କଥା ନଷ୍ଟ କରୁଥାନ୍ତି ତାହେଲେ ଆପଣ ରାସାୟନିକ ବଦଳରେ ଏଇ ଜୈବିକ ଔଷଧ ପକେଇ ପାରିବେ। ଏଇଗୁଡିକ ଜୈବିକ ଔଷଧ ପକେଇଲେ ଏହାଦେହରେ ବିଷ ପ୍ରକ୍ରିୟା ରହୁନାହିଁ। ସାଧାରଣତଃ ମୋର କହିବା କଥା ଯେ ଆମେ ସାଧାରଣତଃ ବାଇଗଣ ଗଛ ଲଗେଇଲେ ସାଧାରଣତଃ ଦାନାଦାର ଦେଇଥାଉ, ଯୋଉ ଦାନାଦାର ଔଷଧ ଦେଇଥାଉ, ଦାନାଦାର ଔଷଧ ଆମେ ଯଦି ଆଜି ଦଉଛେ ତାହେଲେ ସପ୍ତାହେ ପରେ ନେଇ ବିକ୍ରି କରିଦଉଛେ ବାଇଗଣକୁ
1: ଆଜ୍ଞା,
0: କିନ୍ତୁ ଦାନାଦାର ଔଷଧର ବିଷ ଅଂଶ ଗଛ ଦେହରେ ଅତି କମସେ କମ 40 ରୁ 45 ଦିନ ପର୍ଯ୍ୟନ୍ତ ରହେ, ଆଉ 5 ଦିନ ପରେ ଖାଇଲା ପରେ ସେ ବିଷ ପ୍ରକ୍ରିୟାଟା ଆମ ରକ୍ତରେ ମିଶି ଆମ ଶରୀରକୁ ବହୁତ ଅସୁସ୍ଥ କରିଥାଏ। ସେଥିପାଇଁ ଆମେ ବର୍ତ୍ତମାନ ସେଇ ପୁଣି ପୂର୍ବର ଯୋଉ ଜୈବିକ ପଦ୍ଧତିକି ଆପଣେଇ ନେବା ପାଇଁ ଚେଷ୍ଟା କରୁଛୁ, ଆଉ ଏହା ତ ଏକା ସାଙ୍ଗରେ ହେଇପାରିବ ନାହିଁ।

0: ତଥାପି ଧୀରେ ଧୀରେ ଲୋକମାନେ ପରିବର୍ତ୍ତନ ହେବେ ଆଉ ଏ ଚାଷ ଆପଣେଇ ନେବେ।
1: ଯାହା ହଉ ଆଜ୍ଞା, ଆଜି ଆପଣଙ୍କର ମୂଲ୍ୟବାନ ସମୟ ଦେଇକି ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଜୈବିକ ପଦ୍ଧତିରେ ଆମେ ରୋଗ ପୋକ କେମିତି ନିୟନ୍ତ୍ରଣ କରିପାରିବା ତା ସମ୍ପର୍କରେ ବହୁତ କିଛି କହିଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମ ଶ୍ରୋତା ଭାଇ ଭଉଣୀମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର ଆଜ୍ଞା।
0: ନମସ୍କାର।
2: ବାହ, ବଢିଆ ବିଷୟ ଗୋଟେ ରଖିଲୁ। ସବୁ ଚାଷୀ ଭାଇ ଭଉଣୀ ନିଶ୍ଚିତ ଭାବରେ କେତେ କଥା ଶିଖିପାରିଥିବେ ଭାଇ। ଆମେ ଚେଷ୍ଟା କଲେ କୋଉଟା ହବ ନାହିଁ କୁହ ତ, ମାତ୍ର ଆମର ଭିତରେ ଗୋଟେ ମନୋବଳ ଥିବାର ଅଛି, ଆହୁରି ଶିଖିବି, ଆହୁରି ଆମର ମାଟି ମାକୁ କେମିତି ସୁସ୍ଥ ରଖିବି ବୋଲି ନିଜେ ଚେଷ୍ଟା କରିବାର ଅଛି।
3: ଆର ଗୋଟେ କଥା କଣ, ସବୁଠୁ ବଡ କଥା ବୋଲେ ଆମର ପରିବେଶ ଯୋଉ ପ୍ରଦୂଷଣ ହଉଛି, ଯୋଉ ରକମର ପ୍ରଦୂଷଣ ହଉଛି, ବିଭିନ୍ନ କାରଣ ଅଛି ତାର, ସେ ଭିତରୁ ଗୋଟେ କାରଣ ହଉଛି ଆମର ଏଇ ଯୋଉ କୀଟନାଶକ ଉଷମ ଯୋଉ ମାରୁଛୁ ଆମେ, ୟାର ବହୁଳ ମାତ୍ରାରେ ବ୍ୟବହାର ହେବା ଯୋଗୁଁ ଆମର ପରିବେଶ ମଧ୍ୟ ଦୂଷିତ ହଉଛି।
2: ସେ ଖାଦ୍ୟ ଖାଇଲେ ତ ଆମକୁ ନାନା ପ୍ରକାର ରୋଗ ମିଶାର ହଉଛି। ଆଗରେ ଏତେ ରୋଗ ଥିଲା କି କୁହ ତ,
3: କୋଉଠି ଥିଲା?
2: ଆଗର ପରେ ଆମେ ଖାଦ୍ୟ ଖାଇପାରୁନୁ କି ଆଗର ପରେ ଆମେ ବଞ୍ଚି ପାରୁନୁ ବୋଲ।
3: ସତ ଆକା ଯେ ଭଉଣୀ, ବଢିଆ କଥା ତ ଆମେ ଶିଖିଲୁ ଜାଣିଲୁ। ଏପରି ବଢିଆ ଗୀତ ଗୁଡେ ଶୁଣବା
2: କରୁଛ କି? ବ୍ୟବସ୍ଥା
3: ବ୍ୟବସ୍ଥା ହେଇଛି, ଶୁଣିଦେବା ତ ଆଗ, ତାପରେ ଆମେ ବାକି କଥା ଦେଖିବା
2: ଶୁଣବା ଭାଇ।

0: ଜାଣିଛନ୍ତି ଜିଆ
1: ଆଜ୍ଞା,
0: କେଞ୍ଚୁଆ ଆଭେଲେବୁଲ ହଉଥିଲା, ଦେଖୁଥିଲେ ଆପଣ ରାସ୍ତାଘାଟରେ ଯୋଉଠି ସେଠି ବି କେଞ୍ଚୁଆ ଦେଖୁଥିଲେ, ଆପଣଙ୍କର ଜମିରେ ଏବେ ଖୋଳିବେ ଜିଆ ପାଇବେ ନାହିଁ?
1: ନାହିଁ, ସବୁ ମରିଗଲେଣି,
0: ସବୁ ମରିଗଲେଣି। ଛୋଟ ମାଛ କଙ୍କଡା ଆଜ୍ଞା, କଙ୍କଡା ଆମେ ବେଉଷଣ କଲାବେଳକୁ ପଛରେ ଆମେ ବୁଲୁଥିଲୁ କଙ୍କଡା କଲେକ୍ସନ,
1: ଏମିତି ସବୁ ଲଗେଇ ଦଉଥିଲୁ କାଢି କାଢିକି
0: ଲଗଉଥିଲୁ, ତାକୁ ନେଇକିରି ଘରେ ବି
1: ଖାଉଥିଲୁ
0: ଦେଶୀ କଙ୍କଡା, ବଢିଆ ଲାଗୁ। ଏବେ ସେ କଙ୍କଡା ନାହିଁ, ବେଉଷଣ ତ କୁଆଡେ ଉଡିକିରି ପଳେଇଲା
1: ପଳେଇଲା,
0: ବୁଝିଲେ କି? ଛୋଟ ମାଛ ଆଜ୍ଞା ଖାଇଲେ ଦେହକୁ ଭଲ, ସବୁ ଭଲ, ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲିକି ସମସ୍ତେ କହୁଛନ୍ତି, ବୈଜ୍ଞାନିକ କହୁଛନ୍ତି, ଡକ୍ଟର ବି କହୁଛନ୍ତି ଆଜ୍ଞା ଛୋଟ ମାଛ ଖାଆନ୍ତୁ, ଛୋଟ ମାଛ ମିଳିଲେ ତ ଖାଇବେ ଆଜ୍ଞା।
1: ସବୁ ତ ଧୀରେ ଧୀରେ ଆମେ ମାରିଦେଲୁ,
0: ରାସାୟନିକ ସାର ପଡ଼ିଲା, ଆପଣଙ୍କର ଇଏ ହେଇଗଲା, ଜମି ତ ଖରାପ ହେଇଗଲା, ଆଉ ମାଛ କୋଉଠୁ ବଢିବ, କଙ୍କଡା କୋଉଠୁ ବଢିବ, ଆଉ ଇଏ
1: ଏଇଟା
0: ହଉଛି ପ୍ରାକ୍ଟିକାଲ ପ୍ରୋବ୍ଲେମ।
1: ହେଲେ ମାଟିର ସେଇ ଉର୍ବରତା ବଢେଇବା ପାଇଁ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କରିବାକୁ ପଡିବ ଆଜ୍ଞା? ପୂର୍ବ ଭଳି ଯେମିତି ଆମର ଥିଲା ପାରମ୍ପରିକ ଚାଷ ପଦ୍ଧତି ଥିଲା, ସେ ଯୋଉ ଜୈବିକ ଖତ ବ୍ୟବହାର ହଉଥିଲା, ସେସବୁ ବ୍ୟବହାର କଲେ ପୁଣି ଥରେ ଆମେ ମାଟିର ଉର୍ବରତା ବଢେଇ ପାରିବା?
0: ବଢେଇ ହେବ ଆଜ୍ଞା, ମାଟିର ଉର୍ବରତା ବଢେଇବା ପାଇଁ ଆପଣଙ୍କୁ କିଛି ନାହିଁ, କେତେ ଗୁଡ଼ିଏ ଜିନିଷ ଅଛି, ମୁଗ ଚାଷ କରିବେ, ବିରି ଚାଷ କରିବେ, ଏଇ ଯୋଉ ଡାଲି ଜାତୀୟ ଜିନିଷ ଚାଷ କରିକି ତାର ମୂଳକୁ ଯୋଉ ଛାଡ଼ିଦେବେ, ଆପଣ ମାଟି ଭିତରେ ଛାଡ଼ିଦେବେ, ସିଏ ତାର ଉର୍ବରତାକୁ ବଢେଇବ। ଗୋବର ଖତ ଉପରକୁ ଦେବେ, ତାପରେ ଆଜିର ଡେଟ୍ରେ ଜିଆ ଖତ ମିଳୁଛି, ଆପଣଙ୍କର ଅନ୍ୟାନ୍ୟ ବହୁତ ଗୁଡ଼ିଏ ସାର ବାହାରିଲାଣି, ସେଗୁଡ଼ାକ ଯଦି ଦେବେ ମାନେ ଜମିର ଉର୍ବରତା ବଢିବ, ମନା କରିହେବ। ଜମିରେ କାଦୁଅ କଲା ପରେ ଦୌଡ଼ିକିରି ଯାଇଛି ମାନେ ସେ ଜମିର କଣ୍ଡିସନ କଣ
1: କଣ ଥିଲା,
0: ବର୍ତ୍ତମାନ ମୁଁ କାଦୁଅ କରୁଛି ସେ ଜମିରେ ଦୌଡ଼ି ପାରିବେନି, ଆପଣ ବି ଆସନ୍ତୁ ଦୌଡ଼ି ପାରିବେ,
1: ମାନେ ବତର ରହୁ ନାହିଁ ତା ଭିତରେ,
0: ସେତେବେଳେ ରହୁ ନଥିଲା, ତାକୁ ମୁଁ ମୋଡିଫାଇ କରିକି ଆସ୍ତେ ଆସ୍ତେ ସଜାଡ଼ି ଆଣିଛି। ବର୍ତ୍ତମାନ କାଦୁଅଟା ଆରାମରେ କଲେ ମାନେ 2-3 ଦିନ ପର୍ଯ୍ୟନ୍ତ ରହୁଛି, ମାନେ ଫର୍ଟିଲିଟି ବଢିଛି, ଉର୍ବରତା ବଢିଛି।
1: ପିଲାମାନେ କଣ କରନ୍ତି ଆଜ୍ଞା ଆପଣ?
0: ମୋର ପୁଅ ଗୋଟେ, ଝିଅ ଗୋଟେ ଆଜ୍ଞା, ଝିଅ ଜୟପୁର କଲେଜରେ ବିଡ଼ି କଲେଜରେ ପଢୁଛି, ପୁଅ ମୋର ଭୁବନେଶ୍ୱରରେ କୋଚିଂ ପାଇଁ ଯାଇଛି, ପିଜି ସରିଛି, ସେ ଏମ୍ଏସ୍ସି।
1: ଚାଷବାସ ପ୍ରତି ଆଗ୍ରହୀ କି ନୁହନ୍ତି?
0: ଆଗ୍ରହୀ ଆଜ୍ଞା, ଚାଷୀ ଯଦି ଚାଷ ନ କଲା ଦେଶ କୁଆଡ଼ୁ ଯିବ? ମୁଁ ମୋର ଜଣଙ୍କ ପାଇଁ କରୁନି ଆଜ୍ଞା, ମୋ ପାଖରେ ମୁଁ କେତେ ଜଣଙ୍କୁ ଖାଦ୍ୟ ଯୋଗାଇ ପାରୁଛି
1: ଆଜ୍ଞା, ଆଜ୍ଞା
0: ରେଗୁଲାର ତ କହିପାରିବିନି ଏତିକି ଜଣଙ୍କୁ ମୁଁ ଖାଦ୍ୟ ଯୋଗାଇଲି, କିନ୍ତୁ କିଛି ଜଣ
1: କିଛି ତ ମୁଁ କରିପାରୁଛି,
0: କିଛି
1: ନିଶ୍ଚିତ ଭାବରେ ସାର୍। ଆଉ ଗୋଟେ କଥା ଆଜ୍ଞା, ଆପଣ ଯୋଉ ଧାନ ଚାଷ କରୁଛନ୍ତି, ପନିପରିବା କରୁଛନ୍ତି କହିଲେ, ଧାନ କହିଲେ ହାଇବ୍ରିଡ୍ ଲାଗୁଛି କି ଆମର ଦେଶୀ ଧାନ ଲାଗୁଛି ଆଜ୍ଞା?
0: ମୁଁ ଆଜ୍ଞା ହାଇବ୍ରିଡ୍କୁ ଯାଉନାହିଁ କି ଦେଶୀକୁ ଯାଇନି, ମିଡିୟମ୍ରେ ଅଛି, ନର୍ମାଲ୍ ଧାନ ଯୋଉଟା 100 ଦିନ 120 ଦିନ ଭିତରେ ଯୋଉ ଧାନ ହବ, ଅଧିକା ଖର୍ଚ୍ଚ ହବ ନାହିଁ
1: ଆଜ୍ଞା,
0: କିନ୍ତୁ ଚାଷ ଭଲ ହବ।
1: ପଦ୍ଧତି ହିସାବରେ କଣ, ସେଇ ପୁରୁଣା ପଦ୍ଧତି ନା ଏବେ?
0: ନାଇଁ, ବର୍ତ୍ତମାନ ନୂଆ ପଦ୍ଧତିରେ କରୁଛି ଆଜ୍ଞା, କାହିଁ ପାୱାର ଟିଲର ଗୋଟେ ରଖିଛି, ଟ୍ରାକ୍ଟର ଗୋଟେ ଏଇ ବର୍ଷ ରଖିଛି, ଚେଷ୍ଟା କରୁଛି ଚାଷରେ ଟିକେ ଭଲକିରି ଇନଭଲ୍ଭ ହେବି, ଭଲ ଡେଭଲପମେଣ୍ଟ ଟିକେ କରିବି ବୋଲିକିରି ଆଶା କରୁଛି
1: ଆଜ୍ଞା। ବର୍ତ୍ତମାନ ତ ଗାଁ ଗାଁରେ ଆଉ କୁଲି ନାଲି ବି ମିଳୁନଥିବ ଆଜ୍ଞା, ତାର ପାଇଁ ଯନ୍ତ୍ରପାତି ବି ଆପଣ ରଖିଛନ୍ତି କହିଲେ, ଏଇ ଯୋଉ ଚାଷୀ ଭାଇ ଭଉଣୀ ମାନେ ଯନ୍ତ୍ରପାତି ଯଦି ନିଜ ପାଖରେ ରଖିବେ, ତାଦ୍ୱାରା ସେମାନେ ଲାଭ କଣ ପାଇବେ ଆଜ୍ଞା?
0: ବହୁତ ଲାଭ ପାଇବେ।
1: ଏ ଯେମିତି
0: ଆପଣଙ୍କର ଆଜି ସବୁଯାକ ଜିନିଷ ମିଳିଲାଣି ଆଜ୍ଞା, ଧାନ ରୁଆ ଯନ୍ତ୍ର, ଧାନ କଟା ଯନ୍ତ୍ର, ଧାନ ମଳା ଯନ୍ତ୍ର, ସବୁ ଜିନିଷ ଆପଣଙ୍କର ମେସିନାରୀ ହେଇଗଲାଣି, ମଣିଷ ଦ୍ୱାରା କରାହଉଥିଲା, ବର୍ତ୍ତମାନ
1: ଯନ୍ତ୍ର ଚାଳିତ ହେଇଗଲା। ଚେଷ୍ଟା କରିବା ଚାଷ ଭଲ ହଉ, ଚାଷୀ ବି ସୁସ୍ଥ ଥାନ୍ତୁ, ଆମର ମାଟି ମଧ୍ୟ ସୁରକ୍ଷିତ ହେଇ ରହୁ, ପରିବେଶ ମଧ୍ୟ ସୁରକ୍ଷିତ ହେଇ ରହୁ। ଧନ୍ୟବାଦ ସାର, ନମସ୍କାର।
2: ଦେଖିଲ ଚେଷ୍ଟା କଲେ ସବୁ ରକମ ରହିପାରିବ ଭାଇ, ଖାଲି ଚାଷ ଗୋଟେ ଚଳି ହବ ନାହିଁ ଭାଇ ବୋଲିକି ଆମେ ଚିନ୍ତା କରୁଛେ କି ନାହିଁ, ମାତ୍ର ତାର ସହିତ ଯଦି ଆନୁଷଙ୍ଗିକ ଧନ୍ଦା ଗୋଟେ ମିଶେଇବା ବୋଲେ ହାତକୁ ଆଉ ଗୋଟେ ହାତ ମିଶିଲା ବୋଲେ ଚଳିବାଟା ସୁବିଧା କି ନାହିଁ?
3: ଆଜିକାଲି ଦେଖୁଛ କୋଉ ରକମର ଖର୍ଚ୍ଚ ବଢୁଛି, ତାକୁ ଆମେ ଭରଣା କରବାର ଅଛି ବୋଲେ ଆମେ ଚାରିବାଟରୁ ରୋଜଗାର ଆଇଲେ ତ ଯାଇକି ସେଟା ହବ।
2: ସତ କଥା ଭାଇ, ତାପରେ ଦେଖୁ ତ ଆମେ ଚାଷ ଯଦି ସମନ୍ୱିତ ହିସାବରେ କରିବା ବୋଲେ ବର୍ଷ ଯାକ କିଛି ନା କିଛି ଆଦାୟ ଗୋଟେ ରୁ ଗୋଟେ ପାଇବା ଏକା।
3: ସେଟା ପାଇଁ ତ ସମନ୍ୱିତ ଚାଷ ପଦ୍ଧତି ଉପରେ ଆଜିକାଲି ବେଶୀ ଗୁରୁତ୍ୱ ଦିଆହଉଛି, ବୋଲେ ସବୁ ରକମର ଆମେ ଚାଷ ଯଦି ଗୋଟେ ପାଖରେ କରିବା, କୁଆଡେ ଯିବା ଦରକାର ନାହିଁ, ଗୋଟେ ପାଖରେ ଏକା ଆମେ ସବୁ ରକମର କରିବା ବୋଲେ ଦେଖ ଚାଷକୁ ଚାଷ ହେଲା, ଇ ବାଟେ ଆମର ପନିପରିବା ଚାଷ କଣ ଲଗେଇବା, ସେ ପାଖରେ ଗୋଟେ ପୋଖରୀ କରିଦବା,
2: ମାଛ ବିଷୟରେ ହବ,
3: ମାଛ ଚାଷ ହେଇଗଲା ସେଠି, ସେଠି ଆମର ଏଇ ଯୋଉ ବତକ ପରାଟା ମାନେ ମିଶା ଛାଡିକିନା ଆମେ ସେଠୁ ମିଶାରୁ ରୋଜଗାର
2: ପାଇପାରିବା।
3: ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ଦିଆ ହଉଛି ଏଇ ଯୋଉ ସମନ୍ୱିତ ଚାଷ ପଦ୍ଧତି ପାଇଁ।
2: ସତ କଥା ଭାଇ,
3: ହେଲେ ଏଇଟା ପାଇଁ ଯଦି ଜାଣିଛୁ ବୋଲେ ତ ଭଲ କଥା, ଯଦି ଜାଣିନୁ ବୋଇଲେ ଆମର ପାଖରେ ଥିବା ଯୋଉ କୃଷି ଅଧିକାରୀ ବାବୁ ମାନେ ଅଛନ୍ତି କି ଆମର ଗ୍ରାମସେବକ ବାବୁ ଅଛନ୍ତି, ତାଙ୍କର ସାଙ୍ଗେ ଆମେ ଯଦି ଟିକେ ଯୋଗାଯୋଗ କରିବା ବୋଲେ ତାଙ୍କଠୁ ଆମକୁ ସବୁ ବିବରଣୀ ମିଳିବ।
2: ନାଇଁ ଭାଇ, ଚେଷ୍ଟା କରିବା ସମସ୍ତେ କେମିତି ଆଗକୁ ବଢିବା, ଆହୁରି ଦୁଇ ପଇସା ରୋଜଗାର କରିବା ବୋଲି।
3: ଏ ଦେଖ ଟାଇମ ହେଇଗଲାଣି,
2: ନାଇଁ ଭାଇ ବେଳ ମିଶାର ହେଲାଣି, ହେଲେ ଆଉ ବେଶୀ କଥା ହବ ନାହିଁ, ଯିବା ହେଲେ
3: ଯିବା
2: ଯିବା ଯିବା ଯିବା।

ଏତେବେଳେ ଶୁଣୁଥିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ରାତି 8 ପାଇଁ ଯାଉଛି। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛନ୍ତି।

0: ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ର ସେପ୍ଟେମ୍ବର ମାସ ଅଧ୍ୟାୟରେ ପୁଣି ଥରେ ଆପଣମାନଙ୍କ ସହ ଭେଟିବାର ସୁଯୋଗ ମିଳୁଛି। ମୁଁ ଦେଶର ସମସ୍ତ ଲୋକଙ୍କୁ ସ୍ୱାଗତ କରୁଛି। ମନ୍ କି ବାତ୍ରେ ଆମେ ଦେଶବାସୀଙ୍କର ସକାରାତ୍ମକ ପ୍ରଚେଷ୍ଟାକୁ ମଞ୍ଚ ପ୍ରଦାନ କରିଥାଉ, ଦେଶର ଉପଲବ୍ଧିଗୁଡ଼ିକ ବିଷୟରେ କଥା ହୋଇଥାଉ। ଭାରତର ଏହିଭଳି ଏକ ବଡ଼ ଐତିହାସିକ ଉପଲବ୍ଧିକୁ ଦିନକ ପରେ 10 ବର୍ଷ ପୂରଣ ହେବାକୁ ଯାଉଛି। ଏହି ଉପଲବ୍ଧି ହେଉଛି ସର୍ଜିକାଲ ଷ୍ଟ୍ରାଇକ୍। 10 ବର୍ଷ ପୂର୍ବେ 2016 ସେପ୍ଟେମ୍ବର ମାସ 28-29 ତାରିଖ ଦିନ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ। ଏଲ୍ଓସି ସେପାରି ଯାଇ ଆମର ବୀର ଯବାନମାନେ ଆତଙ୍କବାଦ ବିରୁଦ୍ଧରେ ଯେତିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପୂର୍ଣ୍ଣ ଭାବେ ବିଶ୍ୱ ଆଗରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଦୀର୍ଘ ସମୟ ଧରି ଯେଉଁ ଯନ୍ତ୍ରଣା ସହିଥିଲା, ସର୍ଜିକାଲ ଷ୍ଟ୍ରାଇକ୍ ସେହି ଯନ୍ତ୍ରଣା ବିରୁଦ୍ଧରେ ଆମର ନିର୍ଣ୍ଣାୟକ ପ୍ରତିକ୍ରିୟା ଥିଲା। ବିଗତ ଦଶନ୍ଧିରେ ବାଲାକୋଟର ଏୟାର ଷ୍ଟ୍ରାଇକ୍ଠାରୁ ଆରମ୍ଭ କରି ଅପରେସନ ସିନ୍ଦୁର ପର୍ଯ୍ୟନ୍ତ ଭାରତ ବାରମ୍ବାର ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଆତଙ୍କବାଦୀ ଭାରତ ଉପରେ କୁଦୃଷ୍ଟି ପକାଇବେ ତେବେ ତାହାର ଦୃଢ଼ ଜବାବ ଦିଆଯିବ। ବନ୍ଧୁଗଣ, ଆତଙ୍କବାଦୀ ଆକ୍ରମଣଗୁଡ଼ିକ ଭାରତକୁ ଦୀର୍ଘ ସମୟ ଧରି କ୍ଷତି ପହଞ୍ଚାଇଛି। ଦିନ ଥିଲା ଯେବେ ଭାରତରେ ସିରିଆଲ ବ୍ଲାଷ୍ଟ ଘଟିବା ଗୋଟିଏ ସାଧାରଣ କଥା ହୋଇଯାଇଥିଲା। ଏହି ସେପ୍ଟେମ୍ବର ମାସରେ ଅର୍ଥାତ୍ 2008 ସେପ୍ଟେମ୍ବର 13 ତାରିଖ ଦିନ ଦିଲ୍ଲୀଠାରେ ହୋଇଥିବା ସିରିଆଲ ବ୍ଲାଷ୍ଟରେ ଅନେକ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିଲେ। ଏହାର କିଛି ସପ୍ତାହ ପରେ ହିଁ ମୁମ୍ବାଇରେ 26/11 ଦିନ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା। ବନ୍ଧୁଗଣ, ଆଗରୁ ମଧ୍ୟ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା, କିନ୍ତୁ ତାହା ଉପରେ ସେତେଟା ଦୃଷ୍ଟି ଦିଆଯାଉନଥିଲା। ସମୟ ଗଡ଼ିବାର ପ୍ରତୀକ୍ଷା କରାଯାଉଥିଲା। କିନ୍ତୁ ଆଜି ଭାରତ ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲେରାନ୍ସ ପଲିସି ଧରି ଚାଲିଛି ଏବଂ ଆମେ ଏହାର ପରିଣାମ ମଧ୍ୟ ଦେଖୁଛୁ। ବନ୍ଧୁଗଣ, ଚଳିତ ବର୍ଷ ନଭେମ୍ବର 9 ତାରିଖ ଦିନ ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ 25 ବର୍ଷ ପୂରଣ ହେଉଛି। ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଯେଉଁ ନିର୍ଦ୍ଦୋଷ ଲୋକେ ନିଜ ଜୀବନ ହରାଇଥିଲେ ସେଥିରେ ଆମେରିକୀୟଙ୍କ ପରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା। ମୋର ମନେ ଅଛି 2014 ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ମୁଁ ଆମେରିକା ଯାଇଥିଲି ସେତେବେଳେ ନ୍ୟୁୟର୍କରେ ମୁଁ ଏହି ନିର୍ଦ୍ଦୋଷ ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ଯାଇଥିଲି। ଆଉ ଆଜି ପୁଣି ଥରେ ମୁଁ ଭାରତର କୋଟି କୋଟି ନାଗରିକଙ୍କ ତରଫରୁ ସେହି ପୀଡ଼ିତ ପରିବାରମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଏବେ ଦେଶର ଗୋଟିଏ ପ୍ରଭାବଶାଳୀ ଛବି ପ୍ରସ୍ତୁତ ହେଉଛି। ଏହି ଛବିରେ ଆପଣ ମଧ୍ୟ ରହିଛନ୍ତି, ଆପଣଙ୍କ ପରିବାର ମଧ୍ୟ ରହିଛି, ଆପଣଙ୍କ ପାଖ ପଡ଼ୋଶୀ ଲୋକ ମଧ୍ୟ ଅଛନ୍ତି। ମୁଁ କହୁଛି ଭାରତର ଜନଗଣନା ବିଷୟରେ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଯାଇଛି। 32 କୋଟିରୁ ଅଧିକ ପରିବାର ସମ୍ପର୍କରେ ସୂଚନା ପଞ୍ଜୀକୃତ କରାଯାଇଛି। ଆଜିକାଲି ଲଦାଖ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର ଦୁର୍ଗମ ଏବଂ ବରଫାବୃତ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଅନେକ ପ୍ରେରଣାଦାୟୀ ଅନୁଭୂତି ଆମ ଆଗକୁ ଆସିଛି। ଉତ୍ତରାଖଣ୍ଡରେ ଜନଗଣନାର ଶୁଭାରମ୍ଭ ଚମୋଲିର ମାଣା ନାମକ ଏକ ଗାଁରୁ ହୋଇଥିଲା। ମାଣାକୁ ଦେଶର ପ୍ରଥମ ଗାଁ ବୋଲି କୁହାଯାଏ। ମାଣାରେ ସବୁଠାରୁ ପ୍ରଥମେ 83 ବର୍ଷୀୟ ପୂର୍ଣ୍ଣିମା ରାଓ୍ୱତଜୀଙ୍କଠାରୁ ଏହାର ଶୁଭାରମ୍ଭ ହୋଇଥିଲା। ଉତ୍ତରକାଶୀର ବଗୋରୀ ନାମକ ଏକ ଗାଁରେ ହୋମ୍ଷ୍ଟେ ଚଳାଉଥିବା ହରଦେବ ସିଂ ରାଣାଜୀ ଡିଜିଟାଲ ମାଧ୍ୟମରେ ନିଜ ସମ୍ପର୍କରେ ସୂଚନା ନିଜେ ପ୍ରଦାନ କରିଛନ୍ତି। ବନ୍ଧୁଗଣ, ଜନଗଣନା ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ୟ। ମୁଁ ଏଥିପାଇଁ ସମୟ ବାହାର କରିବାକୁ 15 ତାରିଖ ଦିନ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଥିଲି। ଜନଗଣନା ପାଇଁ ନିଜ ସମ୍ପର୍କରେ ସୂଚନା ନିଜେ ପଞ୍ଜୀକରଣ କରିବାର ଏହି ସୁବିଧା ବହୁତ ସହଜ। ଆପଣ ନିଜ ମୋବାଇଲ ମାଧ୍ୟମରେ ହିଁ ନିଜର ଏବଂ ନିଜ ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ। ଏହି ସୁବିଧା ହିନ୍ଦୀ ସହିତ 16 ଭାଷାରେ ଉପଲବ୍ଧ। ବନ୍ଧୁଗଣ, ଏଥିପାଇଁ ଆପଣଙ୍କୁ ଜନଗଣନାର ଅନ୍ଲାଇନ୍ ପୋର୍ଟାଲକୁ ଯିବାକୁ ହେବ। ଏହି ପୋର୍ଟାଲ ହେଉଛି sec.census.gov.in। ଏହି ପୋର୍ଟାଲକୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ମାଧ୍ୟମରେ ଲଗ୍ଇନ୍ କରନ୍ତୁ, ନିଜର ସ୍ଥାନ ବିଷୟରେ ସୂଚନା ଦିଅନ୍ତୁ, ନିଜ ପରିବାର ସମ୍ପର୍କରେ ସୂଚନା ପୂରଣ କରନ୍ତୁ ଏବଂ ଏହାକୁ ସବମିଟ୍ କରିଦିଅନ୍ତୁ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ 15-20 ମିନିଟ୍ ସମୟ ଲାଗିଥାଏ। ଏଥିପାଇଁ ଆପଣଙ୍କୁ କୌଣସି

ଡକ୍ୟୁମେଣ୍ଟ ମଧ୍ୟ ଅପଲୋଡ କରିବାକୁ ପଡ଼ିନଥାଏ। ସୂଚନା ସବମିଟ୍ ପରେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ। ଯେତେବେଳେ ଗଣନାକର୍ମୀ ଆପଣଙ୍କ ଘରକୁ ଆସିବେ ସେତେବେଳେ ଆପଣ ତାଙ୍କୁ ଏହି ଆଇଡି ଜଣାଇପାରିବେ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ନିଶ୍ଚିତ ହେବା ପରେ ଏହା ଜନଗଣନାର ଅଂଶ ପାଲଟିଯିବ। ବନ୍ଧୁଗଣ, ଏଯାବତ୍ ମୋବାଇଲ୍ ମାଧ୍ୟମରେ 2,60,00,000 ମଧ୍ୟ ଅଧିକ ଲୋକ ଜନଗଣନା ପୋର୍ଟାଲରେ ନିଜର ସୂଚନା ପ୍ରଦାନ କରିସାରିଛନ୍ତି, ସ୍ୱଗଣନା କରିସାରିଛନ୍ତି। ଆପଣଙ୍କର ମଧ୍ୟ ଏଥିରେ ଅଳ୍ପ କିଛି ସମୟ ଖର୍ଚ୍ଚ ହେବ, କିନ୍ତୁ ଦେଶ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣଙ୍କ ସଠିକ୍ ସୂଚନା, ଆପଣଙ୍କ ପରିବାରର ସଠିକ୍ ସୂଚନା ଦେଶର ଭବିଷ୍ୟତ ପାଇଁ ସଠିକ୍ ଛବି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସେପ୍ଟେମ୍ବର 27 ଦିନଟି ଏକ ବିଶେଷ କାରଣରୁ ଆହୁରି ବିଶେଷ ହୋଇଯାଇଛି। ଆଜି ଏଭଳି ଜଣେ ମହାନୁଭବଙ୍କ 100ତମ ଜନ୍ମ ଜୟନ୍ତୀ, ଯିଏ ସଂସ୍କୃତି, ସମାଜ ଏବଂ ରାଷ୍ଟ୍ର ପାଇଁ ନିଜର ସାରା ଜୀବନ ସମର୍ପିତ କରିଦେଇଥିଲେ। ମୁଁ କହୁଛି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରଦ୍ଧେୟ ସ୍ୱର୍ଗୀୟ ଅଶୋକ ସିଂହଲଜୀଙ୍କ ବିଷୟରେ। 1926 ସେପ୍ଟେମ୍ବର 27 ଅର୍ଥାତ୍ ଆଜି ଦିନରେ ହିଁ ସେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ସେ ସମାଜରେ ରହି ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନକୁ ଯେଉଁ ଦିଗ ପ୍ରଦାନ କଲେ, ଯେଉଁ ଶକ୍ତି ପ୍ରଦାନ କଲେ, ଆଜି ତାହାର ପରିଣାମ ସ୍ୱରୂପ ଆମେ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ସାକ୍ଷାତ ଭାବେ ଦେଖୁଛୁ। ମୋର ତ ବହୁତ ବଡ଼ ସୌଭାଗ୍ୟ ଯେ ମୁଁ କେବଳ ତାଙ୍କ ଜୀବନକୁ ନିକଟରୁ ଦେଖିପାରିଲି ସେତିକି ନୁହେଁ, ବରଂ ମୋତେ ତାଙ୍କ ସହିତ ଏହି ମିଶନରେ ଯୋଡ଼ି ହେବାର ମଧ୍ୟ ସୁଯୋଗ ମିଳିଲା। ଯେତେବେଳେ ମୁଁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରୁଥିଲି, ସେତେବେଳେ ମଧ୍ୟ ମୋତେ ବାରମ୍ବାର ଅଶୋକଜୀଙ୍କ କଥା ମନେ ପଡ଼ିବା ସ୍ୱାଭାବିକ ଥିଲା। ବନ୍ଧୁଗଣ, ଅଶୋକଜୀଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହା ବିଶେଷ ଭାବେ ଆଲୋଚିତ ହୋଇନଥାଏ। ରାମ ମନ୍ଦିର ଆନ୍ଦୋଳନ ସଙ୍ଗେ ସଙ୍ଗେ ସେ ସାମାଜିକ ଭେଦଭାବ ଏବଂ ବିଷମତା ବିରୁଦ୍ଧରେ ମଧ୍ୟ ଏକ ବଡ଼ ସଂଗ୍ରାମ ଲଢ଼ିଥିଲେ। ତାଙ୍କ ଜନ୍ମ ଏକ ଅତି ସମୃଦ୍ଧ ପରିବାରରେ ହୋଇଥିଲା। ତାଙ୍କ ପିତା ଜଣେ ସିଭିଲ ସର୍ଭିସ ଅଧିକାରୀ ଥିଲେ। ତାଙ୍କ ଭାଇ ଭଉଣୀମାନଙ୍କ ମଧ୍ୟରେ ବି ଅଧିକାଂଶ ଲୋକ ବଡ଼ ବଡ଼ ପଦବୀରେ ରହିଥିଲେ। ସେ ନିଜେ ମଧ୍ୟ IIT BHUର ସ୍ନାତକ ଥିଲେ, କିନ୍ତୁ ଏସବୁ ସତ୍ତ୍ୱେ ସେ ସମାଜ ଏବଂ ସଂସ୍କୃତି ପାଇଁ ନିଜ ଜୀବନ ସମର୍ପିତ କଲେ। ଏହା ହିଁ ମହାନ ବ୍ୟକ୍ତିମାନଙ୍କର ପରିଚୟ ହୋଇଥାଏ। ଆଜି ମୁଁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ କୋଟି କୋଟି ପ୍ରଶଂସକମାନଙ୍କ ତରଫରୁ ତାଙ୍କୁ ପ୍ରଣାମ ଜଣାଉଛି। ମୋ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଚଳିତ ବର୍ଷର ଶୁଭାରମ୍ଭ ଆମେ ସ୍ୱାଭିମାନର ଏକ ମହାପର୍ବ ସହ କରିଥିଲୁ। ଏହି ପର୍ବ ଥିଲା ସୋମନାଥ ସ୍ୱାଭିମାନ ପର୍ବ। ଆଜିଠାରୁ 1000 ପୂର୍ବେ 1026 ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜେନୀ ପ୍ରଥମ ଥର ସୋମନାଥ ମନ୍ଦିରକୁ ଧ୍ୱଂସ କରିଥିଲେ। କିନ୍ତୁ ଯେଉଁ ଲୋକ ସୋମନାଥକୁ ଭାଙ୍ଗି ଭାରତର ପରିଚୟ ଲିଭାଇବାକୁ ଆସିଥିଲେ, ଆଜି ତାଙ୍କର ନିଜର କୌଣସି ଅସ୍ତିତ୍ୱ ନାହିଁ ଏବଂ ସୋମନାଥ ମନ୍ଦିର ସମ୍ପୂର୍ଣ୍ଣ ଭବ୍ୟତା ସହ ବିଶାଳ ସାଗର ତଟରେ ଭାରତର ଅମରତ୍ୱ ପାଇଁ ଆଶୀର୍ବାଦ ପ୍ରଦାନ କରୁଛି। ସେଥିପାଇଁ ଆମେ ଗର୍ବର ସହିତ ଏହି ବର୍ଷ ସୋମନାଥ ସ୍ୱାଭିମାନ ପର୍ବ ପାଳନ କଲୁ। ବନ୍ଧୁଗଣ, ଏହି ବିଷୟରେ ଆଜି ମନ୍ କି ବାତ୍ରେ ମୁଁ ପୁଣି ଥରେ କାହିଁକି ଆଲୋଚନା କରୁଛି, ତାହାର ମଧ୍ୟ ଏକ ବିଶେଷ କାରଣ ରହିଛି। 1026 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଗଜେନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହୋଇଥିଲା, ସେହି ବର୍ଷ ଗୁଜରାଟର ମୋଢେରାଠାରେ ସୁପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହାକୁ ଭଙ୍ଗା ଯାଇଥିଲା, ଅର୍ଥାତ୍ ମୋଢେରା ମନ୍ଦିର ବିଧ୍ୱଂସକୁ ମଧ୍ୟ 1000 ପୂରଣ ହୋଇଛି। ଅଥଚ ସେତେବେଳେ ସେହି ମନ୍ଦିର ନିର୍ମାଣକୁ ମାତ୍ର 1 ପୂରଣ ହୋଇଥିଲା। 1025 ଖ୍ରୀଷ୍ଟାବ୍ଦରେ ରାଜା ଭୀମଦେବ ଏହି ମନ୍ଦିର ନିର୍ମାଣ କରାଇଥିଲେ। ବନ୍ଧୁଗଣ, ଆପଣ ସେହି କାଳଖଣ୍ଡ ସମ୍ପର୍କରେ ଚିନ୍ତା କରନ୍ତୁ, ଯେତେବେଳେ ଏତେ ବଡ଼ ଧରଣର ଆକ୍ରମଣ ହୋଇଥିବ, ସୋମନାଥ ମନ୍ଦିର ଭଳି ଆସ୍ଥାର ଏତେ ବଡ଼ କେନ୍ଦ୍ରକୁ ଖଣ୍ଡିତ କରାଯାଇଥିବ ଏବଂ ଆହୁରି ଅନେକ ସ୍ଥାନରେ ମଧ୍ୟ ଆକ୍ରମଣ ହୋଇଥିବ। ଏହିଭଳି ଆକ୍ରମଣ ଦ୍ୱାରା ଯେକୌଣସି ସମାଜ କିମ୍ବା ପ୍ରଶାସନର ମନୋବଳ ଭାଙ୍ଗିବା ସ୍ୱାଭାବିକ। କିନ୍ତୁ ରାଜା ଭୀମଦେବ ପ୍ରଥମ କେବଳ ଯେ ଗଜନୀର ଆକ୍ରମଣର ମୁକାବିଲା କରିନଥିଲେ, ବରଂ ମାତ୍ର କିଛି ସମୟ ମଧ୍ୟରେ ମୋଢେରା ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ମଧ୍ୟ କରାଇଥିଲେ। ଏହିଭଳି ଉତ୍ସାହ ଯୋଗୁଁ ସୋମନାଥ ମନ୍ଦିର ବାରମ୍ବାର ବିଧ୍ୱଂସ ହେବା ସତ୍ତ୍ୱେ ଏହାର ପୁନର୍ନିର୍ମାଣ ହୋଇଚାଲିଥିଲା। ବନ୍ଧୁଗଣ, ମୋଢେରା ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ସେହି କାଳଖଣ୍ଡରେ ଆକ୍ରମଣ ଅଟକି ନଥିଲା। ପରବର୍ତ୍ତୀ ସମୟରେ ଆଲାଉଦ୍ଦିନ ଖିଲଜୀ ଦ୍ୱାରା ମଧ୍ୟ ବାସ୍ତୁକଳାର ଏହି ଭବ୍ୟ ମନ୍ଦିରକୁ ଭଙ୍ଗା ଯାଇଥିଲା। କିନ୍ତୁ ବନ୍ଧୁଗଣ, ଆମେ ଭାରତୀୟ ସୂର୍ଯ୍ୟ ଉପାସନା କେବଳ ବାସ୍ତୁ ଏବଂ ମନ୍ଦିର ମାଧ୍ୟମରେ କରିନଥାଉ। ଆମ ସୂର୍ଯ୍ୟ ଉପାସନାର ଅନ୍ୟ ଏକ ଅର୍ଥ ହୋଇଥାଏ ଆଲୋକ, ଶକ୍ତି, ବିଜ୍ଞାନ ଏବଂ

ନିରନ୍ତର ତାର ପ୍ରେରଣା। ସେଥିପାଇଁ ମୋଢେରା ମଧ୍ୟ ଆଜି କେବଳ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ତାହା ନୁହେଁ, ବରଂ ଗୁଜରାଟର ଏହି ଗାଁ ଦେଶର ପ୍ରଥମ ସୂର୍ଯ୍ୟ ଗ୍ରାମ ବା ସୋଲାର ଭିଲେଜ୍ ହୋଇସାରିଛି। ମୋଢେରା ଆଜି ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତିରେ ପରିଚାଳିତ ଏବଂ ଏହା ଦେଶ ଆଗରେ ସଷ୍ଟେନେବିଲିଟିର ଏକ ଉଦାହରଣ ସୃଷ୍ଟି କରିଛି। ମୋଢେରାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଆକର୍ଷଣ ଏବଂ ସୁବିଧାଗୁଡ଼ିକର ଶୁଭାରମ୍ଭ ମଧ୍ୟ ହୋଇଛି। ଜାନୁଆରୀରେ ମକର ସଂକ୍ରାନ୍ତି ପରେ ସେଠାରେ ମୋଢେରା ନୃତ୍ୟ ମହୋତ୍ସବ ମଧ୍ୟ ଆୟୋଜିତ ହୋଇଥାଏ। ଏଥିରେ ଭାରତର ସାଂସ୍କୃତିକ ଏବଂ ଶାସ୍ତ୍ରୀୟ ନୃତ୍ୟଗୁଡ଼ିକର ଚମତ୍କାର ପରିବେଷଣ ହୋଇଥାଏ। ମୁଁ ଚାହୁଁଛି ଯେ ଆପଣ ସମସ୍ତେ ମଧ୍ୟ ଥରେ ନିଶ୍ଚୟ ମୋଢେରା ଯାଆନ୍ତୁ ଏବଂ ଭାରତର ଏହି ଗୌରବପୂର୍ଣ୍ଣ ଐତିହ୍ୟକୁ ଦର୍ଶନ କରନ୍ତୁ। ବନ୍ଧୁଗଣ, ଅତୀତ ସହିତ ଆମର ସମ୍ପର୍କ ଆଜି ମଧ୍ୟ ବହୁତ ଜୀବନ୍ତ। ଏହା ପଛରେ ସେହି ଲୋକମାନଙ୍କର ସମର୍ପଣ ଏବଂ ପରିଶ୍ରମ ରହିଛି ଯେଉଁମାନେ ତାକୁ ଆହୁରି ଅଧିକ ଯୋଡ଼ି ରଖିଛନ୍ତି। ତାମିଲନାଡୁର ତିରୁଚିରାପଲ୍ଲୀରେ ମନପାରୋଇଠାରେ ଏହିଭଳି ଏକ ନୂତନ ପ୍ରୟାସ ହେଉଛି। ଗୋଟିଏ କଲେଜର ତାମିଲ ଷ୍ଟଡିଜ୍ ବିଭାଗର ଏ ସେଲଭାରାଜୁ ନାମକ ବ୍ୟକ୍ତି ଏହାକୁ ଆଗେଇ ନେଉଛନ୍ତି। ଗୋଟିଏ ଲେକ୍ଚର ଦେଉଥିବା ସମୟରେ ତାଙ୍କୁ ନିଜର ଜଣେ ଛାତ୍ରଠାରୁ କିଛି ପ୍ରାଚୀନ ପ୍ରତିମା ସମ୍ପର୍କରେ ସୂଚନା ମିଳିଥିଲା। ଏହି ବିଷୟରେ ଆଲୋଚନା ପରେ ସେ ସେହି ସ୍ଥାନକୁ ଦେଖିବାର ଯୋଜନା କଲେ। ଏହି ଯାତ୍ରା ମଧ୍ୟରେ ଭିନ୍ନ ଭିନ୍ନ ଜାଗାରେ ଅନେକ ପ୍ରତିମା ମିଳିଲା ଏବଂ ପ୍ରାଚୀନ ମନ୍ଦିର ମଧ୍ୟ ମିଳିଲା। ଅତୀତ ସହିତ ଯୋଡ଼ି ହେବାର ଏହା ଏକ ଆକର୍ଷଣୀୟ ପ୍ରୟାସ ଥିଲା। ଏହିଭଳି ଭାବରେ ଆମେ ଆମ ଐତିହ୍ୟକୁ ଭଲ ଭାବରେ ଜାଣିପାରିବା। ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହିଭଳି ପ୍ରୟାସ କରାଯାଇପାରେ। ଏହାଦ୍ୱାରା ଆମକୁ ଆମ ଇତିହାସକୁ ଅତି ନିକଟରୁ ଦେଖିବା ଏବଂ ଜାଣିବାର ସୁଯୋଗ ମିଳେ। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ପରେ ଅକ୍ଟୋବର 2 ତାରିଖ ପୂଜ୍ୟ ବାପୁଙ୍କ ଜୟନ୍ତୀ। ବାପୁ ଆମକୁ ଜୀବନର ଅନେକ ମନ୍ତ୍ର ଦେଇଛନ୍ତି, ସ୍ୱଚ୍ଛତା ମଧ୍ୟ ସେଗୁଡ଼ିକ ମଧ୍ୟରେ ଅନ୍ୟତମ। ଆମେ ପ୍ରାୟ ନିଜ ଆଖପାଖରେ ସ୍ୱଚ୍ଛତା ପାଇଁ ଉଦ୍ଦିଷ୍ଟ ଅନେକ ପ୍ରୟାସ ଦେଖୁଛନ୍ତି। ଏହି ପ୍ରୟାସଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଉତ୍ସାହବର୍ଦ୍ଧକ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହିଭଳି ଫଟୋ, ଭିଡ଼ିଓ ଏବଂ ରିଲ୍ଗୁଡ଼ିକ ବାରମ୍ବାର ଆମର ଧ୍ୟାନ ଆକର୍ଷଣ କରେ। ବର୍ତ୍ତମାନ ସମୟରେ ମୁଁ ଏହିଭଳି ଅନେକ ପ୍ରୟାସ ଦେଖିଛି। ମଧ୍ୟପ୍ରଦେଶରେ କେଉଁଠି କିଛି ଯୁବକ ନଦୀକୁ ପରିଷ୍କାର କରୁଛନ୍ତି, ସେମାନଙ୍କର ଏହି ଛୋଟ ପ୍ରୟାସ ସହିତ ପୁରା ସମାଜ ଯୋଡ଼ି ହୋଇଯାଇଛି। ସେହିଭଳି ଆନ୍ଧ୍ରପ୍ରଦେଶରେ ଯୁବକମାନେ ପୁରୁଣା ବାମ୍ଫି ଏବଂ କୂଅଗୁଡ଼ିକୁ ପରିଷ୍କାର କରୁଛନ୍ତି। ଏହାଦ୍ୱାରା ଆମର ପ୍ରାଚୀନ ଐତିହ୍ୟଗୁଡ଼ିକୁ ପୁଣି ଥରେ ପରିଷ୍କୃତ କରାଯାଇପାରୁଛି। ମୁମ୍ବାଇରେ କିଛି ଯୁବକ ସମୁଦ୍ର କୂଳକୁ ସ୍ୱଚ୍ଛ କରିବାର ପ୍ରଚେଷ୍ଟା କରୁଛନ୍ତି। ପ୍ରତି ସପ୍ତାହରେ କୌଣସି ନା କୌଣସି ବିଚ୍ରେ ଶହ ଶହ ଯୁବ ବନ୍ଧୁ ଏକତ୍ରିତ ହେଉଛନ୍ତି ଏବଂ ସ୍ୱଚ୍ଛତା ମାଧ୍ୟମରେ ସେବା କରୁଛନ୍ତି। ଏଠି ଦିଲ୍ଲୀରେ ମଧ୍ୟ ପିଲା ଏବଂ ଯୁବକମାନେ ଆବର୍ଜନାକୁ ଅଲଗା ଅଲଗା ରଖିବା ଏବଂ ନିଜ ଚତୁଃପାର୍ଶ୍ୱ ସଫା ରଖିବା ପାଇଁ ସଚେତନ କରୁଛନ୍ତି। ପଶ୍ଚିମବଙ୍ଗରେ ଯୁବକମାନେ ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ବଣଭୋଜିସ୍ଥଳ ଏବଂ ପାଖ ବଜାରଗୁଡ଼ିକର ସଫେଇ କରୁଛନ୍ତି। ବନ୍ଧୁଗଣ, ଏହି ସମସ୍ତ ପ୍ରଚେଷ୍ଟା ଭିତରେ ଗୋଟିଏ କଥା ଅତି ସହଜରେ ଦେଖାଯାଉଛି। କେଉଁଠି ଜଣେ ବ୍ୟକ୍ତି କାମ ଆରମ୍ଭ କଲେ, ପୁଣି କିଛି ଲୋକ ଯୋଡ଼ି ହେଲେ, ଆଉ ସଂଖ୍ୟା ବଢ଼ିଚାଲିଲା। ଏହା ହିଁ ତ ଜନଭାଗିଦାରୀ। ସ୍ୱଚ୍ଛତା ହିଁ ବାପୁଙ୍କ ପ୍ରତି ଆମର ସବୁଠାରୁ ସୁନ୍ଦର ଶ୍ରଦ୍ଧାଞ୍ଜଳି ହେଉ। ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ପରିବେଶ ରକ୍ଷା କରୁଛେ। ଏହାଦ୍ୱାରା ଖାଲି ଗଛଲତା ବା ଜୀବଜନ୍ତୁଙ୍କୁ ବଞ୍ଚାଉଛେ ସେତିକି ନୁହେଁ, ବରଂ ଆମେ ସମ୍ପୂର୍ଣ୍ଣ ଜୀବନ ବ୍ୟବସ୍ଥାକୁ ଦୃଢ଼ କରୁଛେ। ଦେଶର ଭିନ୍ନ ଭିନ୍ନ ଭାଗରେ ହେଉଥିବା ଏହିଭଳି କିଛି ପ୍ରୟାସ ଏହି ଭାବନାକୁ ଅତି ସୁନ୍ଦର ଭାବରେ ପ୍ରକାଶିତ କରୁଛି। ବନ୍ଧୁଗଣ, ଆସାମରେ ସୋନାଇ ରୂପାଇ ବନ୍ୟଜୀବ ଅଭୟାରଣ୍ୟ ରହିଛି। ସମୟ ଥିଲା ଯେତେବେଳେ ଏଠାରେ ହାତୀମାନଙ୍କର ଘର ଥିଲା, କିନ୍ତୁ ଧୀରେ ଧୀରେ ଜଙ୍ଗଲ ଜମି ଉପରେ ମଣିଷମାନଙ୍କର ଦଖଲ ବଢ଼ିବାକୁ ଲାଗିଲା, ଯାହାଦ୍ୱାରା ହାତୀମାନେ ଏହି ଅଞ୍ଚଳଠାରୁ ଦୂରକୁ ଚାଲିଗଲେ। 3 ବର୍ଷ ପୂର୍ବେ ଏହି ଜମିକୁ ଅତିକ୍ରମଣମୁକ୍ତ କରାଗଲା ଏବଂ ଏବେ ତାର ଅଦ୍ଭୁତ ପରିଣାମ ଦେଖିବାକୁ ମିଳୁଛି। ହାତୀମାନେ ପୁଣି ଏଠାକୁ ଫେରିଆସିଲେଣି। ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି ସେମାନଙ୍କର ଗହଳି ନଥିଲା, ଆଜି ସେହିଠାରେ ଦଳ ଦଳ ହାତୀ ଦେଖାଯାଉଛନ୍ତି। ବନ୍ଧୁଗଣ, ଆସାମରେ ହିଁ ଆଉ ଗୋଟିଏ ସୁନ୍ଦର ପ୍ରଚେଷ୍ଟା ହୋଇଛି। ଗୋଟିଏ ଅତି କ୍ଷୁଦ୍ର ଜୀବ ପିଗ୍ମି ହକ୍କୁ ବଞ୍ଚାଇବା ପାଇଁ ଏହି ପ୍ରଚେଷ୍ଟା ଥିଲା। ଗୋଟିଏ ସମୟରେ ଏହି ଜୀବର ଅସ୍ତିତ୍ୱ ଉପରେ ସଙ୍କଟର ବାଦଲ ଦେଖାଯାଇଥିଲା। ସେତେବେଳେ ମାତ୍ର 6 ପିଗ୍ମି ହକ୍କୁ ନେଇ ଏକା ସଙ୍ଗରେ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ସେମାନଙ୍କୁ ପୁଣି ଜଙ୍ଗଲରେ ଛଡ଼ାଗଲା। ସେମାନଙ୍କ ରହିବା ପାଇଁ ଘାସ ପଡ଼ିଆ ମଧ୍ୟ ତିଆରି କରାଗଲା। ଏହି କାର୍ଯ୍ୟକ୍ରମ ଯୋଗୁଁ ଆଜି ପିଗ୍ମି ହକ୍ମାନଙ୍କ ସଂଖ୍ୟା 190ରୁ ଅଧିକ ହୋଇଯାଇଛି। ବନ୍ଧୁଗଣ, ପ୍ରକୃତି ସହିତ ଆମର ସମ୍ବନ୍ଧ ଖାଲି ତାର ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନେକ ସମୟରେ ଆମେ ପ୍ରକୃତିର ରକ୍ଷା କରୁଛେ।

ସେହି ପ୍ରକୃତି ଆମ ଜୀବନର ଆଶ୍ରୟ ହୋଇପାରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ କେତେକ ମହିଳା ଏହାକୁ ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ପ୍ରସ୍ତୁତ କରୁଛନ୍ତି। ଝାରଖାଲିର ଏହି ମହିଳାମାନେ ହେନ୍ତାଳବନ ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସେହି ମହିଳାମାନେ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସ୍ୱାମୀଙ୍କୁ ହରାଇବା ପରେ ସେମାନଙ୍କୁ ସୁନ୍ଦରବନରୁ ହିଁ ଜୀବନ ଧାରଣର ଉପାୟ ମିଳିଲା। ସେମାନଙ୍କ ଦ୍ୱାରା ସ୍ଥାପିତ ହେନ୍ତାଳବନ ଆଜି ଗାଁମାନଙ୍କ ପାଇଁ ଏକ ପ୍ରାକୃତିକ ସୁରକ୍ଷା କବଚ ସାଜିଛି ଏବଂ ଏଗୁଡ଼ିକୁ ଲଗାଇ ମହିଳାମାନଙ୍କ ରୋଜଗାର ମଧ୍ୟ ହେଉଛି। ବନ୍ଧୁଗଣ, ଆମେ ପରିବେଶକୁ ରକ୍ଷା କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ତାର ବିବିଧତାକୁ ସୁରକ୍ଷିତ ରଖିବା, ଆମର ଏହିଭଳି ପ୍ରତ୍ୟେକ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଆମମାନଙ୍କର ଦାୟିତ୍ୱ। ମୋର ପ୍ରିୟ ଦେଶବାସୀଗଣ, ଏହି ନିକଟରେ ଦେଶର ଲକ୍ଷ ଲକ୍ଷ ଯୁବକ ନିଶା ବିରୁଦ୍ଧରେ, ଡ୍ରଗ୍ସ ବିରୁଦ୍ଧରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେଇଛନ୍ତି। ଯୁବକମାନେ ନିଜେ ମଧ୍ୟ ନିଶାଠାରୁ ଦୂରେଇ ରହିବାର ପ୍ରତିଜ୍ଞା କରିଛନ୍ତି ଏବଂ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ନିଶାମୁକ୍ତି ଯୁବ ଅଭିଯାନ ଦ୍ୱାରା ଏସବୁ ହେଉଛି। ଏହି ଅଭିଯାନ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିରେ ମାଇଁ ଭାରତର ସ୍ୱେଚ୍ଛାସେବୀମାନେ ସମ୍ମିଳିତ ଅଛନ୍ତି। ଏନ୍ଏସ୍ଏସ୍ ସହିତ ସଂଯୁକ୍ତ ହୋଇଥିବା ଆମର ଯୁବକମାନେ ମଧ୍ୟ ଏହି ଅଭିଯାନର ଅଂଶ। ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହା ସହିତ ମିଶିଛନ୍ତି ଏବଂ ଅନେକ ସାମାଜିକ, ଆଧ୍ୟାତ୍ମିକ ସଂସ୍ଥା ମଧ୍ୟ ଏହି କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ହିଁ ସାରା ଦେଶରେ ହଜାର ହଜାର ସଂକଳ୍ପ ସମାରୋହ ଏବଂ ସଚେତନତାର କାର୍ଯ୍ୟକ୍ରମ ହୋଇଛି। ବନ୍ଧୁଗଣ, ଏହି ଅଭିଯାନରେ ଗୋଟିଏ କଥା ମୋତେ ବିଶେଷ ଭାବରେ ଭଲ ଲାଗିଲା, ତାହା ହେଉଛି ନିଶାମୁକ୍ତିର ବାର୍ତ୍ତା। ଆମର ଯୁବକମାନେ ସ୍ୱୟଂ ନିଜ ଭାଷାରେ, ନିଜ ଉପାୟରେ ଏହି ବାର୍ତ୍ତାକୁ ଆଗକୁ ବଢ଼ାଉଛନ୍ତି। ମୁଁ ମନ୍ କି ବାତ୍ରେ ମଧ୍ୟ ଯୁବବନ୍ଧୁମାନଙ୍କୁ ଅନୁରୋଧ କରିଥିଲି ଯେ ନିଜର ସୃଜନାତ୍ମକତା ମାଧ୍ୟମରେ ଏହି ଅଭିଯାନ ସହିତ ଯୋଗ ଦିଅନ୍ତୁ। ମୁଁ ବହୁତ ଖୁସି ଯେ ହଜାର ହଜାର ଯୁବକ ଏହି ଆହ୍ୱାନ ଦ୍ୱାରା ଆଗେଇ ଆସିଛନ୍ତି। ମାଇଁ ଭାରତରେ ଆନ୍ଥେମ୍, ସ୍ଲୋଗାନ ରାଇଟିଂ ଏବଂ ପଥପ୍ରାନ୍ତ ନାଟକ ଭଳି ଭିନ୍ନ ଭିନ୍ନ ପ୍ରତିଯୋଗିତାଗୁଡ଼ିକ ମଧ୍ୟ ହୋଇଛି। ସେହିଭଳି ସାମାଜିକ ଗଣମାଧ୍ୟମରେ ଆମ ଯୁବବନ୍ଧୁମାନେ ହାସ୍ଟ୍ୟାଗ୍ ନଶାମୁକ୍ତ ୟୁବା ସହିତ ନିଜର ସୃଜନାତ୍ମକ ବିଷୟଗୁଡ଼ିକୁ ସେୟାର କରୁଛନ୍ତି। ଅର୍ଥାତ୍ ସନ୍ଦେଶ ମଧ୍ୟ ଯୁବବର୍ଗର, ମାଧ୍ୟମ ବି ଯୁବବର୍ଗର ଏବଂ ଏହାକୁ ଆଗକୁ ନେଇଯିବାର ଶକ୍ତି ମଧ୍ୟ ଯୁବବର୍ଗର। ଆଗାମୀ ଦିନରେ ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି ଗତିବିଧି ମଧ୍ୟ ହେବ। ବନ୍ଧୁଗଣ, ଖୁବ୍ ଶୀଘ୍ର ଆମର ଅନେକ ପର୍ବ ଏବଂ ଉତ୍ସବଗୁଡ଼ିକ ମଧ୍ୟ ଆସିବ। ଏଥର ଉତ୍ସବର ଆନନ୍ଦ ଭିତରେ ଆମେ ଆମର ଚତୁଃପାର୍ଶ୍ୱକୁ ମଧ୍ୟ ନଜର ରଖିବା। ଯଦି କୌଣସି ଯୁବବନ୍ଧୁ ଖରାପ ଅଭ୍ୟାସ ଆଡ଼କୁ ବଢ଼ୁଥାନ୍ତି ତେବେ ତାଙ୍କ ସହିତ କଥା ହୁଅନ୍ତୁ। ଯଦି କେହି ନିଶାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛି ତାହେଲେ ତାକୁ ସହଯୋଗ କରନ୍ତୁ। ନିଶାମୁକ୍ତ ଯୁବ ସମାଜ ସହିତ ବିକଶିତ ଭାରତର ସଂକଳ୍ପକୁ ଆମେ ସମସ୍ତେ ମିଶି ଆଗକୁ ବଢ଼ାଇବା। ମୋର ପ୍ରିୟ ଦେଶବାସୀଗଣ, ଲାଲକିଲ୍ଲାରୁ ଏଥର ମୁଁ ସ୍ପୋର୍ଟସ୍ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନର ଘୋଷଣା କରିଛି। ଭାରତ ନିରନ୍ତର ତା'ର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖୁ ସେଥିପାଇଁ ଗାଁ ଏବଂ ଛୋଟ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚି ସ୍ପୋର୍ଟିଂ ଟ୍ୟାଲେଣ୍ଟକୁ ଖୋଜିବା ବହୁତ ଆବଶ୍ୟକ। ସେଠି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି କାମ ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ତାଙ୍କର ଗୋଟିଏ ପ୍ୟାସନ ହେଉଛି ଟ୍ୟାଲେଣ୍ଟକୁ ଖୋଜିବା ଓ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା। ଆମ ପଞ୍ଜାବରେ ଏହି କାମ ରାଜେନ୍ଦର ସିଂ ମହୋଦୟ କରୁଛନ୍ତି। ରାଜେନ୍ଦର ସିଂ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନାମ ସହିତ ସିନିୟର ମଧ୍ୟ ଯୋଡ଼ା ହୋଇଛି। 1980 ଅଲମ୍ପିକରେ ଭାଗ ନେଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ହକି ଟିମ୍ର ସେ ସଦସ୍ୟ ଥିଲେ। 1982 ଆୟୋଜିତ ୱାର୍ଲ୍ଡ କପ୍ରେ ସେ ଚର୍ଚ୍ଚାରେ ରହିଥିଲେ। 2001 ଭାରତ ପ୍ରଥମ ଥର ପାଇଁ ମେନ୍ସ ଜୁନିୟର ୱାର୍ଲ୍ଡ କପ୍ରେ ବିଜୟ ଲାଭ କରିଥିଲା। ଠିକ୍ ସେହିପରି 2003 ଆମ ଦେଶ ସିନିୟର ଏସିଆ କପ୍ ଟାଇଟଲକୁ ବି କରାୟତ କରିଥିଲା। ଏହି ଉଭୟ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭୂମିକା ତୁଲାଇଥିଲେ। ବର୍ତ୍ତମାନ ସେ ରାଉଣ୍ଡ ଗ୍ଲାସ୍ ହକି ଏକାଡେମୀ ଜରିଆରେ ନିଜ ପାସନକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଗାଁମାନଙ୍କରେ ନୂତନ ହକି ଆଷ୍ଟ୍ରୋଟର୍ଫ ନିର୍ମାଣ କରାଯାଉଛି। ରାଜେନ୍ଦରଜୀଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ୱଷ୍ଟ। ଏପରି ଗାଁମାନଙ୍କୁ ଯାଇ ପିଲାମାନଙ୍କୁ ଚିହ୍ନଟ କରିବା ଯେଉଁଠି ଉତ୍କୃଷ୍ଟ କୋଚିଂର ସୁବିଧା କମ୍ ମାତ୍ରାରେ ଉପଲବ୍ଧ। ଏପରି ପ୍ରଚେଷ୍ଟା ଦ୍ୱାରା ଅନେକ ଖେଳାଳି ଭାରତର ଜୁନିୟର ଓ ସିନିୟର ଲେଭେଲରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି। ରାଜେନ୍ଦର ସିଂଜୀଙ୍କର ଏପରି ସମର୍ପଣକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍। ମୋର ପ୍ରିୟ ଦେଶବାସୀଗଣ, ଅଁଳା ଆମ ସମସ୍ତଙ୍କର ଖୁବ୍ ପରିଚିତ। ଅଧିକାଂଶ ଘରେ ଏଥିରୁ ପ୍ରସ୍ତୁତ ଆଚାର ଓ ମୁରବାକୁ ବ୍ୟବହାର କରାଯାଏ। ବହୁତ ଲୋକ ଅଁଳା ଜୁସ୍କୁ ପସନ୍ଦ କରନ୍ତି। ଶୀତଦିନ

ଚ୍ୟବନପ୍ରାଶ ଆମ ଦିନଚର୍ଯ୍ୟାର ପ୍ରମୁଖ ଅଂଶ ହୋଇଯାଏ। ଆମ ପୂର୍ବପୁରୁଷମାନେ ପିଢ଼ି ପିଢ଼ି ଧରି ଅଁଳାର ଗୁଣ ବିଷୟରେ କହି ଆସିଛନ୍ତି। ବନ୍ଧୁଗଣ, ଏହି ଅଁଳା ଆଜି ଆମ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ନୂତନ ସମ୍ଭାବନାର ମାଧ୍ୟମ ହୋଇଛି। ପ୍ରତାପଗଡ଼ ଓ ଅଁଳାର ସମ୍ପର୍କ ଖୁବ୍ ପୁରୁଣା। ପିଢ଼ି ପିଢ଼ି ଧରି ଏଠାକାର ଚାଷୀ ଅଁଳା ଚାଷ କରିଆସୁଛନ୍ତି। ଅଁଳା ପ୍ରତାପଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି, ଆଉ ଏବେ ଏହି ପୁରୁଣା ପରିଚୟ ଏଠାକାର କୃଷକ ଓ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ନେଇ ଆସିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଅର୍ଥାତ୍ ODOP ମାଧ୍ୟମରେ ଏଠି ଅଁଳା ସହିତ ଜଡ଼ିତ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳୁଛି। ଆଜି ପ୍ରତାପଗଡ଼ରେ ଅଁଳା ପ୍ରୋସେସିଂ ସହ ଜଡ଼ିତ ପାଖାପାଖି 100 ୟୁନିଟ୍ କାମ କରୁଛନ୍ତି, ଆଉ ଏଥିରେ ସେଲ୍ଫ ହେଲ୍ପ ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏପରି ଏକ ସମୂହ ହେଉଛି ଦେବଗଡ଼ କମାସି ଗାଁର ସାବିତ୍ରୀ ଫୁଲେ ସେଲ୍ଫ ହେଲ୍ପ ଗ୍ରୁପ୍। ଏହି ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ଅଁଳାରୁ କ୍ୟାଣ୍ଡି, ମୁରବା ଓ ଜୁସ୍ ପ୍ରସ୍ତୁତ କରୁଛନ୍ତି। ODOP ଜରିଆରେ ଏସବୁ ନୂତନ ବଜାରମାନଙ୍କରେ ପହଞ୍ଚିପାରିବା ଫଳରେ ଏମାନଙ୍କର ଆୟରେ ବି ବୃଦ୍ଧି ଘଟିଛି। ଏହିପରି ଅନ୍ୟ ଏକ ଗାଁରେ ବିନ୍ଧ୍ୟବାସିନୀ ସେଲ୍ଫ ହେଲ୍ପ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ମହିଳାମାନେ ଅଁଳାରୁ ଆଚାର, ଡାଇଜେଷ୍ଟିଭ୍ ପାଉଡର ଭଳି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି ମହିଳାମାନଙ୍କୁ ମେସିନାରୀ ମିଳିଛି, ଲୋନ୍ର ସୁବିଧା ମିଳିଛି, ସ୍ଥାନୀୟ ବ୍ୟବସାୟିକ ମେଳାରେ ଯୋଗ ଦେବାର ସୁଯୋଗ ମଧ୍ୟ ମିଳିଛି, ଆଉ ଦେଖୁ ଦେଖୁ ସେମାନଙ୍କ ଆୟ ବି ଖୁବ୍ ବଢ଼ିଯାଇଛି। ବନ୍ଧୁଗଣ, ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଏପରି କିଛି ନା କିଛି ବିଶେଷତ୍ୱ ନିଶ୍ଚୟ ରହିଛି। କେଉଁଠି ବିଶେଷ ପ୍ରକାରର ଫଳ ରହିଛି, କେଉଁଠି ପାରମ୍ପରିକ କଳା ରହିଛି, ତ କେଉଁଠି ଅନନ୍ୟ କୌଶଳ ରହିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ହେଉଛି ଏହି ବିଶେଷତ୍ୱଗୁଡ଼ିକୁ ଆଗକୁ ବଢ଼ାଇବାର ଅଭିଯାନ। ଆମର ପ୍ରଚେଷ୍ଟା ଏହା ହେବା ଦରକାର ଯେ ଆମ ଗାଁ ଓ ଛୋଟ ସହରଗୁଡ଼ିକର ପରିଚୟ ଖାଲି ସ୍ଥାନୀୟ ବଜାର ପର୍ଯ୍ୟନ୍ତ ସୀମିତ ନ ରହୁ, ତାହା ଦେଶର ଅନ୍ୟାନ୍ୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁ ଓ ବିଶ୍ୱ ବଜାର ପର୍ଯ୍ୟନ୍ତ ବି ଯାଉ। ଏହାଦ୍ୱାରା ଭୋକାଲ ଫର୍ ଲୋକାଲ ଅଭିଯାନକୁ ବି ବଳ ମିଳିଥାଏ। ଏହା ଦେଶକୁ ଆତ୍ମନିର୍ଭର କରିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇଥାଏ। ଆଗକୁ ଆସୁଥିବା ପର୍ବପର୍ବାଣୀରେ ଆମେ ଭୋକାଲ ଫର୍ ଲୋକାଲ ମନ୍ତ୍ରକୁ କେବେ ହେଲେ ବି ଭୁଲିଯିବା ନାହିଁ। ମୋର ପ୍ରିୟ ଦେଶବାସୀଗଣ, ସେପ୍ଟେମ୍ବର ମାସ କୁପୋଷଣ ସହ ଲଢ଼ିବା ପାଇଁ ସମର୍ପିତ। ପୋଷଣ ମାସରେ ଭିନ୍ନ ଭିନ୍ନ କ୍ଷେତ୍ର ସହ ଜଡ଼ିତ ଲୋକ ଓ ସଂସ୍ଥାମାନେ ଏହି ମହତ୍ କାମକୁ ମିଳିମିଶି କରିଛନ୍ତି। କୁପୋଷଣକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅନେକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ହର୍ ଘର୍ ମୁନ୍ଗା ଘର୍ ଘର୍ ମୁନ୍ଗା ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଲୋକମାନଙ୍କୁ ପୁଷ୍ଟିକର ସଜନା ଛୁଇଁ ଅର୍ଥାତ୍ ମୋରିଙ୍ଗାକୁ ନିଜ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଗୁଜରାଟ ବି ୱାଙ୍ଗି ପ୍ରତିଯୋଗିତା ଅର୍ଥାତ୍ ମିଲେଟ୍ସରୁ ପ୍ରସ୍ତୁତ ବ୍ୟଞ୍ଜନଗୁଡ଼ିକର ପ୍ରତିଯୋଗିତା ଆରମ୍ଭ କରିଛି। ଏହି ପଦକ୍ଷେପ ଜରିଆରେ ଶସ୍ତା ଓ ପୁଷ୍ଟିକର ସ୍ଥାନୀୟ ଖାଦ୍ୟପେୟକୁ ପ୍ରୋତ୍ସାହିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇସାରିଲେଣି। ଏ କ୍ଷେତ୍ରରେ ମହାରାଷ୍ଟ୍ର ବି ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛି। ସେଠି ଟିଚର୍ସ, ଅଙ୍ଗନବାଡ଼ି କର୍ମୀ ଓ ପିଲାମାନଙ୍କର ବାପାମା ସଚେତନତା ଅଭିଯାନ ସହ ଯୋଡ଼ି ହେଉଛନ୍ତି। ମିଜୋରାମରେ ବି ଏହି ବର୍ଷ ଲୋକମାନେ ମିଳିମିଶି ପୋଷଣ ବାଟିକାଗୁଡ଼ିକର ଯତ୍ନ ନେବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମିଜୋ ସମାଜର ତଲ୍ଲୋ ମଡ଼ିଆନା ପରମ୍ପରା ସଦୃଶ। ଏହାର ଅର୍ଥ ହେଲା ନିଃସ୍ୱାର୍ଥପର ସେବା ଓ ଅନ୍ୟକୁ ସାହାଯ୍ୟ କରିବାରେ ସର୍ବଦା ଆଗରେ ରହିବା। ଏପରି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ଅଙ୍ଗନବାଡ଼ି କେନ୍ଦ୍ର ସହ ଜଡ଼ିତ ସେହି ଲୋକଙ୍କୁ ନେଇ ମୁଁ ଗର୍ବିତ, ଯେଉଁମାନେ ଏପରି ପଦକ୍ଷେପରେ ନିଜକୁ ସାମିଲ କରିଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ପୋଷଣ ଟ୍ରାକର ଦ୍ୱାରା ଡିଜିଟାଲି ଯୋଡ଼ି ହୋଇସାରିଛନ୍ତି। ପାଖାପାଖି 9 କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି। ଏହାଦ୍ୱାରା ଶିଶୁମାନଙ୍କର, ଗର୍ଭବତୀ ମହିଳାମାନଙ୍କର ଓ ସ୍ତନ୍ୟପାନ କରାଉଥିବା ମା'ମାନଙ୍କର ଉଚିତ ଯତ୍ନ ନେବା ସମ୍ଭବ ହୋଇପାରିଛି। ଆମକୁ କୁପୋଷଣ ବିରୁଦ୍ଧରେ ଲଢ଼େଇକୁ ଏପରି ଭାବରେ ଆଗକୁ ନେବାର ଅଛି। ଆମକୁ ଆମ ସମାଜକୁ କୁପୋଷଣଠାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିବାର ଅଛି। ବନ୍ଧୁଗଣ, ଆମେ ସମସ୍ତେ ଏହି ମାସରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ପାଳନ କଲେ। ସାରା ଦେଶରେ ଭକ୍ତିର ସହ ଗଣପତି ବପାଙ୍କ ସ୍ୱାଗତ କରାଗଲା। ଏହି ପବିତ୍ର ଅବସର ସମ୍ପୂର୍ଣ୍ଣ ବାତାବରଣକୁ ଆନନ୍ଦ ଉଲ୍ଲାସରେ ଭରିଦିଏ। ବନ୍ଧୁଗଣ, ବିଘ୍ନହର୍ତ୍ତା ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନ, ବୁଦ୍ଧି ଓ ଶୁଭ କାର୍ଯ୍ୟ ଆରମ୍ଭର ପ୍ରତୀକ। ତାଙ୍କ ପ୍ରତି ଅଗାଧ ଶ୍ରଦ୍ଧା କେବଳ ଭାରତରେ ନୁହେଁ, ଅନ୍ୟତ୍ର ଯେପରି ଶ୍ରୀମାନ ପନ୍ଥୁନ୍ ଥିର୍ଖାନୋନ୍ ମହୋଦୟଙ୍କ କଥା ଦେଖନ୍ତୁ, ଦେଖିବାକୁ ଗଲେ ସେ ଥାଇଲାଣ୍ଡର ଅଧିବାସୀ। ସେଠି ଭଗବାନ ଶ୍ରୀ ଗଣେଶଙ୍କ ପୂଜା ଫ୍ରା ଫିକାନେତ୍ ରୂପରେ କରାଯାଏ, ଆଉ ଯେତେବେଳେ ସେ 19 ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ବାପା ତାଙ୍କୁ ଭଗବାନ ଶ୍ରୀ ଗଣେଶଙ୍କର ଏକ ଫଟୋ ଉପହାର ସ୍ୱରୂପରେ ଦେଇଥିଲେ। ଏଇଠୁ ତାଙ୍କ ମନରେ ଅଗାଧ ଭକ୍ତି ଜାତ ହୋଇଥିଲା। ସେ ଭଗବାନ ଶ୍ରୀ ଗଣେଶଙ୍କ ସହ ଜଡ଼ିତ ପରମ୍ପରାର ଅଧ୍ୟୟନରେ 4 ଦଶନ୍ଧିରୁ ଅଧିକ

0: ସମୟ ଅତିବାହିତ କରିସାରିଲେଣି। ସେ ଭାରତ ଓ ନେପାଳ ସହିତ ଏସିଆର ଅନେକ ଦେଶ ଭ୍ରମଣ କରିଛନ୍ତି। ମହାରାଷ୍ଟ୍ର ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ରହିଛି। ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ ସେ ଅନେକ ଥର ଏଠାକୁ ଆସିସାରିଲେଣି। ତାଙ୍କ ପ୍ରଚେଷ୍ଟା ଦ୍ୱାରା ଥାଇଲାଣ୍ଡର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଷ୍ଟବିନାୟକ ଯାତ୍ରା ଲୋକପ୍ରିୟ ହୋଇପାରିଛି। ସେ 2002 ଉତ୍ତର ଥାଇଲାଣ୍ଡର ଚିଆଙ୍ଗମାଇରେ ଗଣେଶ ହିମାଲ ମ୍ୟୁଜିୟମର ସ୍ଥାପନା କରିଛନ୍ତି। ଆଜି ସେଠି 10,000 ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ରହିଛି। ମ୍ୟୁଜିୟମରେ ସେହି ଭକ୍ତମାନଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତିମାନ ରହିଛି, ଯେଉଁମାନେ ଭାରତ ଆସିପାରିବେ ନାହିଁ। ଏଠି ପ୍ରତି ରବିବାର ସକାଳୁ ପାଖାପାଖି 10 ବେଳେ ଗଣେଶ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଏ। ଗଣପତିଙ୍କ ସହ ଜଡ଼ିତ ବିଶେଷ ଦିନମାନଙ୍କରେ ମଧ୍ୟ ଅନୁଷ୍ଠାନ ଆୟୋଜିତ ହୁଏ। ଏହା ସୂଚାଇ ଦିଏ ଯେ ଭାରତର ଆସ୍ଥା, କଳା ଓ ସାଂସ୍କୃତିକ ପରମ୍ପରାଗୁଡ଼ିକ ଅନ୍ୟ ଦେଶମାନଙ୍କରେ ମଧ୍ୟ କିପରି ଲୋକପ୍ରିୟ ହେବାରେ ଲାଗିଛି। ମୋର ପ୍ରାର୍ଥନା, ଗଣପତି ବପ୍ପାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ। ବନ୍ଧୁଗଣ, ମନ୍ କି ବାତ୍ର ପ୍ରତ୍ୟେକ ଅଧ୍ୟାୟ ପରେ ମୋତେ ଅନେକ ବିଷୟରେ ଆପଣଙ୍କର ବାର୍ତ୍ତା ମିଳିଥାଏ। ଆପଣ ଏହିପରି ଭାବେ ପ୍ରେରଣାଦାୟୀ କାହାଣୀ ପଠାଉଥାନ୍ତୁ। ଯେତେବେଳେ ଆପଣ ନିଜ ଆଖପାଖରେ ହେଉଥିବା ଏପରି ପ୍ରଚେଷ୍ଟାଗୁଡ଼ିକର ପ୍ରଶଂସା କରନ୍ତି, ସେତେବେଳେ ସେମାନଙ୍କର ଉତ୍ସାହ ଆହୁରି ବଢ଼ିଯାଏ। ମନ୍ କି ବାତ୍ ମାଧ୍ୟମରେ ତାଙ୍କ ବିଷୟରେ ଜାଣି ଦେଶର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ପ୍ରେରିତ ହୁଅନ୍ତି। ଏହି ଯାତ୍ରା ଏହିପରି ଭାବେ ଆପଣଙ୍କ ସହଯୋଗରେ ନିରନ୍ତର ଆଗକୁ ବଢ଼ିଚାଲୁ। ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଆପଣ ଆପଣଙ୍କ ପରିଜନ ଓ ସାଙ୍ଗସାଥୀଙ୍କ ସହ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତୁ। ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ଶୁଭକାମନା ଜଣାଉଛି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
2: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା?
3: ତ ଗର୍ଲସ୍, କଣ ହଉଛି?
2: ବିଲ୍ ହଉଛି, ଚାଲ ତୋ କାର୍ଡ ଦେ,
3: ପିନ୍ ଦେ।
4: ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱାର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିଅନସିପ୍ ଥିଲା ନା କଣ? ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
5: नए जमाने की नई तस्वीर। अब छत पर लगे टीवी एंटेना को कहो गुड बाय सदा के लिए। समय के साथ बदलें, आगे बढ़ें। ले आएं आज ही दूरदर्शन का डीडी फ्री डिश। इसमें हैं आपके पसंदीदा 100 से ज्यादा टीवी चैनल्स। इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स। और तो और, सेट टॉप बॉक्स लगवाने के बाद कोई खर्चा नहीं, बिल्कुल नहीं। डिजिटल क्रांति की ओर एक कदम और आपका डीडी फ्री डिश।
6: यहां खबरें तोड़ी मरोड़ी नहीं जाती।
7: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
6: यहाँ होती है सीधी, सटीक और सच्ची खबरें।
7: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
6: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ସମ୍ମାନ ଜଣାଇ ଦେଶରେ ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ପାଳନ କରାଯାଉଛି ସେବା ସଂକଳ୍ପ ଅଭିଯାନ। ରାଷ୍ଟ୍ରନୀତିରେ ସେବା ଭାବନା ସାମିଲ ହେଲେ ଦେଶର ପ୍ରଗତି କ୍ଷେତ୍ରରେ ଅଧିକ ପ୍ରୋହାହନ ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗୁଜରାଟର ୱଡ଼ନଗରରୁ ବାରାଣସୀ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସେବାଯାତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରି ଶ୍ରୀ ମୋଦି କହିଥିଲେ, ଜୀବନରେ ସେବା ପରମଧର୍ମ ଭାବନା ନେଇ ଆଗକୁ ବଢ଼ିବାକୁ ହେବ। ସେବା ହିଁ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି। ସେବା ମନୋଭାବ ଦ୍ୱାରା ହିଁ 4 କୋଟି ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହୋଇପାରିଛି। 2047 ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିର ଯୁବପିଢ଼ି ବିକଶିତ ଭାରତର ନିର୍ମାତା ଏବଂ ଏହାର ପ୍ରକୃତ ସୁଫଳ ସେମାନେ ହିଁ ପାଇବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେବାଯାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବିଷୟରେ ଏକ ଡାଏରୀରେ ଲେଖିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
1: ସେବା ଏହି ମୁଖ୍ୟ ଆମରା କାମ ହୋନା ଚାହିଏ ଅର୍ ହମ୍ ସେବା କର କର କେ ହି ସେବା କା ସନ୍ଦେଶ ଦେଙ୍ଗେ ଶବ୍ଦ ମେ ନହି ଦେଙ୍ଗେ ହମାରେ ଆଚରଣ ସେ ଲୋକୋ କୋ ପତା ଚଲେ କି ରାଜନୀତି ମେ ସତ୍ତା କିତନି ହି କ୍ୟୋ ନ ବଡି ହୋ ଯାଏ ଲେକିନ ହମାରା ମାର୍ଗ ସେବା କା ହି ରହେଗା ହମ କଭି ଭି ସେବା କେ ମାର୍ଗ ସେ ନହି ବିଚଲିତ ହୋଙ୍ଗେ କିତନେ ହି ଉଚ୍ଚେ ଶିଖର ପର ପହଞ୍ଚେଙ୍ଗେ ଲେକିନ ସେବା ପରମୋ ଧର୍ମ ଇସ୍ ଭାବ କୋ ଲେକେ ଆଗେ ବଢେଙ୍ଗେ।
0: 2016 ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଚଳିତ ବର୍ଷ ମଇ ମାସ ସୁଦ୍ଧା ଦେଶର ଅଭାବୀ ମହିଳାମାନଙ୍କୁ 10 କୋଟି 50 ଲକ୍ଷରୁ ଅଧିକ ମାଗଣା ଏଲ୍ପିଜି ସଂଯୋଗୀକରଣ ଯୋଗାଇ ଦିଆଯାଇଛି। 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରି ଏହାକୁ ଏକ ଯୁଗାନ୍ତକାରୀ ଯୋଜନା ଭାବେ ଅଭିହିତ କରିଥିଲେ।
1: ବହନୋ କେ ସ୍ୱାସ୍ ସୁବିଧା ଅର୍ ସଶକ୍ତିକରଣ କେ ଇସ୍ ସଂକଳ୍ପ କୋ ଉଜ୍ଜ୍ୱଳା ଯୋଜନା ନେ ବହୁତ ବଡ଼ା ବଲ ଦିଆ। ଯୋଜନା କେ ପହଲେ ଚରଣ ମେ 8 କରୋଡ଼ ଗରିବ ଦଲିତ ବଞ୍ଚିତ ପିଛଡ଼େ ଆଦିବାସୀ ପରିବାରୋ କି ବହନୋ କୋ ମୁକ୍ତ ଗ୍ୟାସ କନେକ୍ସନ ଦିଆ ଗୟା। ଉଜ୍ଜ୍ୱଳା ଯୋଜନା କା ଏକ ଔର ଅସର ୟେ ଭି ହୁଆ କି ପୁରେ ଦେଶ ମେ ଏଲ୍ପିଜି ଗ୍ୟାସ ସେ ଜୁଡେ ଇନଫ୍ରାଷ୍ଟ୍ରକ୍ଚର କା କଇ ଗୁନା ବିସ୍ତାର ହୁଆ ହୈ। ଇସେ ହଜାରୋ ୟୁବାଓଁ କୋ ନୟେ ରୋଜଗାର ମିଲେ।
0: ଭାରତରେ ପୂର୍ବରୁ 3ଟି ସଶସ୍ତ୍ର ବାହିନୀ ସେନା ନୌସେନା ଏବଂ ବାୟୁସେନା ପୃଥକ ପୃଥକ ଭାବେ କାର୍ଯ୍ୟ କରୁଥିଲେ। 1999 କାର୍ଗିଲ୍ ସମୀକ୍ଷା କମିଟି ପରଠାରୁ ଏକ ମିଳିତ କାର୍ଯ୍ୟକାରୀ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। 2019 ଅଗଷ୍ଟ 15 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରୁ ପ୍ରତିରକ୍ଷା ବିଭାଗ ମୁଖ୍ୟ ପଦବୀ ସୃଷ୍ଟିର ଘୋଷଣା କରିଥିଲେ। 3ଟି ସଶସ୍ତ ବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଏହା କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
1: ହମାରି ତିନୋ ଜଲ ଥଲ ନବ ଉନକେ ବିଚ କୋଡିନେସନ ତ ହାଏ ହମ ଗର୍ବ କର ସକେ ଐସୀ ହମାରି ସେନା କି ବ୍ୟବସ୍ଥା ହେ କିସି ଭି ହିନ୍ଦୁସ୍ତାନୀ କୋ ଗର୍ବ ହୋ ଐସା ହୋ ଭି ଅପନେ ଅପନେ ତରିକେ ସେ ଆଧୁନିକତା କେ ଲିଏ ଭି ପ୍ରୟାସ କରତେ ହେ ଲେକିନ ଆଜ ଜୈସେ ଦୁନିଆ ବଦଲ ରହି ହେ ଆଜ ୟୁଦ୍ଧ କେ ଦାଇରେ ବଦଲ ରହେ ହେ ରୂପ ରଙ୍ଗ ବଦଲ ରହେ ହେ ଆଜ ଜିସ୍ ପ୍ରକାର ସେ ଟେକ୍ନୋଲୋଜି ଡ୍ରିଭନ ବ୍ୟବସ୍ଥା ବନ ରହି ହେ ତବ ଭାରତ କୋ ଭି ଟୁକଡୋ ମେ ସୋଚନେ ସେ ନହିଁ ଚଲେଗା ହମାରି ପୁରୀ ସୈନ୍ୟ ଶକ୍ତି କୋ ଏକ ମୁସ୍ତ ହୋକର କେ ଏକ ସାଥ ଆଗେ ବଢ଼ନେ କି ଦିଶା ମେ କାମ କରନା ହୋଗା। ଜଲ ଥଲ ନବ ମେ ସେ ଏକ ଆଗେ ରହେ ଦୂସରା ଦୋ କଦମ ପିଛେ ରହେ ତୀସରା ତିନ କଦମ ପିଛେ ରହେ ତୋ ନହିଁ ଚଲ ସକ ତିନୋ ଏକ ସାଥ ଏକ ହି ଉଚାଇ ପର ଆଗେ ବଢେ।
0: ପରୀକ୍ଷା ଆସିଲେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ମଧ୍ୟ ଚାପଗ୍ରସ୍ତ ହୋଇପଡ଼ନ୍ତି। 2018 ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପୀ ଯୁବବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ପରୀକ୍ଷାକୁ ସମ୍ମୁଖୀନ ହେବାରେ ଏହା ପ୍ରେରଣା ପ୍ରଦାନ କରୁଛି। ପରୀକ୍ଷା ପେ ଚର୍ଚ୍ଚା ପଦକ୍ଷେପ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ବର୍ଷ ବିଦ୍ୟାର୍ଥୀ ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଭାବ ବିନିମୟ କରନ୍ତି। ପରୀକ୍ଷା ଏକ ଆହ୍ୱାନ ନୁହେଁ ବରଂ ସୁଯୋଗ ଭାବରେ ଗ୍ରହଣ କରିବାକୁ ଶ୍ରୀ ମୋଦି ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଉଛନ୍ତି।
2: କିସି ଭି ପ୍ରକାର କେ ପ୍ରେସର କୋ ଝେଲନେ କେ ଲିଏ ସାମର୍ଥ୍ୟବାନ ବନାନା ଚାହିଏ ମାନ କେ ଚଲନା ଚାହିଏ କି

0: ଓ ରିହାତିଯୁକ୍ତ ୟୁରିଆର ଅଣକୃଷି କ୍ଷେତ୍ରକୁ ବେଆଇନ ବ୍ୟବହାର ରୋକିବା ଲକ୍ଷ୍ୟରେ ନିମ୍ବ ଆବୃତ ୟୁରିଆକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ। ଭାରତ ଏକ କୃଷି ପ୍ରଧାନ ଦେଶ, ଓଡ଼ିଶାର ଅର୍ଥନୀତି ଓ ଗ୍ରାମୀଣ ଜୀବନରେ ମଧ୍ୟ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଫସଲ ଉତ୍ପାଦନ ବୃଦ୍ଧିରେ ୟୁରିଆ ସାରର ବ୍ୟବହାର ଓ ନାଇଟ୍ରୋଜେନ୍ର ଅପଚୟ ରୋକିବା ଉପରେ ନିମ୍ବ ଆବୃତ ୟୁରିଆ ଉପଯୋଗୀ ପଦକ୍ଷେପ ବିବେଚିତ ହେଉଛି। ନିମ୍ବ ତେଲରେ ଆବରଣ ଥିବା ୟୁରିଆ ମାଟିରେ ଧୀରେ ଧୀରେ ମିଶିବା ସହ ନାଇଟ୍ରୋଜେନ୍ ନିର୍ଗତ କରିଥାଏ, ଫଳରେ ଫସଲକୁ ଅଧିକ ସମୟ ପର୍ଯ୍ୟନ୍ତ ନାଇଟ୍ରୋଜେନ୍ ଉପଲବ୍ଧ ହୋଇଥାଏ। ଏହା ସାରର ବ୍ୟବହାର ଦକ୍ଷତା ବଢ଼ାଇବା ସହ କୀଟପତଙ୍ଗ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ବଲାଙ୍ଗୀର ଜିଲ୍ଲାରେ ଚାଷ କାର୍ଯ୍ୟରେ କୃଷକମାନେ ନିମ୍ବ ଆବୃତ ୟୁରିଆର ବ୍ୟବହାର କରୁଛନ୍ତି, ଫଳରେ ସାରର ଦକ୍ଷ ବ୍ୟବହାର ସହ ଭୂତଳ ଜଳ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣ ହ୍ରାସ ପାଇବାରେ ଲାଗିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା କହିଛନ୍ତି,
1: ସାଧାରଣତଃ ଯଦି ଦେଖିବା ନିମ୍ କୋଟେଡ୍ ୟୁରିଆଟା ଗୋଟେ ଗ୍ରାନୁଲାର ଆଉ ତା ଉପରେ ଗୋଟେ ନିମ୍ ଅଏଲ୍ଟେ କୋଟିଂ ହୋଇଥାଏ, କିନ୍ତୁ ଏତାର ଏଫିସିଏନ୍ସି ପରସେଣ୍ଟ ହେଲା 46%ର ନାଇଟ୍ରୋଜେନ୍ ଏଇଥିରେ ବି ଥାଏ, ଆଉ କନଭେନ୍ସନାଲ ୟୁରିଆ ଛୋଟ ଦାନାରେ ବି 46%ର ନାଇଟ୍ରୋଜେନ୍ ଥାଏ। ଏହି ଛୋଟ ଦାନା ହେଉ କି ବଡ଼ ଦାନା ହେଉ, ଆମେ ସାଧାରଣତଃ ବ୍ରୋଡ଼କାଷ୍ଟିଂ ମେଥଡ଼ରେ ଏଟାକୁ ଆପ୍ଲାଏ କରିଥାଉ। ଆଉ ନାଇଟ୍ରୋଜେନ୍ ରିଲିଜ୍କୁ ଦେଖିବା, କନଭେନ୍ସନାଲ ୟୁରିଆ ଛୋଟ ଦାନାଟା ବହୁତ ଶୀଘ୍ର ଫାଷ୍ଟ ଡିଜଲ୍ଭ ହୋଇକରି ମାଟିରେ ଆଭେଲେବୁଲ୍ ହୋଇଥାଏ, କିନ୍ତୁ ନିମ୍ କୋଟେଡ଼ଟା ସ୍ଲୋ ଆଉ କଣ୍ଟ୍ରୋଲ ଫର୍ମରେ ଏଫିସିଏନ୍ସିଟା ହେଲା 30-50% ତକ ଏଫିସିଏନ୍ସିଟା, କିନ୍ତୁ ନିମ୍ କୋଟେଡ଼ଟା ତାଠୁ ବେଶୀ 50-60% ପର୍ଯ୍ୟନ୍ତ ସେଇଟା ପ୍ଲାଣ୍ଟକୁ ମିଳିଥାଏ, ହ୍ୱେର୍ ଏଜ୍ ଛୋଟ ଦାନାଟା 30-50% ମିଳିଥାଏ। କାରଣ ହେଲା ଶୀଘ୍ର ସେଇଟା ଏମୋନିଆ ଗ୍ୟାସ୍ ଆକାରରେ ହେଇଯାଏ ଏବଂ ନାଇଟ୍ରେଟ୍ ଆଉ ନାଇଟ୍ରାଇଡ୍ ହେଇକରି ଲିଚିଂ କରିଯାଏ, ସେତୁ ସାଧାରଣତଃ ସବୁ ୟୁରିଆ ଜାତୀୟରେ ସମସ୍ତ ନାଇଟ୍ରୋଜେନ୍ଟାକୁ ଗଛ ଗ୍ରହଣ କରିନଥାଏ, ଆଉ ବେଶୀ ନିମ୍ କୋଟେଡ୍ ୟୁରିଆରେ ବେଶୀ ପାଇଥିବା ସ୍ଥଳେ ଛୋଟ ଦାନା ୟୁରିଆରେ କମ୍ ଆଭେଲେବିଲିଟି ହେଇଥାଏ।
0: ନିଜ ଅଞ୍ଚଳର କାରିଗରଙ୍କ ନିର୍ମିତ ସାମଗ୍ରୀ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି ଭୋକାଲ ଫର ଲୋକାଲ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନରେ ଅନୁପ୍ରେରିତ ହୋଇ ଢେଙ୍କାନାଳ ଜିଲ୍ଲାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନେ ସ୍ୱଦେଶୀ କୌଶଳରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ସାଗରପାଟଣାରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀ ବେଶ୍ ଲୋକପ୍ରିୟ ହେଉଛି। ସେହିଭଳି କରମୂଳ ଏବଂ ଗୋବର୍ଦ୍ଧନପୁରରେ ମହିଳାମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗହଣା। ସପ୍ତଶଯ୍ୟାର ସଦୈବରିଣୀ ଗ୍ରାମରେ ତିଆରି ହେଉଥିବା ଡୋକ୍ରା କଳାକୃତି ରାଜ୍ୟବ୍ୟାପୀ ବେଶ୍ ପ୍ରଶଂସା ସାଉଁଟୁଛି। ଏହି ବିଭିନ୍ନ କଳାକୃତି ମାଧ୍ୟମରେ ଜିଲ୍ଲାର 1.5 ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏ ସମ୍ପର୍କରେ ଜଣେ ମହିଳା ରଶ୍ମିତା ଜେନା କହିଛନ୍ତି,
2: ଆମ ହସ୍ତତନ୍ତ ମାଧ୍ୟମରେ ବିଭିନ୍ନ ପ୍ରକାର ଶାଢ଼ୀ ଗାମୁଛା ଡ୍ରେସ୍ ତିଆରି ହୋଇଅଛି। ଏହି ପ୍ରକାର ଜିନିଷ ମାର୍କେଟରେ ଏବେ ଚାହିଦା ବଢ଼ି ଚାଲିଛି। ଏହାଦ୍ୱାରା ମହିଳାମାନେ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆମ ସରକାର ମହିଳାମାନଙ୍କୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ଆର୍ଥିକ ସହଯୋଗ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମାଜର ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କୁ ଘର ଯୋଗାଇ ଦିଆଯାଉଛି। 2015 ଜୁନ୍ ମାସ 25 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ପକ୍କା ଘର ମଞ୍ଜୁର କରାଯାଇଛି। ଜିଲ୍ଲାର 3146 ଜଣ ହିତାଧିକାରୀଙ୍କୁ ସହାୟତା ପାଇଁ ମଞ୍ଜୁରୀ ମିଳିଥିବା ବେଳେ ସେଥିମଧ୍ୟରୁ 2754 ଜଣ ଗୃହ ନିର୍ମାଣ କରିସାରିଛନ୍ତି। ଏ ସମ୍ପର୍କରେ ମଲ୍ଲାରିଆ ଗ୍ରାମର ହିତାଧିକାରୀ ବନିତା ମହାରଣା କହିଛନ୍ତି,
3: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତରଫରୁ ଆମକୁ ଖଣ୍ଡିଏ ଘର ମିଳିଛି। ଏ ଚାଳ ଘର ଆଉ ଛଣ ଛପର ଘର ପାଣି ଗଳୁଥିଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆମେ ଖଣ୍ଡିଏ ଘର କରିଛୁ। ଭଲରେ ଏଇନା ଆମେ ସୁଖରେ ଅଛୁ, ସରକାରକୁ ଧନ୍ୟବାଦ ଆମକୁ ଯାହା ହଉ ଘର ଖଣ୍ଡିଏ ଦେଲେ।
0: ସମାଚାର ଦର୍ପଣ ଏତିକିରେ ଶେଷ ହେଲା। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ପ୍ରଥମ ଦିନରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ନିଜ ନିଜର ପ୍ରସଙ୍ଗକୁ ନେଇ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। କଂଗ୍ରେସ ପ୍ରଥମ ଦିନରୁ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ହଟ୍ଟଗୋଳ କରିଥିବାବେଳେ ବିଜେଡ଼ି ସଦସ୍ୟମାନେ ପ୍ରଥମ ଦୁଇଦିନ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ ପରବର୍ତ୍ତୀ ଦୁଇଦିନ ଏମ୍ଡିଆର୍ ପ୍ରସଙ୍ଗରେ ହଟ୍ଟଗୋଳ ଚଳାଇଥିଲେ। ସପ୍ତାହର ଶେଷ ଅର୍ଥାତ୍ ଶୁକ୍ରବାର ଦିନ ଉପବାଚସ୍କତି ଭବାନୀ ଶଙ୍କର ଭୋଇ ଗୃହ କାର୍ଯ୍ୟ ସ୍ୱାଭାବିକ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିଳିପାରି ନଥିଲା। ପ୍ରତ୍ୟେକ ଦିନ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରିବା ସହିତ ପୋଷ୍ଟର ପିନ୍ଧି ଗୃହ ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରୁଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ମଙ୍ଗୁ ଖିଲୋ ଓ ବିଜେଡ଼ି ସଦସ୍ୟ ଧ୍ରୁବଚରଣ ସାହୁ ପ୍ରମୁଖ ରିପୋର୍ଟର୍ସଙ୍କ ଟେବୁଲ ଉପରେ ଚଢ଼ି ପ୍ରତିବାଦ କରୁଥିଲେ। ବିରୋଧୀ ସଦସ୍ୟମାନଙ୍କ ମଧ୍ୟରୁ କେତେଜଣ ବାଚସ୍ୱତିଙ୍କ ପୋଡିୟମ ବାଡ଼ଉଥିବା ବେଳେ ଅନ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ କରୁଥିଲେ। ଅଧିବେଶନର ପ୍ରଥମ ଦିନରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଗୃହରେ ଦୁଇଜଣ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ପୂର୍ବତନ ସଦସ୍ୟ ରାମମୂର୍ତ୍ତି ଗମାଙ୍ଗ, ହାଜି ମହମ୍ମଦ ଆୟୁବ ଖାଁ, ଶିବାଜୀ ମାଝିଙ୍କ ସମେତ ନିକଟରେ ନେପାଳରେ ଘଟିଥିବା ଜଳପ୍ରଳୟରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଉପରେ ମତ ରଖି ସେହି ଦିବଂଗତ ଆତ୍ମାର ସଦ୍ଗତି ପାଇଁ ଶ୍ରଦ୍ଧାଞ୍ଜଳି କାମନା କରିଥିଲେ। ଶୋକ ପ୍ରସ୍ତାବ ଉପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ନିଜ ନିଜର ମତ ରଖି ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ନିଜ ନିଜ ଦଳ ପକ୍ଷରୁ ସମବେଦନା ଜଣାଇଥିଲେ। ବାଚସ୍କତି ସୁରମା ପାଢ଼ୀ ଶୋକ ବ୍ୟକ୍ତ କରିବା ସହ ଗୃହରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ପ୍ରସ୍ତାବ ପାରିତ ପରେ ପରେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିଜେଡ଼ି ସଦସ୍ୟମାନେ ପାଠ୍ୟପୁସ୍ତକ ପ୍ରସଙ୍ଗରେ ହଟ୍ଟଗୋଳ କରିଥିବାବେଳେ କଂଗ୍ରେସ ସଦସ୍ୟମାନେ ସଂଶୋଧିତ ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ଯୋଗୁଁ ବାଚସ୍କତି ଦୁଇ ପର୍ଯ୍ୟାୟରେ ଅପରାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ତେବେ ଅପରାହ୍ନ ଅଧିବେଶନରେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଜ ନିଜ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରଖିଥିଲେ। ତେବେ ଏହି ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀମାନେ କେତେକ ବିଲ୍ ଗୃହରେ ଉପସ୍ଥାପନ କରିଥିଲେ। ସେଥିମଧ୍ୟରେ ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର ଏବଂ ନିୟୋଜନ କର ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍, ଓଡ଼ିଶା ରିପିଲିଂ ବିଲ୍, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍, ଓଡ଼ିଶା ସାମୁଦ୍ରିକ ମାଛଧରା ନିଷେଧ ଓ ନିୟନ୍ତ୍ରଣ ବିଲ୍ ପ୍ରମୁଖ ରହିଥିଲା। ବିଲ୍ ଉପସ୍ଥାପନ ପରେ ପରେ ହଟ୍ଟଗୋଳ ଯୋଗୁଁ ବାଚସ୍କତି ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବୁଧବାର ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଉଭୟ ବିଜେଡ଼ି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନିଜ ନିଜ ଆସନକୁ ଫେରି ଗୃହ କାର୍ଯ୍ୟରେ ଭାଗ ନେବା ପାଇଁ ଉପବାଚସ୍କତି ସେମାନଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣିନଥିଲେ। ପୂର୍ବାହ୍ନରେ ଗୃହ ମାତ୍ର ପାଞ୍ଚ ମିନିଟ୍ ପାଇଁ ଚାଲିଥିଲା। ତେବେ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଦୁଇଟି ପ୍ରଶ୍ନର ଉତ୍ତର ରଖିଥିଲେ। ତେବେ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକର୍ତ୍ତା କିମ୍ବା ମନ୍ତ୍ରୀଙ୍କ ଉତ୍ତର ଠିକଣା ଭାବେ ଶୁଣାଯାଇ ନଥିଲା। କୃଷିମନ୍ତ୍ରୀ ତାଙ୍କର ଉତ୍ତର ରଖୁଥିବାବେଳେ ହଟ୍ଟଗୋଳ ଯୋଗୁଁ ଉପବାଚସ୍କତି ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ଅପରାହ୍ନରେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟରେ ପ୍ରତିବାଦ ଚଳାଇଥିଲେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାଗଜ ଓ ରିପୋର୍ଟମାନ ଉପସ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍କତି ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୁରୁବାର ଦିନ ବିରୋଧୀ ସଦସ୍ୟମାନେ ଯଦିଓ ପୂର୍ବ ଦୁଇଦିନ ଭଳି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଥିଲେ, ପ୍ରସଙ୍ଗ କିନ୍ତୁ ସମାନ ଥିଲା। ଉଭୟ ବିଜେଡ଼ି ଓ କଂଗ୍ରେସ ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଥିଲେ। ସଦସ୍ୟମାନଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍କତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳ ଚଳାଇଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ କୁମାର ମହାଲିଂ ରଖିଥିବାବେଳେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରଖିଥିଲେ। ଦ୍ୱିତୀୟ ପ୍ରଶ୍ନ ଉପରେ ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଅତିରିକ୍ତ ପ୍ରଶ୍ନ ପଚାରୁଥିବା ସମୟରେ ହଟ୍ଟଗୋଳ ଯୋଗୁଁ ଉପବାଚସ୍କତି ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ଅଧିବେଶନରେ ବି ସ୍ଥିତି ସମାନ ରହିଥିଲା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ହଟ୍ଟଗୋଳ ମଧ୍ୟରେ ଦୁଇ ଦୁଇଟି ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା। ସେହି ବିଲ୍ଗୁଡ଼ିକ ହେଲା ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଆଜୀବିକା ଏବଂ ନିୟୋଜନ କର ବିଲ୍ 2026 ଏବଂ ଭାରତୀୟ ଷ୍ଟାମ୍ପ ବିଲ୍ 2026। ବିଲ୍ ଦୁଇଟି ଗୃହର ଅନୁମୋଦନ ଲାଭ କରିବା ପରେ ଉପବାଚସ୍କତି ବିଧାନସଭାକୁ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଶୁକ୍ରବାର ଦିନ ପ୍ରଶ୍ନକାଳ ଆରମ୍ଭରୁ ବିଜେଡ଼ି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଏମ୍ଡିଆର୍ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ତେବେ ବିଜେଡ଼ି ସଦସ୍ୟମାନେ ଗୃହ ମଧ୍ୟରେ ପ୍ରତିବାଦ କରୁଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା

ରାମଚନ୍ଦ୍ର କାଡ଼ାମ ଏକୁଟିଆ ନିଜ ଆସନରେ ଛିଡ଼ା ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହା ମଧ୍ୟରେ ଉପବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରଖିଥିଲେ। ଦ୍ୱିତୀୟ ପ୍ରଶ୍ନର ଉତ୍ତର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରଖୁଥିବାବେଳେ କଂଗ୍ରେସ ସଦସ୍ୟମାନେ ଗୃହକୁ ପ୍ରବେଶ କରି ପ୍ରତିବାଦ କରିଥିଲେ। ସଦସ୍ୟ ତାରାପ୍ରସାଦ ବାହିନୀପତି ଗୃହରେ ପ୍ରବେଶ କରିବା ସହିତ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ପ୍ରତିବାଦ ଜୋରଦାର ହେବାରୁ ଉପବାଚସ୍ପତି ଗୃହକୁ ଅପରାହ୍ନ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅପରାହ୍ନ ଅଧିବେଶନରେ ଉପବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। କୌଣସି ସୁଫଳ ନ ମିଳିବାରୁ ବିରୋଧୀ ସଦସ୍ୟମାନେ ଗୃହକୁ ଆସି ସେମାନଙ୍କ ଦାବିରେ ହଟ୍ଟଗୋଳ କରିଥିଲେ। ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଚାରୋଟି ରିପୋର୍ଟ ଉପସ୍ଥାପନ କରିଥିବାବେଳେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ବିଧାନସଭାରେ ଏହି ଚାରିଦିନର ଅବଧି ସମୟରେ ସଦସ୍ୟମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମନ୍ତ୍ରୀମାନେ ଲିଖିତ ଆକାରରେ ରଖିଥିଲେ। ବିଜେପି ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ କହିଥିଲେ ଚଳିତ ବର୍ଷ ବନ୍ୟା ଓ ଅତିବୃଷ୍ଟି ଯୋଗୁଁ ରାଜ୍ୟର 26 ଜିଲ୍ଲାର 37,43,943 ଜଣ ଲୋକ ପ୍ରଭାବିତ ହେଉଛନ୍ତି। ପ୍ରଭାବିତ ଜିଲ୍ଲାରେ 7 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ 93 ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି। 212,533 ହେକ୍ଟର ଫସଲ ନଷ୍ଟ ହୋଇଥିବାବେଳେ 18,067 ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ବ୍ୟକ୍ତିଗତ ସମ୍ପତ୍ତିର ଭରଣା ନିମନ୍ତେ 234,84,86,000 ଟଙ୍କା ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣା ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି 2024 ସଡ଼କ ଦୁର୍ଘଟଣାରେ ରାଜ୍ୟରେ 6,182 ଜଣ ମୃତ୍ୟୁବରଣ କରିଥିବାବେଳେ 6,717 ଜଣ ଗୁରୁତର ଆହତ ହୋଇଥିଲେ। 2025 ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା 6,483 ଥିବାବେଳେ ଗୁରୁତର ଆହତ ବ୍ୟକ୍ତିଙ୍କ ସଂଖ୍ୟା 6,838 ରହିଥିଲା। ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିୟମିତ ବ୍ୟବଧାନରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଆକାଶବାଣୀ ମାଧ୍ୟମରେ ସଚେତନତା ବର୍ତ୍ତମାନ ପ୍ରକାଶିତ କରାଯାଉଛି। ଏଥିସହିତ ଚାଳକମାନଙ୍କୁ ସୁବାହକ ଯୋଜନାରେ ତାଲିମ ପ୍ରଦାନ କରାଯାଉଛି। ଦ୍ରୁତ ଗାଡ଼ିଚାଳନା ଉପରେ ନଜର ରଖିବା ପାଇଁ 37 ଇଣ୍ଟରସେପ୍ଟର ଯାନ ମୁତୟନ କରାଯାଇଛି। ରାଜ୍ୟରେ ହାତୀ ମୃତ୍ୟୁ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଗତ 3 ମଧ୍ୟରେ ରାଜ୍ୟରେ 256 ହାତୀ ମରିଛନ୍ତି। ଏହି ସମୟ ମଧ୍ୟରେ 13 ହାତୀ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଥିବାବେଳେ 32 ଜଣ ଶିକାରୀ ଗିରଫ ହୋଇଛନ୍ତି। ଅସ୍ୱାଭାବିକ ହାତୀ ମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା ସହିତ ହାତୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଏଥିସହିତ ବିଦ୍ୟୁତ୍, ରେଳ, ମତ୍ସ୍ୟ ଓ ଜଳସମ୍ପଦ ବିଭାଗ ସହିତ ସମନ୍ୱୟ ରକ୍ଷା କରାଯାଇ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଥିବା ମନ୍ତ୍ରୀ କହିଥିଲେ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ରାଜ୍ୟର ରପ୍ତାନୀ ପ୍ରଭାବିତ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ଯୋଗୁଁ ସେହିସବୁ ଅଞ୍ଚଳକୁ ମାଛ, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ରପ୍ତାନୀ ମୂଲ୍ୟରେ 14% ଅଧିକ ହ୍ରାସ ଘଟିଛି। ପୂର୍ବ ବର୍ଷର ରପ୍ତାନୀ ଆୟ ତୁଳନାରେ ପ୍ରାୟ 23,40,00,000 ଟଙ୍କାର କ୍ଷତି ପରିଲକ୍ଷିତ ହୋଇଛି। ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ରପ୍ତାନୀ ହ୍ରାସ ପାଇଥିଲେ ମଧ୍ୟ 2024-25 ବର୍ଷ ତୁଳନାରେ 2025-26 ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ମୂଲ୍ୟରେ ଶତକଡ଼ା 16.36% ବୃଦ୍ଧି ଘଟିଛି। ପୂର୍ବ ବର୍ଷ ତୁଳନାରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ମୂଲ୍ୟରେ ପ୍ରାୟ 764 କୋଟି ଟଙ୍କା ବୃଦ୍ଧି ହୋଇଥିବା ମନ୍ତ୍ରୀ କହିଥିଲେ। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସଂକ୍ରାନ୍ତରେ ସଦସ୍ୟ ସୁବାସିନୀ ଜେନା ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଉଲ୍ଲେଖ କରି କହିଥିଲେ ରାଜ୍ୟରେ ବର୍ତ୍ତମାନ 10,078 ଜଣ କାର୍ଯ୍ୟରତ ଅନୁମୋଦିତ କିମ୍ବା ପଞ୍ଜିକୃତ ସାମ୍ବାଦିକ ଅଛନ୍ତି। 2026-27 ବର୍ଷ ପାଇଁ 7,876 ଜଣ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ନବୀକରଣ କରାଯାଇଛି। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବିଗତ 2024-25 ବର୍ଷରେ 7,846 ଜଣ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାରେ ସାମିଲ ହୋଇଥିବାବେଳେ 2025-26 ଏହି ତାଲିକାରେ 7,876 ଜଣ ରହିଛନ୍ତି। ତେବେ ଏହି 2 ବୀମା ବାବଦ ପ୍ରିମିୟମ୍ ରାଶି 8,77,00,000 ଟଙ୍କାରୁ 8,50,00,000 ଟଙ୍କାକୁ ହ୍ରାସ ପାଇଛି। ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ସଂକ୍ରାନ୍ତରେ ପଚରାଯାଇଥିବା ଏକ ପ୍ରଶ୍ନର

0: ଅବସରରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି 2014 ପରଠାରୁ ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ 87,09,395 ଶୌଚାଳୟ ନିର୍ମାଣ ହୋଇଛି। ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 2019 ଆଜି ସୁଦ୍ଧା ମୋଟ 15,48,375 ଆବେଦନ ମିଳିଛି। ସେହିଭଳି 2019 ପରଠାରୁ ଓଡିଏଫ୍ ପ୍ଲସ୍ ମଡେଲ ଭାବେ ଘୋଷଣା ହେବାକୁ ଥିବା ମୋଟ 46,928 ଗ୍ରାମ ମଧ୍ୟରୁ 45,071 ଗ୍ରାମକୁ ଘୋଷଣା କରାଯାଇଛି ଏବଂ 1857 ଗ୍ରାମ ଘୋଷଣା ପାଇଁ ବାକି ରହିଛି। ବର୍ତ୍ତମାନ ଗ୍ରାମାଞ୍ଚଳରେ କୌଣସି ନିଜସ୍ୱ ମଳ ଉପଚାର କେନ୍ଦ୍ର ନିର୍ମାଣ ହୋଇନାହିଁ। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ଦ୍ୱାରା 115 ପୌରାଞ୍ଚଳରେ 120 ମଳ ଉପଚାର କେନ୍ଦ୍ର ନିର୍ମାଣ କରାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ମୋଟାମୋଟି ଭାବେ ସପ୍ତାହର ଏହି 4 କାର୍ଯ୍ୟଦିବସରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଗୋଟିଏ ଘଣ୍ଟା ମଧ୍ୟ ଚାଲିପାରି ନଥିଲା। ଶୋକ ପ୍ରସ୍ତାବକୁ ବାଦ୍ ଦେଲେ ଅନ୍ୟ କୌଣସି ପ୍ରସଙ୍ଗରେ ସଦସ୍ୟମାନେ ମତ ରଖିବାର ସୁଯୋଗ ପାଇନାହାନ୍ତି। ପ୍ରତ୍ୟେକ ଦିନ ଉଭୟ ଶାସକ ଓ ବିରୋଧୀ ଦଳର ସଂଖ୍ୟାଧିକ ସଦସ୍ୟଙ୍କ ଉପସ୍ଥିତି ପରିଲକ୍ଷିତ ହେଉଥିଲା। ବାଚସ୍ୱତି ସୁରମା ପାଢ଼ୀ ଗୋଟିଏ ଦିନ ଗୃହରେ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟ 3 ଉପବାଚସ୍ୱତି ଭବାନୀ ଶଙ୍କର ଭୋଇ ଗୃହ ପରିଚାଳନା କରିଥିଲେ। ସାପ୍ତାହିକ ବିଧାନସଭା ସମୀକ୍ଷା ପ୍ରସ୍ତୁତ କରିଥିଲେ ବରିଷ୍ଠ ସାମ୍ବାଦିକ ବ୍ରଜକିଶୋର ମିଶ୍ର। ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର।
1: नए जमाने की नई तस्वीर। अब छत पर लगे टीवी एंटेना को कहो गुड बाय सदा के लिए। समय के साथ बदलें, आगे बढ़ें। ले आएं आज ही दूरदर्शन का डीडी फ्री डिश। इसमें हैं आपके पसंदीदा 100 से ज्यादा टीवी चैनल्स। इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स। और तो और सेट टॉप बॉक्स लगवाने के बाद कोई खर्चा नहीं, बिल्कुल नहीं। डिजिटल क्रांति की ओर एक कदम और आपका डीडी फ्री डिश।
2: यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
2: क्योंकि ये है देश का सबसे भरोसेमंद न्यूज चैनल डीडी न्यूज। केवल खबर, पूरी खबर।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ର 204.5 meter ତଥା 1467 kHz କେ ଏଫ୍ଏମ୍ରେ 103.6 MHz ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଖଞ୍ଜଣି ଭଜନ। କାର୍ଯ୍ୟକ୍ରମ ଶିଳ୍ପୀ ହେଲେ ବିକଳ ସାହୁ।

我莫不是干饭女的呀不啊，所以买着那里的梦做的不啊。

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଖଞ୍ଜଣି ଭଜନ। ପରବର୍ତ୍ତୀ ଶିଳ୍ପୀ ନେଲେ କିଶୋର ଚନ୍ଦ୍ର ନାୟକ ଏବଂ ସାଥୀ।

ଲୋକଗୀତର କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଧୁଡ଼କି ଗୀତ। ଶିଳ୍ପୀ ହେଲେ ବ୍ରହ୍ମାନନ୍ଦ ପାତ୍ର।

0: ହଜାରୀ ସେଠୀ ଏବଂ ସାଥୀଙ୍କ କଣ୍ଠରେ ଶୁଣନ୍ତୁ ଧୋଡ଼କି ଗୀତ।
1: ଚନ୍ଦ୍ରମଣ୍ଡଳ ଶରଦେବୀ ରାଜୀ।

ताज सुता पिते कहु सड़ा को जेटाऊ मरुआ झुरी

কেতে দূরে চন্দ্রা কেতে দূরে কুমুদিনী ভেদা তাঙ্কর ভেদ।

ସେ ଦୂରେ ପତ୍ର ପଡି

ଲୋକଗୀତର କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ କେନ୍ଦ୍ରା ଗୀତ, ଶିଳ୍ପୀ ହେଲେ ରବି ନାରାୟଣ ନାଥ।

0: ଲୋକଗୀତର କାର୍ଯ୍ୟକ୍ରମରେ ଶୁଣିଲେ ଖଞ୍ଜଣି ଭଜନ, ଧୁଡ଼କି ଗୀତ ଏବଂ କେନ୍ଦ୍ରା ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ବର୍ତ୍ତମାନ ସମୟ ରାତି 10:00 ଆରମ୍ଭ କରୁଛୁ ଆପଣଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ।
1: ଭୋଳା, ତମ ଗାଁ ଆଉ କେତେ ଦୂର?
2: ଏଇ ତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣିଲେ କଥାଚିତ୍ର କନ୍ୟାଦାନ। ଶିଳ୍ପୀ ଅନେଇଥିଲେ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅନୁରାଧା। ନିଜ ଗୀତକୁ ସଙ୍ଗୀତ ଦେଇଥିଲେ ଅରୁଣ ମହାନ୍ତି। ଅନୁରୋଧ ଥିଲା ଆପଣଙ୍କର ହସ୍ନାବାଦ ଭଦ୍ରକରୁ ଶ୍ରୀନିବାସ ତ୍ରିପାଠୀ ଏବଂ ରତ୍ନମଣି ତ୍ରିପାଠୀ, ଚୌଦ୍ୱାରରୁ ରାଧାରାଣୀ, ଶ୍ୟାମାମଣି ଏବଂ ନୀଳାମ୍ବରୀ ଦାସ, ଭାଟପାରା ଦତରଙ୍ଗୀ ଛତିଶଗଡ଼ରୁ ଆପଣ ଆଣିଥିଲେ ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର, ଦୀପକ କୁମାର ଏବଂ ଜ୍ଞାନେନ୍ଦ୍ର କୁମାର। ଅନ୍ୟ ଏକ ଚିଠିରେ ଦେଓକାଲି ଶଙ୍କର ଦାସ କଟକରୁ ସୁନୀଲ କାନ୍ତ, ସରୋଜ କାନ୍ତ, ଲକ୍ଷ୍ମୀକାନ୍ତ, ସୁଷମା, ବୀଣାପାଣି ଏବଂ ତାଙ୍କ ସାଥୀ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ରାଜନହର ଜୟପୁର, ସୁରେଶ, ଅନନ୍ତ, ଅମିତ, କାଳୀ, ଯୋଗେନ୍ଦ୍ର, ପ୍ରଶାନ୍ତ ଏବଂ ତ୍ରିନାଥ। ଆପଣ ହେଲେ ଅଡାଳପଙ୍କ ବନ୍ତ ଭଦ୍ରକରୁ ମନ୍ମଥ କୁମାର ପଣ୍ଡା, ପ୍ରମିଳା, ପ୍ରତୀକ୍ଷା, ଲିଜା, ଲିପୁନ, ତନ୍ମୟ, ଆରତୀ, ପିଙ୍କି, ଭିକି, ରକି ଏବଂ ତାଙ୍କ ସାଥୀ। ଅନ୍ୟ ଏକ ଚିଠିରେ ମାରାଥଲି ବେଙ୍ଗାଲୁରୁ କର୍ଣ୍ଣାଟକରୁ ଆପଣମାନେ ହେଲେ ସ୍ୱର୍ଣ୍ଣପ୍ରଭା, ସୁନୀଲକାନ୍ତ, ବାପି, ଜୟପ୍ରଭା ଏବଂ ତାଙ୍କ ସାଥୀ।

ଦଣ୍ଡସେନା ଆହ୍ଲାଦ ରୂପେଶ ଆପଣମାନେ ହେଲେ ପୁରୁଣାପଡ଼ା ମିଚାଗାଁ କଳାହାଣ୍ଡିରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର ଲଭ୍ ୟୁ ହମେସା। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ବସନ୍ତରା ସାୱଲଙ୍କ ଗୀତ ସଙ୍ଗୀତ ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ଗୋଡ଼ିଗୋଠ ଦାନବଦି ଯାଜପୁର ଆପଣ ହେଲେ ଆରତୀ ଜେନା, ପିଙ୍କି, ମିନତୀ, ଜିତେନ୍ଦ୍ର, ମମତା ରାଣୀ, ପୁପୁ, ଆଶିଷ, ସୁଜିତ ଏବଂ ଲଲାଟେନ୍ଦୁ। ଭୁଲିଆସି କୁଆଁ ଖଡ଼ିଆଳ ନୂଆପଡ଼ାରୁ ଆପଣମାନେ ହେଲେ ମିଲନ ହଂସ, ଭବାନୀ ଶଙ୍କର, ସୁଶୀଲ, ଭାରତୀ, ଶୁଭମ, ଈଶ୍ୱର, ପାଲେଶ୍ୱର ଏବଂ ଧନେଶ୍ୱର। ଅନ୍ୟ ଏକ ଚିଠିରେ ଗାନ୍ଧୀନଗର ବଲାଙ୍ଗୀରରୁ ଆପଣ ହେଲେ ସସ୍ମିତା ପଟ୍ଟନାୟକ, ନିକିତା, ସଙ୍ଗୀତା, ରିକୁ, ଦିନେଶ ଏବଂ ଅସୀମା। ଆପଣ ଶୁଣିବାକୁ ଚାହିଁଛନ୍ତି

ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ କରି ଶ୍ରୋତାମାନେ ହେଲେ ପାଲିଗୁଡ଼ା ବାମୁଣୀ ପୋର୍ଟ ଜୟପୁରରୁ ରଘୁନାଥ, ରାଜୁ, ସୁକାନ୍ତି, ପୂର୍ଣ୍ଣଚନ୍ଦ୍ର, ନବୀନା, ନବୀନ, ମହେଶ୍ୱର ଏବଂ ଦେବ। କାଶୀପୁରରୁ ଆପଣ ହେଲେ ସନତ, ମନୋଜ ଏବଂ ନବ। ବିଷମକଟ ରାୟଗଡ଼ାରୁ ରାବଣା, ଶ୍ରୀନୁ, ମମତା, ରାଜୁ, ପିଲୁ, ସୁକାନ୍ତ ଏବଂ ତାଙ୍କ ସାଥୀ। ଶଶାଣ୍ଡି ନୂଆଗାଁରୁ ଆପଣମାନେ ହେଲେ ବଲ୍ଲଭ, ଲିଙ୍ଗ, ବୁମୁ, ପବିତ୍ର, ରାମ ଏବଂ ଅନେକ ସାଥୀ ଶ୍ରୋତା। ଲକ୍ଷ୍ମୀସାଗର ଭୁବନେଶ୍ୱରରୁ ଆପଣ ହେଲେ

ଟିକରେ ସାହି କୋଟପାଡ଼ରୁ ଆପଣମାନେ ହେଲେ ସନ୍ତୋଷ, ଆକାଂକ୍ଷା ଅଞ୍ଚଳ ରୁଦ୍ରାକ୍ଷ ଏବଂ ସାଥୀ, ପାରାଦୀପରୁ ଆପଣ ହେଲେ ଆଲୋକ, ଆଦିତ୍ୟ, ମୁନା, ବିଦ୍ୟାଧର ଏବଂ ତାଙ୍କ ସାଥୀ, ଅନ୍ୟ ଏକ ଚିଠିରେ ମେନ୍ ରୋଡ୍ ନବରଙ୍ଗପୁରରୁ ଶ୍ରୀଧର, ବାପୁ, ମିତୁ, ରତିକାନ୍ତ ତାଙ୍କ ସାଥୀ, ବ୍ରଜରାଜନଗର ଝାରସୁଗୁଡ଼ାରୁ ଆପଣ ହେଲେ ଜସ୍ମିନ, କାହ୍ନୁ, ମନୁ, ମନୀଷ ଏବଂ ତାଙ୍କ ସାଥୀ, ସୌର ବାଲେଶ୍ୱରରୁ ଦାଶରଥୀ, ମିନି, ଦେବାଂଶ ଏବଂ ସ୍ମୃତି, ଅନ୍ୟ ଏକ ଚିଠିରେ ରାୟଘରୁ ଆପଣ ହେଲେ ସୋନାଲି, ମହେନ୍ଦ୍ର, ଜଗନ୍ନାଥ, ବିନୋଦ ଏବଂ ତାଙ୍କ ସାଥୀ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି କୁମାର ବାପି ଏବଂ ଶୈଳଭାମାଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ସଙ୍ଗୀତ, ଦେବୀତୋଷ ଆଚାର୍ଯ୍ୟ କଥାଚିତ୍ର, ତୁ ଆଉ ମୁଁ।

କାର୍ଯ୍ୟକ୍ରମର ଶେଷ କ୍ଷେତ୍ରଟି ପାଇଁ ଅନୁରୋଧକାରୀ ଶ୍ରୋତାମାନେ ଉମରିରୁ ସଂଯୁକ୍ତା ଯୁଧିଷ୍ଠିର ରାମଚନ୍ଦ୍ର ବିକାଶ ଏବଂ ପ୍ରକାଶ, ନବରଙ୍ଗପୁର ଆପଣ ନେଲେ ଦିଲ୍ଲୀପ ସୁରେଶ ଭାନୁପ୍ରିୟା ସୂର୍ଯ୍ୟକାନ୍ତ ଏବଂ ବାନାମ୍ବର ସୋରସେ ଜୟପୁରରୁ ବ୍ୟାସଦେବ ସୁଧୀର ଏବଂ ତାଙ୍କ ସାଥୀ, କହ୍ନେଇ ମୁଣ୍ଡା ତେନ୍ତୁଳି ଖୁଣ୍ଟିରୁ ଆପଣ ନେଲେ ଫୁଲ କୁମାର ହେମ ଏବଂ ତାଙ୍କ ବାପାବୁ, ଜରିଆ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଆପଣ ନେଲେ

ଆପଣାରେ ସୋମନାଥ ସାହୁ ଏବଂ ଶେଷରେ ଜୟପୁର ଟାଉନରୁ ସ୍ମୃତି ମିତା କେଦାର ଏବଂ ତାଙ୍କ ସାଥୀ ଆପଣମାନେ ଶୁଣିବାକୁ ଯାଇଛନ୍ତି କାର୍ଯ୍ୟକ୍ରମର ଶେଷ ଗୀତଟିକୁ କଥାଚିତ୍ର ଚାନ୍ଦନା ତମେ ତାରା ଶିଳ୍ପୀୟାନ ହେଲେ କୁମାର ବାପି ଏବଂ ତପୁ ମିଶ୍ର ବସନ୍ତରା ସାମଲଙ୍କ ଗୀତ ସଙ୍ଗୀତ ପ୍ରେମାନନ୍ଦ।

ଶେଷ ହେଲା ଆପଣଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଆଜିର ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଧଣ୍ଡୁତାଇ କୁଲକର୍ଣ୍ଣୀଙ୍କ ଖ୍ୟାଲ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ କାବେରୀ ଭୈରବ।